ଆକାଶବାଣୀ ଜୟପୁର ଆଜି ସୋମବାର 1948 ଶକାବ୍ଦ ଆଶ୍ୱିନ 8 ଦିନ 2026 ମସିହା ସେପ୍ଟେମ୍ବର ମାସର 21 ତାରିଖ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ ସମୟ ବର୍ତ୍ତମାନ ସକାଳ 5:00 ବାଜି

ଗୀତିକାର ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ ଶୁଣିବା ପରବର୍ତ୍ତୀ ଭକ୍ତି ଅର୍ଘ୍ୟ। କଣ୍ଠଦାନ କରିଛନ୍ତି ବାଳକୃଷ୍ଣ ଦାସ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସର 145ତମ ଭାଗ।
1: ଏପିସୋଡ୍ ନମ୍ବର 145।

ଶେଷ ହେଲା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 145ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ଅମିତା ଦାସ।

ଦ୍ୱାପର ଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ଗୋପପୁରରୁ ମଥୁରା ଗମନ କଲେ, ଗୋପବାଳା ଏବଂ ପରମ ପ୍ରେମମୟୀ ରାଧା ଶୋକାକୁଳ ଅବସ୍ଥାରେ ଥିଲେ। ତାଙ୍କର ଏହି ଅସହାୟ ଓ ଦୟନୀୟ ଅବସ୍ଥା ଉଦ୍ଧବଙ୍କୁ ବାଧିଥିଲା। ଶ୍ରୀକୃଷ୍ଣ ଗମନର କିଛିଦିନ ପରେ ସେ ଗୋପପୁରବାସୀଙ୍କୁ ପ୍ରବୋଧନା ଦେବା ପାଇଁ ଗୋପପୁରରେ ଆସି ପହଞ୍ଚିଲେ। ହେଲେ ଗୋପପୁରରେ ସେ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ଲାଗିଲା କାହ୍ନୁ ଚାଲିଗଲା ପରେ ଯେପରି ସମୟ ଅଟକି ଯାଇଛି ଗୋପପୁରରେ। ଗୋପ ଓ ବୃନ୍ଦାବନର ସମସ୍ତେ ପୁରୁଣା ଦିନର ସ୍ମୃତିରେ ବିଭୋର ଅବସ୍ଥାରେ ଥିଲେ। ଗୋପୀମାନେ କେତେବେଳେ ନିଜ ନିଜ ଭିତରେ ହାସ୍ୟରୋଳ କରୁଥାନ୍ତି, ତ ପୁଣି କେତେବେଳେ ସେମାନଙ୍କ ଭିତରୁ ଶୁଭୁଥାଏ ହା କୃଷ୍ଣ ହା କୃଷ୍ଣ ଭଳି ବିଳାପର ସ୍ୱର। ରାଧାଙ୍କ କଥା ତ ନ କହିଲେ ଭଲ, ପାଗଳି ପ୍ରାୟ ହୋଇ ଏପଟ ସେପଟ ବୁଲୁଥାନ୍ତି, କୌଣସି ସ୍ଥାନରେ ସ୍ଥିର ରହୁନଥାନ୍ତି, ଆଖିରୁ ଧାରଧାର ଲୁହ ଝରୁଥାଏ। କିଛି ଗୋପୀ ବ୍ୟସ୍ତ ଥାନ୍ତି ରଙ୍ଗ ବିରଙ୍ଗ ବିଭିନ୍ନ ଫୁଲ ଓ ପତ୍ରରେ କୁଞ୍ଜ ସଜାଇବାରେ, ତ ଆଉ କିଛି ଗୋପୀ ପ୍ରିୟ କାହ୍ନୁଙ୍କ ଉଦ୍ଦେଶ୍ୟରେ ଚାଖି ଚାଖି ଖଟାମିଠା ଫଳ ସାଇତିବାରେ ବ୍ୟସ୍ତ ଥାନ୍ତି। ସତେ ଯେମିତି ଏହି ମୁହୂର୍ତ୍ତରେ ଆସି ପହଞ୍ଚିଯିବେ ତାଙ୍କର ପ୍ରାଣପ୍ରିୟ କଳାକାହ୍ନୁ। ଏପରି ଅବସ୍ଥା ଦେଖି ଉଦ୍ଧବ ପ୍ରକୃତରେ ବହୁତ କଷ୍ଟ ପାଇଲେ। ସେ ଗୋପୀମାନଙ୍କୁ ଏକାଠି କରି ବସେଇ ବୁଝେଇବାକୁ ଚେଷ୍ଟା କଲେ। କହିଲେ, ତମେ ସବୁ ଯେଉଁ କଳାକାହ୍ନୁଙ୍କ ବିରହରେ ଏତେ ଅଧୀର ହେଉଛ, ସେ ସାଧାରଣ ମଣିଷ ନୁହନ୍ତି, ସେ ସାକ୍ଷାତ ପରମେଶ୍ୱର। ବୃହତ୍ କାର୍ଯ୍ୟ କରିବାର ଲକ୍ଷ୍ୟ ରଖି ସେ ଏ ପୃଥିବୀରେ ମାନବ ଶରୀରରେ ଅବତାର ଗ୍ରହଣ କରିଛନ୍ତି। ସେ ଈଶ୍ୱର, ଈଶ୍ୱର ସବୁଠାରେ ଥାନ୍ତି, ଗଛରେ ପତ୍ରରେ ପାଣିରେ ପବନରେ ମଣିଷ ଭିତରେ ସବୁଠି ବିରାଜମାନ। ତେଣୁ ଈଶ୍ୱରଙ୍କ ବିଚ୍ଛେଦରେ ଅଧୀର ହେବା ମୂର୍ଖାମିର କଥା ହେବ। ଗୋପୀମାନେ ମନଧ୍ୟାନ ଦେଇ ଶୁଣୁଥିଲେ, କିନ୍ତୁ ହସିଦେଲେ। ଜଣେ ଗୋପୀ ଆଗକୁ ଆସି କହିଲେ, ହେ ମହାନୁଭବ, ଆପଣଙ୍କର ଏହି ଜ୍ଞାନ ନିଶ୍ଚିତ ଭାବରେ ଶାସ୍ତ୍ରରୁ ପ୍ରାପ୍ତ କରିଛନ୍ତି। ଅବଶ୍ୟ ଏକଥା ସତ, ମାତ୍ର ଏହି ସତ୍ୟକୁ ଆମେ ପରା ସବୁଦିନ ସବୁବେଳେ ଅଙ୍ଗେ ଅଙ୍ଗେ ଅନୁଭବ କରୁଛୁ। ଯେଉଁଆଡ଼େ ଚାହିଁଲେ ଆମ କଳାକାହ୍ନୁଙ୍କର ହାସ୍ୟମୁଖ ଆମକୁ ଦେଖାଯାଉଛି। ଚାରିଆଡ଼ୁ ମୁରଲୀର କୁହୁକ ତାନ ଆମ ନାମ ଧରି ଡାକୁଥିବାର ଆମେ ଶୁଣିପାରୁଛୁ। ଆତ୍ମୀୟ ସ୍ୱଜନଙ୍କ ଦୀର୍ଘଦିନର ଅନୁପସ୍ଥିତିରେ ତାଙ୍କ ସ୍ମୃତି ଧୀରେ ଧୀରେ ମଳିନ ହୋଇଯାଏ, ଏକଥା ସତ, କିନ୍ତୁ କୃଷ୍ଣ ଅନୁଭୂତି ଦିନକୁ ଦିନ ଅଧିକରୁ ଅଧିକ ଆମକୁ ବିହୋଳ କରୁଛି। ଆମେ ଏଇ ଯେଉଁ ଆନନ୍ଦ ପାଉଛୁ ତା ତୁଳନାରେ ଶତସହସ୍ର ସ୍ୱର୍ଗ

ମଧ୍ୟ ତୁଚ୍ଛ। ଗୋପବାଳାଙ୍କର ଏହି କଥା ଶୁଣିଲା ପରେ କାହ୍ନୁଭକ୍ତ ଉଦ୍ଧବଙ୍କର ଶାସ୍ତ୍ରଜ୍ଞାନ ଓ ଭକ୍ତିଜ୍ଞାନ ଜନିତ ଅହଙ୍କାର ତୁଟି ଯାଇଥିଲା। ସେ ଗୋପୀମାନଙ୍କୁ ବିନମ୍ର ପ୍ରଣାମ କରି ମଥୁରା ଫେରିଗଲେ। ସୁଧୀବୃନ୍ଦ, ଏହାକୁ କୁହାଯାଏ ଭଗବତ ପ୍ରେମ। ପ୍ରେମ ହିଁ ସର୍ବଶ୍ରେଷ୍ଠ ମାର୍ଗ ଈଶ୍ୱର ପ୍ରାପ୍ତିର। ସବୁଠାରୁ ସରଳ ଓ ନିଶ୍ଚିତ ମାର୍ଗ ହେଉଛି ଈଶ୍ୱରଙ୍କୁ ଶୁଦ୍ଧ ଅନ୍ତଃକରଣ ସହ ପ୍ରେମ କରିବା, ଭଲ ପାଇବା, ତାଙ୍କୁ ନିଜ ସୁଖ ଦୁଃଖର ସାଥୀ କରିବା। ତେଣୁ ଆସନ୍ତୁ ନିଜ ହୃଦୟକୁ ପ୍ରଥମେ ଶୁଦ୍ଧ କରିବା। ଏହି ଦିବ୍ୟ ଅନୁଭୂତି ଏବଂ ରାଧାନୁଚିନ୍ତା ପ୍ରାପ୍ତ କରିବାକୁ ହେଲେ ନିଜ ହୃଦୟକୁ ପ୍ରଥମେ ପ୍ରେମସିକ୍ତ କରିବା, ତାହେଲେ ଯାଇ ମାନବଙ୍କ ମଧ୍ୟରେ ମାଧବଙ୍କ ଦର୍ଶନ କରିପାରିବା।

0: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଅମିତା ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିବା ଗାଜର ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ସୁବ୍ରତ ସାମନ୍ତରାୟ।
1: ନମସ୍କାର ଚାଷୀ ଭାଇ, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଗାଜର ଚାଷ ବିଷୟରେ। ମଣିଷଠାରୁ ଆରମ୍ଭ କରି ଠେକୁଆ, ଗଧ, ଘୋଡ଼ା ଆଦି ପ୍ରାଣୀଙ୍କର ଅତି ପ୍ରିୟ ଖାଦ୍ୟ ରୂପରେ ଗାଜରକୁ ଗଣାଯାଇଥାଏ। ଗାଜର ଚାଷ ପାଇଁ ମାଟିର ଅମ୍ଳତା ବହୁତ ଗୁରୁତର, ତେଣୁକରି ଗାଜର ଚାଷ କରିବା ପୂର୍ବରୁ ମାଟିର ଅମ୍ଳତାକୁ ନିଶ୍ଚୟ ପରୀକ୍ଷା କରିନେବେ। ଧ୍ୟାନ ଦେବେ, ମାଟିର ଅମ୍ଳତା ଯେପରି 5-6 ଥିବ, ଆମେ ସେହି ହିସାବରେ ମାଟିର ପରବର୍ତ୍ତୀ ସମୟରେ ବିଭିନ୍ନ ସାରର ବ୍ୟବହାର କରିବା। ଗାଜର ଚାଷ ପାଇଁ ପ୍ରଥମେ ମାଟିକୁ ହାଲୁକା କରି 2-3 ଥର ଭଲ ଭାବରେ ତଳ ଉପର କରି ଟ୍ରାକ୍ଟର କିମ୍ବା କଲ୍ଭର୍ଟର ସାହାଯ୍ୟରେ ଗୁଣ୍ଡ କରି 5-7 ଦିନ ଛାଡ଼ିଦେବା। ଏହାଦ୍ୱାରା ମାଟିରେ ଥିବା ବିଭିନ୍ନ ପ୍ରକାର କୀଟ ଖରାରେ ପଡ଼ି ମରିଯିବେ ଏବଂ ଗାଜର ଯେହେତୁ ଏକ ମୂଳଜାତୀୟ ପରିବା, ତେଣୁ ଗାଜରକୁ ପଢ଼ିବା ପାଇଁ ମଧ୍ୟ ବହୁତ ଭଲ ସାହାଯ୍ୟ ହେବ। ପରେ ମାଟିରେ ସଢ଼ା ଗୋବର ଖତ, ନିମ୍ବ ପିଡ଼ିଆ ଆଦି ମିଶାଇ ହୁଡ଼ା ପ୍ରସ୍ତୁତ କରିବା। ହୁଡ଼ାଗୁଡ଼ିକ ପ୍ରାୟ ହୁଡ଼ାକୁ ହୁଡ଼ା 1-1.5 ଫୁଟ ବ୍ୟବଧାନ ଥିଲେ ବହୁତ ଭଲ, କାରଣ ତା ମଧ୍ୟରେ ଆପଣମାନେ ଭଲ ଭାବରେ ଚଲାବୁଲା କରିପାରିବେ ଏବଂ ସାର କୀଟନାଶକ ମଧ୍ୟ ବ୍ୟବହାର କରିପାରିବେ। ତା ସହ ଗଛକୁ ଗଛ ଦୂରତା ରହିଲେ ପାଣି ଦେବାରେ ମଧ୍ୟ ଭଲ ସାହାଯ୍ୟ ହେବ। ହାଲୁକା ଦୋରସ ମାଟିରେ ଗାଜର ଭଲ ଭାବରେ ବଢ଼ିଥାଏ। ବର୍ତ୍ତମାନ ଆସନ୍ତୁ ଆମେ ଦେଖିବା ବିହନ ଚୟନ କଥା। ଚାଷୀ ଭାଇ, ପ୍ରତ୍ୟେକ ଚାଷରେ ଉନ୍ନତମାନର ବିହନର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେଣୁକରି ଗାଜର ଚାଷ କଲାବେଳେ ଆମେ ମଧ୍ୟ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଉନ୍ନତମାନର ବିହନକୁ ହିଁ ବ୍ୟବହାର କରିବା। ସେଗୁଡ଼ିକ ହେଲା ଉଷା, ବିଘାଟ, ଦେଶୀ କ୍ଷତି, ଶକ୍ତିବର୍ଦ୍ଧକ ଇତ୍ୟାଦି। 1 ଏକର ପ୍ରତି 2 କିଲୋ ବିହନ ଦରକାର ହୋଇଥାଏ। ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ଦୂରତା ରକ୍ଷା କରି ଆମେ ମଞ୍ଜିଗୁଡ଼ିକୁ ବୁଣିବା ଦରକାର। 1 ଏକର ଜମି ପ୍ରତି ଆମକୁ 10 କିଲୋ ଯବକ୍ଷାର ଯାନ, 20 କିଲୋଗ୍ରାମ ଫସ୍ଫରସ୍ ଏବଂ 30 କିଲୋ ପଟାସାର ବିହନ ବୁଣିବା ପୂର୍ବରୁ ମାଟିରେ ମିଶାଇଦେବା ଦରକାର। ଏହାସହ 1 ଏକର ପିଛା 84 କିଲୋ ଡିଏପି, 50 କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଏବଂ 5 କିଲୋ ୟୁରିଆ ଆବଶ୍ୟକ ପଡ଼େ। ଏହା ବଦଳରେ ଆମେ 1 ଏକର ପିଛା 66 କିଲୋଗ୍ରାମ ଶ୍ୟାମଳା, 63 କିଲୋଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଏବଂ 33 କିଲୋ ମ୍ୟୁରେଟ୍ ଅଫ୍ ପଟାସ୍କୁ ବ୍ୟବହାର କରିପାରିବା। ବିହନ ବୁଣିବାର 2 ସପ୍ତାହ ପରେ ଜମିକୁ ଖୋସାଇ ଦେଇ ଘାସ ବାଛିଦେବା। ଗଛମୂଳକୁ ମାଟି ଟିକେ ଚଢ଼ାଇଦେବା ଆବଶ୍ୟକ, ନଚେତ୍ ଗାଜରଗୁଡ଼ିକ ଖରାରେ ପଡ଼ି ସବୁଜ ରଙ୍ଗର ହୋଇଯିବେ। ଗାଜର ଚାଷରେ ଅଧିକ ପାଣି ଆବଶ୍ୟକ ପଡ଼ିନଥାଏ, କିନ୍ତୁ ମାଟିର ଆର୍ଦ୍ରତାକୁ ଲକ୍ଷ୍ୟ କରି ସପ୍ତାହକୁ 2-3 ଥର ପାଣି ମଡ଼ାଇଦେବା ଭଲ। ଯୌ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଆମେ 300 ମିଲିଲିଟର ମିଥାଇଲକୁ 200 ଲିଟର ପାଣିରେ ମିଶାଇ ଦେଇ ସକାଳ କିମ୍ବା ସନ୍ଧ୍ୟା ସମୟରେ କଅଁଳା ଖରା ଥିବାବେଳେ ଗଛ ଉପରେ ସିଞ୍ଚନ କରିଦେବା, ଯାହାଦ୍ୱାରା କୀଟ ନାଶ ହୋଇଯିବେ ଏବଂ ଭଲ ଆମକୁ ଅମଳ ମିଳିପାରିବ। ଏହି ଚାଷରେ ସାଧାରଣତଃ ଅଧିକା ଖର୍ଚ୍ଚ ହୋଇନଥାଏ, ଯଦ୍ୱାରା ଆମକୁ ଭଲ 2 ପଇସା ରୋଜଗାର ମଧ୍ୟ ମିଳିଥାଏ। ଏପରିକା ଆମେ ଅଳ୍ପଦିନିଆ ଚାଷ କଲେ ଆମ ଅଞ୍ଚଳରେ ଥିବା କ୍ଷୁଦ୍ରଚାଷୀମାନଙ୍କୁ ଆମେ ଭଲ ରୋଜଗାର ଯୋଗାଇ ଦେଇପାରିବା ଏବଂ ଆମେ ମଧ୍ୟ ଭଲ 2 ପଇସା ରୋଜଗାର କରିପାରିବା।
0: ଆଜିର ଚାଷବାସ କଥାରେ ଶୁଣିଲେ ଗାଜର ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ସୁବ୍ରତ ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା।

0: ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସର 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର ମାସର 23 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଆମ ଫୋନ୍ ନମ୍ବର ପୁଣିଥରେ ଟିପି ରଖନ୍ତୁ 0685423060। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗତବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଖିଲୋ ବୁଦେଇ ଏବଂ ସାଥୀ।
1: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଗାଦବା ଭାଇ ଭଉଣୀମାନଙ୍କର କନ୍ୟା ବିଦା ସମୟର ଗୀତ, ପରିବେଷଣ କରିଛନ୍ତି ତୁକୁମ ଗ୍ରାମର ଖିଲବୁଦୟ ସାଥୀ।

ます。またやろう。

Mm-hmm.

Don't you

ଏଥର ଗାଧବା ଭାଇ ଭଉଣୀମାନେ ଚୈତ୍ର ପର୍ବ ସମୟରେ ବେଣ୍ଟକୁ ଯିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ଖିଲବୁଦେଇ ଓ ସାଥୀ।

0: ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ଶୁଣିବେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ ଶ୍ରୋତାବନ୍ଧୁ। ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:04 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ 11:30ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ସୁରୁଖୁରୁରେ ଗୃହ ପରିଚାଳନା ନେଇ ଉଭୟ ସରକାରୀ ଓ ବିରୋଧୀ ଦଳଙ୍କ ସହାୟତା ଲୋଡ଼ିବେ। ଅଧିବେଶନ ସମୟରେ 8ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ 9ଟି କାର୍ଯ୍ୟଦିବସ ରହିବ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଅପରାହ୍ନରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ। ରାଜ୍ୟରେ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ନେଇ ସରକାର ସମସ୍ତ 314ଟି ବ୍ଲକ୍ରେ 4124 କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା ଟି20 ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଗୋଠପାଟଣାଠାରେ ଏକ ହାଇଟେକ୍ ସ୍ୱୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ। ବାରବାଟୀ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଏହାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ାସ୍ଥଳୀରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଗତକାଲି ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସ କଟକ ପାନ୍ଥର୍ସକୁ 9 ରନ୍ରେ ପରାସ୍ତ କରିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 2,43,935 ଜଣ କିଶୋରୀଙ୍କୁ ଏଚ୍ପିଭି ଟିକା ପ୍ରଦାନ କରାଯାଇଛି। ଗର୍ଭାଶୟ ଗ୍ରୀବା କର୍କଟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟର 82.5% ଟିକାକରଣ ହୋଇସାରିଛି। ଗଜପତି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ 21% ଅଧିକ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରେ ଗଭୀର ଅବପାତର ରୂପ ନେଇ ଆସନ୍ତା ବୁଧବାର ସୁଦ୍ଧା ଉତ୍ତରପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 24 ଘଣ୍ଟା ମଧ୍ୟରେ 8ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ 11ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: 21 ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। 22 ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ଆମର ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ସମ୍ଭାବ୍ୟ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଚାନ୍ଦବାଲି ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନ ପଦଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହ ବୈତରଣୀ ନଦୀ ଘାଟରେ ସାଗର ଆଳତୀ ସହ ସମ୍ପନ୍ନ ହୋଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଭିଯାନ ଅଧୀନରେ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଛି। ମାଲକାନଗିରି ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ

0: ମାସର ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 430 ମୂର୍ତ୍ତି ବିସର୍ଜନ ହୋଇଥିବା କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭସାଣ ଅନୁଷ୍ଠିତ ହେବ। ବାର୍ଦ୍ଧକ୍ୟରେ ଦେଖାଦେଉଥିବା ସ୍କୃତିକ୍ଷୟ ବା ଅଲଜାଇମର୍ସ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଅଲଜାଇମର୍ସ ଦିବସ ପାଳନ କରାଯାଉଛି। ଶୀଘ୍ର ଜାଣିଲେ ତ୍ୱରିତ ପଦକ୍ଷେପ ନେଇପାରିବେ, ଡିମେନ୍ସିଆର ଚିହ୍ନଟ ଅତ୍ୟନ୍ତ ଜରୁରୀ ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ଚିହ୍ନଟ ହୋଇଥିବା 88 ଲକ୍ଷରୁ ଅଧିକ ଡିମେନ୍ସିଆ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 70% ଅଲଜାଇମର୍ସ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ରତ୍ରାଣ ହାଇସ୍କୁଲ ପଡ଼ିଆରେ ଚତୁର୍ଥ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 69 ଦଳ ଅଂଶଗ୍ରହଣ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଅଲଜାଇମର ରୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ଆଜି ସେପ୍ଟେମ୍ବର ମାସ 21 ତାରିଖ, ଆଜିର ଦିନକୁ ସାରା ବିଶ୍ୱରେ ଆଲଜିମର୍ସ ଦିବସ ରୂପେ ପାଳନ କରାଯାଉଛି। ଆସନ୍ତୁ ଆଲୋଚନା କରିବା ଆଲଜିମର୍ସ ରୋଗ ବା ଡିମେନ୍ସିଆ ରୋଗ କ'ଣ। ବାର୍ଦ୍ଧକ୍ୟ ଅବସ୍ଥା ଆରମ୍ଭ ହେଲେ ମଣିଷର ମସ୍ତିଷ୍କରେ ଥିବା ସ୍ନାୟୁକୋଷର ଅବକ୍ଷୟ ଘଟିଥାଏ, ଯାହାର ପରବର୍ତ୍ତୀ ଅବସ୍ଥାରେ ଆଉ ପୁନର୍ଜନ୍ମ ହୋଇନଥାଏ। ଏହି ଅବକ୍ଷୟର ପ୍ରଭାବରେ ମଣିଷର ଭାବନା, କାମ କରିବାର ଶକ୍ତି, ସ୍ମରଣ ଶକ୍ତିର ମାତ୍ରା ଆସ୍ତେ ଆସ୍ତେ ହ୍ରାସ ପାଇ ମଣିଷ ନୀତିଦିନିଆ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଘଟିଥାଏ। ତେଣୁ ପ୍ରଥମେ ଏହି ରୋଗ ଆରମ୍ଭ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ନିଜର ନୀତିଦିନିଆ କର୍ମଶୈଳୀରେ ଛୋଟ ଛୋଟ ଜିନିଷ ଭୁଲିବାକୁ ଲାଗେ। ଏହି ଭୁଲିଯିବା ସହିତ ନିଜର କଥା କହିବାର ଶୈଳୀରେ ପରିବର୍ତ୍ତନ, ଆଗରୁ ଚିହ୍ନିଥିବା ଦ୍ରବ୍ୟକୁ ଜାଣି ନପାରିବା, ପୂର୍ବରୁ ସ୍ୱୟଂସମ୍ପୂର୍ଣ୍ଣ ଭାବେ କରୁଥିବା ନିଜର ନିତ୍ୟକର୍ମକୁ ଠିକ୍ ଭାବେ ତୁଲାଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୋଟିଏ ସ୍ଥାନରେ ରଖି ଭୁଲିଯାଇ ଅନ୍ୟ ସ୍ଥାନରେ ଖୋଜିବା, ସମୟ ସମୟରେ ରହୁଥିବା ସ୍ଥାନକୁ ଜାଣି ନପାରିବା, ପୂର୍ବରୁ କରୁଥିବା କାର୍ଯ୍ୟରେ ଠିକ୍ ଭାବେ ସିଦ୍ଧାନ୍ତ ନେଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଭୁଲ ଜାଗାରେ ଥୋଇବା, ଚଲାବୁଲା କରିବାରେ ଅସୁବିଧା ହେବା ଇତ୍ୟାଦି ଲକ୍ଷଣ ଆରମ୍ଭ ହୋଇଥାଏ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ଆସ୍ତେ ଆସ୍ତେ ଆରମ୍ଭ ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ମଣିଷର ବ୍ୟକ୍ତିତ୍ୱରେ ପରିବର୍ତ୍ତନ କରିଥାଏ। ଏହି ରୋଗ ଆରମ୍ଭ ହେଲେ ବ୍ୟକ୍ତିତ୍ୱର ପରିବର୍ତ୍ତନ ହେବା ସହିତ କାମ କରିବାର ଇଚ୍ଛା ନ ହେବା, ନିଜର ମନ ପରିବର୍ତ୍ତନ ହେବା ଯଥା ମାନସିକ ବିଷାଦ, ନିଦ୍ରାହୀନତା ଆଦି ମାନସିକ ରୋଗରେ ରୋଗୀ ଆକ୍ରାନ୍ତ ହୋଇଥାଏ। ଏହି ଲକ୍ଷଣମାନ ଆରମ୍ଭ ହେଲେ ଆମ ବ୍ୟକ୍ତି ଜଣଙ୍କୁ ଡିମେନ୍ସିଆ ବା ବୃଦ୍ଧିବଂଶ ରୋଗ ହୋଇଛି ବୋଲି କହିଥାଉ। ଭୁଲିଯିବା ବା ଛୋଟ ଛୋଟ କଥାକୁ ମନେ ରଖିବା ଏହି ରୋଗର ପ୍ରାଥମିକ ଲକ୍ଷଣ ହୋଇଥିବାରୁ ରୋଗ ଆରମ୍ଭ ହେଲେ ନିଜେ ରୋଗୀ ଏହି ଲକ୍ଷଣଗୁଡ଼ିକୁ ନେଇ ଡାକ୍ତରଙ୍କ ପାଖକୁ ଯାଇନଥାଏ। ତେଣୁ ଘରେ ରହୁଥିବା ପରିବାରର ସମ୍ପର୍କୀୟ ବ୍ୟକ୍ତିମାନେ ବୟସ୍କ ଲୋକମାନଙ୍କର ଏହି ଲକ୍ଷଣ ଦେଖିବା ମାତ୍ରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଦରକାର। ଏହି ରୋଗ ସାଧାରଣ ଭାବେ ମଣିଷକୁ 60-65 ବର୍ଷ ପରେ ଆକ୍ରାନ୍ତ କରିଥାଏ। ଏହି ରୋଗ ଚିକିତ୍ସାରେ ପରିବାରର ଭୂମିକା ଶତକଡ଼ା 70% ହୋଇଥିବା ବେଳେ ଡାକ୍ତରଙ୍କ ଭୂମିକା ଶତକଡ଼ା 20-30% ହୋଇଥାଏ। ନିଜର ନୀତିଦିନିଆ ଜୀବନରେ କେତେକ ସାଧାରଣ ରୋଗକୁ ଯଥା ଉଚ୍ଚ ରକ୍ତଚାପ, ଡାଇବେଟିସ୍, ମେଦବୃଦ୍ଧି, ନିଶାଜନିତ ଶାରୀରିକ ତଥା ମାନସିକ ସମସ୍ୟା ଓ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିମାନେ ସାଧାରଣ ଭାବେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବୟସ ବଢ଼ିବା ମାତ୍ରେ ପ୍ରତ୍ୟେକ ବ୍ୟକ୍ତି ଯଦି ଏହିସବୁ ସମସ୍ୟାକୁ ନିରାକରଣ କରିପାରିବ ତେବେ ସେ 60-70% କ୍ଷେତ୍ରରେ ଡିମେନ୍ସିଆ ରୋଗକୁ ପ୍ରତିରୋଧ କରିପାରିବ। ତେଣୁ 40-45 ବର୍ଷ ପରେ କମ୍ ଶର୍କରା ଜାତୀୟ ଖାଦ୍ୟ ଖାଇବା, ମାସେ କିମ୍ବା 2 ମାସରେ ଥରେ ନିଜର ରକ୍ତଚାପକୁ ପରୀକ୍ଷା କରିବା, ଧୂମପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରରେ ରହିବା ଓ ପ୍ରତିଦିନ ଖାଲି ପେଟରେ 1/2 ଘଣ୍ଟାରୁ ଘଣ୍ଟାଏ ଚାଲିବା କିମ୍ବା କିଛି ଶାରୀରିକ ପରିଶ୍ରମ କରିବା ଦ୍ୱାରା ଏହି ରୋଗ ଆରମ୍ଭ ହେବାର ସମୟକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ କରିଦେଇପାରିବା। ଶାରୀରିକ ପରିଶ୍ରମ ଓ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଏହି ରୋଗର ମାତ୍ରାକୁ ଅନେକାଂଶରେ କମାଇ ଦେଇଥାଏ। ପରିବାରର ଲୋକ ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ରୋଗୀକୁ ସବୁଦିନେ 2 ବେଳା ଚଲେଇବା, ରୋଗୀ ସହିତ ଖୁସିବାସୀ ହୋଇ କଥାବାର୍ତ୍ତା କରିବା, ରୋଗୀ ଭୁଲ କଲେ ତା ଉପରେ ନରାଗି ଭୁଲ ସୁଧାରି ନେବା, ରୋଗୀଟି ନିତ୍ୟକର୍ମ କଲାବେଳେ କିଛି ଜିନିଷ ଖୋଜି ନ ପାଇଲେ ତାକୁ ସାହାଯ୍ୟ କରିବା ଇତ୍ୟାଦି ଚିକିତ୍ସାର ମୁଖ୍ୟ ମାଧ୍ୟମ ହୋଇଥାଏ। ସାଧାରଣ ଭାବେ ଏହି ରୋଗରେ ଚଲାଚଲି କଲାବେଳେ ନିଜର ଭାରସାମ୍ୟ ଠିକ୍ ରହୁନଥିବାରୁ ରୋଗୀକୁ ସବୁଦିନେ ସକାଳେ ଓ ସନ୍ଧ୍ୟାବେଳେ 2 ଥର ବାହାରେ ରୋଗୀର ସାମର୍ଥ୍ୟ ଅନୁସାରେ ଚଲାଇବା ଦ୍ୱାରା ତା'ର ମାଂସପେଶୀ ଶକ୍ତ ହେବା ସହିତ ଶାରୀରିକ ଅକ୍ଷମତା ଦୂର ହୋଇଥାଏ। ରୋଗୀକୁ ସବୁବେଳେ ସୁଷମ ଓ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଘରେ ଥିବା ସମୟରେ କିଛି ନା କିଛି ଜିନିଷ ରୋଗୀ ସହିତ ଆଲୋଚନା କଲେ ରୋଗୀର ମନେ ରଖିବା ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଏହି ରୋଗ ଚିକିତ୍ସା ସହିତ ଅନ୍ୟାନ୍ୟ ରୋଗର ଚିକିତ୍ସା କଲେ ରୋଗର ମାତ୍ରା ଅନେକାଂଶରେ କମିଯାଇଥାଏ। ରୋଗୀକୁ ବିଭିନ୍ନ ସ୍ଥାନକୁ ନେଇ ବୁଲେଇବା, ଭିନ୍ନ ଭିନ୍ନ ଲୋକଙ୍କ ସହିତ ସାକ୍ଷାତ କରାଇ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କଲେ ତା'ର ଜୀବନଧାରଣର ମାନରେ ଉନ୍ନତି ଘଟିଥାଏ। ସାଧାରଣ ଭାବେ ରୋଗୀକୁ ସବୁବେଳେ ତା'ର ନିଜର ପ୍ରିୟ ପରିଜନ, ଯେଉଁମାନଙ୍କୁ ସେ ପୂର୍ବରୁ ଜାଣନ୍ତି, ସେମାନଙ୍କ ସହିତ ସାକ୍ଷାତ କରିବାକୁ ଦିଅନ୍ତୁ।

0: ଏହାଦ୍ୱାରା ତାର ସ୍ମୃତିଶକ୍ତି ଆସ୍ତେ ଆସ୍ତେ ବୃଦ୍ଧି ପାଇଥାଏ। ରୋଗୀକୁ ସବୁବେଳେ ଗୀତ ଶୁଣିବା, ଖୁସି ଗପ କରିବା, ମଜା ମଜା କଥା କହିବା, ବାଦ୍ୟଯନ୍ତ୍ର ଶୁଣାଇବା ଇତ୍ୟାଦି କାର୍ଯ୍ୟ କଲେ ରୋଗୀର ମସ୍ତିଷ୍କରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ରୋଗୀର ରୋଗକୁ କିଛି ମାତ୍ରାରେ ଲାଘବ କରିଥାଏ।
1: ଆଲଜାଇମର ରୋଗ ସମ୍ପର୍କରେ କହିଲେ ଡାକ୍ତର ଶରଦ ପ୍ରସନ୍ନ ସ୍ୱାଇଁ। ଆକାଶବାଣୀ କଟକ, ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ହର୍ମୁଜ ପ୍ରଣାଳୀ ଖୋଲିବା ନେଇ ଇରାନ ସମସ୍ୟାର ସମାଧାନ ନ କଲେ ବଡ଼ ଧରଣର ପଦକ୍ଷେପ ନିଆଯିବ, କହିଲେ ଆମେରିକା ରାଷ୍ଟ୍ରପତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି 2 ରୌପ୍ୟ ପଦକ ହାସଲ କଲା ଭାରତ ଏବଂ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଆସନ୍ତା 3 ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। କେବାଡ଼ିଆସ୍ଥିତ ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିବେ। ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭଦୋଦରାସ୍ଥିତ ମହାରାଜ ସାୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରାଠାରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ବିକଶିତ ଭାରତ ଲାଗି ଯୁବପିଢ଼ି ଶୀର୍ଷକ ଏକ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୂର କରିବା ନିମନ୍ତେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି। ଗତକାଲି ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତା ଶୀର୍ଷକ 2 ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଜଳବାୟୁ ସମ୍ପର୍କିତ ବିପଦ ଗୁରୁତର ହେବାରେ ଲାଗିଛି। ପରିବେଶଜନିତ ବିପଦର ମୁକାବିଲା ପାଇଁ ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ସହଯୋଗ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
3: हाल के समय में हुई अनेक प्राकृतिक आपदाओं ने यह स्पष्ट किया है कि क्लाइमेट इम्पैक्ट को कम करने के लिए सशक्त क्लाइमेट एक्शन करना आवश्यक है। विश्व का वैज्ञानिक समुदाय चेतावनी दे रहे हैं कि क्लाइमेट रिस्क बहुत गंभीर हो चुका है। इनकी यथासंभव रोकथाम और सामना करने के लिए स्थानीय, क्षेत्रीय और वैश्विक सभी स्तर पर स्टेक होल्डर्स के बीच सक्रिय सहयोग की सुदृढ़ आवश्यकता है।
2: ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳ ଉପଲବ୍ଧତା, ଜୈବ ବିବିଧତା ଏବଂ ମୃତ୍ତିକା ସମ୍ବଳ ଉପରେ ଅଧିକ ପ୍ରଭାବ ପଡ଼ୁଥିବା କହିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଆସନ୍ତା 26 ସକାଳ ସମୟରେ ନ୍ୟୁୟର୍କରେ ଏହି ଅଧିବେଶନରେ ଡକ୍ଟର ଜୟଶଙ୍କର ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ପିଏମ୍ କିଷାନ ଯୋଜନା କୃଷି ଓ କୃଷକଙ୍କ କଲ୍ୟାଣ ଦିଗରେ ବରଦାନ ସାବ୍ୟସ୍ତ ହୋଇଛି। 2018 ମସିହା ଡିସେମ୍ବର 1 ଆରମ୍ଭ ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଜରିଆରେ ସରକାର କୃଷକମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କ୍ଷୁଦ୍ର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଅଧୀନରେ ପନିପରିବା ଚାଷଠାରୁ ଆରମ୍ଭ କରି ପଶୁପାଳନ ନିମନ୍ତେ ସହାୟତା ଯୋଗାଇ ଦେଉଛନ୍ତି। ଦେଶର 9,44,65,646 ଜଣ କୃଷକଙ୍କୁ ଗତ ଜୁନ୍ ମାସ 20 ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ସ୍ୱରୂପ 18,880 ଟଙ୍କା ପ୍ରଦାନ କରିଛନ୍ତି। ଇତିମଧ୍ୟରେ ସରକାର ଏହି ଯୋଜନାର ଅବଧି 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଯୋଜନାରେ ମହିଳା କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି। प्रत्यक्ष लाभ

0: ରୂପାନ୍ତରଣ ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ବର୍ଷକୁ ତିନୋଟି କିସ୍ତିରେ 6,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ଯୁଦ୍ଧର ପରିଣତି ନେଇ ସେ ଚିନ୍ତା କରୁଛନ୍ତି ଏବଂ ଆଗାମୀ ଦିନରେ ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ତେହେରାନ ମଧ୍ୟସ୍ଥି ଜରିଆରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ୱାଶିଂଟନ୍କୁ କେତେକ ସର୍ତ୍ତ ସମ୍ପର୍କରେ ଅବଗତ କରାଇବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେକ୍ସିଆନ୍ ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ନ୍ୟୁୟର୍କ ଯିବାର ସମ୍ଭାବନା ଥିବା ପୂର୍ବରୁ ଆମେରିକା ପକ୍ଷରୁ ଏଭଳି କୁହାଯାଇଛି। ଇରାନ୍ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ଦଳ ନ୍ୟୁୟର୍କ ଗସ୍ତ କରିବା ଆଶା କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯଦି ଇରାନ୍ ପ୍ରଶାସନ ସଠିକ୍ ଢଙ୍ଗରେ ସମସ୍ୟାର ସମାଧାନ ନ କରେ ତେବେ ଖୁବ୍ ଶୀଘ୍ର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଇରାନ୍ ପକ୍ଷରୁ କତାର ମାଧ୍ୟମରେ ଆମେରିକାକୁ 7 ସର୍ତ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସର୍ତ୍ତଗୁଡ଼ିକରେ ଆମେରିକା ରାଜି ହେଲା ପରେ ଉଭୟ ଦେଶ ମଧ୍ୟରେ କୌଣସି ବୁଝାମଣା କରାଯିବ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି। ସାଉଦି ଆରବରେ ଥିବା ଦୂତାବାସ ଲାଗି ଆମେରିକା ସୁରକ୍ଷା ସତର୍କତା ଜାରି କରିଛି। ସାଉଦିରେ କାର୍ଯ୍ୟ କରୁଥିବା ଆମେରିକାର ସରକାରୀ କର୍ମଚାରୀମାନଙ୍କୁ ତାଇଫ୍ ଏବଂ ୟାନ୍ଗୁ ସହର ମଧ୍ୟକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି। ସାଉଦି ଆରବରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନିଜ ଦେଶର ନାଗରିକମାନଙ୍କୁ ସାଉଦି ଗସ୍ତରୁ ଦୂରେଇ ରହିବା ଲାଗି ଆମେରିକା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସମ୍ପର୍କରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସଶକ୍ତ କରାଯିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବା ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ଆର୍ଥିକ ପରିଚୟ ଦେବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। 2018 ମସିହା ଜାନୁଆରୀ 24 ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଦେଶର ବିଭିନ୍ନ ଜିଲ୍ଲାର ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ ହସ୍ତଶିଳ୍ପର ବିକ୍ରୟ ଲାଗି ଅଧିକ ସୁଯୋଗ ମିଳିପାରିଛି। ଏହା ପୂର୍ବରୁ ବ୍ରାଣ୍ଡିଂ, ବଜାର ସୁବିଧା ଏବଂ ବ୍ୟାପକ ବଜାର ସଂଯୋଗ ମିଳିପାରୁନଥିବା ବେଳେ ସେଗୁଡ଼ିକର ମୂଲ୍ୟ କମ୍ ରହିବା ସହ ଉତ୍ପାଦନ କରୁଥିବା ଶିଳ୍ପୀ ଓ କାରିଗରମାନେ ମଧ୍ୟ ଅଧିକ ଆୟ କରିପାରୁନଥିଲେ। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଭିଯାନ ଅଧୀନରେ ପ୍ରତ୍ୟେକ ଜିଲ୍ଲା ନିଜର ସର୍ବୋତ୍ତମ ଏବଂ ସ୍ୱତନ୍ତ୍ର ଉତ୍ପାଦର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ, GI ଟ୍ୟାଗ୍, ଇ କମର୍ସ ଏବଂ ରପ୍ତାନୀ ସୁବିଧା ମାଧ୍ୟମରେ ବଜାର ସମ୍ପ୍ରସାରଣ ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଭିଯାନ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ଲାଗି ସରକାର ଲକ୍ଷ୍ୟ ସ୍ଥିର କରିଥିବା କହିଛନ୍ତି।
1: गांव की अर्थव्यवस्था में महिला उद्यमियों को आगे बढ़ाने के लिए, उनके लिए नई संभावनाएं बनाने के लिए हमारी सरकार निरंतर काम कर रही है। वन डिस्ट्रिक्ट वन प्रोडक्ट के माध्यम से हम हर जिले के लोकल उत्पादों को बड़े बाजारों तक पहुंचाने का प्रयास कर रहे हैं। इसका बहुत बड़ा लाभ विमेन सेल्फ हेल्प ग्रुप को भी हो रहा है।
0: ଏହି ଯୋଜନା ଅଧୀନରେ ଯେଉଁ ଜିଲ୍ଲାଗୁଡ଼ିକର ପୂର୍ବରୁ କୌଣସି ସ୍ୱତନ୍ତ୍ର ଆର୍ଥିକ ପରିଚୟ ନଥିଲା ସେଗୁଡ଼ିକ ନିଜସ୍ୱ ଉତ୍ପାଦ ମାଧ୍ୟମରେ ଏକ ନୂଆ ପରିଚୟ ହାସଲ କରୁଛନ୍ତି। ସ୍ଥାନୀୟ କାରିଗର ଓ କୃଷକମାନେ ନିଜ ଅଞ୍ଚଳରୁ ବାହାରକୁ ନ ଯାଇ ମଧ୍ୟ ବ୍ୟାପକ ବଜାର ସୁବିଧା ପାଇପାରୁଛନ୍ତି। ଫଳସ୍ୱରୂପ ପ୍ରତ୍ୟେକ ଜିଲ୍ଲା ଏକ ସ୍ୱତନ୍ତ୍ର ଆର୍ଥିକ ପରିଚୟ ସହ ନିଜସ୍ୱ ବଜାର ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛନ୍ତି। ଜାପାନର ନଗୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ 2 ରୌପ୍ୟ ପଦକ ହାସଲ କରିଛି। ମହିଳା 10 ଏୟାର ରାଇଫଲ ଦଳୀୟ ପର୍ଯ୍ୟାୟରେ ଏଲାଭେନିଲ ଭାଲାରିଭାନ, ବିଦର୍ଶା ବିନୋଦ ଏବଂ ସୋନମ ମସ୍କର ରୌପ୍ୟ ପଦକ ଜିତିଥିବାବେଳେ ବ୍ୟକ୍ତିଗତ ପର୍ଯ୍ୟାୟରେ ମଧ୍ୟ ଏଲାଭେନିଲ ରୌପ୍ୟ ପଦକ ହାସଲ କରିଛନ୍ତି। ମିଳିତ ମାର୍ଶାଲ ଆର୍ଟସରେ ସୁଚିକା ତରିଆଲ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଆଜି 60 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସିଙ୍ଗାପୁରର ଖେଳାଳିଙ୍କୁ ସାମ୍ନା କରିବେ। ଅନ୍ୟପକ୍ଷରେ କ୍ରିକେଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 114 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଅନ୍ୟ ସାତଟି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ରାଷ୍ଟ୍ରପତି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଇରାନ୍ ସମସ୍ୟାର ସମାଧାନ ନ କଲେ ବଡ଼ ଧରଣର ପଦକ୍ଷେପ ନିଆଯିବ, କହିଲେ ଆମେରିକା ରାଷ୍ଟ୍ରପତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଦୁଇଟି ରୌପ୍ୟ ପଦକ ହାସଲ କଲା ଭାରତ ଏବଂ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
2: ପ୍ରଥମେ ଶୁଣିଲେ ଆଞ୍ଚଳିକ ସମ୍ବାଦ, ପରେ ପରେ ଶୁଣିଲେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ଦମୟନ୍ତୀ ବୟକାର।

ନମସ୍କାର। ସୁରଭିର ଆଉ ଏକ ଦମଦାର ଆଉ ଫ୍ରେସ୍ ଅଧ୍ୟାୟକୁ ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମନ୍ମଥ ମିଶ୍ର ଓଡ଼ିଆ ସଙ୍ଗୀତ ମହୋଦଧିରେ ଏକ ଉତ୍ତାଳ ତରଙ୍ଗ, ଭକ୍ତି ରସାପ୍ଲୁତ ସଙ୍ଗୀତ ଆକାଶର ଜଣେ ଉଜ୍ଜଳତମ ଜ୍ୟୋତିଷ, ଜଗତର ନାଥ ଜଗନ୍ନାଥଙ୍କ ଭକ୍ତି ଭଣ୍ଡାରର ଜଣେ ମୁକ୍ତିଦାତା କୈବଲ୍ୟ କଣିକା, ଜଣେ ଶ୍ରଦ୍ଧାଶୀଳ ଉଚ୍ଚାରଣ, ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ। ସଙ୍ଗୀତ ହିଁ ମନ୍ମଥ ମିଶ୍ରଙ୍କ ଜୀବନ। ସଙ୍ଗୀତରେ ଦିନ ହୁଏ, ରାତି ଆସେ, ସଞ୍ଜ ନଏ ଆଉ ସକାଳ ହୁଏ। ଏକାଧାରରେ ସେ ଜଣେ ସଫଳ ଗୀତିକାର, ଉଚ୍ଚକୋଟୀର ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ। ଆକାଶବାଣୀ, ଦୂରଦର୍ଶନ, ଯାତ୍ରା ନାଟକ ଆଦିରୁ ତାଙ୍କ ସଙ୍ଗୀତର ଜୟଯାତ୍ରା ହୁଏ ଅୟମାରମ୍ଭ। ଜଣେ ପ୍ରତିଭାବାନ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଆଶାର ଆକାଶ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ପ୍ରାୟ 50-60 ଅଧିକ ଚଳଚ୍ଚିତ୍ର, ସଂଖ୍ୟାତୀତ ଟିଭି ସିରିଏଲ୍ରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରି ଏକାଧିକ ବାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକର ସମ୍ମାନ ଲାଭ କରିଛନ୍ତି। ଏହିଭଳି ଜଣେ ସଙ୍ଗୀତର ସାଧକଙ୍କୁ ଆଜି ସୁରଭି ପାଇଛି। ଚାଲନ୍ତୁ ଆଜିର ଏହି ପାବନ ଅବସରରେ କଥାବାର୍ତ୍ତା ଆରମ୍ଭ କରିବା ମନ୍ମଥ ମିଶ୍ର ସାର୍ଙ୍କ ସହ।

0: ତ ସାର୍, ଆପଣଙ୍କ ଜୀବନର ସାରାଂଶ ହଉଛି ସଙ୍ଗୀତ। ସଙ୍ଗୀତକୁ ନେଇକି ଆପଣଙ୍କର ଦିନ ରାତି ସଞ୍ଜ ସକାଳ ସବୁକିଛି। ଆଜି ଏମିତି ଗୋଟେ ସକାଳ ଆସିଛି ସୁରଭି ଅଗଣାକୁ, ଯୋଉ ଅଗଣାରେ ଅଛନ୍ତି ଓଡ଼ିଶାର ଜଣେ ମହାନ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଲେଖକ ମନ୍ମଥ ମିଶ୍ର ସାର୍, ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ, ଜଣେ ସଙ୍ଗୀତର ସାଧକ।
1: ଆଜ୍ଞା, ଯାହା କହନ୍ତି ଯେ ଯୋଉ ଦିନ ରାତି ଚବିଶ ଘଣ୍ଟା ସଙ୍ଗୀତ ଭିତରେ ହିଁ ବୁଡି ରହିଛି। ଗୋଟେ ଆମର କଥା ଅଛି, ଆଇ ଡ୍ରିଙ୍କ ମ୍ୟୁଜିକ, ଆଇ ଇଟ୍ ମ୍ୟୁଜିକ, ଆଇ ସ୍ଲିପ୍ ମ୍ୟୁଜିକ, ଆଇ ୱେକ୍ ମ୍ୟୁଜିକ, ଆଇ ୱାକ୍ ମ୍ୟୁଜିକ।
0: ନିହାତି ଭାବରେ ସଙ୍ଗୀତରେ ବୁଡି ରହୁଥିବା ଜଣେ ମଣିଷ।

ଆକ୍ସନ୍ସ କଲେଜ ପାକ୍ସନ୍ସ ତ ତାର ପ୍ରଭାବଟା ବହୁତ ମୋ ଜୀବନରେ ରହିଲା। ସେଠୁ ଆସିକିରି ଓଡ଼ିଶାର ବିଖ୍ୟାତ ଗୀତିକାର ରାଧାନନ୍ଦ ଦାସଙ୍କ ଅନୁପ୍ରେରଣାରେ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ଗୋଟେ ଅଡିସନ୍ ଦେଇଥିଲି, ଏପଟେ ବାଣୀବିହାରରେ ପିଜି ପାଇଁ ଲାଗିଥିଲି ଏବଂ ଲ କଲେଜରେ ମଧ୍ୟ ଆଡମିସନ୍ କରିଥିଲି।

0: ଯେହେତୁ ଆକାଶବାଣୀ ଜୟପୁରର ସୁରଭି କାର୍ଯ୍ୟକ୍ରମ ଆଜି ମନ୍ମଥ ମିଶ୍ର ସାର୍ଙ୍କୁ ପାଇଛି, ସେ ପୁଣି ସକାଳୁଆ ସମୟରେ, ତ ବହୁତ ଭଲ ହୁଅନ୍ତା ଯଦି ଜଗନ୍ନାଥଙ୍କର କିଛି ଭଜନ ଆପଣ ଗାଇ ଦିଅନ୍ତେ, ଆମ ଶ୍ରୋତା ମାହୋଲ ଏକଦମ ଖୁସି ହେଇଯାଆନ୍ତେ।
1: ନିଶ୍ଚିତ ଭାବରେ ଜଗନ୍ନାଥ, ଶ୍ରୀ ଜଗନ୍ନାଥଙ୍କର ଯୋଉଟା ଅତି ଲୋକପ୍ରିୟ ଲାଭ ଅଛି ସେଇଠୁ ମୁଁ ଧାଡି ଗାଇ ଦଉଛି
0: ଆପଣଙ୍କର କାଳଜୟୀ ଭଜନ। ସେଇଟା
1: ନିଶ୍ଚିତ ଭାବରେ ସେଟା ମହାପ୍ରଭୁଙ୍କର ଅପାର କରୁଣା। ସେଟା ବାସ୍ତବିକ ଗୀତ ଲେଖିବା, ସ୍ୱର କରିବା ଏବଂ ଗୀତ ଗାଇବା, ଗାଇବା କଳା, ତିନୋଟି ଯାକ କଳା ଯୋଉ ମହାପ୍ରଭୁ ଦେଇଥିଲେ ତାଙ୍କ ଲୀଳା ଆଧାରିତ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଧାରାବାହିକରେ ମହାପ୍ରଭୁ ଓଡ଼ିଶାର ଅନବଦ୍ୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ମାଧ୍ୟମରେ ମୋ ପାଖରେ ଆଣି ପହଞ୍ଚେଇଲେ ଯେ କର କଣ କରୁଛୁ, କର ଏତେ କଥା ଦେଇଥିଲି। ତ ଯୋଉ ପାଇଲି ଅଫର ବହୁତ ଖୁସି ହେଇଥିଲି, କିନ୍ତୁ ତାପରେ ଡରି ଯାଇଥିଲି ଯେ କେତେ କୋଟି ଲେଖକ ଲେଖିଛନ୍ତି, କୋଟି କୋଟି ଗାୟକ ଗାଇଛନ୍ତି, କୋଟି କୋଟି ସରକାର ସ୍ୱର କରିଛନ୍ତି, ମୁଁ କଣ କରିବି ଆଜି। ତ ବଡ଼ଦେବଳକୁ ପଳେଇଥିଲି, ଜଗନ୍ନାଥଙ୍କୁ ଜଣେଇଥିଲି, ଆଉ ଏଟା ଗୋଟେ ବଡ଼ ଅନୁଭୂତି। ଫେରିଲା ପରେ ରାତି ଗୋଟେ ବେଳକୁ ଗୋଟେ ସ୍ପାର୍କ ହେଲା, ଆଉ ଗୋଟେ ଅବଚେତନ ମନ ଭିତରେ ଏ ଲେଖାଟି ଲେଖା ହେଇଗଲା, ଲେଖା ସାଙ୍ଗେ ସାଙ୍ଗେ ସ୍ୱର ମଧ୍ୟ ମନ ଭିତରେ ଆନ୍ଦୋଳିତ ହେଇଗଲା, ପରବର୍ତ୍ତୀ ପର୍ଯ୍ୟାୟରେ ରେକର୍ଡିଂ ହେଇକି ଲୋକମାନଙ୍କ ପାଖରେ ପହଞ୍ଚିଲା, ଯୋଉ ପ୍ରଶଂସା ଆସିଲା, ମୁଁ ସବୁ ଲୋକଙ୍କୁ କହିଲି ଭାଇରେ ଏଟା ମୋର କିଛି ନାହିଁ, ମୁଁ ଖାଲି ମାଧ୍ୟମ, ମହାପ୍ରଭୁ ତାଙ୍କ କଥା ନିଜେ କରିଦେଇଛନ୍ତି।

0: ଚମତ୍କାର, ବହୁତ ବଢିଆ ସାର। ତ ମନ୍ମଥ ମିଶ୍ର ସାର୍ ବହୁତ ଜଗନ୍ନାଥ ଜଣାଣ ଗାଇଛନ୍ତି, ଭଜନ ଗାଇଛନ୍ତି। ଆଉ ଯେତେବେଳେ ଆମେ ମନ୍ମଥ ମିଶ୍ର ସାର୍ଙ୍କୁ ଏ ଯେ ସିଙ୍ଗର ଦେଖୁ ଜାଣୁ, ତାହେଲେ ଜଗନ୍ନାଥଙ୍କ ଭଜନ ହିଁ କାନରେ ବାଜେ। ଆପଣଙ୍କର ହୃଦୟରୁ ସେଇଟା ବାହାରେ ମୁଁ ପ୍ରଭୁଙ୍କର ଜଣାଣ ଗାଇବି ନା ଆପଣଙ୍କୁ ସୁଯୋଗ ଆସେ ବେଳେ ବେଳେ?
1: ସୁଯୋଗ ମହାପ୍ରଭୁ ସୁଯୋଗ ଜୁଟେଇ ଦିଅନ୍ତି। ଆଉ ପ୍ରଥମ କଥା ହେଲା ଯେ ମୋର ଜୀବନର କ୍ୟାରିୟର ଆରମ୍ଭ ହେଲା ସଙ୍ଗୀତଜ୍ଞ ଭାବରେ ସିନେମାରୁ, ଆଶାର ଆକାଶ ସିନେମା। 1982 ମୁଁ ଆଶାର ଆକାଶ ସିନେମାର ସଙ୍ଗୀତ ନିର୍ଦ୍ଦେଶକ ହିସାବରେ ପାଇଲି, କଣ୍ଟ୍ରାକ୍ଟ ପାଇଲି। ତାପରେ ସଙ୍ଗୀତ ମୋର ସେଇ ଯୋଉ ଆଶାର ଆକାଶ ଚଳଚ୍ଚିତ୍ର ମୋ ଜୀବନର ଲକ୍ଷ୍ୟ ପଥ ହିଁ ବଦଳେଇ ଦେଲା। କଣ କଣ ଇଚ୍ଛା ଥିଲା, ଭୁବନେଶ୍ୱରରେ ଚାକିରି କରିବା, ଇଏ କରିବା, କମ୍ପିଟେଟିଭ୍ ଏକ୍ସାମିନେସନ ଦେବା, ସବୁ କରିବା, ଏସବୁ ପ୍ରିପାରେସନ ଭିତରେ ଆଶାର ଆକାଶ ସିନେମା ମତେ ବାନ୍ଧିଦେଲା ସଙ୍ଗୀତ ଭିତରେ। ସେଠୁ ଇଣ୍ଟରେଷ୍ଟ ବଢିଗଲା।

0: ଅବଶ୍ୟ ତାପରେ ଡିଫିକଲ୍ଟ ହେଲା ଭୁବନ ମାନେ ସଙ୍ଗୀତରେ ବିଧିବଦ୍ଧ ଭାବରେ ବୃତ୍ତି କରିବା ପାଇଁ ସେତେବେଳେ ଅକ୍ଷୟ ମହାନ୍ତି ପ୍ରଫୁଲ୍ଲ କରଙ୍କ ଭଳି ବଡ଼ ବଡ଼ ବଟବୃକ୍ଷ ମାନେ ସଙ୍ଗୀତ ଜଗତରେ ବ୍ୟାସ କରୁଥିଲେ। ତା ଭିତରେ ମୁଁ ଗୋଟେ ଗଜା ମାରିଲି କିନ୍ତୁ ଆଉ ସେଟା ଉଧେଇ ପାରିଲାନି ଅନେକ ବର୍ଷ ପର୍ଯ୍ୟନ୍ତ। ବଟ୍ ତା ଭିତରେ ମୁଁ ଗୋଟେ ଯାତ୍ରାର ଧାରା ପାଇଗଲି, ଯାତ୍ରା ଜଗତ, ଓଡ଼ିଶାର ଯୋଉ ଲୋକପ୍ରିୟ ଯାତ୍ରା ଜଗତ, ଯାତ୍ରା ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଅଫର୍ ପାଇଲି। ଆଉ ସେଇଟା ମତେ ବହୁତ ସାହାଯ୍ୟ କଲା ଏକ୍ସପେରିମେଣ୍ଟ କରିବା ପାଇଁ, ଲାଇଭ୍ ହ୍ୟାଣ୍ଡ ମାନଙ୍କ ସହିତ ବିଭିନ୍ନ ସ୍ୱର ଶୈଳୀ କରିବା ପାଇଁ ଲୋକପ୍ରିୟତା ଲାଭ କଲା। ମୋର ଅନେକ ଯାତ୍ରା ଗୀତ ଆଜି ବି ବହୁ ଲୋକପ୍ରିୟ, ହାତୀ ନେଇ ଘୋଡ଼ା ନେଇ ମୋ ପାଇଁ କାଳି ବଜେଇ ଦେ, ବଉଳୁଲ ମୋର ବର ଆସିଛି, ଅଡୁଆ ସୂତା ବନ୍ଧା ପଡ଼ିଛି ମୋ ବାହା ମୁକୁଟ,
1: ନିଅ ଭାଇ ନିଅ, ହାତୀ ଆଉ ଘୋଡ଼ା

0: ଚଳଚ୍ଚିତ୍ର ଚାଲିଛି, ଧାରାବାହିକ ଚାଲିଛି, ମଞ୍ଚ ଚାଲିଛି, ଯାତ୍ରା ଚାଲିଛି, ସବୁ ଚାଲିଛି, ତା ଭିତରେ ଜଗନ୍ନାଥଙ୍କ ନାମ ବାଣ୍ଟିବାର ଆନନ୍ଦ ଏହା ଏକ ନିଆରା ଅନୁଭବ,
1: ସମସ୍ତଙ୍କୁ ଏହି ସୌଭାଗ୍ୟ ମିଳେନି।
0: ହଁ, ସେଟା ଗୋଟେ ଭାଗ୍ୟର କଥା ନିହାତି ଭାବରେ। ପୂର୍ବ ଜନ୍ମ ଯଦି ମୁଁ ଜଗନ୍ନାଥଙ୍କୁ ଯେହେତୁ ବିଶ୍ୱାସ କରେ, ଭାଗ୍ୟକୁ ବି ବିଶ୍ୱାସ କରେ, ପୁନର୍ଜନ୍ମକୁ ବି ବିଶ୍ୱାସ କରେ, କିନ୍ତୁ ଅନ୍ଧବିଶ୍ୱାସ ନୁହେଁ, ମୁଁ ବିଶ୍ୱାସ କରେ। ତ ନିଶ୍ଚିତ ଭାବରେ ପୂର୍ବ ଜନ୍ମର କିଛି ପୁଣ୍ୟ ପାଇଁ ଆଜି ଏମିତି ଏକ ସ୍ଥିତିରେ ମୁଁ ପହଞ୍ଚିଛି, ଆଉ ଯେତେ ସରଳ ଭାବରେ ଜୀବନଯାପନ କରିବାର ଅଭ୍ୟାସ କରିଛି।

0: କଣ୍ଟ୍ରୋଭର୍ସି ଭିତରେ କେବେ ପଶି ନାହିଁ ଜୀବନରେ, କାରଣ ଜଗନ୍ନାଥଙ୍କୁ ଯିଏ ନିଜର ସର୍ବେସର୍ବ ବୋଲି ଭାବେ ସିଏ ଆଉ କଣ୍ଟ୍ରୋଭର୍ସିକୁ ଯାଇକି କଣ କରିବ? ଯଦି ବା କଣ୍ଟ୍ରୋଭର୍ସି ଜୀବନରେ କିଛି କିଛି କେବେ କିଛି କିଛି ଆସିଛି, ତାକୁ ଜଗନ୍ନାଥ ସମାଧାନ କରିଦେଇଛନ୍ତି ସମୟ କ୍ରମେ।
1: ଏ ବିଶ୍ୱାସ ଏମିତି ରହୁ ସାର।

0: ବର୍ତ୍ତମାନ ଆମେ କଥା ହେବା ଆପଣଙ୍କର ଚଳଚ୍ଚିତ୍ର ସମ୍ପର୍କରେ। କେତୋଟି ଚଳଚ୍ଚିତ୍ରରେ ଆପଣ ନିର୍ଦ୍ଦେଶନା ଦେଇଛନ୍ତି?
1: ପ୍ରାୟ 35 ଏକ୍ଜାକ୍ଟଲି କହିପାରୁନି, 35-40 ଖଣ୍ଡେ ଚଳଚ୍ଚିତ୍ର ମୁଁ କରିଛି। ତା ଦେହରୁ ରାଜ୍ୟ ସରକାରଙ୍କ ଦ୍ୱାରା ଚଳଚ୍ଚିତ୍ର ଯୋଉ ପୁରସ୍କାର ରାଜ୍ୟ ସରକାରଙ୍କର, ସେଥିରେ ମୁଁ 3 ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଙ୍ଗୀତଜ୍ଞ ଭାବରେ ଏବଂ ପ୍ରଯୋଜନା କରିଥିଲି ଗୋଟେ 700 ବନ୍ଧା ହେଇ ଜୀବନ ଅନୁଭବ ନେଇକି ଗୋଟେ ପ୍ରଯୋଜନା କରିଥିଲି, ଯୋଉଟା ଗୋଟେ ଅସମ୍ଭବ ବ୍ୟାପାର, କିନ୍ତୁ ଗୋଟେ ସଂଯୋଗ ଥିଲା। ମହାପ୍ରଭୁଙ୍କର ଇଚ୍ଛା ଥିଲା ଗୋଟେ ସଙ୍ଗୀତମୟ କାହାଣୀକୁ ନେଇ କାହାଣୀ ଲେଖିଥିଲେ ମୋର ମିସେସ୍ କ୍ରିଷ୍ଣା ମିଶ୍ର, ତାଙ୍କରି କାହାଣୀକୁ ନେଇକି ଗୋଟେ ଚଳଚ୍ଚିତ୍ର କରୁଛି। ଚଳଚ୍ଚିତ୍ରଟି ବହୁତ ଆଦୃତ ହେଲା ଏବଂ ତାର ଗୀତ ମଧ୍ୟ ବହୁତ ଲୋକମାନଙ୍କୁ ଆକର୍ଷିତ କରି ରଖିଲା, ଆଜି ପର୍ଯ୍ୟନ୍ତ ଆକର୍ଷିତ କରି ରଖିଛି 700 ବନ୍ଧା ହେଇ ଜୀବନ ଗୀତ। ତ ଏମିତି ଏକ କଥା।

0: ଧାରାବାହିକ ହିସାବରେ ଯୋଉ ଅନେକ ଧାରାବାହିକ ମୋର ଲୋକପ୍ରିୟତା ଲାଭ କରିଛି, ଶୀର୍ଷକ ଗୀତ, ଭାଗ୍ୟ ବିଧାତା, ସଂସ୍କାର କୁହନ୍ତୁ, ଅନେକ ସଂଖ୍ୟା ସିନ୍ଦୁର କୁହନ୍ତୁ, ବହୁତ ବହୁତ ଧାରାବାହିକର ଜଗନ୍ ଶ୍ରୀ ଜଗନ୍ନାଥ କୁହନ୍ତୁ, ଶୀର୍ଷକ ଗୀତ ବହୁତ ଲୋକପ୍ରିୟତା ଲାଭ କରିଛି ଆଉ ଆତ୍ମତୃପ୍ତି ମଧ୍ୟ ଦେଇଛି।
1: ଆଜ୍ଞା, ଭାଗ୍ୟ ବିଧାତାର ଯୋଉ ଟାଇଟଲ ଟ୍ରାକ୍ଟା ସମସ୍ତେ ପସନ୍ଦ କରନ୍ତି। ଆଜ୍ଞା,
0: ତ ଗାଇ ଦଉଛି।
1: ହଁ ହଁ, ନିହାତି ନିହାତି ସାର।

0: ମୋର ଭର ଫଗୁଣ ତୁ।
1: କାରଣ ବହୁତ ବଡ ବଡ କଣ୍ଠଶିଳ୍ପୀ ମାନଙ୍କୁ ମଧ୍ୟ ମୋର ପରବର୍ତ୍ତୀ ପର୍ଯ୍ୟାୟରେ ବୋଲେଇଲି ମୁଁ, ଯୋଉଥିରେ ତାଙ୍କ ପାଖରୁ ମଧ୍ୟ କିଛି ଶିଖିବାର ଅଛି। କାରଣ ଜାତୀୟ ସ୍ତରର ଶୈଳୀ ଗୋଟେ ନିଆରା ଶୈଳୀ ଯୋଉଠୁ ଆମକୁ ଶିଖିବାର ଅଛି। ଏବେ କିନ୍ତୁ ଆଉ ବର୍ତ୍ତମାନ ଜାତୀୟ ସ୍ତରକୁ ବର୍ତ୍ତମାନ ଆମେମାନେ ଯାଉନାହୁଁ, କାରଣ ଓଡ଼ିଶାରେ ଜାତୀୟ ସ୍ତରର ଯୋଉ ଶୈଳୀ କଣ୍ଠସ୍ୱର ଆମେମାନେ ସବୁ ଏଠି ଓଡ଼ିଶାରେ ପାଇଗଲୁଣି। ଓଡ଼ିଶାର କଣ୍ଠଶିଳ୍ପୀ ମାନେ ବର୍ତ୍ତମାନ ଜାତୀୟ ସ୍ତର ଜାତୀୟ ଲେବୁଲର ହେଇଗଲେ, ନ୍ୟାସନାଲ ଲେବୁଲର ବର୍ତ୍ତମାନ ହେଇଗଲେଣି।
2: ସେଇ ସମୟରେ ଗୋଟେ ରେସିଓ ଚାଲିଥିଲା, ଏଇଟା
1: ଚାଲିଥିଲା, ଆଜି ବି ଚାଲିଛି, ଆଜି ବି ବନ୍ଦ ହେଇନି। କାରଣ ଗୋଟେ ଫେଣ୍ଟା ଫେଣ୍ଟି କଥା, ଓଡ଼ିଶା ସିଙ୍ଗର ବମ୍ବେ ସିଙ୍ଗର, ଇଏ ଗୋଟେ କଳାର କ୍ଷେତ୍ର, ଯେତେ ଯିବା ମାନେ ଯେପକ୍ଷୀ ଉଡେ ଯେତେ ଦୂର, ଗୋଟେ କଥାରେ ଅଛି ନା, ଯେପକ୍ଷୀ ଉଡେ ଯେତେ ଦୂର, ତ ଆମକୁ ଉଡିବାକୁ ପଡିବ। ବିଭିନ୍ନ ଯୋଉମାନେ ସବୁ ଲୋକପ୍ରିୟ କଣ୍ଠଶିଳ୍ପୀ ଅଛନ୍ତି ତାଙ୍କ ସାଙ୍ଗରେ କାମ କରିବାକୁ ପଡିବ। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହୁଅନ୍ତୁ, ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ହୁଅନ୍ତୁ, ତାର ନିଆରା ଆନନ୍ଦ ସେଥିରେ।
2: ବାଏ।

ହଁ, ମନ୍ମଥ ମିଶ୍ର ସଙ୍ଗୀତ ଯାହାଙ୍କ ଜୀବନର ସାରାଂଶ, ସଂକଳ୍ପରୁ ସାଧନା ଯାହାଙ୍କୁ ସିଦ୍ଧି ଏବଂ ସମ୍ମାନ ପ୍ରଦାନ କରିଛି, ଓଡ଼ିଶାର ଘରେ ଘରେ ପୁରେ ପୁରେ ପରିଚିତ ଜଣେ ଉଚ୍ଚକୋଟୀର କଳାକାର ହେଉଛନ୍ତି ମନ୍ମଥ ମିଶ୍ର। ଏକାଧାରରେ ସେ ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଏବଂ କଣ୍ଠଶିଳ୍ପୀ। ବର୍ତ୍ତମାନ ସୁରଭିର ଗହଣରେ ରହିଛନ୍ତି ସେ। ସରିନି ତାଙ୍କ ସହ ବାର୍ତ୍ତାଳାପ। ମନ୍ମଥ ମିଶ୍ରଙ୍କ ଆଉ କିଛି ନୂଆ କଥା, ଆଉ କିଛି ନୂଆ ଗୀତ ସହ ସୁରଭି ପୁଣି ଫେରିବ ଆପଣଙ୍କ ଗହଣକୁ ଆସନ୍ତା ସୋମବାର ସକାଳ 7:25 ରେ। ଅପେକ୍ଷା ଅବଶ୍ୟ କରନ୍ତୁ। ନମସ୍କାର।

0: ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୁରଭି କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୟକାର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ମାସର 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର ମାସର 23 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ଆପଣଙ୍କୁ ମନେଥିବ ନିଶ୍ଚୟ, ତଥାପି ଟିପି ରଖନ୍ତୁ। ଆମ ନମ୍ବର ହେଲା 0685423690। ବିଷୟଟି ପୁଣିଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଆମ ଫୋନ୍ ନମ୍ବର ପୁଣିଥରେ ଟିପି ରଖନ୍ତୁ 0685423090। ଘୋଷଣାଟି ଏତିକିରେ ଶେଷ ହେଲା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ପ୍ରସାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କେତୋଟି ଓଡ଼ିଆ ଆଲବମ।
5: ପ୍ରଥମେ ଶୁଣିଲେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ପରେ ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ଅଶୋକ ମିଶ୍ରଙ୍କ ଗୀତ।

ଏଥର ଆସନ୍ତୁ ଶୁଣିବା ଗୀତିକାର ଅଶୋକ ମିଶ୍ରଙ୍କ ଅନ୍ୟ ଏକ ରଚନା। କଣ୍ଠଦାନ କରିଛନ୍ତି ବିଶ୍ୱକଲ୍ୟାଣୀ ମହାନ୍ତି।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ଏଥର ଆସନ୍ତୁ ଶୁଣିବା କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ପ୍ରଶାନ୍ତ ମୁଦୁଲି। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସୌମେନ୍ଦ୍ର ମିଶ୍ରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ।
2: ଆରେ ରାମୁ, ଏ ପଙ୍ଖା କାହିଁ ଚାଲିଛି? ବିଜୁଳି ବିଲ୍ କଣ ତ ବାପା ଦବ।
1: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ
4: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ। ଏଥର ଶିଳ୍ପୀ ହେଲେ ଅରବିନ୍ଦ, ଗୀତ ରଚନା କରିଛନ୍ତି ଗଗନ ରାଉତ, ସଙ୍ଗୀତରେ ସଜେଇଛନ୍ତି ଶ୍ରୀ କୁମାର ଏବଂ ଶଶୀ ସାମନ୍ତ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଜାଭେଦ ଅଖ୍ତରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଏହସାନ ଲୟ। କଥାଚିତ୍ର ଦିଲ୍ ଚାହତା ହେ।

ଦିଲ୍ କା ରିସ୍ତା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସ୍ୱପ୍ନା, ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଗୀତିକାର ସମୀରଙ୍କ ଏକ ସୁନ୍ଦର ରଚନା। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ୟେ ଦିଲ ଆଶିକାନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ
0: ସହଜ ଏବଂ

ବାଜିଗାର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବିନୋଦ ରାଥୋଡ, ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଫିଜା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୁଲଜାର। ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଓନ୍ଲି ପ୍ୟାର୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଶିଳ୍ପୀ ହେଲେ କୁମାର ସାନୁ ଏବଂ ପାମେଲା ଜେନ୍। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ବାବୁଲ ବୋଷ। କଥାଚିତ୍ର ରାଜା।

କେବେ ତମେ ନାହଁ କେବେ ମୁଁ ନାହିଁ, ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟାର। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ସ୍ମାଇଲ୍ ପ୍ଲିଜ୍ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ପଙ୍କଜ ଜାଲ ଏବଂ ପାମେଲା ଜୈନ। ଗୀତ ରଚନା କରିଛନ୍ତି ନିଜାମ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ 1920 ଲଣ୍ଡନ ଏହି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସରିବ ସାବ୍ରି, ଗୀତ ରଚନା କରିଛନ୍ତି ସରିବ ତୋଷି ଏବଂ କଲିମ ଶେଖ, ସଙ୍ଗୀତରେ ସଜେଇଛନ୍ତି ସରିବ ଏବଂ ତୋଷି।

ଅମାବସ୍ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରମାନ ମଲ୍ଲିକ ଏବଂ ପଲକ ମୁଛଲ। ଗୀତ ରଚନା କରିଛନ୍ତି ସନ୍ଦୀପ ନାଥ। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ।

ଟୁ ଷ୍ଟେଟ୍ସ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଏହସାନ ଲୟ।

0: କଣ ଆପଣ ଆଇଟିଆଇ ପ୍ଲସ୍ ଟୁ ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 ସେପ୍ଟେମ୍ବର 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1800-2666-002।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: ସୂଚନା ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତ।

କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଏକ ଭିଲିୟନ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଦନାନ ଢୁଲ ଏବଂ ମମିନା ମୁସ୍ତେହାସ ସାନ। ଗୀତ ରଚନା କରିଛନ୍ତି ରବି ଅହମ୍ମଦ ଏବଂ ଅଦନାନ ଢୁଲ। ସଙ୍ଗୀତରେ ସଜେଇଛନ୍ତି ରବି ଅହମ୍ମଦ ଏବଂ ଅଦନାନ ଢୁଲ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଫରହାନ ସଇଦ ଏବଂ ତୁଲସୀ କୁମାର। ଗୀତ ରଚନା କରିଛନ୍ତି ମିଥୁନ, ସଙ୍ଗୀତରେ ସଜେଇଛନ୍ତି ମିଥୁନ, କଥାଚିତ୍ର କ୍ରିଏଚର।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣନ୍ତୁ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସ 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର ମାସ 23 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଆମର ଫୋନ୍ ନମ୍ବର 06854230690। ଏ ଘୋଷଣାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 11:00। ପ୍ରଚାର କରୁଛୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ନମସ୍କାର, ଗୁଡ୍ ମର୍ଣ୍ଣିଂ, ହ୍ୟାଲୋ, କେମିତି ଅଛନ୍ତି ଆପଣ ସମସ୍ତେ? ଦୀପଦ ଭଲ ମନ୍ଦ ପଚାରି ଦେଲା ପରେ ଜୀବନଟା ଯେମିତି ଆଜି ଦିନକର ଗାର୍ଡେନ୍ ଗାର୍ଡେନ୍ ହୋଇଯାଏ, ଫୁଲ ସବୁ ଫୁଟିଯାଆନ୍ତି, ମହକ କେଉଁଠୁ ଆସେ ଜାଣିହୁଏନି, କିନ୍ତୁ ଆପଣଙ୍କ ଚାରିପଟରେ ଯେମିତି ଗୋଟେ ଭଲ ପାଇବାର ସୁବାସ ଖେଳିଯାଏ। ତେବେ ଜୀବନର ଏମିତି ଗୋଟିଏ ପରେ ଗୋଟିଏ ପାଦ ଆମେ ଅତିକ୍ରମ କରୁଥାଉ, ତାରି ଭିତରେ ସୁଖ ଅଛି, ଦୁଃଖ ଅଛି, ଭଲ ପାଇବା ଅଛି, ପ୍ରତାରଣା ଅଛି, ଧୋକା ବି ଅଛି। ସବୁକିଛି ଆମର ନିଜର ହିଁ। ଏସବୁକିଛିକୁ ଆମେ ଗୋଟିଏ ପ୍ରାରବ୍ଧ ହିସାବରେ ଭୋଗୁଥାଉ, ଯାହାକି ଗତ ଜନ୍ମର ଯେଉଁ ସଞ୍ଚିତ ତାହା ହିଁ ବର୍ତ୍ତମାନର ପ୍ରାରବ୍ଧ। ୟାରି ଭିତରେ ଗୋଟିଏ ସୁନ୍ଦର କଥା ମନେ ପଡ଼େ କବୀର ଦାସଙ୍କର, ମାଟି କହେ କୁମ୍ଭାର ସେ ତୁ କ୍ୟା ରୋନ୍ଦେ ମୋହେ, ଏକ ଦିନ ଏସା ଆବେଗା ମେ ରୋନ୍ଦୁଙ୍ଗା ତୋହେ। କଥାଟା ଆପଣମାନେ ବୁଝିସାରିଥିବେଣି ଠିକ୍ ରୂପେ। ତେବେ ଆଉ କିଛି ଭଲ ଭଲ କଥା ଏବଂ ଆପଣ ଆପଣଙ୍କର ଭାବକୁ ନେଇ ଆଜିର ଆକାଶବାଣୀ ଲାଇଭରେ ଆପଣମାନଙ୍କ ସହ ମୁଁ ରଘୁନାଥ ବିଶ୍ୱା, ନମସ୍କାର।

ଲହଡ଼ି ପରି ଉତ୍ତାଳ ହୁଅନ୍ତୁ, ପବନ ପରି ସମସ୍ତଙ୍କୁ ଛୁଇଁ ଛୁଇଁ ଯାଆନ୍ତୁ, ଅଳ୍ପ ସମୟର ଆୟୁଷ ନେଇ ଆସିଥିବା ଫୁଲ ପରି ସମସ୍ତଙ୍କୁ ସୁବାସ ବାଣ୍ଟି ଦେଇଯାଆନ୍ତୁ। ଜୀବନ ଆରି ଭିତରେ ହିଁ ରହିଯାଇଛି କେଉଁଠି କେମିତି ଗୁମ୍ ମାରିକି, ଆମକୁ ଅତି କମ୍ରେ ହାଉଲେ ହାଉଲେ ତାକୁ ଉଠାଇବାକୁ ପଡ଼ିବ। ହେ ଜୀବନ, ତୁ ହିଁ ତ ସବୁକିଛି ଦେଉଛୁ, ତୁ ହିଁ ସବୁକିଛି ଖର୍ଚ୍ଚ କରୁଛୁ, ବାସ୍ ମୁଁ ସେଇ ସଞ୍ଚୟ କରିବା ଲୋକ ଆଉ ଖର୍ଚ୍ଚ କରିବା ଲୋକ ଭିତରୁ ଜଣେ। ବେଳେବେଳେ ଏମିତି ଲାଗେନି ଆପଣଙ୍କୁ ଯେ ମୁଁ ଯେଉଁଠି ରହିଯାଇଛି ସେଇଠି ଗୋଟିଏ ସେମିକୋଲନ୍ଟେ ହିଁ ରହିଯାଇଛି, ପୂର୍ଣ୍ଣଚ୍ଛେଦ ଆସିବାକୁ ଅନେକ ଦୂର, ଗୋଟିଏ ଖଣ୍ଡବାକ୍ୟର ଜୀବନ ଭିତରେ ସବୁକିଛିକୁ କ'ଣ ସମାଧାନ କରିଦେଇ ହୁଏ ନା ସବୁକିଛି ଇଚ୍ଛାକୁ ପୂର୍ଣ୍ଣ କରିଦେଇ ହୁଏ ନା? ଜୀବନ ତା ରାସ୍ତାରେ ଚାଲୁଥାଏ, କେବେ ବସନ୍ତ ପରି, କେବେ ବୈଶାଖ ପରି, କେବେ ବର୍ଷା ପରି, ତ ପୁଣି କେବେ ନିଦାଘ ପରି। କେଉଁଠି ଟିକିଏ ଖବରଟିଏ ଯଦି ମିଳିଯାଏ ବାତ୍ୟା ଆସୁଛି, ଆମେ ସତର୍କ ହୋଇଯାଉ। ଜୀବନ ଆମକୁ ସେମିତି କିଛି ନା କିଛି ଗୋଟିଏ ଗୋଟିଏ ସତର୍କତାର ଘଣ୍ଟି ବେଳେବେଳେ ଦେଉଥାଏ। ଆମେ ସେହି ସତର୍କତାର ଘଣ୍ଟିକୁ ଯଦି ଆପଣାର କରିବା, ଦେଖିବେ ଗୋଟିଏ ସୁନ୍ଦର ସରଗମଟେ ଆମ ଚାରିପାଖରେ ଖେଳି ବୁଲିବ, ଯେମିତି ହଳଦୀ ବସନ୍ତର ସୁନ୍ଦର ଗୀତ ଆଉ ମୟୂରର ସୁନ୍ଦର ନୃତ୍ୟ ଏବଂ ପ୍ରକୃତିର ଅନ୍ତରଙ୍ଗ ଭଲ ପାଇବା।

ବନ୍ଧୁ, ପ୍ରତିଦିନ କିଛି ନା କିଛି ଗୋଟିଏ ବାର୍ତ୍ତା ନେଇକି ଆସିଥାଏ। ସବୁଦିନର କିଛି ଗୋଟିଏ ଗୁରୁତ୍ୱ ଅଛି ଏବଂ ସବୁଦିନ କିଛି ନା କିଛି ଗୋଟିଏ ସ୍ୱତନ୍ତ୍ରତା ଭିତରେ ଅଛି। ଯେମିତି ଆଜିର ଦିନ, ଆଜିର ଦିନ ମାନେ ଆପଣ କହୁଥିବେ ଆଜି ତ ଭାଇ ସୋମବାର, ଆମେ ଯାଇକି ଶିବଙ୍କୁ ଦର୍ଶନ କରିବା ଏବଂ ତାପରେ ଆମର ଦୈନନ୍ଦିନ ଜୀବନକୁ ଚାଲିଯିବା, ଠିକ୍ କଥା। କିନ୍ତୁ ଆଜିର ତାରିଖକୁ ଟିକେ ମନେ ପକାନ୍ତୁ। ଆଜି ହେଉଛି ସେପ୍ଟେମ୍ବର ମାସ 21 ତାରିଖ। କିଛି ମନେ ପଡ଼ୁଛି? ଆଜି ହେଉଛି ଆନ୍ତର୍ଜାତୀୟ ଶାନ୍ତି ଦିବସ। ମିଳିତ ଜାତିସଂଘ 1981 ମସିହାରୁ ଏହି ଦିନକୁ ପାଳନ କରୁଛି। ଉଦ୍ଦେଶ୍ୟ ହେଉଛି ଦୁନିଆରେ ଯୁଦ୍ଧ ନୁହେଁ, ଶାନ୍ତି ରହୁ। କିନ୍ତୁ ଶାନ୍ତି ଆସିବ କେବେ? ଯେବେ ଆମ ମନରେ ଧାରଣା ଆସିବ। ସମ୍ୟକ ଧାରଣା କ'ଣ? ବୁଦ୍ଧଦେବ କହିଥିଲେ ଅଷ୍ଟାଙ୍ଗ ମାର୍ଗର ଦ୍ୱିତୀୟ ମାର୍ଗ ହେଉଛି ସମ୍ୟକ ସଂକଳ୍ପ ବା ସମ୍ୟକ ଧାରଣା, ଯାହାର ଅର୍ଥ ହେଉଛି ଠିକ୍ ଭାବରେ ଚିନ୍ତା କରିବା। ହିଂସା ନୁହେଁ, ଅହିଂସା ଚିନ୍ତା। ପର ପାଇଁ ଭଲ ଚିନ୍ତା, ଈର୍ଷା ନୁହେଁ, ମୈତ୍ରୀ ବନ୍ଧୁତ୍ୱର ଚିନ୍ତା। ସ୍ୱାର୍ଥ ତ୍ୟାଗ, ଯାହାର ଅର୍ଥ ମୁଁ କାର ନୁହେଁ, ଆମେ ଆମେର ଚିନ୍ତା। ଆଜି ପୃଥିବୀରେ ଅଶାନ୍ତି କାହିଁକି? କାରଣ ଆମ ଧାରଣା ଭୁଲ। ମୋ ଧର୍ମ ବଡ଼, ମୋ ଦେଶ ବଡ଼, ମୁଁ ବଡ଼, ଏହି ଭୁଲ ଧାରଣା ହିଁ ଯୁଦ୍ଧ ସୃଷ୍ଟି କରୁଛି। ଯଦି ସମ୍ୟକ ଧାରଣା ଆସେ, ପିଲାଟିଏ ଭାବିବ ସମସ୍ତେ ମୋ ଭାଇ, ନେତା ଭାବିବେ ଯୁଦ୍ଧରେ କେହି ଜିତେ ନାହିଁ, ଦୁନିଆ ଭାବିବ ପୃଥିବୀ ଗୋଟିଏ ପରିବାର, ଭାରତବର୍ଷରେ ଗୋଟିଏ ଧାଡ଼ି ହିଁ ସମସ୍ତଙ୍କ ମୁହଁରେ ଅଛି, ବସୁଧୈବ କୁଟୁମ୍ବକମ୍। ଶେଷରେ ଆଜି ଦିନର ସ୍ୱତନ୍ତ୍ରତା ବିଷୟରେ କହିଦେଲେ ତ ହେବନି। ଅତିକମରେ ଏତିକି ପ୍ରତିଜ୍ଞା କରିବା ଯେ ଆଜିଠୁ ମୁଁ ଦିନକୁ ଥରେ ଭାବିବି ମୋ ଚିନ୍ତା ଅନ୍ୟକୁ କଷ୍ଟ ଦେଉଛି କି ଶାନ୍ତି। ମନେ ରଖିବା, ବନ୍ଧୁକ ଶାନ୍ତି ଆଣେ ନାହିଁ, ସମ୍ୟକ ଧାରଣା ହିଁ ଶାନ୍ତି ଆଣେ।

ମୋର ଗୋଟେ ବନ୍ଧୁଟେ ଅଛି, ଆପଣଙ୍କର ବି ଥିବ, କିନ୍ତୁ ମୋ ବନ୍ଧୁ କଥା କାହିଁକି କହିଲି ତା ପଛରେ ଗୋଟିଏ କଥା ହେଲା ଯେ ବେଳେବେଳେ ସେ ମଧ୍ୟରାତ୍ରିରେ ଫୋନ୍ କରେ। ଫୋନ୍ କରିକି କୁହେ, କେମିତି ଅଛୁ? ମୁଁ କହେ, ଭଲ ଅଛି, ଏତେ ରାତିରେ ଫୋନ୍ କଲୁ ଯେ। ନାଇଁ, କ'ଣ ଗୋଟେ କହିବାକୁ ଚାହୁଁଥିଲି ରେ ତୋତେ। ନାଇଁ, କ'ଣ କହିବୁ? କ'ଣ ତ କହିବି ଭାବୁଥିଲି। ଆଚ୍ଛା, ତୁ ଠିକ୍ ଅଛୁ ନା? ମୁଁ କହିଲି, ହଁ ଠିକ୍ ଅଛି। ଯେ କ'ଣ କହିବାକୁ ଚାହୁଁଥିଲୁ? ଭୁଲିଗଲି ରେ ଭାଇ, ମନେ ପଡ଼ିଲେ ତୋତେ ନିଶ୍ଚୟ ରୂପେ ଫୋନ୍ କରିବି। ମୁଁ ତାକୁ କୁହେ, ହଉ ଠିକ୍ ଅଛି, ଯଦି ମନେ ପଡ଼େ ମୋତେ ମେସେଜ୍ କରିଦେବ, ମୁଁ ଟିକେ ଶୋଉଛି। ତଥାପି ତୋତେ ଯଦି ବେଶୀ କିଛି ଅସ୍ତବ୍ୟସ୍ତ ଲାଗେ କିଛି କଥା କହିବାକୁ, ତୁ ଫୋନ୍ କରିପାରୁ। ପ୍ରାୟ ସମୟରେ ମୋ ବନ୍ଧୁ ପାଖରେ ଏଇ କଥାଟା ହିଁ ଘଟେ ଏବଂ ମୁଁ ଭାବିପାରେନି ଇଏ କିଛି କହିବାକୁ ଚାହୁଁଛି ନା କିଛି କହିବାକୁ ପ୍ରସ୍ତୁତ ହେବାକୁ।

ପାରୁନି ନା ଯାହା କହିବାକୁ ଚାହୁଁଥିଲା ତାହା ଭୁଲି ଯାଉଛି। ଏଇଟା ସବୁବେଳେ ମୋ ପାଖରେ ଗୋଟିଏ ଦ୍ୱନ୍ଦ୍ୱ। ବେଳେବେଳେ ପ୍ରତ୍ୟକ୍ଷରେ ଦେଖା ହେଲେ ବି କିଛି କଥା କହିବାକୁ ଚାହୁଁଥେ ଭୁଲିଗଲି ରେ ଏଇ କଥା କୁହେ। ଆପଣମାନଙ୍କ ଚତୁଃପାର୍ଶ୍ୱରେ ଥିବା ବନ୍ଧୁ ବାନ୍ଧବ ସାଙ୍ଗସାଥି ଏପରିକି ପରିବାରରେ ବି କିଛି ଯଦି ବୟସ୍କ ଲୋକ ଅଛନ୍ତି ସେମାନେ ବି ଦେଖୁଥିବେ କିଛି କହିବାକୁ ଚାହୁଁଥିବେ କିନ୍ତୁ ଭୁଲି ଯାଉଥିବେ। ରିଜନ୍ କ'ଣ, କାରଣ କ'ଣ, ଏହାର କାରଣ ଅନେକ ପ୍ରକାରର ଅଛି ଯାହାକି ମସ୍ତିଷ୍କ ସହ ସମ୍ପୃକ୍ତ। ତେବେ ଏହି କଥା କହିବା ବେଳକୁ ଆଜିର ଦିନ କଥା ବି ମୋର ମନେ ପଡ଼ିଯାଏ। ଆଜି ହେଉଛି 21 ସେପ୍ଟେମ୍ବର, ବିଶ୍ୱ ଆଲଜାଇମର ଦିବସ। ଆଲଜାଇମର କ'ଣ, ଯେଉଁଟାକି ମସ୍ତିଷ୍କ ରୋଗ, ଏଇଟା କ'ଣ, ତା ଉପରେ ସଚେତନତାର ବାର୍ତ୍ତା ବା ସଚେତନତା ପହଞ୍ଚାଇବା ହେଉଛି ଆଜିର ଦିବସର ଗୁରୁତ୍ୱ। ପ୍ରତିବର୍ଷ ଏହି ଦିନ ଲୋକଙ୍କୁ ଆଲଜାଇମର ଏବଂ ଡିମେନ୍ସିଆ ରୋଗ ବିଷୟରେ ସଚେତନ କରାଯାଉଛି। ଆଚ୍ଛା, ଆପଣ ପଚାରିବେ ଆଲଜାଇମର କ'ଣ? ଏଇଟା ହେଉଛି ମସ୍ତିଷ୍କର ଗୋଟିଏ ରୋଗ ଯେଉଁଥିରେ ଧୀରେ ଧୀରେ ସ୍ମୃତିଶକ୍ତି ନଷ୍ଟ ହୋଇଯାଏ, କିଛି ମନେ ରହେନି। ଆପଣ ମୋତେ ଦେଖୁଥିବେ, କେଉଁଠି ଦେଖିଛି, ମୁଁ ଆଗରୁ ମିଶିଥିଲି କି, କଥା ହୋଇଥିଲି କି, ଏହି କଥା ବି ବେଳେବେଳେ ଆପଣଙ୍କୁ ଲାଗୁଥିବ। ଏହାର ଅର୍ଥ ନୁହେଁ ଯେ ଆପଣ ଆଲଜାଇମରର ଶିକାର ହୋଇଛନ୍ତି। କଥା ହେଉଛି ସ୍ମୃତିଶକ୍ତିଟା କିଛି ମାତ୍ରାରେ କ୍ଷୀଣ ହୋଇଯିବା ବା ଲୋପ ପାଇଯିବା। ଏଇଟା ପ୍ରାୟତଃ ବୟସ୍କ ଲୋକଙ୍କ ପାଖରେ ଅଧିକ ଦେଖାଯାଏ। ନିଜ ଘର ଲୋକଙ୍କୁ ଭୁଲିଯିବା, ରାସ୍ତା ଭୁଲିଯିବା, ସମାନ କଥାକୁ ବାରମ୍ବାର କହିବା ହେଉଛି ଏହାର ଲକ୍ଷଣ। ଆପଣ ବେଳେବେଳେ ବିରକ୍ତ ହେଉଥିବେ, ସେହି ଗୋଟିଏ କଥାକୁ ସେତେବେଳୁ ଆରମ୍ଭ କରିଛି, 10 ମିନିଟ୍ ହେଲାଣି ତାକୁ ପୁନରାବୃତ୍ତି କରି କରି ଯାଉଛି, କେଉଁ ଗୋଟିଏ ବାହାନା ରହିଲେ ସେହି କଥାଟା ହିଁ ଆରମ୍ଭ କରୁଛି, ଆମେ ବିରକ୍ତ ବି ହେଉ। ତେବେ ତାରି ଉପରେ, ତାର ପ୍ରତିକାର ପାଇଁ ଏବଂ ତାର ବିଶେଷତ୍ୱ କ'ଣ, ତା ଉପରେ ଆଲୋଚନା କରିବା ପାଇଁ, ସଚେତନତାର ବାର୍ତ୍ତା ଖେଳାଇବା ପାଇଁ ଆଜି ହେଉଛି ଆଲଜାଇମର ଦିବସ, ବିଶ୍ୱ ଆଲଜାଇମର ଦିବସ। ଏ ବର୍ଷର ବିଷୟବସ୍ତୁ ବା ଥିମ୍ ଅଫ୍ 2026 ରହିଛି, ଟାଇମ୍ ଟୁ ଆକ୍ଟ ଇନ୍ ଡାଇମେନ୍ସିଆ, ଟାଇମ୍ ଟୁ ଆକ୍ଟ ଅନ୍ ଆଲଜାଇମର। ଏବେ ସମୟ ଆସିଛି ୟା ଉପରେ କାର୍ଯ୍ୟ କରିବାର। ଆପଣ ଭାବିବେ, ଆଚ୍ଛା ଏତେ କଥା ତ କହିଲେ ଭାଇ, ଆମେ କରିବା କ'ଣ? ଦେଖନ୍ତୁ, ପରିବାର ପାଖରୁ ହିଁ ଆମେ ଆରମ୍ଭ କରିବା ଏ କଥା। ବୟସ୍କ ବାପା ମାଙ୍କ ସହ ଅଧିକ ସମୟ ବିତାଇବା, ଗପିବା ତାଙ୍କ ସହ, ନିଜର ପିଲାବେଳର କଥା ତାଙ୍କୁ ପଚାରିବା, ମୁଁ ପିଲାବେଳେ କେମିତି ଥିଲି, ମୋତେ କେଉଁ ଗୀତ ଭଲ ଲାଗୁଥିଲା, ମୁଁ କେତେ ଦୁଷ୍ଟ ଥିଲି। ଦେଖିବେ ସେମାନେ ଆସ୍ତେ ଆସ୍ତେ ଯେମିତି ଆପଣଙ୍କ ପିଲାଦିନକୁ ପଳାଉଛନ୍ତି, ତାଙ୍କ ମୁହଁରେ ଗୋଟିଏ ପ୍ରକାର ହସ ଖେଳିଯାଉଛି, ଗୁଡ଼ାଏ କଥା ସେମାନେ କହୁଛନ୍ତି। ସେମାନଙ୍କୁ ମାନସିକ ବ୍ୟାୟାମ ଯେପରି ଗପ କହିବା ତାଙ୍କୁ, ବା କହିବା ତାଙ୍କୁ ଯେ ତୁମେ ଗୋଟେ ଗପ କୁହ, ଗୀତ ଶୁଣାଇବା ତାଙ୍କୁ। ଭୁଲି ଯଦି ଯାଉଛନ୍ତି ସେମାନେ, ତାହେଲେ ଆମେ ବେଳେବେଳେ ଚିଡ଼ଚିଡ଼ ହୋଇଯାଉ, ରାଗିଯାଉ, କିନ୍ତୁ ଧୈର୍ଯ୍ୟର ସହ ତାଙ୍କୁ ସାହାଯ୍ୟ କରିବା। ସେ କ'ଣ କହିବାକୁ ଚାହୁଁଛନ୍ତି ବା ଭୁଲିଗଲେ କାହିଁକି, ଇଆଡ଼ୁ ସିଆଡ଼ୁ ଅଳ୍ପ ଅଳ୍ପ କିଛି ମନେ ପକାଇ ତାଙ୍କୁ ଯେମିତି ମନେ ପକାଇବାର ଚେଷ୍ଟା କରିବା, ଗୋଟିଏ ପ୍ରକାର ମାନସିକ ଏକ୍ସରସାଇଜ୍, ବ୍ୟାୟାମ ହେଲେ ଦେଖିବେ ଏଇ ଜିନିଷ ଆସ୍ତେ ଆସ୍ତେ ଅପସରିଯିବ। ହଁ, ସମୟ ଲାଗିପାରେ। ଗୋଟିଏ ଜିନିଷ ଆମେ ସବୁବେଳେ ମନେ ରଖିଥିବା ବନ୍ଧୁ, ସେମାନେ ଆମକୁ ଭୁଲି ଯାଆନ୍ତି, କିନ୍ତୁ ଆମେ ସେମାନଙ୍କୁ ଭୁଲିବା ଉଚିତ ନୁହଁ। ଆମେ ମସ୍ତିଷ୍କରେ ସୁସ୍ଥ ଅଛେ, ଆମ ଭିତରେ ସ୍ମୃତିଶକ୍ତି ସଜାଗ ଅଛି। ସେମାନେ ଯଦି କୌଣସି ଗୋଟିଏ ରୋଗର ଶିକାର ହୋଇ କିଛି କଥା ଭୁଲି ଯାଉଛନ୍ତି, ତାହେଲେ ଆମେ କ'ଣ ଚିଡ଼ଚିଡ଼ ହେବା? ସେମାନଙ୍କ ପାଇଁ ହିଁ ଏତେ ସୁନ୍ଦର ଦୁନିଆଟା ଆମେ ଦେଖିଛେ, ଏତେ ସୁନ୍ଦର କଥା କହିପାରୁଛେ, ଏତେ ଆପଣାର ଲୋକ ପାଇଛେ ଏ ପୃଥିବୀରେ। କିଏ ଆକାଶକୁ ଖେଦି ଯାଉଛି, କିଏ ଜଳଭାଗକୁ ନିଜର କୁକୁଛି, ତ କିଏ ସ୍ଥଳଭାଗରେ ନିଜର ନାଁ କରିସାରିଛି। ସବୁଠି ସେମାନଙ୍କ ଆଶୀର୍ବାଦ, ସେମାନଙ୍କର ଅବଦାନ।

କେବେ ଚିନ୍ତା କଲେନି ବ୍ରେକଅପ୍ ବୋଲି କହିଦେବା ଜିନିଷ, ତାପରେ ଯେଉଁ ହୃଦୟ ଭାଙ୍ଗିବା ତାର ଶବ୍ଦ କ'ଣ ଆମେ ଶୁଣିପାରୁଛେ? ବ୍ରେକଅପ୍ ଭିତରେ ଗୁଡ଼ାଏ ଜୀବନ ନଷ୍ଟ ହୋଇଯାଇଛି, ଗୁଡ଼ାଏ ସୁନ୍ଦର ସୁନ୍ଦର ସମ୍ପର୍କ ହଜିଯାଇଛି। ବ୍ରେକଅପ୍କୁ ନୁହେଁ, ଯୋଡ଼ିବାକୁ ରଖନ୍ତୁ। ଦେଖିବେ ଗୋଟିଏ ହୃଦୟର ଧଡ଼କନ ବା ସ୍ପନ୍ଦନ ଯେତେବେଳେ ଆଉ ଗୋଟିଏ ହୃଦୟରେ ଗୀତଟିଏ ସୃଷ୍ଟି କରିପାରୁଛି, ସେଇଠି ଆପଣଙ୍କର ଜୀବନ ସାର୍ଥକ ହେଉଛି।

ଚାଲନ୍ତୁ ଗପଟେ ଗପିବା, ଅନ୍ତହୀନ ଗପ। ସେ ଗପର ଏଣ୍ଡ ବୋଲି କିଛି ନଥିବ, ଗୋଟିଏ ପରେ ଗୋଟିଏ ଯୋଡ଼ି ହୋଇଯାଉଥିବ। ସେ ଗପ ଅଛି ଏମିତି ଗପ ଆପଣଙ୍କ ପାଖେ? ଯଦି ସତରେ ଅଛି ତେବେ ଚାଲନ୍ତୁ ନା ଅନ୍ତରଙ୍ଗ ମୁହୂର୍ତ୍ତଟିଏ କଟେଇବା, କେବଳ ଗପିବା, ଯେଉଁଠି ଆପଣ ଅନୁଭବ କରିବେ ଯେ ଏ ଗପଟା ଏଇଠି ସରିଯିବ ବୋଧେ, ସେଇଠୁ ହିଁ ଯୋଡ଼ିକି ଆପଣ ଗପଟେ ଆରମ୍ଭ କରିଦେଉଥିବେ, ସେହି ଗପ ହିଁ। ଏବଂ ଆଉ ଜଣେ ବନ୍ଧୁ ବା ବାନ୍ଧବୀ ଯିଏ ଆମ ସହିତ ଥିବ, ସିଏ ବି ଯୋଡ଼ୁଥିବ ଗପ, କେବଳ ଗପିବା। ଦେଖିବେ ଗୋଟିଏ ପର୍ଯ୍ୟାୟ ପାଖରେ ଆମେ କେବଳ ଅଟକି ଯାଇଛେ, ଆମେ ନିଜ କଥା ହିଁ କହୁଛେ, ଗପ ବୋଲି କିଛି ନାହିଁ। ସବୁଠି ଯେମିତି ନିଜ ଛାତି ତଳର କଥା ଅଛି, ଯେଉଁଟାକୁ ଆପଣ ଅନୁଭବ କରିଛନ୍ତି। ଏମିତି ହୁଏନି କି କାହା ଦେହରେ ଫୁଲଟିଏ ବାଜିଗଲେ ବି କଷ୍ଟ ହୁଏ? ଅଥଚ ଏମିତି କେତେଜଣ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପଥର ମାଡ଼ ଖାଆନ୍ତି। କଷ୍ଟ ଆପଣ ପଚାରିଛନ୍ତି ନା ମୁଁ କେବେ ଦିନେ ପଚାରିଛି କି? ସେ କଷ୍ଟ ପାଉଥିବା ଲୋକକୁ ଯାହା ଦେହରେ ପଥର ବାଜିଲା, ଫୁଲଠୁ ଅଧିକା କ'ଣ ପଥରର ମାଡ଼? ନା, ଆମେ ସେମିତିକା ଗପ ଗପି ପାରିବା ନାହିଁ, ଆମ ପାଖରେ ସମୟ ନାହିଁ। ଆପଣ ବ୍ୟସ୍ତ ଆପଣଙ୍କ ଜୀବନ ଜଞ୍ଜାଳ ଭିତରେ, ମୁଁ ବ୍ୟସ୍ତ ଶବ୍ଦ ଖୋଜିବାରେ, ସିଏ ବ୍ୟସ୍ତ ତାର ସେବା କାର୍ଯ୍ୟରେ। ଆଉ ଜଣେ ତ କେବେ ବି ଦେଖାଯାଇ ନାହିଁ କିନ୍ତୁ ଆମ ଗପ ଶୁଣୁଛି। ଏମିତି କିଛି ଗପ ଗପିବା ଆଜିର ଆକାଶବାଣୀ ଲାଇଭରେ। କିନ୍ତୁ ଆକାଶବାଣୀ ଲାଇଭ ପରେ ବି ଆଉ ଗୋଟେ ଲାଇଭ ଅଛି, ଜୀବନର ଲାଇଭ। ସେଇ ଲାଇଭକୁ ସବୁବେଳେ ପ୍ରତ୍ୟକ୍ଷ କରନ୍ତୁ। ଲାଇଭର କଥା ଯେତେବେଳେ ଆସୁଛି, ଆଉ କିଛି ସମୟ ପରେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ଅଛି, କଥା ଆପଣଙ୍କର, ଗୀତ ଆମର। ଏମିତି ଗପ ଗପିବେ କି ଯେଉଁ ଗପର ଅନ୍ତ ନଥିବ, କିନ୍ତୁ ବିଷୟଟେ ଥିବ, ନଚେତ ଆପଣଙ୍କର ଗପ ସରିବନି। ଏକଥା ଆମେ ଜାଣୁ, ମଧ୍ୟାହ୍ନ 12ଟାରେ କଥା ଆପଣଙ୍କର, ଗୀତ ଆମର, ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମରେ। ଏଥରର ବିଷୟ ରହିଛି କୃତଜ୍ଞତା, ବରଂ କୃତଜ୍ଞତା, କୃତଜ୍ଞତା ବନାମ କୃତଜ୍ଞତା, ଯାହା ଭିତରେ ଆପଣ ଆପଣ ବି ଅଛି, ଚାଟୁକାରିତା ବି ଅଛି। ତେବେ କ'ଣ ସବୁ ଆପଣମାନେ କହିବେ ସେଇଟା ହିଁ ଅପେକ୍ଷା କରିବା ଆଜି ମଧ୍ୟାହ୍ନ 12ଟାରେ। ତେବେ ଏତିକି ବେଳ ପର୍ଯ୍ୟନ୍ତ ଯେଉଁ କଥା ଆପଣମାନଙ୍କ ସହ ଆମେ ଗପୁଛୁ ଆକାଶବାଣୀ ଲାଇଭରେ, ସେ ଗପର କ'ଣ ଅନ୍ତ ଅଛି? ଚାଲନ୍ତୁ ପଚାରିବା ଗୋଟିଏ ଫୁଲକୁ ଯିଏ ରାତିରେ ଫୁଟେ, ସକାଳକୁ ହଜିଯାଏ, ଅଥଚ ସକାଳୁ ଦେବତାଙ୍କର ମସ୍ତକରେ ଶୋଭା ପାଉଥାଏ।

ରାତିର ଫୁଲକୁ ପଚାରି ବୁଝନା ସକାଳେ କି କଥା ଘଟିବ। ଆପଣ ଜାଣନ୍ତି ନା ମୁଁ ଜାଣେ, କେହି ଜାଣୁନା, ଆଉ ଅଳ୍ପ ମୁହୂର୍ତ୍ତ ପରେ କ'ଣ ହେବ। କିନ୍ତୁ ସବୁକିଛି ଯେମିତି ଗୋଟେ ସେଡ୍ୟୁଲ୍ ହୋଇକି ଅଛି, ଯେମିତି ସ୍କୁଲରେ କେଉଁ ପିରିୟଡ୍ ପରେ କେଉଁ ପିରିୟଡ୍ ହେବ ତା ପାଇଁ ଗୋଟେ ଟାଇମ୍ ଟେବୁଲ୍ ଅଛି, ସେମିତି ଆମର ଜୀବନଯାତ୍ରାରେ ବି ଗୋଟେ ସେଡ୍ୟୁଲ୍ ଅଛି, ପୂର୍ବରୁ ପ୍ରସ୍ତୁତ ହୋଇକି ଅଛି, ଏବଂ ସେହି ସମୟ ନ ଆସିବା ପର୍ଯ୍ୟନ୍ତ ଆମେ ସେହି ପିରିୟଡ୍ରେ ବା ସେହି କାଳାଂଶରେ ପହଞ୍ଚିପାରୁନେ ବା ପହଞ୍ଚିପାରିବା ନାହିଁ। ଆମେ କେବଳ ଚାଲୁଥିବା, ଚାଲିବା ହିଁ ଆମର ଧର୍ମ। ତାରି ଭିତରେ ଯଦି ଆପଣଙ୍କର ଭିତରର ସେହି ଚରିତ୍ର ଯାହାକୁ ଆପଣ ମୁଁ ବୋଲି କୁହନ୍ତୁ, ଆଉ କିଛି

ଆପଣଙ୍କ ପାଖରେ ରହିଗଲା ଏବଂ ସେମାନେ ଯଦି ଆପଣଙ୍କୁ ଖୋଜି ହେଲେ, ଭାଇ ଆପଣଙ୍କ ଜୀବନ ସାର୍ଥକ ହୋଇଗଲା, ଏହି କଥା ତ ଥୟ। ଆଜିର ଦୁନିଆରେ କିଏ କାହାକୁ ଖୋଜେ କୁହନ୍ତୁ ତ, ନିଜେ ନିଜ କଥା ହିଁ ଭୁଲି ଯାଉ ଭାଇ, ଅନ୍ୟକୁ ଖୋଜିବା କଥା ତ ବହୁତ ଦୂରରେ। ଚାଲନ୍ତୁ ଥରେ ଖୋଜିବା ସେହିମାନଙ୍କୁ ଯେଉଁମାନଙ୍କୁ ଆମେ ହଜେଇ ଦେଇଛେ, ପାଇବା କି ସେହି ଅନ୍ତରଙ୍ଗତା, ସେହି ଭଲ ପାଇବା, ସେହି ଆପଣାପଣ, ସେହି ତ୍ୟାଗ? ନିଶ୍ଚୟ ଥରେ ଖୋଜିକି ତ ଦେଖନ୍ତୁ ନା। ଆପଣ ଯାହାକୁ ଚାହିଁଥିବେ ସିଏ ପୃଥିବୀରୁ ହଜି ଯାଇଥିଲେ ବି ଏ ବିଶ୍ୱ ବ୍ରହ୍ମାଣ୍ଡ, ତାରି ଭଲ ପାଇବା, ତାରି ଆପଣାପଣ, ଆପଣଙ୍କ ପାଇଁ ଆଉ କିଛି ଯେଉଁ କଥା ସେ ସାଇତିକି ରଖିଥିଲା, ନିଶ୍ଚିତ ରୂପେ ସେ ଫେରାଇବ, ଠିକ୍ ଏହି ସୁନ୍ଦର ଗୀତ ପରି।

ଗୁଡ଼ାଏ କଥା ଅଧା ରହିଗଲା। ଏଇଥିପାଇଁ ଅଧା ରହିଯାଏ ଯେ ଆଗାମୀ ଦିନରେ ଆଉ କିଛି କଥା ତା ଭିତରେ ଯୋଡ଼ି ହୋଇଯାଏ, ଆଉ ଗୋଟିଏ କିଛି କଥା ବାହାରି ପଡ଼ିବ, ଯେଉଁ କଥାରେ ଥିବ ଆପଣ ଆପଣ, ଯେଉଁ କଥାରେ ଥିବ ଭଲ ପାଇବା, ଆଉ ଯେଉଁ କଥାରେ ଆପଣ ଥିବେ, ମୁଁ ଥିବେ, ଆମେ ସମସ୍ତେ ଥିବା। ଏଇଟା ତ ଆମର ବଣ୍ଡିଂ, ଆପଣ ଆପଣ ଭଲ ପାଇବା। ଏଇ ଭଲ ପାଇବା ଚିରସ୍ଥାୟୀ ହୋଇକି ରହୁ। ଆପଣଙ୍କ ସମସ୍ତଙ୍କ ଭିତରେ ଗୋଟିଏ ଶିଶୁଟିଏ ସବୁକାଳେ ଥାଉ, ଯିଏ ଛନ୍ଦ ଜାଣେ ନାହିଁ, କପଟ ଜାଣେ ନାହିଁ, ବିଶ୍ୱାସଘାତକତା ବି ଜାଣେ ନାହିଁ, କେବଳ ଆପଣଙ୍କୁ ଦେଖି ଗୋଟିଏ ବିଶ୍ୱାସ ତା ଭିତରେ ସଞ୍ଚରି ଯାଉଥାଉ। ଏହି କାମନା ସହ ଆପଣମାନଙ୍କର ସୁନ୍ଦର ଜୀବନ କାମନା କରି ଆଜିର ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି। ମୁଁ ରଘୁନାଥ ବିଶ୍ୱାଳ, ନମସ୍କାର।

ପ୍ରଚାର କଲୁ ଆକାଶବାଣୀ ଲାଇଭ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ମଧ୍ୟାହ୍ନ 12। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: अरे वाह बढ़िया माने आपण ट्राई करले लाग गला गरीब कर्ण भाई सतरे कोन आपण गरीब ना आपण को भितरे किछि गुटे बेसी धनी भावटा अछि जेमिति आम को भल पाउछन्दि आपण
1: ए हेंदानो
0: हेंदानो
2: तो केनता हेंदानो तो केनता
1: इरा नो खाइ सल्लागि ओइ हाते बोल पराउ देनी
2: ସବୁ ନୂଆଖିଆ ସରିଲା ଗଣେଶ ପୂଜା ସରିଲା ଏକଦମ ଖୁସିରେ ଆପଣ ଅଛନ୍ତି ନାଇଁ ବହୁତ ବଢିଆ ବହୁତ ଧନ୍ୟବାଦ ଆପଣଙ୍କର ଫୋନ କଲ୍ ଲାଗିଛି ଆଉ ଆପଣଙ୍କୁ ଧନ୍ୟବାଦ ଦଉଛୁ
0: ବହୁତ ଧନ୍ୟବାଦ
2: ତ ରଘୁ ତମେ କହୁଥିଲ ଆମେ କିଏ ମୁଁ ଦମୟନ୍ତୀ ବୈକାର ଏଇ ଜୁଲିଜ ଆଉ
0: ମୁଁ ଆପଣଙ୍କ ସହିତ ରଘୁନାଥ ବିଶ୍ୱାଳ ତେବେ ଶ୍ରୋତାବନ୍ଧୁମାନଙ୍କ ଫୋନ୍ କଲ୍କୁ ତ ଅପେକ୍ଷା କରିବା ଏବଂ ଆଜିର ବିଷୟଟି ବି କହିଦେବା ଯେ କୃତଜ୍ଞତା ବନାମ କୃତଜ୍ଞତା ବା ଚାଟୁକାରିତା
2: ଚାଟୁକାରିତା
0: ୟା ଭିତରେ ଆମେ ସବୁଦିନ ଗତି କରୁଛେ ଏ ଦୁନିଆରେ ସକାଳୁ ଆପଣ ଘରୁ ଗୋଡ଼ କାଢ଼ିଲେ ଦୈନନ୍ଦିନ ଜୀବନଯାତ୍ରାରେ ଆପଣ ଦେଖିବେ ଭେରାଇଟି ଲୋକ ଏବଂ ସେ ଲୋକଙ୍କ ଭିତରେ ଆପଣ ବି ଅଛନ୍ତି ସେମାନେ ଆମକୁ ଦେଖୁଛନ୍ତି ତ ଏମିତି କିଛି ଲୋକଙ୍କୁ ପ୍ରତ୍ୟକ୍ଷ କରିଛନ୍ତି କି ବା ଏମିତି କିଛି ଘଟଣାକୁ ପ୍ରତ୍ୟକ୍ଷ କରିଛନ୍ତି ଯୋଉଠି ଏଇ ଚାଟୁକାରିତା ଅଛି କୃତଜ୍ଞତା ଅଛି
2: ଚାଟୁକାରିତା କୋଉଠି ନାହିଁ ଯେ କହିଲ କୋଉଠି ନାହିଁ ଘରଠୁ ଆରମ୍ଭ କରିକି ଅଫିସ ଯାଏ ଅଫିସଠୁ ଆରମ୍ଭ କରିକି ବଜାର ଯାଏ ବଜାରଠୁ ଆରମ୍ଭ କରିକି କୌଣସି ସୋରୁମ୍ ଯାଏ ସବୁଠି ଚାଟୁକାରିତା ଚାଟୁକାରିତା ଆଉ ଚାଟୁକାରିତା
0: ଯେମିତି ସେଇଟା ଗୋଟେ ପ୍ରକାର ଆୟୁଧ ହେଇଯାଇଛି ଆଉ ସେତକ ଯଦି ଆପଣଙ୍କ ପକେଟରେ ଧରିକି ନ ଚାଲୁଛନ୍ତି ତାହେଲେ ଯେମିତି ଆପଣଙ୍କର ୟୁପିଆଇ ଟ୍ରାନ୍ଜାକ୍ସନ୍ ହେଇପାରିବନି
2: କଥାବାର୍ତ୍ତାକୁ ଏଇଠି ରଖିବାର
0: ଗୋଟେ ଫୋନ୍ କଲ୍ଟେ ନେବା ହ୍ୟାଲୋ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
2: ଆରେ ବା ଟିକେ ସାଇଲେନ୍ସ କାହିଁକି ହେଇଗଲେ ହ୍ୟାଲୋ
1: ହ୍ୟାଲୋ ନମସ୍କାର
2: ହଁ ନମସ୍କାର କରୁଛୁ ଆମେ ପଚାରିଲୁ ଆଜି ରହିଗଲେ କେମିତି
1: ନାମ ଅଟେ ମୋର ନାରାୟଣ ପ୍ରଧାନ ଗଞ୍ଜାମ ଗ୍ରାମ ବିବ୍ରହ୍ମପୁର ରେଡିଓ ନିଶା ମତେ ଏମିତି କ୍ରିୟା କଲା ଯେ ସାଜିଗଲି ମୁଁ ରେଡିଓ ଲଭର
0: ରେଡିଓଟା ଆପଣଙ୍କର ପ୍ରେମରେ ସବୁକାଳେ ପଡିକି ଅଛି ନାରାୟଣ ଭାଇ
2: କେବେ ଲେଖିଲେ କବିତା ପଚାରନ୍ତୁ
0: ଆଚ୍ଛା ଠିକ ନା ଇନଷ୍ଟାଣ୍ଟ ଆସିଲା ଆପଣ ସାଙ୍ଗେ ସାଙ୍ଗରେ ତିଆରି କଲେ କବିତା ନା ଆପଣ କେବେ ଲେଖିକି ରଖିଥିଲେ ଆରେ ବା ବଢିଆ ତାହା ତ ଏଇଠୁ ଜଣାପଡୁଛି ଆପଣ ରେଡିଓ ଲୋଭର ବୋଲି ଆମେ ସମସ୍ତେ ଜାଣୁ ଭାଇ ଯୋଉମାନେ ଶ୍ରୋତାମାନେ ବି ଶୁଣୁଛନ୍ତି ସେମାନେ ସମସ୍ତେ ଜାଣିଛନ୍ତି ଯେ ରେଡିଓ ହେଉଛି ଆପଣଙ୍କର ଜୀବନ ରେଡିଓକୁ ନେଇକି ଆପଣଙ୍କର ଦିନଚର୍ଯ୍ୟା ଆରମ୍ଭ ହୁଏ ଏବଂ ରେଡିଓରେ ସରେ ଠିକ କହିଲେ ନା
2: ତ ଏ ଯୋଉ ଚାଟୁକାରିତା
0: ଚାଟୁକାରିତା ଆପଣ ମାନେ ନାରାୟଣ ଭାଇ ତ ଗୋଟେ ବେପାର ଭିତରେ ଅଛନ୍ତି ବିଜନେସ୍ କରୁଛନ୍ତି ସିଏ ଆପଣ ଏଇ ଯୋଉ ବିଜନେସ୍ ଭିତରେ ରହୁଛନ୍ତି ଏଇ ଯୋଉ ଚାଟୁକାରିତା ଜିନିଷଟା ଆପଣ କି ପ୍ରକାର ଅନୁଭବ କରିଛନ୍ତି ଚାଟୁକାରିତା
2: ଲୋକେ
0: ଆଜ୍ଞା
1: ଆଜ୍ଞା ହଁ ବହୁତ ଲୋକ ଅଛନ୍ତି ମାନେ ଅନ୍ୟ କିଛି ମାନେ ସୁଖ ଦେଖିପାରନ୍ତି ବା ଅନ୍ୟ ଯଦି କିଛି ଲୋକ ଯଦି କିଛି ଉପର ଗୁଡାଏ ତାର ଖୁସି ଦେଖିପାରନ୍ତି ବିଭିନ୍ନ ପ୍ରକାର ତା ପାଇଁ ଚାଟୁକାରିତା କରନ୍ତି ଚୁଗୁଲି କରନ୍ତି କିନ୍ତୁ ମୁଁ ଆକୁ ସେ ପସନ୍ଦ କରେନା ମୁଁ ଆକୁ ଗୋଟେ ଖରାପ ଦୃଷ୍ଟି ଦେଖେ
2: ଆଚ୍ଛା ଠିକ କଥା ଆପଣ କେବେ କରିନାହାନ୍ତି
1: ନାଇଁ ଆଜ୍ଞା ମୁଁ ସେମିତି ମତେ ଚୁଗୁଲି କରିବା ଭଲ ଲାଗେନା କାହିଁକି ନା ଆମେ ଯଦି କାହାକୁ ଚୁଗୁଲି କରିବା ତାହେଲେ ଲୋକ ମଧ୍ୟ ଆମକୁ ଚୁଗୁଲି କରିବେ
2: ସେଇଥିପାଇଁ କରନ୍ତି ନା ସେଇଥିପାଇଁ ଆପଣ କରନ୍ତିନି ନା ଆଉ କୌଣସି କାରଣ ପାଇଁ କରନ୍ତିନି ଲୋକେ ଆପଣଙ୍କୁ ହଇରାଣ କରିବେ ଏଇଥିପାଇଁ କରନ୍ତିନି ଚାଟୁକାରିତା
1: ଆଚ୍ଛା
2: ବହୁତ ବଢିଆ ବହୁତ ବଢିଆ ଏସବୁ ଏଇସବୁ ଏଇ ପ୍ରକାର ମନୋବୃତ୍ତି ରଖିବା ସମସ୍ତେ ନିହାତି ଦରକାର
0: ନାଇଁ ନାଇଁ ମାନେ ଏଇଟା ଯଦି ଚାଟୁକାରିତା ଆମ ଭିତରେ ରହିବ ନାହିଁ ଏବଂ ଗୋଟିଏ ଭାବଟେ କେବଳ ରହିବ ଯୋଉଥିପାଇଁ ଆମେ ଯାଉଛେ ପୁରା ଡାଇରେକ୍ଟ କନେକ୍ଟରେ ଆମେ ତାଙ୍କ ସହିତ ରହିବା
2: ଏଇ ଯୋଉ ଚାଟୁକାରିତା କାହିଁକି ଯାହାର ଯୋଗ୍ୟତା ନଥାଏ
0: ନାଇଁ ମୂଳ କଥାଟା ହଉଛି କଣ କି ଆପଣ ଭାବୁଛନ୍ତି ମତେ ଯଦି କିଛି ଚାଟୁକାରିତାର କଥା କହିବେ ତ ମୁଁ ଟିକେ ଯେମିତି ଆପଣଙ୍କର କାମଟା କରିଦେବି ଆପଣଙ୍କର କାମଟା ସହଜ ହେଇଯିବ ମୁଁ ଆପଣଙ୍କୁ ଟିକେ କୋଉଠି ଗୋଟେ ପ୍ୟାମ୍ପରିଂ କରିଦେଲି ତ ଯେମିତି ମୋ କାମଟା ସହଜ ହେଇଯାଉଛି

0: ତ ମୋ କାମଟା ସହଜ ହେଇଯାଉ ବୋଲି ଗୋଟେ ସ୍ୱାର୍ଥପରତା ଭାବ ନେଇକି ଚାଟୁକାରିତାଟା ଆସିଥାଏ ଅନେକ କ୍ଷେତ୍ରରେ।
1: ବାସ୍ ବହୁତ ବଢିଆ। ତ ନାରାୟଣ ଭାଇ ଫୋନ ରଖିଦେଲେଣି, ଆମେ ବର୍ତ୍ତମାନ ଗୀତ ଶୁଣିବା
0: ନିଶ୍ଚିତ ରୂପେ।

0: ଆଜ୍ଞା ନମସ୍କାର
1: ନମସ୍କାର ଭାଇ
2: ନମସ୍କାର
0: ମୁଁ ଲୋକନାଥ ସାର କହୁଥିଲି କୋରାପୁଟରୁ ଆଜ୍ଞା ବିଶାଳ
1: ନମସ୍କାର ଭାଇ ନମସ୍କାର କେମିତି ଅଛନ୍ତି ସ୍ୱାସ୍ଥ୍ୟ ଠିକ ଅଛି
0: ଭଗବାନ ଭଲ ଅଛନ୍ତି ଆପଣ
1: ନାଇଁ ଆମେ ବି ମାନେ ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ ଆପଣ ସୁସ୍ଥ ହେଇଯାଆନ୍ତୁ ଏବଂ ସୁସ୍ଥ ହେଇକି ରୁହନ୍ତୁ ଆପଣଙ୍କର ଫୋନ କଲ୍ ଟିକେ ପାଇଲେ ଆମକୁ ଯେମିତି ଗୋଟେ ସଞ୍ଜୀବନୀ ମିଳିଯାଏ
2: ନାଇଁ ନାଇଁ ସେ ଯେତେ ଅସୁସ୍ଥ ରୁହନ୍ତୁ
0: ଗୋଟେ ଆଖି ଦେଖା ହେଉନି
1: ଆଜ୍ଞା ଆଜ୍ଞା
0: ମୁଣ୍ଡ ବୁଲଉଛି ଆଉ ଗୋଟେ ଆଖିରେ ଯାହା ଦେଖୁଛି ଏଇଠି ବସିଛି ବସିକି ଫୋନ ଲଗେଇ
2: ଏଇ ସବୁ ସତ୍ତ୍ୱେ ବି ଆପଣ ସବୁବେଳେ ଫୋନ ଲଗାନ୍ତି ଆପଣ ଯେତେ ଅସୁସ୍ଥ ରୁହନ୍ତୁ ଆପଣ ଫୋନ କରିବା ପାଇଁ ଜମା ଭୁଲନ୍ତି ଏଇଟା ବହୁତ ଭଲ ଲାଗେ
1: ଗୋଟେ କଥା ଆଜ୍ଞା ଆପଣଙ୍କୁ ଆମେ ପଚାରିବାକୁ ଚାହିଁବୁ ଆପଣ ଗୋଟିଏ ବୟସ୍କ ଏବଂ
0: ବାଜିଲା ନାଇଁ ରେଡିଓ
1: ଆଜ୍ଞା
0: ମୁଁ କହିଲି ରେଡିଓ ବୋଧେ ଖରାପ ହେଇଗଲା କାଲି ବାଜିଲା
1: ଯାହା ହଉ ଯାହା
2: ବେଳେବେଳେ ନେଟୱାର୍କ ର
1: ପ୍ରୋବ୍ଲେମ ରୁହେ ତେବେ ଶୁଣନ୍ତୁ ଗୋଟେ କଥା ଆମେ ଆପଣଙ୍କୁ ପଚାରିବାକୁ ଚାହିଁବୁ ଆପଣ ହଉଛନ୍ତି ଗୋଟେ ବୟସ୍କ ଏବଂ ଅଭିଜ୍ଞ ବ୍ୟକ୍ତିତ୍ୱ ଆପଣଙ୍କର ଏଇ ଯୋଉ ଲମ୍ବା ଜୀବନ ଆପଣ ଅତିକ୍ରମ କରିକି ଆସିଲେ ଗୁଡାଏ ପ୍ରକାର ଚରିତ୍ରଙ୍କୁ ଆପଣ ସାମ୍ନା କରିଛନ୍ତି ତାରି ଭିତରେ ଏଇ ଯୋଉ ଚାଟୁକାରୀ ଲୋକଙ୍କୁ କେବେ ଫେସ୍ କରିଛନ୍ତି କି ପ୍ରତ୍ୟକ୍ଷ କରିଛନ୍ତି କି
2: କରିଥିବେ ନିଶ୍ଚୟ ଚାଟୁକାର ଲୋକଙ୍କୁ କେବେ ଭେଟିଛନ୍ତି କି ତାଙ୍କର ଯୋଉ ଶିକାରରେ ଆପଣ ପଡିଛନ୍ତି କି ଆପଣ ରେଷ୍ଟ କରନ୍ତୁ ଆମେ ଗୀତ ଶୁଣୁଛୁ ଆପଣଙ୍କ ପାଇଁ
0: ଆଜ୍ଞା ନମସ୍କାର ଆଜ୍ଞା
1: ନମସ୍କାର
0: ରହିଲି।

0: Bona Namaskar, Jai Jagannath.
1: Namaskar. Jai Jagannath.
2: Jai Jagannath.
0: Bhai Namaskar.
1: Namaskar bhai.
2: Ajya, kuantu.
0: Mu Gaudhuli Rajesh Naike from Chartika Bazar, Jagatsinghpur.
2: Achha. Are ba. Welcome karuchu apanku, Rajesh.
0: Ajya.
2: Ha.
1: Rajesh bhai, apan kete bele tu try karuchanti jodi hoba pai ama sahita.
0: ভাই মোর ফাস্টে মো লাগাউলি মোর তো দুই তিন থর রিং হয়ে গটিগলা তাপরে অন্য সত্তা কি পশিগলে তাপরে মোর এবে মা সারাঙ্ কৃপা লাগিগলা
2: বর্তমান গণেশ পূজা সরিছি নুহ
0: আজ্ঞা
2: আরে মধ্যে বিশ্বকর্মা পূজাঙ্ক বি পূজা বি হয়ে যাইছি
0: আজ্ঞা
2: হ্যাঁ তো এবে বর্তমান কোন করুছন্তি আপন
0: এবে ଏବେ କଣ କରୁଛି କଣ ଆମେ ଯେହେତୁ ଆମେ ଚଷା ଲକ୍ଷେ ଯିବ ପୋଷା ଚାଷୀଙ୍କର ପିଲା ବିଲବାଡି ଦେଖିବାକୁ ଯାଇଥିଲି ପାଣି ଫାଣି ଦେଖିବାକୁ ପଡୁଛି ତାପରେ ଇଆଡ଼େ ତ ବର୍ତ୍ତମାନ ଲଘୁଚାପ ପ୍ରବଳ ବର୍ଷା ଗତକାଲି ଠାରୁ ଚାଲିଛି
1: ପଡିଥିଲା
0: କାଳେ ଅନ୍ୟ ବିଲକୁ ପଳେଇବ ସେଗୁଡା ସବୁ ଦେଖୁଥିଲି ନିତ୍ୟକର୍ମ ସାରିକିରି ଘର ପର ଓଳାଓଳି ଅନ୍ୟାନ୍ୟ କାମ ସବୁ ସାରିକିରି ମୁଁ ଜାଣିଛି ଆଜି ସୋମବାର ପ୍ରୋଗ୍ରାମ ଆପଣଙ୍କର ଅଛି ଆପଣ କଲ୍ କରିବେ ବୋଲିକି ଏଠି ଫ୍ୟାନ୍ ପାଖରେ ବସିକି ଦିଟା ମୋବାଇଲରୁ ଡାଏଲ କରିଥିଲେ ଯାହା
1: ଦିଟା ଫୋନରେ ଡାଏଲ କରିଛନ୍ତି
2: ସେ ମନେ ରଖିଛନ୍ତି ଯେ ବାରଟା ବେଳେ ଏଇ କାର୍ଯ୍ୟକ୍ରମ ଆରମ୍ଭ ହବ ଆମକୁ ଫୋନ କରିବେ
0: ଆଜ୍ଞା ନାଇଁ ମୁଁ ଗୋଟେ କଥା କଣ ଭଉଣୀ ଆମେ ହଉଛି ପ୍ରଫେସନାଲ କଲର ମୁଁ ପର ଡେ 7-8 ରେଡିଓ ସେଣ୍ଟର ମତାମତ ଦିଏ ଯେତେ ଡାଏଲ ଇନ୍ ପ୍ରୋଗ୍ରାମ ଟେଲିଭିଜନରେ ବି ସବୁ ଆସେ News 7 ବିଭିନ୍ନ ପ୍ରୋଗ୍ରାମରେ ମତାମତ ଦିଏ
1: ତେଣୁ
0: ମତାମତ ଦେବାକୁ ଟିକେ ବିଭିନ୍ନ ଟପିକ ଉପରେ ଭଲ ଲାଗେ ସେଥିପାଇଁ ମୁଁ ଆପଣଙ୍କୁ ଚାତ ଭଳିଆ ଚାହିଁକି ବସିଥିଲି ଆଉ
1: ଯାହା ହଉ ମାନେ ଟପିକ କଥା ଯେତେବେଳେ ଉଠିଲା ଆପଣଙ୍କୁ ମାନେ ଆମେ ତ ଆଗରୁ ଜଣାଇ ସାରିଛୁ ଯେ ଆଜିର ବିଷୟବସ୍ତୁ କଣ ରହିଛି
2: ଚାଟୁକାରିତା
1: ଚାଟୁକାରିତା
0: ପୂଜା କଥା କହୁଥିଲେ ନିଶ୍ଚିନ୍ତ ବର୍ତ୍ତମାନ ତ ଏଇଠି ଆମର ଚାଲିଛି ଗଣେଶ ପୂଜା

0: ନାଇଁ ଗଣେଶ ପୂଜା ଉପରେ ଆମେ କହି ନଥିଲୁ,
1: ଆମ ଚନ୍ଦ୍ରପାଟଣୀ ଆମର ଚର୍ଚିକା ବଜାର ପାଖରେ ଗୋଟେ ଗାଁ ଅଛି,
0: ନାଇଁ ଶୁଣନ୍ତୁ ଆମେ
1: ମାନେ ମେଢ ହେଇଛି ଯେ ରାତି ଦିନ ଡିଜେ ବଜାଉଛନ୍ତି ମାନେ ଶୋଇ ଦଉନାହାନ୍ତି,
0: ସେଇ ତ ଗୋଟେ ଅଲଗା କଥା।
1: ଆମର ତ ପାରାଦୀପ ଏଇଟା ହଉଛି ଫେମସ ବନ୍ଦର ଜଗତସିଂହପୁର ଜିଲ୍ଲାରେ, ଏଠି ତ ବିଶ୍ୱକର୍ମା ପୂଜା ବଡ ବଡ ତୋରଣ ହେଇଛି, ମେଲୋଡି ହଉଛି, ସବୁ ଚାଲିଛି।
2: ସେଇଟା ତ ବୋଧେ ଗତଥର ଆମେ କଥା ହେଇଥିଲେ ଭାଇ, ତ ବର୍ତ୍ତମାନ କଣ ହଉଛି ନା ଆମର ଯୋଉ ଆଜିର ବିଷୟଟା ରହିଛି, ବିଷୟଟା ରହୁଛି ଯେ
0: ଚାଟୁକାରିତା, ଚାଟୁକାରିତା ଉପରେ ଆଜି ଆମେ ଆଲୋଚନା କରୁଛେ।
2: ସେଇ ଟପିକ ଉପରେ ଆପଣ
1: କହିବେ ଟିକେ,
2: ଚାଟୁକାରି

0: ଚାଟୁକାରିତା ମୁଁ ଯେତିକି ଜାଣିଛି ମୋର ତ ଛୋଟ ମୋଟ ଜ୍ଞାନ, ଚାଟୁକାରିତା ମାନେ ଗୋଟେ ଚଞ୍ଚକତା ଯୋଉଟା କୁହନ୍ତି, ଯୋଉଟା ମାନେ କଣ, ଯେମିତିକି ଆଗରୁ ଆପଣ ଜାଣିଥିବେ ଶକୁନି ଥିଲେ, ମନ୍ଥରା ଥିଲେ, ବିଭିନ୍ନ ପ୍ରକାର ସବୁ ମାନେ ପୁରାଣରେ ସବୁ ଥିଲେ, ଯୋଉମାନେ କି ମାନେ ସାପ ମରିବ ନାହିଁ କି ବାଡି ଭାଙ୍ଗିବ ନାହିଁ, ମାନେ ଏଘର ମାଉସୀ ସେ ଘର ପିଉସୀ ହୁଅନ୍ତି,
1: ଏଘର ମାଉସୀ ସେ ଘର ପିଉସୀ, ଏଇ କଥାଟା ଆପଣ
0: ଦିଅନ୍ତି ଏବଂ ନିଜେ ଖସିକି ରହିଯାଏ,
1: ଏ ଘର ମାଉସୀ ସେ ଘର ପିଉସୀ, ଏଇ ଯୋଉ ଲାଇନଟା କହିଲେ ଭାଇ ଏଇଟା ଆପ୍ରୋପ୍ରିଏଟ ପୁରା,
2: ସେମାନେ ନିଜେ ପ୍ରୋବ୍ଲେମ ରେ କେବେ ପଡିବେନି।
0: ଅଛନ୍ତି ବର୍ତ୍ତମାନ ଦେଖନ୍ତି ଆମେ ଓଡ଼ିଆରେ ଖଣ୍ଟି ଓଡ଼ିଆରେ ଘର ଭଙ୍ଗା, ଏବେ ଦେଖିବେ ଭାଇ ଭାଇ ଭିତରେ କଳି ଲଗେଇଦେବେ, ସମ୍ପର୍କ ତିକ୍ତ କରିଦେବେ, ସ୍ୱାମୀ ସ୍ତ୍ରୀ ଭିତରେ ତିକ୍ତ କରିଦେବେ, ବହୁତ ଲୋକ ଅଛନ୍ତି ମନ୍ଥରା ପାଠ କରନ୍ତି, କଳି ଲଗେଇଦେବେ, କିନ୍ତୁ ସେ ଷ୍ଟେଜରେ ନଥିବେ, ସିଏ ଖସିକି ଅଲଗା ଆଡେ ପଳେଇଦେବେ ତାଳି ମାରି ଦେଖିବେ।
2: ସେଇଥିପାଇଁ ତ ନାଁଟା ଚାଟୁକରିତା, ଚାଟୁ ମାନେ ଚତୁର,
0: ଆଜ୍ଞା ଚତୁର ବିଲୁଆ ଠାରୁ ଏମାନେ ବି ଆହୁରି
1: ଚତୁର,
0: ତେଣୁ ଏଇଟା ଆମେ ନିଜ ଉପରେ ଷ୍ଟଡି କରିବା ଦରକାର, ସେମାନେ କେତେ ଠିକ କହୁଛନ୍ତି କେତେ ଭୁଲ କହୁଛନ୍ତି, ଆଉ ନିଜ ଭାଇ କିମ୍ବା ନିଜ ସ୍ତ୍ରୀ ନିଜ ମାନେ ପିଲାମାନଙ୍କୁ ଆମେ ବିଶ୍ୱାସ କରିବା ଦରକାର, ବର କଥା ଉପରେ ଭାସିଗଲେ ଆଜ୍ଞା ଆମ ଦୁନିଆ ବି ଭାସିଯିବ, ଆମ ସଂସାର ବି ବୁଡ଼ିଯିବ,
1: ଏମିତିରେ ଗୁଡାଏ ସମ୍ପର୍କ ବି ନଷ୍ଟ ହେଇଯାଉଛି ଭାଇ, ଭଲ ଭଲ ସମ୍ପର୍କ ନଷ୍ଟ,
0: ବହୁତ ସମ୍ପର୍କ ନଷ୍ଟ ହେଇଛି, ବହୁତ ତ ଏମିତି ଷ୍ଟୋରି ଅଛି, କହି ବସିଲେ ଆପଣଙ୍କର ଟପିକ ସରିଯିବ,
1: ଆଜ୍ଞା ଆଜ୍ଞା,
0: କିନ୍ତୁ ଆଜିକାଲି ଯୁଗରେ ଅତ୍ୟାଧୁନିକ ଯୁଗରେ ଆମେ ଷ୍ଟଡି କରିବା କେତେ ଭଲ କେତେ ଠିକ, କଣ ସେ ଲୋକଟା କହୁଛି, ଆଜିକାଲି ତ କେହି ଓଲା ନାହାନ୍ତି ନା ଅନପଢ଼ ନାହାନ୍ତି ନା କେହି ନାହାନ୍ତି, ସମସ୍ତେ ଏଜୁକେଟେଡ,
1: ତେଣୁ
0: ଷ୍ଟଡି କରିବା, ପର କଥାରେ ଭାସିଗଲେ ଯେମିତି ଭାଇ ଆମର କଣ ନାଇଁ ମାନେ ଗୁଜବ କରନ୍ତି, ଆଉ ଯେମିତିକି ମାନେ କଣ କହନ୍ତି ନା ପାଣିରେ ସର ପକେଇ ଦିଅନ୍ତି, ସେମିତିଆ ଟାଇପ୍ ର କଥାକୁ ଆମେ ବିଶ୍ୱାସ କରିବା ନାହିଁ, ଏ କାନରେ ଭର୍ତ୍ତି କରି ସେ କାନରେ ବାହାର କରିଦେବା।
2: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କରିଛନ୍ତି ରାଜେଶ।
0: ଆଜ୍ଞା ଆପଣ ଦୁଇ ଜଣଙ୍କୁ ମା ଶାଳା ଘଣ୍ଟ ବଢେଇଥାନ୍ତି, ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ରହିଲି ଭାଇ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ। ତ ଚାଟୁକାରିତା କହିଲେ ରଘୁ ଅଧିକାଂଶ ଲୋକ ବୁଝିପାରନ୍ତିନି, ହଁ ତାକୁ ଟିକେ ଆମେ ସ୍ପଷ୍ଟ କରିବା ଯେ ଯେଉଁମାନେ ଚତୁର ହେଇକି ନିଜେ କେବେ ବି ପ୍ରୋବ୍ଲେମରେ ପଡ଼ିବେନି, ସମସ୍ୟା ନିଜ ପାଇଁ ଯେମିତି ନ ଆସୁ ଅନ୍ୟମାନେ ସମସ୍ୟାରେ ପଡ଼ନ୍ତୁ, ଗୁଡ଼ାଏ ଲୋକଙ୍କୁ ସେମାନେ ମାନେ ଗୋଟେ ଚତୁରତା ସହିତ ହାତରେ ଧରିଥାନ୍ତି
1: ଏବଂ ନିଜର କାର୍ଯ୍ୟ ହାସଲ
2: କରିନିଅନ୍ତି, ସହଜରେ କରିନିଅନ୍ତି କାର୍ଯ୍ୟ ହାସଲ, କିନ୍ତୁ ଅନ୍ୟ ମାନେ ସମସ୍ୟାରେ ପଡ଼ନ୍ତୁ, ସେମାନଙ୍କୁ ବହୁତ କଷ୍ଟ ହଉ, ଏଇ କଥା ବିଲକୁଲ ବି ସେମାନେ ଚିନ୍ତା କରନ୍ତି,
1: ତାଙ୍କର କିଛି ଯାଏ ଆସେ ନାହିଁ, ନିଜ ସ୍ୱାର୍ଥ ସାଧନ ହେଇଗଲେ କଥା ସରିଲା,
2: ସରିଗଲା, ଗୋଟେ ପ୍ରକାର ସ୍ୱାର୍ଥପରତାକୁ ବି ବୁଝାଉଛି ଏଇ ଶବ୍ଦଟି। ହଁ, ଯୋଉ କୋଉମାନେ ଏଇସବୁ କରନ୍ତି ଚାଟୁକାରିତା କୋଉମାନେ ରୁହନ୍ତି, ଯାହାର ଯୋଗ୍ୟତା ନଥାଏ, ପ୍ରଥମ କଥା ହେଲା ଯାହା ପାଖରେ ବିଲକୁଲ ବି ଯୋଗ୍ୟତା ଥିବ ନାହିଁ,
1: ଅଭିଜ୍ଞତା ନଥିବ, ଯୋଗ୍ୟତା ନଥିବ, କିନ୍ତୁ ସେମାନେ ସେ ଚାଟୁକାରିତାର ଯୋଉ
2: ବଳରେ
1: ଆଗକୁ ବଢି ଯାଉଥିବେ,
2: ଆଗକୁ ବଢି ଯାଉଥିବେ,
1: ସେଇ ଜିନିଷ ପାଇଁ ପ୍ରଯୁଜ୍ୟ ସିଏ କିନ୍ତୁ ସେଇ ସ୍ଥାନରୁ ଓହରି ଯାଉଥିବ,
2: ଓହରି ଯାଉଥିବ।
1: ଫୋନ କଲ୍ଟେ ଆସୁଛି, ଆମେ ନବା ଆଉ ଗୋଟେ କଲ୍। ହ୍ୟାଲୋ,
2: ହ୍ୟାଲୋ, ହ୍ୟାଲୋ, ମୋ ପାଶ, ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର, ହଁ ନମସ୍କାର, ଆଜି କଣ ହେଲା ସମସ୍ତେ ହ୍ୟାଲୋ ହ୍ୟାଲୋ କହିଲେ ସାଇଲେନ୍ସ ହେଇଯାଉଛନ୍ତି, ଆମ କଣ୍ଠ ଆପଣ ଶୁଣିପାରୁ ନାହାନ୍ତି,
3: ଖୁବ କମ ଶୁଣୁଛି।
2: ଆଚ୍ଛା କହିଦିଅନ୍ତୁ ଆପଣଙ୍କର ନାଁ ଗାଁ କହିଦିଅନ୍ତୁ।
3: ସବିତା ଫ୍ରମ ଜଗତସିଂହପୁର।
2: ଆଚ୍ଛା
1: ସବିତା ଫ୍ରମ ଜଗତସିଂହପୁର, ୱେଲକମ ୱେଲକମ,
3: ଧନ୍ୟବାଦ ମ୍ୟାଡାମ।
2: ସବିତା ବହୁତ ସୁନ୍ଦର ସୁନ୍ଦର ମତାମତ ଦିଅନ୍ତି, ହୃଦୟକୁ ଛୁଇଁ ଯାଏ ପୁରା,
1: ଅନେକ ସମୟରେ ଆମେ ବି ଶୁଣୁ ସେଇ କଥା ଗୁଡାକ। ସବିତା ଗୋଟେ କଥା ତ ଆପଣ ଶୁଣୁଥିବେଣି, ଆମର ଆଜିର ବିଷୟ ଯୋଉ ରହିଛି ଯୋଉ ଚାଟୁକାରିତା ଉପରେ, ତ କିଛି ଏମିତି ଆପଣ ପ୍ରତ୍ୟକ୍ଷ କରିଛନ୍ତି
2: ମାନେ କିଛି ଅନୁଭବ ପାଇଛନ୍ତି କି, ଆପଣ ଚାଟୁକାରିତାର ଶିକାର ହେଇଛନ୍ତି କି କେବେ, ସେ ଅନୁଭୂତିଟା ଆମକୁ କୁହନ୍ତୁ ବର୍ତ୍ତମାନ।
3: ମ୍ୟାଡାମ ଶୁଣନ୍ତୁ, ଯେଉଁମାନେ କୃତଜ୍ଞ ହୁଅନ୍ତି ଆଉ ଯେଉଁମାନଙ୍କର ସ୍ୱାର୍ଥ ଥାଏ ସେମାନେ ଚାଟୁକାରିତା କରନ୍ତି, ଯେତେବେଳେ ଚାଟୁକାରିତା ସରିଯାଏ ସେ ଲୋକଙ୍କ ଠାରୁ ଉପକାର ପାଇସାରନ୍ତି, ସେ ତାକୁ ମୁଣ୍ଡ ନେଇ ତଳେ କଟା ଦିଅନ୍ତି, କୃତଜ୍ଞ ହେଇଯାନ୍ତି। କୃତଜ୍ଞତା ଜଣେଇବା କଥା, ଯେଉଁମାନେ ଆମର ଉପକାର କରିଛନ୍ତି, ଯିଏ ଆମକୁ ସାହାଯ୍ୟ କରିଛନ୍ତି, ତାଙ୍କୁ ସାରା ଜୀବନ ମନେ ରଖିବା କଥା।
2: ଆଜିକାଲି
3: ଯୁଗରେ ଲୋକମାନେ ଏମିତି ଅଛନ୍ତି, ଆପଣଙ୍କ ଠାରୁ ଉପକାର ପାଇବେ, ଆପଣଙ୍କ ପାଖରୁ ସ୍ୱାର୍ଥ ଆଦାୟ କରିବେ, ଲାଷ୍ଟକୁ ଆପଣଙ୍କୁ ମୁଣ୍ଡ ନେଇ ତଳେ ଅଜାଡ଼ିବେ।

0: ଠିକ କଥା। ଆରେ ଆଜିର ଦୁନିଆରେ ଏଇଟା ହିଁ ଚାଲିଛି ସବିତା
1: ମ୍ୟାଡମ, ଯେ ଏଇଟା କରିବାକୁ ଆମେ ଯିବା।
0: ହଁ, ପ୍ରଶ୍ନ ରହିଲା ସେଇଠି ଯେ ଆମେ କାହିଁକି କରିବା, ଆମେ କାହିଁକି କରିବା, ବା ଯିଏ ଆମକୁ ନେଇକି ସେଇ କଥାଟା କରୁଛି ତାକୁ ତାର ଶିକାର ଆମେ କାହିଁକି ହବା।
1: ସଂଶୋଧନ କରିଦେଲେ ସାର ଦେଖନ୍ତୁ ସାରା ସବୁ ସଜାଡି ହେଇଯିବ, କିନ୍ତୁ କେତେ ଜଣ ବୁଝୁଛନ୍ତି ଏ କଥା?
2: ଆଜ୍ଞା ଆଜ୍ଞା,
0: ବୁଝିବା ଲୋକ ବହୁତ କମ।
2: ଏମିତି
0: ଆପଣ କେବେ ତାର ସାମ୍ନା କରିଛନ୍ତି? ଆପଣଙ୍କୁ କିଏ ଗୋଟେ ପ୍ୟାମ୍ପେରିଂ କରିକି ମାନେ ଚାଟୁକାରିତା କରିକି ତାର କାର୍ଯ୍ୟ ହାସଲ କରିନେଇଛି ଆପଣଙ୍କ ପାଖରୁ,
2: ତାପରେ ଆପଣଙ୍କୁ ହଇରାଣ କରିଛି?
0: ସବୁବେଳେ ଫୁଲ କରିଦିଅନ୍ତି ଅନ୍ୟ ତାର ସ୍ୱାର୍ଥ ହାସଲ କରିବା ପାଇଁ, ଏବଂ ଆପଣଙ୍କର ମନ ଯୋଉ ନିର୍ମଳ ଅଛି ତା ଭିତରେ କାଦୁଅ କରିଦେବା ପାଇଁ ଗୁଡାଏ ଲୋକ ଅଛନ୍ତି।
1: ଅଛନ୍ତି
0: ଆଜ୍ଞା,
1: ମୁଁ କହିଲି ମୋର ମନ ନିର୍ମଳ ହୃଦୟ ଖୋଲା ମୋ ଭାନିଟା ସବୁବେଳେ ଖାଲି, କିନ୍ତୁ କାହା ପାଇଁ ବି ସେଇଟା ପୂରଣ ହେଇଯାଏ
0: ଭଗବାନ ଦେଇ ଦିଅନ୍ତି। ଆମେ ବି ରହିବୁ ସବୁକାଳେ ଆପଣଙ୍କର ସେଇ ଯୋଉ ଭଲ ପାଇବା ଆଉ ଆପଣ ଆପଣଙ୍କୁ ନେଇକରି
1: ଏଇ ଭଲ ପାଇବାଟା ହିଁ ଆମକୁ ବାନ୍ଧିକି ରଖିଛି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆମେ ଯଦି କାହାକୁ ଭଲ ନ ପାଇବା ଆମକୁ କିଏ ଭଲ ପାଇବ? ଆମେ ଯଦି କାହାକୁ କର୍କଶ କଥାବାର୍ତ୍ତା କରିବା, କାହାକୁ କୁଟିଳତା କାହା ପଛରେ କରିବା, ଆମକୁ କିଏ ଭଲ ପାଇବ? ତେଣୁ ସବୁବେଳେ ମନଟାକୁ ଖୋଲା ରଖ।
0: ଆଜ୍ଞା,
1: ମୋର ଅନୁରୋଧ ସମସ୍ତେ ମନଟାକୁ ନିର୍ମଳ ରଖ, ଖୋଲା ରଖ, କାହାରି ଖରାପ ଚିନ୍ତା କରନି।
2: ବାସ୍, ବହୁତ ବଢିଆ କଥା। ଏଇସବୁ ଭାବନା ସମସ୍ତଙ୍କ ମନକୁ ଯେତେବେଳେ ଆସିବ ସେତେବେଳେ ତ ଅସଲି ରାମରାଜ୍ୟ ଆସିବ
0: ନିଶ୍ଚିତ ରୂପେ। ଏବଂ ଆମେ ଅନୁମାନ ବି କରୁଛେ କେତେ ଜଣ ତାକୁ ପ୍ରୋଟେକ୍ଟ କଲେଣି, ମାନେ ନିଜ ଭିତରକୁ ନେଇ ଆସିଲେଣି, ଏବଂ ଏଇସବୁ ଜିନିଷ ସେମାନଙ୍କୁ ଖରାପ ବି ଲାଗୁଛି ଯେ କାହିଁକି ଏସବୁ ଜିନିଷ ମୋର ଯଦି ନାହିଁ ମୁଁ କରିବି ନାହିଁ, କିନ୍ତୁ ମୁଁ ଏଇ ଚାଟୁକାରିତା ଭିତରକୁ ଯିବି ନାହିଁ, ଏମିତି ବି ଗୁଡାଏ ଲୋକ ଅଛନ୍ତି। ବହୁତ ଧନ୍ୟବାଦ ସବିତା ମ୍ୟାଡମ୍।
1: ଧନ୍ୟବାଦ ସାର୍, ଧନ୍ୟବାଦ ମ୍ୟାଡମ୍, ରଖୁଛି, ନମସ୍କାର।
0: ନମସ୍କାର, ନମସ୍କାର,
2: ନମସ୍କାର।

0: हेलो
1: सर, नमस्कार मैडम, नमस्कार
0: नमस्कार नमस्कार।
2: आगुटे स्वर
1: जगत सिंहपुर रु।
2: हाँ, आगुटे स्वर जगत सिंहपुर रु। गीता, बहुत दिन पर आप कॉल कले बोधे गीता।
0: निश्चित रूपे नाटा मिली तो वर्तमान कहतु जे ये चाटुकारिता अच्छी गीता केमिति ग्रहण
1: करती ଅନ୍ୟର ମିଥ ପ୍ରଶଂସା କରି କାହାକୁ କାହାଠୁ ତାଙ୍କଠୁ କିଛି ହାତେଇବା କିଛି ପାଇବା ସାରେ କିଛି ବଡ଼ ପଦରେ ଯେଉଁମାନେ ଥିବେ ଯେଉଁମାନେ ଭଲ ପୋଜିସନରେ ଥିବେ ସେମାନଙ୍କୁ ସେମାନଙ୍କ ମୁହଁରେ କିଛି କହିପାରିବେନି ସେମାନଙ୍କ ଉପରେ ଚିଡ଼ୁଥିବେ କିନ୍ତୁ କିଛି ପାଇବା ଆଶାରେ ତାଙ୍କୁ ମିଛ ପ୍ରଶଂସା କରନ୍ତି ସେମାନଙ୍କୁ କହନ୍ତି ଚାଟୁକାରିତା କିନ୍ତୁ ପଛରେ ଖରାପ କିରି ଗପୁଥିବେ ସେମାନଙ୍କର
0: ଠିକ ଠିକ ଠିକ ଠିକ କେତେ ସୁନ୍ଦର କଥାଟେ କହିଲେ ଆପଣ ତ ଆମକୁ ଅତି
1: ଆପଣାଇଲେ ଯୋଉ ଜାଗାରେ ଅଛନ୍ତି ମୁଁ ତ ଆପଣଙ୍କ ମୁହଁରେ କିଛି କହିପାରିବିନି
0: ଆଜ୍ଞା
1: ଭିତରେ ମନେକର ମୁଁ ଆପଣଙ୍କ ଉପରକୁ ରାଗିଛି କି ଆପଣଙ୍କୁ ଭଲ ପାଇନି ଆପଣଙ୍କଠୁ କିଛି ହାତେଇବା ଆଶାରେ ମୁଁ ଆପଣଙ୍କୁ ମିଛ ପ୍ରଶଂସା କରିବି ଆପଣ ଏମିତି ଆପଣ ସେମିତି ମାନେ ଚେଲେଇବି ମିଛରେ କିଛି ପାଇବା ଆଶାରେ କିନ୍ତୁ ପଛରେ ଆପଣଙ୍କ ନାଁରେ ଖରାପ କରି କହୁଥିବି
0: ଆଜ୍ଞା
1: ମୁହଁ ସାମ୍ନାରେ କହିବାର ସାହସ ନାହିଁ
0: ଆଜ୍ଞା
1: ଚାଟୁକାରିତା
0: କିନ୍ତୁ ଆମକୁ ଗୋଟେ ମଣିଷ ହିସାବରେ ଗୋଟେ ଭଲ ମଣିଷ ହିସାବରେ ଅତିକମରେ ଏତିକି ତ ମାନେ କରିବାକୁ ପଡିବ ଯେ ପଦ୍ମପତ୍ରର ଜଳ ପରି ଆମେ ରହିବା ସବୁଠି ରହିବା କିନ୍ତୁ କୋଉ ଜିନିଷରେ ଆମେ ସ୍ପର୍ଶ ନଥିବା କାହାକୁ ବି ସ୍ପର୍ଶ କରୁନଥିବା ଏଇ ଯୋଉ ଚାଟୁକାରିତା
1: ତାଙ୍କର ପ୍ରକୃତି ସ୍ୱଭାବ ସେଇଆ ସେମାନେ ଜନ୍ମ ହେଇଥାନ୍ତି ସେଇ କଳାରେ
0: ଆଜ୍ଞା
1: ସେମାନଙ୍କର ପ୍ରକୃତି କେବେ ବି ବଦଳିବ ନାହିଁ
0: ଆଜ୍ଞା ଠିକ ବହୁତ ସୁନ୍ଦର କଥା ବହୁତ ଧନ୍ୟବାଦ ଗୀତା ମ୍ୟାଡମ୍ ପୁଣି କଥା ହେବା ଆଉ ଗୋଟେ ଏପିସୋଡ଼ରେ
1: ଥ୍ୟାଙ୍କ ୟୁ ରଖୁଛି ନମସ୍କାର
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ନମସ୍କାର କିଏ କହୁଥିଲେ ଭଉଣୀ?
1: ଆଜ୍ଞା ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଜି ଆପଣଙ୍କ ସ୍ୱରଟା ବହୁତ ସୁନ୍ଦର ଶୁଭୁଛି ସ୍ୱର୍ଣ୍ଣପ୍ରଭା ଭଉଣୀ, ସେଇଥିପାଇଁ ମୁଁ ହଠାତ୍ ଜାଣିପାରିଲିନି ଯେ କିଏ କହୁଛନ୍ତି ବୋଲିକି। ଆପଣ ବୋଧେ ବହୁତ ସୁସ୍ଥ ଅଛନ୍ତି ଆଜି, ବହୁତ ଭଲ କଥା, ଭଲ ଲାଗୁଛି ଆପଣଙ୍କର ସ୍ୱର ଆଜି। ଆପଣ ବହୁତ ଖୁସିରେ ରୁହନ୍ତି, ନାଇଁ ଆପଣ ଆଜି ପୁରା କ୍ଲିନ୍ ଶୁଭୁଛନ୍ତି ଆମକୁ। ମାନେ ବେଳେବେଳେ ଆପଣଙ୍କ ଫୋନର ଟେକ୍ନିକାଲ ପ୍ରୋବ୍ଲେମ ରୁହେ କି ନେଟୱାର୍କ ପ୍ରୋବ୍ଲେମ ରୁହେ କେଜାଣି, କିନ୍ତୁ ଆଜି ପୁରା ସ୍ପଷ୍ଟ ଶୁଭୁଛି ଆପଣଙ୍କ କଥା। ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣ ତ ପୁରା ଆଧ୍ୟାତ୍ମିକ ଲାଇନ୍ରେ ବି ଅଛନ୍ତି, ଠାକୁରଙ୍କ ଉପରେ ବେଶୀ ମାନେ ବିଶ୍ୱାସ କରନ୍ତି ଏବଂ ତାଙ୍କର ଶରଣାପନ୍ନ ହେଇକି ବି ଆପଣ ରହୁଛନ୍ତି, ଏଇଟା ଆମେ ଜାଣୁ। କୁହନ୍ତୁ ତ, ଚାଟୁକାରିତା ଆଜିର ଦୁନିଆରେ କେତେ ପରିମାଣରେ ଆପଣ ସାମ୍ନା କରିଛନ୍ତି ବା ଦେଖିଛନ୍ତି, ଏଇଟା ଠିକ୍ ନା ଭୁଲ?
1: ଆଜ୍ଞା ନିଶ୍ଚିତ, ଆଜି ଯୋଉ ବିଷୟବସ୍ତୁ ଅଛି ନିଶ୍ଚିତ ସେ ଚାଟୁକାରିତା ଉପରେ ତ ମୁଁ ଶୁଣିଛି, ତ ସେଇଟା ଏବେ ତ ବହୁତ ଅଛି ଆଜ୍ଞା, ଆଗରୁ ବି ଥିଲା। ଆଗରୁ ପୌରାଣିକ ଆମେ ଯୋଉ କଥାବସ୍ତୁ ଜାଣିଛୁ, ପୁରାଣର ଚରିତ୍ର ସବୁ ମନ୍ଥରା ଏମାନେ ଯେମିତି କରୁଥିଲେ, ତ ଏବେ ବି ଅଛନ୍ତି ସେମିତି ଲୋକ ଅଛନ୍ତି, ମୁଁ ବି ସେଥିରେ ସାମ୍ନା ହେଇଛି, କିନ୍ତୁ ଏଇଟା ନିଶ୍ଚିତ ଭୁଲ ଆଜ୍ଞା, ଏଇଟା ଆଦୌ କରିବା କଥା ନୁହଁ। ସେମାନେ ତାଙ୍କ ସ୍ୱାର୍ଥ ହାସଲ ପାଇଁ ସେମାନେ ଚାଟୁକାରିତା କରିକି ଦୁଇ ପରିବାର ଭିତରେ ହଉ କି ଦୁଇ ବନ୍ଧୁ ହଉ ସାଙ୍ଗସାଥିଙ୍କ ଭିତରେ ଯୋଉ ଫାଟ ସୃଷ୍ଟି କରୁଛନ୍ତି, ତାଙ୍କ ନିଜ ସ୍ୱାର୍ଥ ପାଇଁ ସେମାନେ କିଛି ଲାଭ ପାଉନାହାନ୍ତି ଆଜ୍ଞା। ତାଙ୍କର ପ୍ରକୃତି ସେଇଟା, ତାଙ୍କର ସ୍ୱଭାବ ଯୋଗୁଁ ତାଙ୍କୁ ସେଇଟା ଭଲ ଲାଗୁଛି, ମଜା ଲାଗୁଛି କି ତା ଠୁ ତା କଥା କହିକି ତାକୁ କଲେ କରିଦେବେ, ତାର କଥା ତାକୁ କହିଦେବେ, ଆଉ ଘର ପରିବାର ସମସ୍ତେ ସେମିତି ଏମିତି ଫାଟ ସୃଷ୍ଟି କରିଥାନ୍ତି, ତାଙ୍କ କିଛି ଲାଭ ହୁଏ ନା ମୁଁ ଯାହା ଭାବୁଛି। କିନ୍ତୁ ସେତେବେଳେ ଗୋଟେ ଦୁଇଟି ପରିବାର କି ଦୁଇଟି ସାଙ୍ଗ କି ଗୋଟେ ଦୁଇଟି ବନ୍ଧୁ ଭିତରେ ଯୋଉ ମନମାଳିନ୍ୟ ସୃଷ୍ଟି ହୁଏ, ଫାଟ ସୃଷ୍ଟି ହୁଏ, ସେଟା କେବେ ବି ଆଉ ଯୋଡି ହୁଏନି,
0: ସେଥିରେ
1: ବି ସେମାନେ ଆଉ ବିଶ୍ୱାସ କରିପାରନ୍ତିନି କି ଏଇଟା ସତ କଥା କି ଭୁଲ ବୋଲି। ତ ସେଇଟା ନିଶ୍ଚିତ ଭୁଲ ଆଜ୍ଞା, ସେଇଟା କରିବା କଥା ନୁହଁ। କଣ ସେମାନେ ଲାଭ ପାଇବେ, କଣ କରି ଲାଭ ପାଇବେ ଦୁଇ ପରିବାର କି ଯାହା ଭିତରେ ଯୋଉ ସେମିତି କରୁଛନ୍ତି, ତ ସେମାନଙ୍କର ବି ଦିନେ ଆସିବ, ତାଙ୍କର ବି ଦିନ ବେଳକାଳ ଆସିବ କି ସେମାନେ ବି ଦିନେ ଖାଲରେ ପଡିବେ। କିନ୍ତୁ ସବୁବେଳେ ତ ସମୟ ସମାନ ଜୀବନ ଆଜ୍ଞା, ସେମାନଙ୍କୁ ସେମାନେ ଯେମିତି ଅନ୍ୟ ଲୋକଙ୍କୁ କରିଥିବେ ଭବିଷ୍ୟତରେ ସେମାନେ ଭାବି ପାରିବେନି, କିନ୍ତୁ ଦିନେ ବି ସେମାନେ ସେ ଖାଲରେ ପଡିବେ, ଯାହା ସେମାନେ କରୁଛନ୍ତି ସେମାନେ ପଡିବା, ସେତେବେଳେ ସେମାନେ ଭାବି ନ ପାରନ୍ତି କି ପଶ୍ଚାତାପ କରି ନ ପାରନ୍ତି, ମୁଁ ଏଇଟା କରିଥିଲି ଏ କର୍ମ ପାଇଁ ମୁଁ କହିଛି, କିନ୍ତୁ ସେମାନେ ନିଶ୍ଚିତ
0: ଆମର
1: କଥା ଅଛି ଡେଙ୍ଗା ମୁଣ୍ଡରେ ଠେଙ୍ଗା,
0: ଆଉ
1: ତଳ ବରଡା ହସୁଛି, ଉପର ବରଡା କଣ ଖସୁଛି,
0: ତଳ ବରଡା ଖସୁଛି, ଉପର ବରଡା ହସୁଛି, ମଝି ବରଡା କହୁଛି କଣ ନା ମୋ ଦିନ କାଳ ଆସୁଛି।
1: କଥା ଆଜ୍ଞା, ଯାହା ବି ସେମାନେ କରୁଛନ୍ତି ନିଶ୍ଚିତ ଦିନେ ନା ଦିନେ ସେ ଫଳ ପାଇବେ, କିନ୍ତୁ ଆମେ ମାନେ ସେ ଯେ ଠକାମିରେ ପଡୁଛୁ, ସମସ୍ତେ ମନୁଷ୍ୟମାନେ ଭାବିବା କଥା କି ନା ତାର କଥା ପ୍ରକୃତିରେ ସତ୍ୟ ଅଛି କି, ଏଇଟା କଣ ତା କଥା ମୁଁ କାହିଁକି ମାନିବି, ମୋ ପରିବାର ଭିତରେ ମୋ ଭାଇ ଭିତରେ ମୁଁ କାହିଁକି ଫାଟ କରିବି, ତାର କଥା ମାନିବି, ମୁଁ ନିଜର ବିବେକ ହେବା କଥା ଆଜ୍ଞା, କି ଆମକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି, ଆମେ ଟିକେ ସେତେବେଳେ ଭାବିବା କଥା କି ନାଇଁ ପର କଥା ମୁଁ କାହିଁକି ମାନିବି, ନିଜ କଥା ଠାକୁର ପର କଥା କୁକୁର, ଏମିତି ସବୁ ଭାବିଲେ
0: କହିବା ଭିତରେ ଆମର ସ୍ୱର୍ଣ୍ଣପ୍ରଭା କେତେ ସୁନ୍ଦର ସୁନ୍ଦର ମାନେ ଯୋଉ ମାନେ ରୂଢି ଗୁଡାକ କହିଦେଲେ, ବହୁତ ସୁନ୍ଦର କଥା,
2: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା ଆପଣ କଲ କରିଥିବେ।
1: ହଁ ମ୍ୟାଡମ ଆଜ୍ଞା ନମସ୍କାର
2: ନମସ୍କାର ନମସ୍କାର, ଠିକ ଅଛି,
0: ବହୁତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା,
1: ଧନ୍ୟବାଦ ଆଜ୍ଞା, ସମସ୍ତେ ଏମିତି ଭାବିବା କଥା ଆଜ୍ଞା,
0: ଠିକ ଠିକ ଠିକ, ଧନ୍ୟବାଦ
2: ଆଜ୍ଞା।

0: हॅलो
1: हॅलो कुवंतु.
0: नमस्कार.
1: नमस्कार. नाटक कुवंतु
0: उद्दुलगुडा रु अनिल कुमार दास कहुचि.
1: उद्दुलगुडा कोठी अछि आज्ञा?
2: गोविंदपाली
0: पाखरे. उद्दुलगुडा ଗୁପ୍ତେଶ୍ୱର ଯିବା ବାଟରେ
2: ପୁନରାପଟେ
0: ଆସିଲା ବେଳକୁ ଏପଟେ ପଡୁଛି.
2: ଆଜ୍ଞା ଆଜ୍ଞା, ଜାଣିଲୁ ଜାଣିଲୁ.
1: ଆପଣ ଜଣେ ନୂଆ ଶ୍ରୋତା, ପ୍ରଥମେ ଫୋନ ଲଗେଇଛନ୍ତି ଆମ କାର୍ଯ୍ୟକ୍ରମକୁ.
0: ମ୍ୟାଡମ୍ ଆପଣ ନୂଆ ଶ୍ରୋତା ନୁହେଁ, ମ୍ୟାଡମ୍ ମୁଁ ବହୁତ ପୁରାତନ ଶ୍ରୋତା.
1: ଆଚ୍ଛା ଆଚ୍ଛା ଆଚ୍ଛା,
2: ଆପଣ କେମିତି ଭୁଲି ଗଲେ?

0: କଣ କହିବେ ଆମେ ଆପଣଙ୍କ ବିଷୟରେ ପରେ ଜାଣିବୁ, ଆଜି ଯୋଉ ବିଷୟ ତାରି ଉପରେ କୁହନ୍ତୁ, ତାରି ଉପରେ କୁହନ୍ତୁ। ହ୍ୟାଲୋ
1: ଚାଟୁକାର ତ ମ୍ୟାଡାମ ଗଦା ହେଇଛନ୍ତି, କାହାକୁ କଣ ବୋଲି ବିଶ୍ୱାସ କରିବେ ଆଜିକାଲି କୁହନ୍ତୁ। ବିଶ୍ୱାସରେ ଗୋଟେ କଥା କହିବେ, ଗୋଟେ କାମ କରିବେ,
2: ଠିକ ଠିକ ଠିକ ଠିକ ନିଜର କାମଟା ହାସଲ ହେଇଗଲେ କଥା
1: ଭଲ କଥା କହିଦେବେ ପାଖରେ, ତାପରେ ଯାଇକିରି ଆଉ ଗୋଟେ କାମ କରିବେ। ଚାଟୁକାର ମାନଙ୍କର ଡେମୋକ୍ଲିସ ଗୋଟେ ପଢିଥିଲୁ ମ୍ୟାଡାମ ଆମେ, ଅଷ୍ଟମ ନା ନବମରେ ଗୋଟେ ପଢିଥିଲୁ,
2: ସୋର୍ଡ ଅଫ ଡେମୋକ୍ଲିସ,
1: ଡେମୋକ୍ଲିସ ଇଂଲିଶ ଇଏରେ ଗୋଟେ ପଢିଥିଲୁ ଡେମୋକ୍ଲିସ ବୋଲି, ବୁଝିଲେ କି ନାଇଁ। ସେଇ ତ ବେଶୀ ଇଏ ସେଇଭଳିଆ ଚାଟୁକାର ତ ଗଦା ହେଇଛନ୍ତି, ତାଙ୍କୁ କେମିତି ବଞ୍ଚିବା, କେମିତି ପ୍ରକାର ତାଙ୍କ ଦାଉରୁ ରକ୍ଷା ପାଇବା, ପ୍ରତି କ୍ଷେତ୍ରରେ ଏବେ ଚାଟୁକାର ଘରେ ଘରେ ଚାଟୁକାର ଶୁଖେଇଲେଣି,
0: ମାନେ ଆମେ ସମସ୍ତେ ଶିକାର ହେଇଛୁ ବର୍ତ୍ତମାନ ଚାଟୁକାର ତାର।
2: ଘରେ ଘରେ ବି ଚାଟୁକାର ସୃଷ୍ଟି,
0: ଆପଣ ଜଣେ ଏକ୍ସପିରିଏନ୍ସ ଲୋକ, ଏଟାରୁ କେମିତି ଏଟାକୁ କେମିତି ଟିକେ ଆମେ ସମାଧାନ କରିବା, ସମାଧାନ କେମିତି ହବ ତାର, ନା ହେଇପାରିବ
1: ତା ପାଇଁ ବୋଲିକିରି ସଚେତନତା ସୃଷ୍ଟି ହେଲେ ମଧ୍ୟ ଯେତେବେଳେ ଭାରତ ସ୍ଵାଧୀନ ହେଲା ବେଳକୁ ଯୋଉ ପ୍ରକାର ଗୋଟେ ଅଲଗା ମାହୋଲ ଥିଲା, ବର୍ତ୍ତମାନ ଯୋଉ ଚାଟୁକାର ମାନଙ୍କର ସ୍ଥିତି ପରିସ୍ଥିତିକୁ ଦେଖିକିରି ଅଲଗା ପ୍ରକାର ମାହୋଲ ସୃଷ୍ଟି ହେଇଯାଉଛି, ଯୋଉଟା କି ଘରେ ଘରେ ବିଶୃଙ୍ଖଳା, ଭାତୃଭାବ ଭିତରେ ସବୁ ଇଏ ସାମ୍ପ୍ରଦାୟିକ ଦଙ୍ଗା, ଯୋଉଟା କି ଯୋଉ 1947 ଭିତରେ ଆମର ଶତାବ୍ଦୀ, ଭାରତ ସ୍ଵାଧୀନତାର ଶତାବ୍ଦୀ ପାଳନ କରିବା ପୂର୍ବରୁ ଇଏ ଚାଟୁକାର ଭିତରେ ସବୁ କଥା ହେଇକିରି ସବୁ ସାମ୍ପ୍ରଦାୟିକତା ଭିତରେ ସବୁ ସଦ୍ଭାବ ଭିତରେ ସବୁ ଏମାନେ ଆଣୁଛନ୍ତି, ବହୁତ ଦୁଃଖର ବିଷୟ।
2: ବହୁତ ସୁନ୍ଦର କଥାଟେ କହିଲେ,
1: ପର୍ବପର୍ବାଣୀ କି ମନା କରୁଛନ୍ତି, ପର୍ବପର୍ବାଣି ତାଙ୍କର ପୋଷାକ ପରିଚ୍ଛଦ ଇଏ ତାଙ୍କର ଯୋଉ ଦେବାଦେବୀ ଇଏ ଯେକୌଣସି, ତାପରେ ଗୀତ ନାଚ ଏସବୁ ତାଙ୍କର ସଂସ୍କାର ସଂସ୍କୃତି ଗୁଡାକ ସବୁ ଲୋପ କରିଦେବା ପାଇଁ ଚାଟୁକାର ଗୁଡାକ ଚାହୁଁଛନ୍ତି, ତାଙ୍କ ପ୍ରତି ଆମେ କେମିତି ସଚେତନ ହେବା ବର୍ତ୍ତମାନ, ସମସ୍ୟାର କଥା ହେଇପଡୁଛି
2: ଆଜ୍ଞା। ମାନେ ସୁନ୍ଦର ସମ୍ପର୍କ ନଷ୍ଟ ହେଇଯାଉଛି, ପରିବାର ନଷ୍ଟ
1: ହେଇଯାଉଛି, ସମ୍ପର୍କଟା ନଷ୍ଟ ହେଇଯାଉଛି
2: ଏଥର। ମାନେ ବଢିଆ କଥା କହିଲେ ଭାଇ, ଏଥର ଆପଣଙ୍କ ବିଷୟରେ ଆମେ ଜାଣିବୁ। ଅନିଲ ଭାଇ କହିଲେ ତ, ଅନିଲ ଦାସ କହିଲେ ତ,
1: ଅନିଲ ଦାସ ଆଜ୍ଞା,
2: ଆଜ୍ଞା କଣ କରନ୍ତି ଆପଣ?
1: ଆଜ୍ଞା
2: ଆପଣ କଣ କରନ୍ତି ଜୀବନରେ?
1: ଏଠି ଚାଷୀ ଟିକେ ଛତୁ ଚାଷ ଟିକେ କରୁଥିଲି, କ୍ଷତି ହେଇଗଲା, ପାଳ ଛତୁ ଡାଟି କରିପାରିଲି
2: ନାହିଁ,
1: ଆହୁରି ପୁଣି ଆସନ୍ତା ବର୍ଷ ଛତୁ ଚାଷ ଟିକେ କରିବି
2: ଆରମ୍ଭ
0: କରିବି,
1: ଅଳସୀ ଟିକେ ଇଏ ବିରି ଟିକେ ଏମିତି ଟିକେ ଟିକେ ଚାଷ କରୁଛି ଆଉ।
0: କେବେଠୁ ଆପଣ ଶୁଣୁଛନ୍ତି ଆକାଶବାଣୀ ଜୟପୁରକୁ?
1: ଆକାଶବାଣୀ ଜୟପୁର କି ମ୍ୟାଡାମ, ମୁଇଁ ମତେ 7-8 ବର୍ଷ ହେଇଥିଲା, ମୁଇଁ ରେଡିଓ ବୋଇଲେ ମୋର ପୁରା ଜୀବନ,
0: ମୋର
1: କେତେ ଜୀବନ, ଆପଣ ବିଜୟ ସାମନ୍ତରାୟ ପଚାରିଲେ କହିବେ।
2: ନାଇଁ ନାଇଁ ନାଇଁ ଠିକ କଥା, ଉଦିନଗୁଡା ଆଉ କେତେ ଦୂର ଆମ ପାଖରୁ କୁହନ୍ତୁ, ବହୁତ ପାଖରେ ଆପଣ ଅଛନ୍ତି, ମାନେ କେନ୍ଦୁଗୁଡା
1: କୋଉଠି, ଜୟପୁରରୁ କହୁଛନ୍ତି କି?
2: ନାଇଁ ନାଇଁ କେନ୍ଦୁଗୁଡା ପାଖରେ ତ, ବୈପାରିଗୁଡା କେନ୍ଦୁଗୁଡା
1: ଲିମା ପାଖରେ,
2: ଲିମା ପାଖରେ ଉଦିନଗୁଡା, ଠିକ ଠିକ ଆମେ ଜାଣିପାରିବୁ।
0: ତ ଆପଣ ଛୋଟବେଳୁ ରେଡିଓ ଶୁଣୁଛନ୍ତି?
1: ବିଜୁର ଶ୍ୱଶୁର ଘର ଗାଁ
2: ଆଜ୍ଞା, ଆଜ୍ଞା ଆଜ୍ଞା ଆଜ୍ଞା
1: ଆମର ବିଜୟ ସାମନ୍ତ ଶ୍ୱଶୁର ଘର ଗାଁ
2: ଆଜ୍ଞା ଆଜ୍ଞା
0: ଆଜ୍ଞା,
2: ବହୁତ ବଢିଆ ବହୁତ
0: ବଢିଆ ବହୁତ ଭଲ ଲାଗିଲା ଆପଣଙ୍କ
2: ସହିତ, ଆପଣ ଫ୍ୟାମିଲିଆର ଅଛନ୍ତି,
1: ଶିବଲିଙ୍ଗ ଆଜ୍ଞା, ମା ପ୍ରତ୍ୟକ୍ଷ ଲିଙ୍ଗ ମାନେ ଅଛନ୍ତି ଆଜ୍ଞା, ଦିନେ ଆସନ୍ତୁ।
2: ନିଶ୍ଚିତ ଭାଇ ନିଶ୍ଚିତ, ଆପଣଙ୍କୁ ଯିବୁ, ଆପଣଙ୍କୁ ଖୋଜିବୁ,
1: ଆପଣଙ୍କୁ ତ ପ୍ରୋଗ୍ରାମ ଦେଉଛି ନା ଆଜ୍ଞା,
0: ଆଜ୍ଞା
1: ସେଟା ମୁଁ ସବୁଦିନର ଶ୍ରୋତା,
2: ବର୍ଣ୍ଣାଳି କାର୍ଯ୍ୟକ୍ରମ ଆମର ଯୋଉ ରହିଛି,
1: ବର୍ଣ୍ଣାଳି ଇଏ ସୁରଭି ସବୁ ଯାକ ବି ଶୁଣୁଛି, ଆଜି ମଧ୍ୟ ଶୁଣୁଥିଲି ସେ ମିଶ୍ର ଆଜ୍ଞାଙ୍କର,
2: ମନମଥ ମିଶ୍ରଙ୍କର। ଆରେ ଆମେ ଟିକେ ଜାଣିବାରେ ଲେଟ୍ କଲେ, ଆକ୍ଚୁଆଲି ଅନିଲ ଭାଇ ମାନେ ପୁରା ସପ୍ତମ ଅଷ୍ଟମରୁ ସେ ଶୁଣୁଛନ୍ତି
0: ଶୁଣୁଛନ୍ତି, କିନ୍ତୁ ଆପଣ ଫୋନ କାଇଁ କରୁନଥିଲେ?
2: ଅନେକ ସମୟରେ ଆପଣଙ୍କ ଫୋନ ଆସେନି?
1: ହଁ ଆସେନି, କେତେ କେତେବେଳେ କରୁଛି ଶ୍ରୋତା ମାନଙ୍କୁ ମୁଇଁ
2: ସୁଯୋଗ ଦେଇ ଦଉଛନ୍ତି। କେବେ ଆପଣଙ୍କ ପାଖକୁ ନିଶ୍ଚୟ ଯିବୁ ଅନିଲ ଭାଇ, ଆପଣଙ୍କ ମାନେ ଛତୁ ଚାଷ ଦେଖିବେ ଏବଂ ଛତୁ ଖାଇକି ଆପଣଙ୍କ ପାଖରେ ଯିବୁ, ଠାକୁର
1: ବଟଗଛରେ ଗଣେଶ ମୂର୍ତ୍ତି ଅଛନ୍ତି, ଶିବଲିଙ୍ଗ 3 ଅଛନ୍ତି, ରାମଚନ୍ଦ୍ରଙ୍କର ପାଦ ଚିହ୍ନ ଅଛି ଗାଁରେ,
2: ମାନେ ପବିତ୍ର ପୀଠ,
0: ଠିକ ଅଛି, ବହୁତ ଧନ୍ୟବାଦ
1: ଆଜ୍ଞା, ବହୁତ ଶାନ୍ତି ଲାଗିବ,
0: ବହୁତ ଧନ୍ୟବାଦ, ଭଲ ଲାଗିଲା, ଧନ୍ୟବାଦ,
1: ନମସ୍କାର।

0: ହ୍ୟାଲୋ
1: ପ୍ରାଣକୃଷ୍ଣ ପ୍ରାଣବନ୍ଧୁ ସର୍ବପ୍ରାଣୀ ହିତାୟ ଚ ଜଗତ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ନମସ୍କାର ଆଜ୍ଞା।
0: ନମସ୍କାର ଭାଇ, ନମସ୍କାର। କି ସୁନ୍ଦର କଥାରୁ ଆରମ୍ଭ
2: ଆପଣଙ୍କର କଥା।
0: ହଁ ହଁ ସମୀର ଭାଇ,
2: ଠାକୁରଙ୍କୁ ନାଁ ନେଇକି ହିଁ ଯେକୌଣସି ଜାଗାକୁ ଯିବେ ଯାହା ସହିତ କଥା ହେବେ।
0: ମଝିରେ ଗାଇବ ହେଇଯାଇଥିଲେ ସମୀର ଭାଇ କୁଆଡେ।
1: ଆଜିର କାର୍ଯ୍ୟକ୍ରମରେ ଦମୟନ୍ତୀ ମ୍ୟାଡମ ଏବଂ ରଘୁନାଥ ବାବୁଙ୍କର ଯୁଗଳବନ୍ଦୀ, ତା ସହିତ ଗୋଟେ ସମୟକୁ ନେଇ ବା ସାମ୍ପ୍ରତିକ ସମୟରେ ଉତ୍ପାତ ହଉଥିବା କିଛି ଅପବର୍ଗ ମାନଙ୍କୁ ନେଇ ଯୋଉ ଚାଟୁକାରିତାର ପ୍ରସଙ୍ଗ ରଖିଛନ୍ତି। ମୁଁ ଆଜ୍ଞା ଅନୁଭେ ଟୁ ଭୁବନେଶ୍ୱର ବ୍ୟସ୍ତ ହେଇଗଲି, କାଳେ ଲାଗିବନି ବିପଦ କହିପାରିବନି। ଆଉ ଯାହା ଆକାଶବାଣୀ ଲାଇଭ ରେ ବର୍ଣ୍ଣନା କରୁଥିଲେ, ଆଜି ଗୋଟେ କଣ ଭୁଲିବାର ଦିନ, ବେଳେ ବେଳେ ଆମେ ଭୁଲି ଯାଉ। କଥା ଆଜ୍ଞା ଭାବିଲିଣି, ଏପଟେ ଶୁଣୁଛି ସେପଟେ କଲ କରୁଛି, ଯେ ଏ ପ୍ରସଙ୍ଗରେ କେତେ କଥା ଭାବିକି ପୁଣି ଭୁଲିଗଲେଣି।
0: ମାନେ ଆପଣ ଆଜିର ଦିନ ସହିତ ଆଲଜାଇମର ଡେ, ୱାର୍ଲଡ ଆଲଜାଇମର ଡେ ଯୋଉ ଅଛି ଆମର, ତାକୁ ବି ଲିଙ୍କ କରିସାରିଲେଣି ନିଜ ଭିତରକୁ।
1: ମାନେ ଯୋଉଟା କୁହନ୍ତି ନା ଇଗଲି ୱେଟିଂ, ଗୋଟେ ଆଙ୍କିୟସ ଥିଲି ଯେ ଗୋଟେ ଏଭଳି ବିଷୟବସ୍ତୁ ଆଜି ଆଣିଛନ୍ତି ଯେ ଯଦି ଏ ବାବଦରେ ଆପଣଙ୍କ ସହିତ ଆପଣ ବକ୍ତା ଆମେ ଶ୍ରୋତା
2: ନାଇଁ ନାଇଁ ସମୀର ସମସ୍ତେ
1: ଆଲୋଚନା ଯଦି ନ ହବ ତାହେଲେ ଭଲ ଲାଗିବ।
2: ବାସ ନାଇଁ, ସମସ୍ତେ କହୁଛନ୍ତି ଚାଟୁକାରିତା କଣ, କିନ୍ତୁ ଆପଣ କୁହନ୍ତୁ ଆପଣ ଏହାର ଶିକାର ହେଇଛନ୍ତି କି ନାହିଁ, ଆପଣ ଅଙ୍ଗେ ନିଭେଇଛନ୍ତି କି ନାହିଁ?
1: ନିଶ୍ଚିନ୍ତ ଭାବରେ ଆଜ୍ଞା।
2: ହଁ ହଁ,
1: ଯେତେବେଳେ ଆମର କୁହାଯାଏ ନା ଅଯାଚିତ ଭାବରେ, ମୁଁ ତା ପୂର୍ବରୁ କହିଦେଉଛି ଯେ ଚାଟୁକାର ମାନଙ୍କର ଉପଦ୍ରବ ବାବଦରେ ଯେତେବେଳେ ରାଜରାଜୁଡା ଯୁଗ ଥିଲା, ସମୟ ଥିଲା, ବା ଆମେ ବିଭିନ୍ନ ଫିଲ୍ମରେ ଦେଖିଛେ ବା ସୋସିଆଲ ମିଡିଆରେ ଆମେ ଦେଖିଛେ, କିଛି ରାଜା ଥାନ୍ତି ତାଙ୍କୁ ଦେଖିଲେ ଆଜ୍ଞା ପ୍ରଶଂସା କଲେ ସେ ଭାରି ଖୁସି ହେଇଯାଆନ୍ତି, ଯୋଉ ମାଳ ଚୂଳ ପକେଇଥାନ୍ତି। କିନ୍ତୁ ଚାଟୁକାର ସେ କିଛି ପାଇବା ଆଶାରେ ଥାନ୍ତି, ସେ ଖଣ୍ଡେ ମାଳ କ୍ଷେତ୍ର ଛିଡ଼ି ଦିଅନ୍ତି ବେକରୁ, ତାଙ୍କୁ ଧରେଇ ଦିଅନ୍ତି, ସେ ଖୁସି ହେଇଯାନ୍ତି। କାହିଁକିନା ତାଙ୍କ ପ୍ରାପ୍ତି ସେତିକି, ତାଙ୍କର ବୁଦ୍ଧି ସେତିକି, ତାଙ୍କ ଅକଲ ସେତିକି, ସେ ଆଉ କିଛି ଜାଣିନାହାନ୍ତି। କିନ୍ତୁ ପ୍ରତ୍ୟେକ ବିଜ୍ଞ ବ୍ୟକ୍ତି, ପ୍ରତ୍ୟେକ ରାଜା ବା ପ୍ରତ୍ୟେକ ଶାସକ ସେଭଳି ନୁହନ୍ତି, ଏବଂ ଯେ ଜଣେ ଅଯାଚିତ ଭାବରେ କାହିଁକି ଏତେ ପ୍ରଶଂସା କରୁଛି ତାର ସେ କାରଣ ଖୋଜନ୍ତି, ତା ପଛରେ ତାର କିଛି ଉଦ୍ଦେଶ୍ୟ ଭିନ୍ନ ନାହିଁ ତ, ଏବଂ ଭିନ୍ନ ଥାଏ କାହିଁକି ନା, ଏ କଥା ଆମେ ସେତିକିବେଳେ ପ୍ରମାଣିତ କରିନିଅନ୍ତି। ଏବଂ ମୁଁ ମଧ୍ୟ ସ୍ୱୀକାର ହେଇଛି, ଏବଂ ପରବର୍ତ୍ତୀ ସମୟରେ ମତେ ମାନେ ଏମିତି ଟେକିକି ନେଇ ସ୍ୱର୍ଗରେ ବସେଇ ଦେବେ। କିନ୍ତୁ ଯେତେବେଳେ ତାଙ୍କର ପ୍ରତ୍ୟେକ କଥାକୁ, ତାଙ୍କର ଯୋଉ ଅଏଲିଂ ମରା ପ୍ରତ୍ୟେକ କଥାକୁ ମୁଁ ଆଜ୍ଞା ହଁ ମାରେନି, କାହିଁକି ନା ଭଗବାନ ଆମକୁ ବି କିଛି ବୁଦ୍ଧି କିଛି ବିବେକ ଦେଇଛନ୍ତି, କିଛି କଥାକୁ ତର୍ଜମା କରିବାର ଅନୁଭୂତି ଅଭିଜ୍ଞତା ଦେଇଛନ୍ତି। କିଛି କିଛି ହଁ ଯେ ନାଇଁ ଜାଗାରେ ହଁ, ଯେତେବେଳେ ସେମାନଙ୍କର ହଁ ଟାକୁ ଆମେ ନାଇଁ ଦଉ, ସେତେବେଳେ ସେ ଚାଟୁକାର ମାନେ ଆମର ବିରୋଧୀ ହେଇଯାନ୍ତି। ଆମ ବାବଦରେ ଏବଂ ଆମର କୁଷ୍ଠାରଚନା କରନ୍ତି ଏବଂ ଆମ ବିଷୟରେ ଅପବାଦ ଦିଅନ୍ତି, ଏ କଥା ମୋ କାନକୁ ଆସିଛି। କିନ୍ତୁ ମୋ ଆଜ୍ଞା ଚିତ୍ତପ୍ରଜ୍ଞ କାହିଁକି ଅପବାଦ କରୁଥିବା, ଦେଖନ୍ତୁ 100 ଲୋକ ମାନେ ପ୍ରଭାବିତ ହେଇଯିବେ ଗୁଜବରେ, 100 ଲୋକରୁ 10 ପ୍ରଭାବିତ ହେଇଯିବେ ଗୁଜବରେ, 90 ଆଜ୍ଞା ପ୍ରଭାବିତ ହେବେନି। କାହିଁକି ନା ସିଏ ଚିନ୍ତା କରିବେ, ଗତକାଲି ଇଏ ତ ରଘୁନାଥ ବାବୁଙ୍କୁ ପ୍ରଶଂସାରେ ପୋତି ପକଉଥିଲେ, ଆଜି କଣ ଘଟଣା ଗଲା ତାଙ୍କ ବିରୁଦ୍ଧରେ କହୁଛନ୍ତି, ଆଉ ଏଥିରେ କିଛି କାରଣ ନିହିତ କାରଣ ଅଛି। ଏଇଭଳି ଭାବରେ ମୁଁ ସ୍ୱୀକାର, ମୁଁ ନାଁ ନେବିନି, ତାହା କଥା କହିବିନି, କିନ୍ତୁ ମୁଁ ସ୍ୱୀକାର ହେଇଛି। ଏବଂ ସେ ଚାଟୁକାର ମାନେ ଯୁଗେ ଯୁଗେ ଦେଖନ୍ତୁ, ଯିଏ ସଠିକ ପରାମର୍ଶ ଦେଇଛନ୍ତି, ଯିଏ ସଠିକ ଉପଦେଶ ଦେଇଛନ୍ତି, ସେମାନଙ୍କର ନାଁ ଯାଜୁଲ୍ୟମାନ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇଛି। କହିଲେ ଦେଖି କୋଉ ଚାଟୁକାର ନାଁ ଲେଖା ହେଇଛି କୋଉଠି ଅଛି, ଲୋକମାନେ ବା ପିଲାମାନେ ବା ଆମେ ପଢୁଛେ ବା ଅନ୍ୟମାନଙ୍କୁ,
2: ମହାଭାରତରୁ ଆରମ୍ଭ ହେଇଛି, ମହାଭାରତରୁ ଏ ପର୍ଯ୍ୟନ୍ତ ଆରମ୍ଭ ହେଇଛି ଚାଟୁକାରିତା।
0: ହଁ, କିନ୍ତୁ ସେମାନେ ସବୁକାଳେ କେବେ ଗୋଟେ ଫ୍ରଣ୍ଟ ଲାଇନ୍ ମାନେ ମେନ୍ ଷ୍ଟ୍ରିମ୍ରେ
2: ରହିନାହାନ୍ତି,
0: ଏବଂ ସେମାନଙ୍କ ପ୍ରତି ନିନ୍ଦା ଅପବାଦ ହିଁ ପରବର୍ତ୍ତୀ ସମୟରେ ମିଳିଛି,
2: ପଦା ପଛରେ ରହିକି କାମ କରନ୍ତି।
1: କାର୍ଯ୍ୟକ୍ରମ ଭିତରେ ମଧ୍ୟ ଦୁଇ ଜଣଙ୍କର ନାଁ ନେଇଛନ୍ତି, ମନ୍ଥରା ଏବଂ ବିଭୀଷଣଙ୍କ କଥା ମୁଁ ଉଦାହରଣ ଦେବି। ମନ୍ଥରା ଜନ୍ମ ହେଇଥିଲେ ରାମ ରାଜ୍ୟରେ, କିନ୍ତୁ

0: ତାଙ୍କର ବୁଦ୍ଧି ବିଭ୍ରମ ହେଲା କିନ୍ତୁ ବିଭୀଷଣ ଜନ୍ମ ହେଇଥିଲେ ରାବଣ ରାଜ୍ୟରେ ସେ କିନ୍ତୁ ଚାହିଁଥିଲେ ତ ଭାଇ ପାଖରେ ଭାଇକି ଟେକିକି କହିଥାନ୍ତେ ଭାଇ ପାଖରେ ମାନେ ଯଥାଚିତ ସମ୍ମାନ ପାଇଥାନ୍ତେ ରହିଥାନ୍ତେ କିନ୍ତୁ ସେ ସଠିକ କଥା କହିଲେ ଭାଇକୁ ଚେତେଇ ଦେଲେ ତୁମେ ଯାହା କରୁଛ ଭୁଲ ସେ ତ ଚାହିଁଥିଲେ ଚାଟୁକାରିତା କରିଥାନ୍ତେ ଅନ୍ୟମାନେ ମଧ୍ୟ ଚାଟୁକାରିତା କରିକି ରହିଗଲେ ଏବଂ ରାମଙ୍କ ଦ୍ଵାରା ବିନାଶ ହେଲେ ତେଣୁ ଚାଟୁକାରିତାର ଆଜ୍ଞା ଗୋଟେ ସୀମା ଥାଏ ଦେଖନ୍ତୁ ଆପଣ ଜୟପୁରରେ ମୁଁ କଟକରେ ମୁଁ ମୋ ନାଁ କହିନି ଆପଣମାନେ ମଧ୍ୟ ଜାଣିଛନ୍ତି ଅନ୍ୟମାନେ ମଧ୍ୟ ଜାଣିଥିବେ ସମୀର ପଣ୍ଡା ତେଲେଙ୍ଗା ପିଣ୍ଠ କଟକ ସବୁବେଳେ କୁହେ ଆମେ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଶୁଣୁ ତା ଭିତରେ ସବୁବେଳେ କହିଛି ଆଜି ବି କହୁଛି ଆପଣମାନଙ୍କ କାର୍ଯ୍ୟକ୍ରମ କାହିଁକି ଏତେ ଭଲ ଲାଗେ ଆମେ ଯିବା ରାସ୍ତାରେ ବି ଦେଖନ୍ତୁ ମୁଁ ହାଇୱେ କଡ଼ରେ ଛିଡ଼ା ହେଇଛି ଅଟକି ଯାଉଛୁ ଆପଣଙ୍କ ପ୍ରସଙ୍ଗ ଶୁଣିଛୁ ବିପଦ କଥା ହବ ୟା ପଛରେ ଆମର କୌଣସି ଚାଟୁକାରିତାର ପ୍ରଶ୍ନ ଉଠୁନି କାହିଁକି ଯାହାକୁ ହୃଦୟରୁ ଥରେ ଭଲ ପାଇଯାଇଛୁ କେବେ ହେଲେ ତାର ନିନ୍ଦା କରିବୁନି ତାର ଅବଗୁଣ ବର୍ଣ୍ଣନା କରିବୁନି ହଁ ବେଳେ ବେଳେ କଣ ହୁଏ ଧରି ନିଅନ୍ତୁ ଛୋଟିଆ ଉଦାହରଣ ଦଉଛି ଆମ ରେଡିଓ କାର୍ଯ୍ୟକ୍ରମକୁ ନେଇକି କିଛି ଜଣ ଏମିତି ଅଛନ୍ତି ସବୁବେଳେ ଚାହିଁବେ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଧରି ନିଅନ୍ତୁ ମୋର ଆଜି ଫୋନ ଲାଗିଲାନି ମୁଁ ଦୁଃଖିତ ହେବି ଯେ ମୋ ଫୋନଟା ଲାଗିଲାନି ମନ କଷ୍ଟ ହବ କିନ୍ତୁ ତାର ମାନେ ନୁହଁ ଏଥିରେ ଆପଣଙ୍କର କିଛି ଭୂମିକା ନାହିଁ ଇଏ ତ ଟେକ୍ନୋଲୋଜିର ବା ନେଟୱାର୍କର କଥା ସେ ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ଆପଣଙ୍କର ନିନ୍ଦା କରିବି ସେ ଭଲ କାର୍ଯ୍ୟକ୍ରମ କରୁନାହାନ୍ତି ସେ ଅମୁକ ନାହିଁ ତାଙ୍କର କିଛି ଚିହ୍ନା ଲୋକ
1: ବହୁତ ମାନେ ପୁରା ମଞ୍ଜୁ କଥା ବି ଆପଣଙ୍କ ଭିତରେ ଗୁଡାଏ କଥା ସମୀର ଭାଇ କହିଲେ
2: ଗୋଟେ କଥା ସେ କହିଲେ ଯେ ରାସ୍ତା କଡ଼ରେ ସେ ଠିଆ ହେଇକି ଆମ ସହିତ ଗପୁଛନ୍ତି ଦେଖନ୍ତୁ କେତେବେଳେ ଗାଡି ମଟର ଆସୁଛି
1: କେତେବେଳେ ସମୀର ଭାଇ ଏସବୁ ଉପରେ ବହୁତ ଚାଲାକ ମାନେ ସେ ସଫିସିଏଣ୍ଟ ଦୂରତା ଭିତରେ ରହିକିରି ସିକ୍ୟୁର ଜୋନରେ ରହିକିରି ସେ ଆମ ସହିତ କଥା ହଉଛନ୍ତି
2: ବହୁତ ବଢିଆ ବହୁତ ଧନ୍ୟବାଦ ଆପଣଙ୍କୁ
1: ବହୁତ ଧନ୍ୟବାଦ ସମୀର ଭାଇ କେତେ ସୁନ୍ଦର ସୁନ୍ଦର କଥା କହିଲେ ମତେ ତ ଲାଗିଲା ଗୋଟେ ଯେମିତି ଗୋଟେ ଆମ ଭିତରେ ଗୋଟେ ଛୋଟ ସତ୍ସଙ୍ଗ ହେଇଗଲା
2: ବହୁତ ବଢିଆ
0: ପ୍ରସଙ୍ଗଟା ସେଇଭଳିଆ ଶ୍ରୋତା ଆଉ ବକ୍ତାଙ୍କ ଭିତରେ ଟିକେ ଯଦି ରଗଡ଼ା ଆଲୋଚନା ନ ହବ ତାହେଲେ ଯୋଉ ପ୍ରସଙ୍ଗଟା ଆପଣ ଆଣିଛନ୍ତି ସେ ଚାଟୁକାରିତା ମାନଙ୍କ ହୃଦୟରେ ବାଜିବ କେମିତି
1: ଠିକ ଠିକ ଠିକ ନମସ୍କାର ନମସ୍କାର
2: ଧନ୍ୟବାଦ ତ ଗୋଟେ କଥା ରଘୁ ଏଠି ଅବଜର୍ଭ କରିଥିବ ଯେ ସେ କହିଲେ ସ୍ଥିତପ୍ରଜ୍ଞ ତାର ଯୋଉ ସମାଧାନ ଆମେ ଖୋଜୁନଥିଲେ ଟିକେ ଆଗରୁ ଆର ସମାଧାନ କେମିତି ହବ ତ ସମୀର ଗୋଟେ ସୁନ୍ଦର କଥା କହିଲେ ଯେ ଆମେ ସ୍ଥିତପ୍ରଜ୍ଞ ରହିବା ହଠାତ୍ କାହାର ହଁରେ ମିଳିବାନି ହଁ ମିଳିବାନି
1: କାରଣ ତା ପୂର୍ବରୁ ଆମର ନିଜର ଆତ୍ମବିଶ୍ଳେଷଣ ବି ଦରକାର ସ୍ଥିତପ୍ରଜ୍ଞ ମାନେ ରହିବା ନା ନୀରବ ରହିବା ତାହା ନୁହଁ ମାନେ ଅଧୈର୍ଯ୍ୟ ହବା କଥା ନୁହଁ କୌଣସି ଜିନିଷରେ ମୋର ଏଇଟା ହାତରୁ ଖସିଯିବ କି ମୋ ଏ କାମଟା ହବନି
2: ଏମିତି ବେଳେବେଳେ ଦେଖାଯାଏ ଯେ କିଏ ଗୋଟେ କ'ଣ କହିଥିଲା ଆମେ ଆମର ବସ୍ ଆମର ସାର୍ ଆମର ଉପରସ୍ଥ କର୍ମଚାରୀ କହିକି ଆମେ ହଁ ସାର୍ କହିଦେଉ କିନ୍ତୁ ସେ କ'ଣ କହୁଛି ଆମ ପାଇଁ ସେଇଟା କେତେ ଉପାଦାୟ ହବ କିମ୍ବା ଅଫିସ୍ ପାଇଁ କେତେ ଉପାଦାୟ ହବ କିମ୍ବା କୌଣସି କାର୍ଯ୍ୟ ପାଇଁ କେତେ ଉପାଦାୟ ହବ ସେ କଥା ଆମେ ଚିନ୍ତା କରୁନା ଯେହେତୁ ଆମର ବଡ଼ ବସ୍
1: ବ୍ୟକ୍ତି ବ୍ୟକ୍ତି ବିଶେଷ ହିସାବକୁ ଯଦି ଆସିବ ତ ତାହେଲେ ଏ କଥା ନିଶ୍ଚିତ ରୂପେ ଆସିବ ଚାଟୁକାରିତାର କିନ୍ତୁ ଯଦି ମାସ ଉପରକୁ ଆସୁଛି ଗୋଟେ ସମୂହ ସ୍ତରରେ ଆସିକି ଯଦି ଅନ୍ୟମାନଙ୍କର ଅନିଷ୍ଟ ହଉଛି ତାହେଲେ ତ ଭାଇ ସେଠି ପ୍ରଭୋଗ କରିବା କଥା
2: ନିହାତି ନିହାତି ଆଜିକାଲି କେତେ ଜଣ ଏମିତି କରୁଛନ୍ତି
1: ନାଇଁ ଆମେ ଭାବୁଛେ ମ୍ୟାଡମ୍ କରୁନାହାନ୍ତି ବୋଲିକି ସମୀର ଭାଇ ଯୋଉ କଥାଟା କହିଲେ କିଛି ବିଭୀଷଣ ଅଛନ୍ତି ହେଲା ତ ସେଇ ବିଭୀଷଣମାନେ ନିଶ୍ଚିତ ରୂପେ ତାକୁ ପ୍ରଭୋଗ କରୁଛନ୍ତି ତାକୁ ପ୍ରତିବାଦ କରୁଛନ୍ତି ପରବର୍ତ୍ତୀ ସୁହୃତ ସେମାନେ କଷ୍ଟର ଶିକାର ହଉଛନ୍ତି ଶିକାର ପାଉଛନ୍ତି
2: କିନ୍ତୁ
1: ଗୋଟେ କହିବେନି ଆପଣଙ୍କର କଲିଜା ସେମିତି ଥିବା ନିଶ୍ଚିତ ରୂପେ ହ୍ୟାଲୋ
3: ହ୍ୟାଲୋ
2: ଆଜ୍ଞା କୁହନ୍ତୁ
3: ହ୍ୟାଲୋ
2: ହ୍ୟାଲୋ କୁହନ୍ତୁ
3: ସାର୍ ନମସ୍କାର ଜୟ ଜଗନ୍ନାଥ
2: ଜୟ ଜଗନ୍ନାଥ ନା କୁହନ୍ତୁ
3: କି ନାରାୟଣ ପାତ୍ର ବାରିପଦା ମୟୂରଭଞ୍ଜରୁ
2: ଆଜି ସବୁ ନୂଆ ନୂଆ ଲୋକ ଫୋନ କରୁଛନ୍ତି
1: ବାରିପଦାରେ କହୁଛନ୍ତି ମୁଢି ବାସ୍ନା
2: କେତେ ଦୂରରୁ ଆପଣ କହୁଛନ୍ତି ଆପଣଙ୍କୁ ସହୃଦୟରେ ୱେଲକମ୍ କରୁଛୁ
1: ସୁସ୍ୱାଗତମ ଭାଇ
3: ଧନ୍ୟବାଦ
2: ହଁ ତ ନାରାୟଣ ଭାଇ କ'ଣ କହିବେ
1: ପ୍ରପର ବାରିପଦା ନା ବାରିପଦା ଆଖପାଖ କୋଉଠି
3: ହଁ ବାରିପଦା ଟାଉନରେ ଅଛି
1: ଆଜ୍ଞା ଆଜ୍ଞା
3: ମୁଁ ବାରିପଦାରେ ସର୍ଭିସ କରୁଛି ମୁଁ ଜଣେ ପେସ୍ତାର ଜଣେ ଶିକ୍ଷକ
1: ଆଜ୍ଞା ଆଜ୍ଞା
3: ଏବଂ ନିଶା ଜଣେ ମୁଁ ଆଧ୍ୟାତ୍ମିକ ପ୍ରବର୍ତ୍ତକ
1: ଆମର ନାରାୟଣ ଭାଇ ଆପଣ ତ ଶୁଣି ଆସୁଥିବେ କାର୍ଯ୍ୟକ୍ରମ ଆରମ୍ଭରୁ ତ ଆଜିର ବିଷୟ ଆମର ରହିଛି ଯେ ଚାଟୁକାରିତା ଉପରେ ଏଇ କିଛି ସମୟ ଆଗରୁ ଆମେ ଯୋଉ ସମୀର ଭାଇଙ୍କ ସହିତ

0: କଥା ହଉଥିଲେ ଆପଣ ତ ଶୁଣୁଥିବେ, ତ ଆପଣ ବର୍ତ୍ତମାନ କୁହନ୍ତୁ
1: କୁହନ୍ତୁ ଚାଟୁକାରିତା ହଉଛି ଖୋସା ମତିଆ ଯାହାକୁ କୁହନ୍ତି, ରାଜା ମାନଙ୍କ ପାଖରେ ଖୋସା ମତିଆ କି ଜଣ ରହୁଥିଲେ, ତାଙ୍କର ପ୍ରଶଂସା ତାଙ୍କର ଗୁଣ କହିଲେ ରାଜା ଖୁସି ହଉଥିଲେ। ବର୍ତ୍ତମାନ କ୍ଷେତ୍ରରେ ବି ସେ ହିଁ ହଉଛି, ବୁଝିପାରିଲେ? ଏଣୁ ଖୋସା ମତିଆ ମାନେ ଯୋଉମାନେ ଅଛନ୍ତି ସେମାନଙ୍କୁ ପ୍ରକୃତରେ ଦୂରରୁ ରଖିବା କଥା, ଦୂରରେ ରଖିବା କଥା ସେମାନଙ୍କୁ। ଏଣୁ ସେମାନେ ଏକ ପ୍ରକାର ଖଳ ବ୍ୟକ୍ତି ବି ହେଇପାରନ୍ତି, କାରଣ ଆପଣଙ୍କୁ ଯେଉଁମାନେ ଯେ ତେଲ ମାରୁଛନ୍ତି ବା ଖୋସାମତ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଆପଣ ପଛରେ କିଛି ମାନେ ଦୁର୍ନାମ ଗାଉଛନ୍ତି,
2: ଆମେ ଜାଣିଛୁ ଶୁଣିଛୁ
0: ଠିକ, ମାନେ ନିହାତି ପ୍ରାକ୍ଟିକାଲ କଥା। ଏଇଟା
1: କଥାରେ କୁହାଯାଇଛି ସର୍ପ କୁରମ ଖଳ କୁରମ ସର୍ପ କୁରମ ଚଳ ଖଳ ମନ୍ତ୍ର ସୌଧି ବସ ସର୍ପ ଖଳ କେନ ନବିଜ୍ୟତେ। ଏଣୁ ସେଇ ଯୋଉ ଚାଟୁକାରିତା ଯୋଉମାନେ ଆପଣଙ୍କୁ ପ୍ରକୃତରେ ପ୍ରଶଂସା କରୁଛନ୍ତି ସେମାନେ ଆପଣଙ୍କ ପାଇଁ ଗୋଟେ ଖାଲ ଖୋଳୁଛନ୍ତି, ସେମାନଙ୍କ ପାଖରୁ ଯେତିକି ଦୂର ରହିବେ ଆପଣଙ୍କ ପାଇଁ ସେତିକି ମଙ୍ଗଳ।
0: ବହୁତ ବଢିଆ, ଗୋଟେ ସୁନ୍ଦର ଉଦାହରଣ
2: ସହିତ ସେ ଯୋଉ କହିଲେ ଖୋସା ମତିଆ।
0: ଆଜ୍ଞା,
2: ହଁ ଖୋସା ମତିଆ ହଉଛି ପ୍ରକୃତ ଚାଟୁକାରିତା।
0: ଖୋସାମତ କରିବା ତ
2: ହ୍ୟାଲୋ
0: ନାରାୟଣ ଭାଇ ପାଉଛନ୍ତି ଆମକୁ?
2: ଆପଣ କହିଲେ ତାର ପ୍ରକୃତ ଅର୍ଥ ଏଇ ଯୋଉ ଚାଟୁକାରିତା କି, ଏଇ କଥା ଆମେ ପଚାରୁଛୁ।
1: ଖୋସାମତିଆ ଚାଟୁକାରିତା ଅର୍ଥ ଖୋସାମତିଆ,
2: ହଁ ସେଇ କଥା ପଚାରୁଛୁ।
1: ଆପଣ ଯୋଉମାନେ ଆପଣଙ୍କୁ ଖୋସାମତି କରୁଛନ୍ତି ତାର ଫାଇଦା ପାଇଁ ଆପଣ ଖୋସାମତି କରୁଛନ୍ତି, ତାର ଫାଇଦା ସରିଗଲା ପରେ ଡଷ୍ଟବିନ୍ରେ ଫିଙ୍ଗି ଦେବ।
0: ଠିକ କଥା କହିଲେ,
1: ଏଣୁ ସେମାନଙ୍କ ପାଖରୁ ଯେତିକି ଦୂର ରହିବେ ଆପଣଙ୍କୁ ସେତିକି ଭଲ।
0: ନାରାୟଣ ଭାଇ ଗୋଟେ କଥା ହଉଛି, ଏଇ ପ୍ରକାର ଚରିତ୍ର ମାନଙ୍କୁ ଆମେ ହଠାତ୍ ଚିହ୍ନି ପାରିବା ନାହିଁ, ଯଦିଓ ସେମାନେ ଆପଣଙ୍କର ଆଖ ପାଖରେ ଅଛନ୍ତି, ଆପଣଙ୍କର ଅନ୍ତରଙ୍ଗ ହେଇକି ଅଛନ୍ତି, ତଥାପି ଆମେ ସେମାନଙ୍କୁ ଜାଣିପାରୁନା ଚିହ୍ନି ପାରୁନା। କିଛି ଆପଣଙ୍କ ପାଖରେ ସେମିତି ଅଛି କି ସେମାନଙ୍କର ବଡି ଲାଙ୍ଗୁଏଜ କିଛି କହୁଥିବ ଯେ ଇଏ ଲୋକଟା ଏଇ ପ୍ରକାର?
1: ଆପଣଙ୍କୁ ଆପଣ ଯେତିକି ନୁହନ୍ତି ଆପଣଙ୍କ ଟେକି ଟାକି କହିବି ମୁଁ, ସାର୍ ବହୁତ ଭଲ, ସାରଙ୍କର କଥା ବହୁତ ସୁନ୍ଦର, ସାରଙ୍କର ଚାଲି ଆହୁରି ସୁନ୍ଦର,
0: ଆଜ୍ଞା
2: ଗୁଣଗାନ
0: ମାନେ ତା ଭିତରେ ମିଛ ହିଁ ଗୁଡାଏ ଥିବ,
2: ଗୁଡାଏ ନାହିଁ, ସବୁ ହିଁ ମିଛ ଥିବ, ହଁ ସବୁ ମିଛ ଥିବ, ଗୁଡାଏ ନୁହଁ ସବୁ ହିଁ ମିଛ ଥିବ। ଗୋଟେ
1: ହଉଛନ୍ତି ଏକ ପ୍ରକାର ଖଳ ଜାତୀୟ ଲୋକ ସେମାନେ, ଶୁଣନ୍ତୁ ଆପଣ ଯାହା ମାନେ ଦେଖନ୍ତୁ ଆପଣ ଖରାପ, ମୁଁ ଆପଣଙ୍କୁ ଡାଇରେକ୍ଟ ଖରାପ କହିପାରିବି, ଆପଣଙ୍କୁ ଏଇ ପ୍ରଶଂସା କରିବି କୁହନ୍ତୁ ଆପଣ।
0: ନାଇଁ ଠିକ କଥା, ଆପଣ ଖରାପ ବି କହିପାରୁନାହାନ୍ତି, ଆପଣ ଜଣେ ଖରାପ ଲୋକ ବୋଲିକିରି ବି ବେଳେବେଳେ ଆମେ କହିପାରୁନା ତାକୁ, କିନ୍ତୁ ତାକୁ ଆମେ ଏଭଏଡ କେମିତି କରିବା? ଯଦି ଆମେ କହୁଛେ ତାହେଲେ
2: ଆମ ସହିତ ସେ ଜଡିତ ହେଇକି ରହୁଛନ୍ତି, ଅଫିସରେ ଯଦି ଆମେ କାମ କରୁଛେ କିମ୍ବା ଘରେ କୌଣସି ସଦସ୍ୟ
0: କୌଣସି ଗୋଟେ ସଂସ୍ଥାରେ କାମ କରୁଛେ କି କୌଣସି ଗୋଟେ ଗ୍ରୁପରେ ଆମେ କାମ କରୁଛେ,
2: ତା ସହିତ ତ ଆମକୁ ମିଶିବାକୁ ପଡିବ ପ୍ରତିଦିନ, ତାଙ୍କୁ ଆମେ ଦୂରେଇଲେ କେମିତି ହେବ?
1: ସେ ଯାହା କହୁଛି ଆପଣ ହଁ ମାରିବେ, କିନ୍ତୁ
0: କାର୍ଯ୍ୟରେ
1: ତା ସହିତ ଅନ୍ତରଙ୍ଗ ବନ୍ଧୁ ରଖିବେ ନାହିଁ।
2: ଆଚ୍ଛା
0: ଠିକ, ଅଣ୍ଟି ଛୁରି
2: ଉପରେ ଉପରେ
0: ଅଣ୍ଟି ଛୁରୀ,
2: ବାସ ଦେଶୀ ଭାଷାରେ କୁହନ୍ତିନି ପାଟିରେ ପାଟିରେ ସଂଗାତ,
1: ସେଥିପାଇଁ ଓଡିଆର ଗୋଟେ କାହାବତ ଜେସାକୁ ଚେଷ୍ଟା ଆରମ୍ଭକୁ,
0: ଏଇଟା ତ ଆମର ଗାଁ ଗହଳିରେ ଲୋକ କଥା ଅଛି।
2: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
0: ନାରାୟଣ ଭାଇ, ଆପଣ ଏମିତି ମଝିରେ ମଝିରେ ଫୋନ କରନ୍ତୁ, ଆମ ସହିତ ଯୋଡି ହେଇକି ରୁହନ୍ତୁ,
2: ସୁନ୍ଦର ଭାବରେ ସେ
0: ବୁଝେଇଲେ
2: ଖୋସାମତିଆ
0: ଆପଣଙ୍କ ଭଳିଆ, ହଁ ଆପଣଙ୍କ ଭଳିଆ ଗୋଟେ ଶ୍ରୋତାକୁ ଆମେ ପାଉଛୁ, ସେଇଟା ଆମର ଗର୍ବ ଏବଂ
1: ସୌଭାଗ୍ୟ। ମୋର ସୌଭାଗ୍ୟ ଆପଣ ମାନଙ୍କ ଭଳି ଜ୍ଞାନୀ ବିଜ୍ଞ ମାନଙ୍କ ସହିତ ମୁଁ ଟିକେ କଥାବାର୍ତ୍ତା ହେଇପାରୁଛି, ସେଇଟା ହଉଛି ମୋର ସୌଭାଗ୍ୟ।
0: ତାକୁ ଗୁଣନ ଦୁଇ କରିଦେବା ଆମେ ଆପଣଙ୍କୁ ପାଉଛୁ, ଆମେ ଅହଭାଗ୍ୟ ବୋଲି ଭାବିବୁ ଏଇଟାକୁ ଯେ ଆପଣ ମାନଙ୍କୁ ଆମେ ପାଉଛୁ। ବହୁତ ଧନ୍ୟବାଦ,
1: ଏଭଳି ଆଗେଇ ଚାଲନ୍ତୁ, ଲୋକମାନଙ୍କୁ ଟିକେ ବାଗେଇ ଦିଅନ୍ତୁ, ଆଉ ଆପଣ ମାନଙ୍କ ପାଖରେ ଯାହା ଜ୍ଞାନ ଅଛି ଆମ ମାନଙ୍କୁ ଟିକେ ଯୋଗେଇ ଦିଅନ୍ତୁ।
0: ଆଜ୍ଞା ନମସ୍କାର, ନମସ୍କାର।

0: ୟାରି ଭିତରେ ରଘୁ ଗୋଟିଏ ଢଗ ତମେ ଶୁଣିଥିବ, ମୂର୍ଖ ବସିବେ ମଞ୍ଚ ଉପରେ ଶିକ୍ଷିତ ମାରିବେ ତାଳି, ଏ କଥା ସବୁଆଡେ କଥା କଥା କି ଲୋକେ ବର୍ତ୍ତମାନ କହୁଛନ୍ତି, ଏ କଥା କାହିଁକି କହୁଛନ୍ତି?
1: କାହିଁକି ନା ବର୍ତ୍ତମାନର ସମୟ ଏବଂ ସ୍ଥିତି ସେଇଟା ହିଁ ହେଇଯାଇଛି। ଆମେ ଦେଖନ୍ତୁ, ପଡ଼ୋଶୀ କଥା କୁହନ୍ତୁ, ନିଜ ଲୋକ କଥା କୁହନ୍ତୁ, ସବୁଠି ଆପଣମାନେ ମୂର୍ଖ ଆପଣଙ୍କୁ ବେଦ ପାଠ ଶିଖେଇବ, ବୁଝିଲେ? ତ ତାପରେ ଯାହା ଅବସ୍ଥା ହବ, କିନ୍ତୁ ଏଇ କଥା ଆଗକୁ ନବା ପୂର୍ବରୁ ଫୋନ କଲ୍ଟା ନେଇଯିବା। ହ୍ୟାଲୋ,
2: ହ୍ୟାଲୋ,
1: ହଁ ଭାଇ
0: କୁହନ୍ତୁ।
2: ହ୍ୟାଲୋ ସାର୍,
0: ନମସ୍କାର। ଟିକେ ଏକ୍ସାଇଟେଡ ଅଛନ୍ତି ବୋଧେ,
1: ଦୌଡୁଥିଲେ କି?
0: ନାଇଁ ନାଇଁ, ଆମ ସହିତ କଥା ହେବା ପାଇଁ ଏକ୍ସାଇଟେଡ ଅଛନ୍ତି। କୁହନ୍ତୁ, ନା କୁହନ୍ତୁ।
2: ମୁଁ

0: ଜୟପୁର ରୁ କହୁଛନ୍ତି ସୁନାରୀ ସାହି
1: ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ
0: ବହୁତ ଧନ୍ୟବାଦ ଭାଇ ବହୁତ ଧନ୍ୟବାଦ
1: ଆଉ ଆମର ବିଶ୍ୱାଳ ଆଜ୍ଞାଙ୍କୁ ଏବଂ ଦମନ୍ତୀ ମ୍ୟାଡମ୍
2: ଆଜ୍ଞା ବହୁତ ଦିନ ପରେ ଆପଣ ଫୋନ୍ କଲେ ମୋହନ ଭାଇ
1: ଆଜ୍ଞା ବହୁତ ଦିନ ପରେ
0: ଆପଣଙ୍କ ଦେହ ଠିକ ଅଛି ତ ମୋହନ ରାଓ ଭାଇ
1: ଠିକ ଅଛି
0: ଆଜ୍ଞା
2: ନାଇଁ ଆମକୁ ଭୁଲି ଯାଇଛି
0: ହଁ ଆମକୁ ଭୁଲି କଣ ଶାରୀରିକ ଅସୁସ୍ଥତା ଯୋଗୁଁ ଫୋନ୍ କରିପାରିନାହାନ୍ତି ପରା କିନ୍ତୁ ଭୁଲି ଯାଇଥିଲେ ବୋଧେ
2: ଭୁଲି ଯାଇଥିଲେ ଆମକୁ ରେଡିଓ ଚାଲୁଛି କି ନାହିଁ ଆପଣ ଦୋକାନରେ ଆପଣଙ୍କ ଦୋକାନରେ ରେଡିଓ ଚାଲୁଛି କି ନାହିଁ
0: ରେଡିଓ ତ
1: ସେସବୁ
2: ଆଚ୍ଛା ଆଚ୍ଛା ତ କୁହନ୍ତୁ ଆଜି ଯୋଉ ବିଷୟବସ୍ତୁ ରହିଛି ଆମ ପାଖରେ ଅଳ୍ପ ସମୟ ଅଛି କୁହନ୍ତୁ ସାର ବିଷୟରେ ଚାଟୁକାରିତା ଉପରେ ଦୀପଦ କୁହନ୍ତୁ ଆମକୁ
1: ଶୁଣିଲେ ମ୍ୟାଡମ୍ ଏ ଚାଟୁକାର ମାନେ କଣ ହଉଛି ଜଣକୁ ଜଣକୁ ବିଶ୍ୱାସ କରିବା ହବ ନା ବୁଝିଲେ ଚାଟୁକାର ମାନେ ତାର ସମୟ ଅନୁଯାୟୀ ସେ କରିପାରିବ କାରଣ ଆପଣଙ୍କ ପାଖରେ କାମ ଅଛି ଆପଣଙ୍କ କଥା ଅନୁଯାୟୀ ସିଏ ଏଇଟା ହବ ହେଲା ପରେ ମଧ୍ୟ ଆମକୁ ସିଏ ପଚାରି ପାରିବ ନାହିଁ ସେଇ
0: ଚାଟୁକାର ଆପଣ ସେମିତି କେବେ ଶିକାର ହେଇଛନ୍ତି ମୋହନ ରାଓ ଭାଇ ମାନେ ଏ କଥାଟା କଣ କି ଅଜାଗା ଘା ମାନେ ନା ଦେଖି ହବ ନା ଦେଖେଇ ହବ ଠିକ କଥା ମାନେ ନିଜ ଭିତରେ
2: ଆମେ ସମସ୍ତେ କିଛି ନା କିଛି
0: ଶିକାର
2: ତ ବହୁତ ବଢିଆ
1: ଚାଟୁକାର ବିଷୟ ବହୁତ ରକମ ଅଛି ମ୍ୟାଡମ
2: ବହୁତ ରକମ କିସମ କିସମ କା ଚାଟୁକାର ହେଲେ ତାକୁ ମାନେ ପ୍ରତ୍ୟେକ ଆମେ ଘର ଭିତରେ ଏତେ ଅନୁଭବ କରିପାରୁନା ଯେତେବେଳେ ଜଏଣ୍ଟ ଫ୍ୟାମିଲିରେ ଆମେ ରହୁ ଜଏଣ୍ଟ ଫ୍ୟାମିଲିରେ ଅଳ୍ପ ଲେଖାଯାଏ ଏବେ ଆମେ ଏକାନ୍ନବର୍ତ୍ତୀ ଫ୍ୟାମିଲିରେ ଅଛୁ ଏଇସବୁ ଜିନିଷ ସେଠି ନଥାଏ ଅଳ୍ପ ଲୋକ ସେଠି ଥାଉ ପରସ୍ପର ପରପ୍ରତି
1: ଆପଣ ଆଗରେ ଭଲ ଭଲ କଥା କହିଦେବେ ତାଙ୍କର କାର୍ଯ୍ୟକ୍ରମ ହେଇଯିବ ହେଲା ପରେ ଆପଣଙ୍କୁ ସେଟା କଣ କଷେଇଦେବେ ସେଇ ହିସାବରେ ଆମର କୋରାପୁଟିଆ ଭାଷାରେ
2: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ ମନେ ପକେଇଛନ୍ତି
0: ମଝିରେ ମଝିରେ ଫୋନ କରୁଥାନ୍ତୁ ଏମିତି ଯୋଡି ହେଇକି ଥିବା ଆପଣ ସୁସ୍ଥ ରୁହନ୍ତୁ ମୋହନ ରାଓ ଭାଇ
1: ନା ନା ଆଜି ଆମର ବିଶ୍ୱାଳ ଆଜ୍ଞା ଆସିଛନ୍ତି ବୋଲି ମୁଁ କଥାବାର୍ତ୍ତା ଟିକେ କଲି ସାର୍
0: ମାନେ ଏଇଟା ବହୁତ ଖୁସିରେ
2: ମାନେ ମ୍ୟାଡମ୍ ଥିଲେ କଥାବାର୍ତ୍ତା ହେଇନଥାନ୍ତି ଆପଣ
0: ନାଇଁ ଏତିକି ମନେ ପକାଉଛନ୍ତି ଆମମାନଙ୍କୁ ଆମ ସହିତ ଯୋଡି ହଉଛନ୍ତି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ ଧନ୍ୟବାଦ ଆମେ ଋଣୀ ରହୁଛୁ ଆପଣଙ୍କ ପାଖରେ ବହୁତ
2: ନମସ୍କାର ନମସ୍କାର।

0: ବୋରଝାଞ୍ଜି ଆପଣ ଜାଣିଥିବେ, ବୋରଝାଞ୍ଜି ମାନେ, ବୋରଝାଞ୍ଜି ମାନେ ହେଉଛି ଆପଣଙ୍କ ଗୋଟେ ଗୋଟେ ପୋଖରୀରେ, ଆଜିକାଲି ଅବଶ୍ୟ ପ୍ରାୟ ସମୟରେ ଦେଖାଯାଏ ନାହିଁ, ତା ଉପରେ ଗୋଟେ ପ୍ରକାର ଦଳ ଭାସିକି ବୁଲୁଥିବ, ମାନେ ଛୋଟ ଛୋଟ ପତ୍ର ଗୁଡାକ
1: ପାରମ୍ପରିକ
0: ବୋରଝାଞ୍ଜି ଆପଣ ଦେଖିବେ। ଆପଣ ଯେତେବେଳେ ଗୋଟେ ପୋଖରୀ, ଏଇଟା ପୁରୁଣା ଯେତେବେଳେ ଆମେ ସବୁ ପୋଖରୀରେ ଗାଧୋଉଥିଲେ, ସେତେବେଳେ ଆପଣ ଯେତେବେଳେ ଡୁବ ମାରନ୍ତି ଆପଣଙ୍କୁ ହାତରେ ଆଡ଼େଇବାକୁ ପଡିବ ସେ ବୋରଝାଞ୍ଜି ଗୁଡାକ, ତାପରେ ପାଣି ନିର୍ମଳ ହେଇଯାଏ, ଆପଣ ଡୁବ ମାରିକି ଉଠନ୍ତି। କିନ୍ତୁ ଦେଖିବେ ଆପଣ ଭିତରେ ଯାଇକି ଯେତେବେଳେ ଗାଧୋଇକି ପୁଣି ଥରେ ମୁଣ୍ଡ ଉଠିବେ, ସେ ବୋରଝାଞ୍ଜି ପୁଣି ହେଇଯିବ, ଆପଣଙ୍କ ମୁଣ୍ଡରେ ବୋରଝାଞ୍ଜି ଭର୍ତ୍ତି ହେଇକି ଥିବ। ତ ଆମେ ବର୍ତ୍ତମାନ ଏମିତି ଗୋଟିଏ ପୋଖରୀରେ ଡୁବ ମାରିଛେ ଯୋଉଠି ଆମେ ଏଇ ଚାଟୁକାରିତାର ଯୋଉ ବୋରଝାଞ୍ଜି ଆମକୁ ସବୁବେଳେ ମାଡିକି ବସୁଛି ହିଁ ବସୁଛି। ତ ବର୍ତ୍ତମାନ ଆମେ ଏଇ ପରିସ୍ଥିତି ଦେଇକି ଗତି କରୁଛେ, ଆମେ ଅତିକମରେ ଏତିକି କାମନା ତ କରିବା ଯେ ଗୋଟେ ସୁନ୍ଦର ଦିନ ଆସୁ ଏଇ ଯୋଉ ବିଶ୍ୱ ପାଇଁ, ଏଇ ଯୋଉ ଆମେ ରହୁଥିବା ସମାଜ ପାଇଁ, ଆମେ ରହୁଥିବା ପରିବାର ପାଇଁ, ଯେ ଏଇ ଚାଟୁକାରିତା ମାନେ ଯେମିତି ଆସ୍ତେ ଆସ୍ତେ ଲୋପ ପାଇଯାଆନ୍ତୁ, ଏ ପୃଥିବୀ।

0: ଏ ସଂସାର ଏ ପରିବାର ଏ ସମାଜ ଯେମିତି ଗୋଟେ ସୁନ୍ଦର ବାର୍ତ୍ତା ହେଇକି ଆସୁ ଆମ ସମସ୍ତଙ୍କ
1: ପାଇଁ,
0: ଚାଟୁକାରିତାର ମୁକ୍ତ ହେଇକି ଆମେ ଯେମିତି ରହିବା, ଏବଂ ସମସ୍ତଙ୍କୁ ଈଶ୍ୱର ଏଇ ଜ୍ଞାନ ଟିକକ ଦିଅନ୍ତୁ, ଏଇ ଆଶୀର୍ବାଦ ଟିକକ ଦିଅନ୍ତୁ, ସାମ୍ନାରେ ଯିଏ ତାଙ୍କୁ ଚାଟୁକାରିତାର ବଚନ କହୁଛି ସେ ବୋଲ ବଚନବାଲା ମାନଙ୍କୁ ସତର୍କ ହେଇଯିବାର ଗୋଟିଏ ଶକ୍ତି ମିଳୁ,
1: ଏବଂ
0: ବେଳେବେଳେ
1: ଏମିତି ହୁଏ ସାମ୍ନା ଲୋକର ସ୍ୱାର୍ଥ ବି ଥାଏ ଯେ ଏଇ ଚାଟୁକାରିତାର ଶିକାରରେ ମୁଁ ପଡିଲେ ମୋର ଫାଇଦା ଆସିବ,
0: ଆଜ୍ଞା
1: ଏମିତି ବି ସିଚୁଏସନ ଆସେ,
0: କିନ୍ତୁ ବେଳେବେଳେ ଆପଣ ଲକ୍ଷ୍ୟ ବି କରୁଥିବେ ଗୋଟେ ସମୂହ ବିକାଶ ପାଇଁ କିଛି ଲୋକ ଅନ୍ୟର ଚାଟୁକାରିତା କରନ୍ତି, ସେମାନେ ପରବର୍ତ୍ତୀ ସମୟରେ ନିନ୍ଦାର ପାତ୍ର ହୁଅନ୍ତି, କିନ୍ତୁ ତାଙ୍କର ସେହି ଟିକକ ଚାଟୁକାରିତା ଅନ୍ୟମାନଙ୍କ ପାଇଁ ପଜିଟିଭ ଭାବ ଆଣିଥାଏ, ସକାରାତ୍ମକ ଜିନିଷ ଆଣିଥାଏ, କିନ୍ତୁ ଚାଟୁକାରିତାର ପଜିଟିଭ ଭାବନାଟା ରହିବା ଦରକାର।
1: ବହୁତ ବଢିଆ। ଏହି ଭାବନା, ଏଇ ଯୋଉ ଆମେ କଥା ଦୀପଦ ଏବେ ଆପଣଙ୍କୁ କହିଲୁ, ଏଇ ଭାବନା ଏ କଥାର ଗୋଟେ ତାତ୍ପର୍ଯ୍ୟକୁ ଆପଣ ବୁଝନ୍ତୁ, ଏହାର ଯୋଉ ଗଭୀରତାକୁ ଆପଣ ଛୁଇଁବା ପାଇଁ ଚେଷ୍ଟା କରନ୍ତୁ, ତେବେ ଯାଇକି ଏହି ଚାଟୁକାରିତାର ଶିକାର ଆପଣମାନେ ହେବେନି କେବେ। ତେବେ ରଘୁ ସାମ୍ନାର ଘଣ୍ଟାକୁ
0: ହିନ୍ଦୀରେ ସମ୍ବାଦ ଶୁଣିବାର ସମୟ ହେଇଗଲାଣି, ଏହି କାର୍ଯ୍ୟକ୍ରମକୁ ଆମେ ରଖିବା। କଥା ଆପଣଙ୍କର ଗୀତ ଆମର ବିଦାୟ ଦିଅନ୍ତୁ। ନମସ୍କାର।

0: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
1: ଏଥର ଶିଳ୍ପୀ ହେଲେ ପ୍ରଫୁଲ୍ଲ କୁମାର ରାଉତରାୟ। ଶିଳ୍ପୀଙ୍କ ପାଖରୁ ଶୁଣିବା ସୀତାର ବାଦନ।

0: ప్రచారకులు జంత్రసంగీత రిద్ధూన్ నిర్జరణి కార్యక్రమ ఎతికరే శేష హలా. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ. ପ୍ରଚାର କରୁଛୁ ଚାଷବାସ କଥା.
1: ବିରି ଏକ ଏପରି ଫସଲ ଯାହାକୁ ଆମେ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାଉ। ବିଭିନ୍ନ ପ୍ରକାର ଟିଫିନ୍ଠାରୁ ଆରମ୍ଭ କରି ବଡ଼ି, ଡାଲି ଇତ୍ୟାଦି ପ୍ରସ୍ତୁତିରେ ବିରିର ବହୁଳ ବ୍ୟବହାର ହୋଇଥାଏ। ଏହାସହ ବିରି ଚୋପାକୁ ଏକ ଉନ୍ନତମାନର ଗୋଖାଦ୍ୟ ରୂପରେ ମଧ୍ୟ ଗଣାଯାଇଥାଏ। ଅନୁମାନ କରାଯାଏ ବିରି ଏକ ସମ୍ପୂର୍ଣ୍ଣ ରୂପରେ ଭାରତୀୟ ଫସଲ। ଏଥିରେ 24 ଭାଗ ପୁଷ୍ଟିସାର, 76.6 ଭାଗ ଶ୍ୱେତସାର, 1.4 ଭାଗ ସ୍ନେହସାର, 3.2 ଭାଗ ଖଣିଜ ଲବଣ ଇତ୍ୟାଦି ରହିଛି। ଏହାସହ ଲୁହ ଓ ବହୁମାତ୍ରାରେ ଖଣିଜ ଲବଣ ଏଥିରେ ଭରପୁର ହୋଇ ରହିଛି। ତେଣୁକରି ବିରି ଆମ ସଭିଙ୍କ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ। ତେଣୁକରି ଚାଲନ୍ତୁ ଆଜିର ଚାଷବାସ କଥାରେ ଶୁଣିବା ବିରି ଚାଷ ବିଷୟରେ। ବିରି ସାଧାରଣତଃ ମଟାଳ ମାଟି ବା ଡଙ୍ଗରିଆ ମାଟିରେ ଭଲ ଭାବରେ ହୋଇଥାଏ। ଯେଉଁ ଜମିରେ ଅଧିକ ପାଣି ଜମି ନଥାଏ ସେଠାରେ ବିରି ଭଲ ଭାବରେ ଚାଷ ହୋଇଥାଏ। ପ୍ରତ୍ୟେକ ଚାଷ ଭଳି ବିରିରେ ମଧ୍ୟ ଅନେକ ଉନ୍ନତ କିସମ ରହିଛି, ଯାହାକି ଆପଣମାନଙ୍କୁ ଅଧିକ ଉତ୍ପାଦନରେ ସହାୟତା କରିଥାଏ। ସେଗୁଡ଼ିକ ହେଲା ସାଇଳା D9, ଆନ୍ଥ୍ରାସ 26, KU 301, ପ୍ରଗତି K10, ମାହୁରୀ, ଉଜ୍ଜଳା, ପ୍ରସାଦ ଇତ୍ୟାଦି। ଏସବୁ ବିହନ ଆପଣଙ୍କର 70-50 ଦିନ ମଧ୍ୟରେ ଉତ୍ପାଦନ ଯୋଗାଇଥାଏ। ଏକ ଏକର ଜମି ପାଇଁ ପ୍ରାୟ 8-10 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ଏକ କିଲୋ ବିହନରେ ଆମେ 3-4 ଗ୍ରାମ ଥିରାମ ବା ବାଭିଷ୍ଟିନ୍ ମିଶାଇ ବିହନକୁ ବିଶୋଧନ କରି ବୁଣିବା ଆବଶ୍ୟକ। ବୁଣିବା ପୂର୍ବରୁ ଏକ କିଲୋ ବିହନରେ ଆମେ 3-4 ଗ୍ରାମ ଥିରାମ ବା ବାଭିଷ୍ଟିନ୍ ମିଶାଇ ବିଶୋଧନ କରିଦେବା ଓ ବିହନକୁ ବୁଣିବା। ବୁଣିବା ପୂର୍ବରୁ ପୋଲଚର ବିହନରେ ଗୋଳାଇଲେ ଗଛକୁ ଅଧିକ ଯବକ୍ଷାର ଯାନ ମିଳିବ। ବର୍ତ୍ତମାନ ଆମେ ଜମି ପ୍ରସ୍ତୁତି ପ୍ରତି ଧ୍ୟାନ ଦେବା। ଏଥିନିମନ୍ତେ ଆମେ ବିହନ ବୁଣିବା ପୂର୍ବରୁ ଜମିକୁ ଭଲ ଭାବରେ ତଷିଦେଇ ଗୁଣ୍ଡ କରିଦେବା ଏବଂ ଏକ ଏକର ପ୍ରତି 25-30 କ୍ୱିଣ୍ଟାଲ ସଡ଼ା ଗୋବର ଖତ ଦେଇ ଭଲ ଭାବରେ ମିଶାଇଦେବା। ତାପରେ ଧାଡ଼ିକୁ ଧାଡ଼ି ପ୍ରାୟ 30-35 ସେଣ୍ଟିମିଟର ଦୂରତାରେ ଗଛଗୁଡ଼ିକୁ ପୋତିଦେବା। ଗଛକୁ ଗଛ ମଧ୍ୟ 10-15 ସେଣ୍ଟିମିଟର ଦୂରତା ରହିବା ଆବଶ୍ୟକ। ମଞ୍ଜି ମଧ୍ୟ ମାଟି ଭିତରକୁ 5-7 ସେଣ୍ଟିମିଟର ଭିତରକୁ ଯିବ। ବିରି ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ଏହି ଗଛକୁ ଅଧିକ ଯବକ୍ଷାର ଯାନ ଦରକାର ପଡ଼ିଥାଏ। ତେଣୁ ବିହନ ବୁଣିବା ସମୟରେ ଏକ ଏକର ପ୍ରତି ଆମେ 8 କିଲୋଗ୍ରାମ ଯବକ୍ଷାର ଯାନ, 16 କିଲୋଗ୍ରାମ ଫସ୍ଫରସ୍, 8 କିଲୋଗ୍ରାମ ପଟାସ୍ ବ୍ୟବହାର କରିବା। ଏଥିନିମନ୍ତେ ଆମେ ଏକ ଏକର ପିଛା 35 କିଲୋଗ୍ରାମ DAP, 13 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍, 4 କିଲୋଗ୍ରାମ ୟୁରିଆ ସାର ବ୍ୟବହାର କରିବା। ପ୍ରତ୍ୟେକ ଚାଷରେ ଘାସ ଏକ ହାନିକାରକ ତୃଣ। ଏଥିନିମନ୍ତେ ଆମେ ବିହନ ବୁଣିବା ପୂର୍ବରୁ 3 ସପ୍ତାହ ଆଗରୁ ଆମେ ତୃଣକ ମାରି ମାଟିରେ ମିଶାଇଦେବା। ଏଥିନିମନ୍ତେ ଷ୍ଟାମ୍ପ ବା ନାଥ ଇତ୍ୟାଦି ଆମେ ବ୍ୟବହାର କରିପାରିବା। ଏହାର ପ୍ରୟୋଗ ସମୟରେ ମାଟି ଅଳ୍ପ ବତୁରା ରହିବା ଭଲ। ମାଟିର ଆର୍ଦ୍ରତାକୁ ଲକ୍ଷ୍ୟ କରି ଆମେ ପାଣି ମଡ଼ାଇବା ଦରକାର। ମାଟି ଶୁଖିଗଲେ ବହୁତ ଅସୁବିଧା ହୋଇଥାଏ। ତା ସହ ଫୁଲ, କଷି ଇତ୍ୟାଦି ଧରିବା ସମୟରେ ଗଛ ମୂଳରେ ଆର୍ଦ୍ରତା ଯେପରି ରହେ ସେଥିପ୍ରତି ଆମେ ଧ୍ୟାନ ଦେବା।
0: ପ୍ରଚାର କଲୁ ଚାଷବାସ କଥା।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ଆରତୀ ସାହୁ ଏବଂ ଶୋଭାଗିନୀ ନନ୍ଦା।

0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଆରତୀ ସାହୁ
1: ଆଉ ମୁଁ ଡକ୍ଟର ସୌଭାଗିନୀ ନନ୍ଦା।
0: ନମସ୍କାର।

0: ଶ୍ରୋତା ଭଉଣୀ, ଆଜି ହେଉଛି ବିଶ୍ୱ ଶାନ୍ତି ଦିବସ। ପୃଥିବୀରେ ଶାନ୍ତି ମାନବ ଜାତିର ସର୍ବଶ୍ରେଷ୍ଠ ଆବଶ୍ୟକତା। ଶାନ୍ତି ବିନା ଉନ୍ନତି, ସମୃଦ୍ଧି ଓ ସୁଖମୟ ଜୀବନ କଳ୍ପନା କରିହେବ ନାହିଁ। ଏହି ଶାନ୍ତିର ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସ 21 ତାରିଖରେ ବିଶ୍ୱ ଶାନ୍ତି ଦିବସ ପାଳନ କରାଯାଏ। ଏହି ଦିବସକୁ ଜାତିସଂଘ ଦ୍ୱାରା ବିଶ୍ୱରେ ଶାନ୍ତି, ସହଯୋଗ ଓ ଭାତୃତ୍ୱର ଭାବନା ବିକାଶ ପାଇଁ ଉତ୍ସର୍ଗ କରାଯାଇଛି।
1: ହଁ ଶ୍ରୋତା ଭଉଣୀ, ବିଶ୍ୱ ଶାନ୍ତି ଦିବସ ଆମକୁ ସ୍ମରଣ କରାଏ ଯେ ଯୁଦ୍ଧ, ହିଂସା, ଆତଙ୍କବାଦ, ଘୃଣା ଓ ବିବାଦ କେବଳ ଧ୍ୱଂସ ଆଣିଥାଏ। ଅନ୍ୟପକ୍ଷରେ ଶାନ୍ତି, ପ୍ରେମ, ସହନଶୀଳତା ଓ ପାରସ୍ପରିକ ସମ୍ମାନ ମାନବ ସମାଜକୁ ଆଗକୁ ନେଇଥାଏ। ଯେଉଁଠାରେ ଶାନ୍ତି ରହେ ସେଠାରେ ଶିକ୍ଷା, ସଂସ୍କୃତି, ବିଜ୍ଞାନ ଓ ଅର୍ଥନୀତିର ବିକାଶ ଘଟେ।
0: ଆଜିର ଦୁନିଆରେ ବିଭିନ୍ନ କାରଣରୁ ସଂଘର୍ଷ ଓ ଅସହିଷ୍ଣୁତା ବୃଦ୍ଧି ପାଉଛି। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେଉଛି ଶାନ୍ତିର ପଥ ଅନୁସରଣ କରିବା, ପରସ୍ପରକୁ ସମ୍ମାନ ଦେବା ଏବଂ ମାନବିକ ମୂଲ୍ୟବୋଧକୁ ଜୀବନରେ ପ୍ରୟୋଗ କରିବା। ଶାନ୍ତି କେବଳ ଯୁଦ୍ଧର ଅନୁପସ୍ଥିତି ନୁହେଁ, ଏହା ନ୍ୟାୟ, ସମାନତା, ସହଯୋଗ ଓ ସଦ୍ଭାବନାର ପ୍ରତୀକ। ପରିଶେଷରେ କୁହାଯାଇପାରେ ଯେ ବିଶ୍ୱ

0: ଶକ୍ତି ଦିବସ ମାନବ ଜାତିକୁ ଏକତା, ପ୍ରେମ ଓ ସହ ଅସ୍ତିତ୍ୱର ବାର୍ତ୍ତା ପ୍ରଦାନ କରେ। ଆସନ୍ତୁ ଆମେ ସମସ୍ତେ ଶାନ୍ତିର ଦୂତ ସାଜି ଏକ ସୁନ୍ଦର, ସୁରକ୍ଷିତ ଓ ସମୃଦ୍ଧ ବିଶ୍ୱ ଗଠନରେ ସହଯୋଗ କରିବା।
1: ଆଜିର ଏହି ବିଶ୍ୱ ଆଲଜେମର୍ ଦିବସ ବା ୱାର୍ଲଡ ଆଲଜେମର୍ ଡେ ପ୍ରତିବର୍ଷ ସେପ୍ଟେମ୍ବର ମାସ 21 ତାରିଖରେ ଅର୍ଥାତ୍ ଆଜି ପରି ଦିନରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଆଲଜେମର୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ରୋଗୀ ଓ ସେମାନଙ୍କ ପରିବାରକୁ ସହଯୋଗ ପ୍ରଦାନ କରିବା। ଆଲଜେମର୍ ଏକ ମସ୍ତିଷ୍କ ଜନିତ ରୋଗ ଯାହା ଧୀରେ ଧୀରେ ସ୍ମୃତି ଶକ୍ତି, ଚିନ୍ତା କରିବାର କ୍ଷମତା ଓ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ବୟସ ବୃଦ୍ଧି ସହିତ ଏହାର ଝୁମ୍ପ ବଢ଼ିଥାଏ, ଯଦିଓ ସମସ୍ତ ବୟସ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ।
0: ଆଉ ହଁ, ଏହି ଦିବସରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, ସ୍ୱାସ୍ଥ୍ୟ ଶିବିର ଏବଂ ଜନଜାଗରଣ ଅଭିଯାନ ଆୟୋଜିତ ହୁଏ। ଲୋକମାନଙ୍କୁ ରୋଗ ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା, ସମୟ ମତେ ଚିକିତ୍ସା ହେବା ଏବଂ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ପାଇଁ ପ୍ରେରିତ କରାଯାଏ।
1: ତେବେ ଶ୍ରୋତା ଭଉଣୀ, ଏହି ଆଲଜେମର୍ ରୋଗ ସମ୍ପର୍କରେ ଆହୁରି ଅନେକ ଆମେ ଜାଣିବା। ଆମ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଡକ୍ଟର ଜଗବନ୍ଧୁ ମିଶ୍ର, କଣ କହନ୍ତି ତେବେ ଆସନ୍ତୁ ଶୁଣି ନେବା।

0: ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘରୋଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ୱେଲକମ।
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ପ୍ରଫେସର ଡକ୍ଟର ଜଗବନ୍ଧୁ ମିଶ୍ର, ସ୍ପେଶାଲିଷ୍ଟ ଇନ୍ ଆୟୁର୍ବେଦିକ ମେଡିସିନ ଆଣ୍ଡ ପ୍ରିନ୍ସିପାଲ କମ୍ ମେଡିକାଲ ସୁପରିନଟେଣ୍ଡେଣ୍ଟ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦିକ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ନୃସିଂହନାଥ ପାଇକିମାଳ ବରଗଡ଼ ଓଡ଼ିଶା।
0: ବହୁତ ଧନ୍ୟବାଦ ସାର୍। ସାର୍, ଆଜିର ଆମର ବିଷୟବସ୍ତୁ ରହିଛି ଯାହାକି ଆଲଜାଇମର ରୋଗର ତାର କାରଣ ଏବଂ ତାର ପ୍ରତିକାର। ଆଲଜାଇମର ରୋଗ କ'ଣ? ସାଧାରଣତଃ ସାର୍ କହିବାକୁ ଗଲେ ମଣିଷ ଶରୀରରେ ସମସ୍ୟା ଅଛି, ସମାଧାନ ଅଛି ଏବଂ ବିଭିନ୍ନ ପ୍ରକାର ରୋଗ ଅଛି, କିନ୍ତୁ ଏହି ସମସ୍ତ ରୋଗମାନଙ୍କ ମଧ୍ୟରେ ଆଲଜାଇମର ରୋଗ ଅତି ବିପଦଜନକ ନା ଅନ୍ୟ ରୋଗମାନଙ୍କ ସହିତ ସମାନ? ଏହି ଆଲଜାଇମର ରୋଗର କାରଣ କ'ଣ? ତ ଏହି ସମ୍ପର୍କରେ ଆଲଜାଇମର ରୋଗ ପ୍ରଥମତଃ କ'ଣ?
1: ପ୍ରଥମତଃ ମ୍ୟାଡାମ ଆପଣ ଯୋଉଟା ପଚାରିଲେ ଠିକ କଥା, ଆଲଜାଇମର ରୋଗ କ'ଣ ଆମେ ଦେଖିବା। ସାଧାରଣତଃ ଆଲଜାଇମର ଡିଜିଜ ଗୋଟେ ହଉଛି, ଏଇଟା ହଉଛି ଗୋଟେ ପ୍ରୋଗ୍ରେସିଭ ନ୍ୟୁରୋ ଡିଜେନେରେଟିଭ ଡିଜର୍ଡର୍ସ, ଯୋଉଟା କି ଧୀରେ ଧୀରେ ଗ୍ରାଜୁଆଲି ନର୍ଭ ୱିକ୍ ହେଇଯାଏ, ନର୍ଭ ଡିଜେନେରେସନ ମାନେ କ୍ଷୟ ହୁଏ, ଯେଉଁଥିରେ କି ଧୀରେ ଧୀରେ ସ୍ମୃତି, ଚିନ୍ତା ଶକ୍ତି, ଭାଷା, ବିଚାର ଶକ୍ତି, ଦୈନନ୍ଦିନ କାର୍ଯ୍ୟକ୍ଷମତା କମି କମି ଯାଏ। ଏଇଟା ସାଧାରଣତଃ ଡିମେନ୍ସିଆର ସବୁଠୁ ସାଧାରଣ କାରଣ ବୋଲି ଡିମେନ୍ସିଆ ହେଇପାରେ, କିନ୍ତୁ ଏଇସବୁ ଗୁଡିକ ହବାର କାରଣ କ'ଣ? ସାଧାରଣତଃ ଟିକେ ଓଲ୍ଡ ଏଜ୍ ହେଲେ ଧାତୁକ୍ଷୟ, ପ୍ରଥମତଃ ଧାତୁକ୍ଷୟ ମନ ବହୁ ସ୍ରୋତ ଆମର ଗୋଟେ ଅଛି, ଯେଉଁଟା ମାନସିକ ଯଦି ଅବସାଦ ଘଟିଥିଲା ତାହେଲେ ବି ସ୍ନାୟୁ ଦୁର୍ବଳତା ଆସେ, ସମସ୍ତ ଇନ୍ଦ୍ରିୟ ଦୁର୍ବଳ ହେଇଯାଏ। ତେଣୁ ଏଇ ଡିଜିଜଟା ସାଧାରଣତଃ ଆମେ ଦେଖିବାକୁ ଗଲେ ଆଲଜାଇମର ଡିଜିଜ କ'ଣ କହିଲେ ଆମେ ଦେଖିବା ଗୋଟେ ନ୍ୟୁରୋ ନର୍ଭ ଗୋଟେ ଡିଜେନେରେସନ ଡିଜିଜ
0: ସାର୍। ତେବେ ତାହା ହେଉଛି ଆଲଜାଇମର ରୋଗର ମୁଖ୍ୟ କାରଣ?
1: ଆଲଜାଇମର ରୋଗର ମୁଖ୍ୟ କାରଣ ହଉଛି ସାଧାରଣତଃ ଗୋଟେ ହଉଛି ଏଜ୍ ଫ୍ୟାକ୍ଟର, ତାପରେ ଗୋଟେ ଜେନେଟିକ ସସ୍ପେକ୍ଟିବିଲିଟି ଯୋଉଟାକି ଜେନେଟିକ ଫ୍ୟାକ୍ଟର ବି ହେଇପାରେ, ଆବନର୍ମାଲ ଆମାଇଲଏଡ୍ ବେଟା ଆଉ ଟାଉ ପ୍ରୋଟିନ ଯୋଉଟାକି ଗୋଟେ ପ୍ରକାର ପ୍ରୋଟିନ ଯୋଉଟାକି ସିକ୍ରେସନ ହୁଏ ସେଟା ଆବନର୍ମାଲ ହେଲା, ଯୋଉଟା ଆମାଇଲଏଡ୍ ବେଟା ଆଉ ଟାଉ ପ୍ରୋଟିନ ସେଟା ଚେଞ୍ଜ ହବ, ପ୍ରୋଟିନ ଚେଞ୍ଜ ହେଲେ ତାପରେ ଭାସ୍କୁଲାର ମେଟାବୋଲିକ ରିସ୍କ ମଧ୍ୟ ଫ୍ୟାକ୍ଟର ମଧ୍ୟ କିଛି ରହୁଛି, ଯୋଉଟାକି ମେଟାବୋଲିକ ଡାଇଜେସନ ଫ୍ୟାକ୍ଟର ବି କିଛି ରହୁଛି। ତା ସହିତ ଆମର ସାଧାରଣତଃ ଗୋଟେ ହେଡ୍ ଇଞ୍ଜୁରି ଯଦି ମୁଣ୍ଡ ମାଡ଼ ହେଲା, ଆଘାତ ହେଲା ତାହେଲେ ବି ଏଇଟା ହେଇଥାଏ। ଏହା ସହିତ ଆଉ ଗୋଟେ ବହୁତ କାରଣ ମଧ୍ୟ ଅଛି, ଯଥା ବୃଦ୍ଧାବସ୍ଥାରେ ଡାଏଟ ଫ୍ୟାକ୍ଟର କହିଲେ ସାଧାରଣତଃ ଆମର ଆୟୁର୍ବେଦ ମତରେ କହୁଛି ସେଟା ଧାତୁ କ୍ଷୟ, ଧାତୁ ମଜା ଧାତୁ ଯଦି କ୍ଷୟ ହେଲା ମେଦ ଧାତୁ ମଜା ଧାତୁ କ୍ଷୟ ହବ, ଅନିୟମିତ ଆହାର ବିହାର ଯୋରା ହବ, ତା ସାଙ୍ଗରେ ଆମର ଅତ୍ୟଧିକ ଚିନ୍ତା ବା ମାନସିକ ଚାପ ଯଦି ପ୍ରେସର ବହୁତ ପଡିଲା, ଜଣନ୍ତୁ ଜଣେ ଷ୍ଟ୍ରେସ ମ୍ୟାନେଜମେଣ୍ଟ କରିପାରୁନି, ଆପଣଙ୍କର କଣ ହଉଛି ଯଦି ବହୁତ ଷ୍ଟ୍ରେସ ହେଲା କି ବେଶୀ ଆଙ୍ଗଜାଇଟି ହେଲା ଆମକୁ ସେଇ ଅନୁସାରେ ସମସ୍ତେ ସବୁ ଷ୍ଟ୍ରେସ ବିୟର କରିପାରନ୍ତିନି, କିନ୍ତୁ ଯଦି ଷ୍ଟ୍ରେସ ମ୍ୟାନେଜମେଣ୍ଟ ନହେଇପାରିଲା ତାହେଲେ ସେଠି ମଧ୍ୟ ପ୍ରେସର ହୁଏ ନର୍ଭ ଉପରେ। ତା ସହିତ ଆଉ ଗୋଟେ ମୁଖ୍ୟ କାରଣ ହଉଛି ନିଦ୍ରା, ଯଦି ଆମର ହଉଛି ଆହାର ନିଦ୍ରା ଆଉ ବ୍ରହ୍ମଚର୍ଯ୍ୟ ତା ସହିତ ଲାଇଫ ଷ୍ଟାଇଲ ଏଗୁଡା ଗୋଟେ ଚାରିଟା

ଶ୍ରୋତା ଭଉଣୀ, ଆମ ମହିଳାମାନଙ୍କର ଏବଂ ଝିଅମାନଙ୍କର ଗୋଟିଏ ବଡ଼ ଅସୁବିଧା ହେଉଛି ଋତୁସ୍ରାବ ଜନିତ ସମସ୍ୟାର ପ୍ରତିକାର। ଶ୍ରୋତା ଭଉଣୀ, ଏହି ଋତୁସ୍ରାବଟି ସମସ୍ତଙ୍କ ପକ୍ଷରେ ଦେଖାଯାଏ ବୋଲି ଆମେ କହିପାରିବା ନାହିଁ, କିନ୍ତୁ ଅନେକ କ୍ଷେତ୍ରରେ ଏସବୁ ଦେଖାଯାଏ। ଏହାର ବହୁତ କାରଣ ମଧ୍ୟ ଅଛି। ବହୁ ଜଣଙ୍କର ତଳିପେଟ ପେନ୍ ହୁଏ ଏବଂ ଆଉ କେତେ ଜଣଙ୍କର ଅଣ୍ଟା ବିନ୍ଧା ହୁଏ ଏବଂ ଗୋଡ଼ ହାତ ବହୁତ ପେନ୍ ହୁଏ। ଏହି ଋତୁସ୍ରାବ ବେଳେ ଅନେକ ପ୍ରକାର ସମସ୍ୟା ଦେଖାଯାଏ। ଚାଲନ୍ତୁ ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିବା ଏହି ଋତୁସ୍ରାବ ଜନିତ ସମସ୍ୟା ଓ ତାର ପ୍ରତିକାର ବିଷୟରେ।

0: ମ୍ୟାଡାମ ନମସ୍କାର, ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ।
1: ମ୍ୟାଡାମ ଆପଣଙ୍କ ପରିଚୟ।
2: ଆଜ୍ଞା ନମସ୍କାର, ମୁଁ ଦୟମାଳତୀ ମୁଦୁଲି ଆଉ ପିଏଚିଓ ବରିଗୁମା।
1: ମ୍ୟାଡାମ ଆଜିର ବିଷୟ ରହିଛି ଋତୁସ୍ରାବ ଜନିତ ସମସ୍ୟାର ପ୍ରତିକାର, ଏହା ଉପରେ ଆପଣ କଣ କହିବେ?
2: ଆକ୍ଚୁଆଲି ମ୍ୟାଡାମ ଆମର ଋତୁସ୍ରାବ କହିଲେ ଆମ ସ୍ତ୍ରୀ ମାନଙ୍କର ଆଉ କିଶୋରୀ ମାନଙ୍କର ଏହା ଏକ ସାଧାରଣ ପ୍ରକ୍ରିୟା ଯୋଉଟାକି ଆମର ଅନିୟମିତ କାଳରୁ ଏଇଟା ଚାଲି ଆସିଛି। ଯୋଉଟାକି ଛୋଟ ଝିଅ ଯେତେବେଳେ 10ରୁ ଉର୍ଦ୍ଧ ହେଇଯାଏ ସେମାନଙ୍କର ଗୋଟେ ଶାରୀରିକ ପ୍ରକ୍ରିୟା ଷ୍ଟାର୍ଟ ହେଇଯାଇଥାଏ, ଯୋଉଟାକି ଭବିଷ୍ୟତରେ ସେମାନେ ମା ହେବାର ଯୋଗ୍ୟ ହୋଇଥାନ୍ତି। ତାପରେ ଏଇ ଆମର ଶାରୀରିକ ପ୍ରକ୍ରିୟା ଯୋଉ ଚାଲିଛି ଋତୁସ୍ରାବ ଗୁଡା ଦେଖିବାକୁ ଗଲେ ଆମର 10 ବର୍ଷରୁ ଉର୍ଦ୍ଧ କିମ୍ବା 13 ବର୍ଷ ଏଇ ପିରିୟଡ ଭିତରେ ଆମର କିଶୋରୀ ମାନେ ଏଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଯେ ସେମାନେ ଫାର୍ଷ୍ଟ ଯୋଉ ମେନ୍ସୁରେସନ ପିରିୟଡ ଷ୍ଟାର୍ଟ ହେଇଥାଏ ସେତେବେଳେ ସେମାନେ ଜାଣିପାରନ୍ତି ନାହିଁ ଯେ ଆମର ଏଇ ପ୍ରକ୍ରିୟାଟା କୋଉ ପ୍ରଣାଳୀରେ ହେଇଥାଏ, ସେଇ ସମୟରେ କୋଉ ପ୍ରକାର ପରିସ୍ଥିତିକୁ ଆମେ ସାମ୍ନା କରିଥାଉ ସେମାନେ ଜାଣିପାରନ୍ତି ନାହିଁ। କିନ୍ତୁ ସେମାନେ ଭାବନ୍ତି ଯେ ଏଇଟା ଗୋଟେ କଣ ଗୋଟେ ଏମିତି ପ୍ରକ୍ରିୟା ଯେ ଯୋଉଟାକି ଆମକୁ ଅସୁବିଧା ହେଉଛି ବୋଲି ଭାବନ୍ତି। କିନ୍ତୁ ଦେଖିବାକୁ ଗଲେ ଏଇଠାରେ ଆମର ଯୋଉ ମେନ୍ସଟ୍ରୁଏସନ ସାଇକେଲରେ ଆମର କଣ ହଉଛି, ଯେତେବେଳେ ଗୋଟେ ମାନେ କିଶୋରୀ ବୟସର ଝିଅଟା ଯେତେବେଳେ ଫାର୍ଷ୍ଟ ମେଚ୍ୟୁରିଟି ପାଏ ସେତେବେଳେ ଫାର୍ଷ୍ଟ ତାର ନର୍ମାଲ ଆମର ନାଭିର ତଳକୁ ମାନେ ତଳିପେଟରେ ସାଧାରଣତଃ ପେନ୍ ହେଇଥାଏ ଏବଂ ସେ ନିଜକୁ ନିଜେ ଗୋଟେ ଦୁର୍ବଳିଆ ମନେ କରେ। ତାପରେ ମୁଣ୍ଡ ବଥା ହେଇଥାଏ ଆଉ ଆମର ଷ୍ଟମାକ ପେନ୍ ମାନେ ଯୋଉଟା ତଳିପେଟ ବଥା ହେବା ସାଙ୍ଗେ ସାଙ୍ଗେ ଶରୀରରୁ କିଛି ନିର୍ଗତ ହେଲା ବେଳେ ସେମାନେ ଅନୁଭବ କରନ୍ତି। ସେହି ଟାଇମରେ ତାଙ୍କୁ ଅତ୍ୟଧିକ ପେନ୍ ହେଇଥାଏ ଯାହାଦ୍ୱାରା କି ସେମାନେ ସହି ପାରନ୍ତି ନାହିଁ ସେହି ସମୟରେ, ଯାହାଦ୍ୱାରା କି ସେମାନେ ଭାବନ୍ତି ଏଇ ସବୁ ମାନେ ପରିସ୍ଥିତି ବା ଏଇ ଅସୁବିଧାର ସମ୍ମୁଖୀନ କଲାବେଳେ ସେମାନେ ଭାବନ୍ତି ଏଇଟା ଗୋଟେ କଣ, ଯାହାଦ୍ୱାରା କି ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଭାବନ୍ତି। କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା ଯାହାଦ୍ୱାରା କି ଏହା ଆମର ସ୍ତ୍ରୀ ମାନଙ୍କୁ କେବେ ବି କିଛି କ୍ଷତି ପହଞ୍ଚାଇ ନଥାଏ। ଆକ୍ଚୁଆଲି ଆମର ଏଇ ଯୋଉ କିଶୋରୀ ମାନେ କେତେଟା ପରିସ୍ଥିତିକୁ ସମ୍ମୁଖୀନ କରିଥାନ୍ତି ସେଇ ଭିତରେ ଆମର କଣ ହଉଛି, ଫାର୍ଷ୍ଟ ହଉଛି ଆମର ସିଭିୟର ପେନ୍ ହୁଏ ତଳିପେଟରେ, ତାପରେ ନାକି ହେଭି ବ୍ଲିଡିଂ ମଧ୍ୟ ହୁଏ ମାନେ ଅତ୍ୟଧିକ ରକ୍ତସ୍ରାବ ହେଇଥାଏ। ତାପରେ ସେମାନେ କଣ ହୁଅନ୍ତି, ବେଳେବେଳେ ଦେଖିବାକୁ ପାଇବେ ଛୋଟ କିଶୋରୀ ବୟସରେ ସେମାନେ ମେଚ୍ୟୁରିଟି ପାଇଯାଇଥାନ୍ତି ଯାହାଦ୍ୱାରା କି ସେମାନେ କଣ କରନ୍ତି, ଇରେଗୁଲାର ପିରିୟଡ ହୁଏ। ଇରେଗୁଲାର ପିରିୟଡ ମାନେ ଏଇ ମାସରେ ପିରିୟଡ ହେଇଥାନ୍ତି ଆଉ ମାସେ 2 ମାସ କିମ୍ବା 6 ମାସ ପରେ ମଧ୍ୟ ସେମାନଙ୍କର ପିରିୟଡ ଲେଉଟି ନଥାଏ ଯାହାଦ୍ୱାରା କି ସେମାନେ ଡକ୍ଟରଙ୍କର ଆବଶ୍ୟକତା ପଡିଥାଏ। ତାପରେ କଣ ହଉଛି, ବେଳେବେଳେ କେତେକ କିଶୋରୀ ମାନେ ଅତ୍ୟଧିକ ପେନ୍ ଦ୍ୱାରା ସେମାନେ ଫେଣ୍ଟ ହେଇକି ପଡିଯାନ୍ତି ମାନେ ମୂର୍ଚ୍ଛା ହେଇକି ମଧ୍ୟ ପଡିଯାନ୍ତି ଆଉ ଜଣେ ଜଣଙ୍କୁ ଯେତେବେଳେ ବ୍ଲିଡିଂ ମଧ୍ୟ ହୁଏ ସେଇ ଟାଇମରେ ସିଭିୟର ପେନ୍ ହେଇଥାଏ, ତଳିପେଟରେ ପେନ୍ ହୁଏ ପୁଣି ଥରେ ରହିଯାଏ ପୁଣି ଥରେ ସିଭିୟର ପେନ୍ ହୁଏ। ଏହି ପ୍ରକାର ପରିସ୍ଥିତିକୁ ସେମାନେ ସାମ୍ନା କରିଥାନ୍ତି ଯାହାଦ୍ୱାରା କି ଆମର କଣ ଆବଶ୍ୟକ ହୋଇଥାଏ ଯେ ମା ବାପା ବ୍ୟସ୍ତ ହେଇଯାନ୍ତି, କାଳେ ମୋ ଝିଅକୁ କଣ ହେଇଯିବ କି ଭାବିକି ସେମାନେ କଣ କରନ୍ତି, ନିଜର ନିକଟସ୍ଥ ଡାକ୍ତରଖାନାକୁ ନେଇଯାନ୍ତି ଯାହାଦ୍ୱାରା ସେମାନଙ୍କର ନର୍ମାଲ ଟ୍ରିଟମେଣ୍ଟ ହୁଏ, ତାହାର କିଛି ଟ୍ରିଟମେଣ୍ଟର ଆବଶ୍ୟକତା ନାହିଁ କିନ୍ତୁ ସେମାନେ ଭୟରେ ନେଇଯାନ୍ତି ଯାହାର କିଛି ମଧ୍ୟ ତାର ପ୍ରତିକାର ନାହିଁ। ତାର ନର୍ମାଲ ପ୍ରତିକ୍ରିୟା ଯୋଉ ପ୍ରତିକାରଟା ଅଛି ସେଟା ଘରେ ହିଁ ହେଇଥାଏ, ଯେମିତିକି ଆପଣ ଦେଖିବେ ଏଇ ଯୋଉ ନିୟମିତ ପିରିୟଡରେ ଯୋଉ ତଳିପେଟ ପେନ୍ ହୁଏ ସେତେବେଳେ କିଶୋରୀମାନେ ଟିକେ ରେଷ୍ଟ ନେବାକୁ ଚାହାନ୍ତି, ସେଇ ସମୟରେ ସେଇ ଝିଅକୁ ଟିକେ ରେଷ୍ଟ ଦରକାର, ଫାର୍ଷ୍ଟ ରେଷ୍ଟ ଦରକାର, ତାପରେ ହାଲକା ଗରମ ପାଣି ପିଇବା ଦରକାର ଆଉ ତାପରେ ସେମାନେ କଣ କରିବେ ଟିକେ ଫିଜିକାଲ ଆକ୍ଟିଭିଟି ଯେମିତିକି ଗୋଟେ ଜାଗାରେ ବସିକି ରହିବେ ନାହିଁ, ସେମାନେ ଏପଟ ସେପଟ ହେଇକି ଛୋଟ ଛୋଟ ହାଲକା ହୁଲକା କାମ ବି କରିପାରିବେ କିମ୍ବା ନିଜେ ଚଲାବୁଲା ମଧ୍ୟ କରିପାରିବେ, ତାର ପ୍ରତିକାର ଏତିକି। ଆଉ ପୌଷ୍ଟିକ ଖାଦ୍ୟ ଖାଇବେ ଯେମିତିକି ସେଇ ସମୟରେ ସେମାନେ ଖାଇବାକୁ ବି ଇଚ୍ଛା କରନ୍ତିନି କିନ୍ତୁ ସେଇ ଟାଇମରେ ଆମର ବିଭିନ୍ନ ପ୍ରକାର ଫଳମୂଳ ଖାଦ୍ୟ ଏସବୁ ଖାଇବା ଦରକାର, ମାନେ ଖାଲି ପେଟ ରହିବା ଉଚିତ ନୁହେଁ।
1: ବେଳେବେଳେ ଯେତେବେଳେ ଅସମ୍ଭବ ହୋଇଯାଏ ମାନେ ତଳିପେଟ ପେନ୍ ହଟା ଯାହାଫଳରେ ଅସମ୍ଭବ ହେଲେ ମେଡିସିନ ବି ଖାଇଦିଅନ୍ତି, ଅନେକ ହଉଛି ମହିଳା ଅନେକ କିଶୋରୀ ଖାଇଦିଅନ୍ତି, ଏଇ ମେଡିସିନ ଖାଇବାଟା କେତେ ଦୂର ଠିକ?
2: ଏଇଟା ଆକ୍ଚୁଆଲି ଆମର କଣ ହଉଛି ଝିଅମାନେ ସମ୍ଭାଳି ନ ପାରି ଖାଇଦିଅନ୍ତି କିନ୍ତୁ

0: ଖାଇବାଟା ଅନୁଚିତ। ଯେତେବେଳେ ପର୍ଯ୍ୟନ୍ତ ଗୋଟେ ଆମର ଗାଇନୋକୋଲୋଜି ଯେମିତି ଆମର ସ୍ତ୍ରୀ ବିଶେଷଜ୍ଞ ଡକ୍ଟର ଯାହା ମାନେ ଅଛନ୍ତି ସେମାନଙ୍କର ବିନା ପରାମର୍ଶରେ ଆମେ ମନ ଇଚ୍ଛା ଔଷଧ ଖାଇବା ଉଚିତ ନୁହେଁ। କାହିଁକି ନା ଏଇ ଜିନିଷଟା ଆମର କଣ ସାଧାରଣ ପ୍ରକ୍ରିୟା ଯୋଉଟା କି ଆମର ପେନ୍ ହୁଏ, କାହିଁକି କୁହନ୍ତୁ ମୁଁ ଗୋଟେ ନ୍ୟାଚୁରାଲ ପ୍ରୋସେସ କୁ କୁହେ, ଯେତେବେଳେ ଆମର ପିରିଅଡ ହୁଏ ଆମର ଦେଖିବାକୁ ଗଲେ କଣ ହଉଛି ଆଜି ମାନଙ୍କର ପିରିଅଡ ହେଲେ ଏଇ ପିରିଅଡ ଟା ପୁଣି 21 ରୁ 35 ଦିନ ଭିତରେ ପୁଣି ସେଇଟା ଷ୍ଟାର୍ଟ ହୁଏ, ପୁଣି ସେଇଟା ଏମିତି ଆମର କଣ ହୋଇଥାଏ ଜୀବନ ସାରା ଏମିତି ଚାଲିଥାଏ ମାସକୁ ମାସ। ଏଇଟା ଆମର ଗୋଟେ ପ୍ରକ୍ରିୟା ଯାହାଦ୍ୱାରା କି ଏଇଟା ଚାଲିଥାଏ। ସେତେବେଳେ କଣ ହୁଏ ଆମର ଯେତେବେଳେ ଛୁଆ ଘରଟା ପୁରା ଶୁଖିଲା ଅବସ୍ଥାରେ ଥାଏ ତାର ଯେତେବେଳେ ଓଭୁଲେସନ ପିରିଅଡ ଟା ଆସେ ମାନେ ଯେତେବେଳେ ତାର ଶରୀରରେ ଗୋଟେ ଆମର ଅଣ୍ଡକୋଷ ଥାଏ, ସେ ଅଣ୍ଡକୋଷରୁ ଯେତେବେଳେ ତାର ଅଣ୍ଡା ନିର୍ଗତ ହୁଏ ମାନେ ଗୋଟେ ଝିଅ ପିଲାର ସାଇକେଲ ହେଲାବେଳେ ଗୋଟେ ଅଣ୍ଡକୋଷରୁ ଗୋଟେ କ୍ଷରଣ ମାନେ କଣ ହଉଛି ଅଣ୍ଡକୋଷ ବାହାରକୁ ବାହାରେ ସେଇ ଟାଇମରେ କଣ ହୁଏ ଆମର କଣ ହଉଛି ଛୁଆ ରହିବା ଘରଟା ଶୁଖିଲା ହେଇଥାଏ। ଯେତେବେଳେ ସେଇ କ୍ଷରଣଟା ଯେତେବେଳେ ଝରିକି ଆସେ ସେଇ ଯେ କଣ ହୁଏ ଛୁଆ ରହିବା ଘରଟା ପୁରା ଅଦାଳିଆ ହେଇଯାଏ, ଯାହାଦ୍ୱାରା ଆମର କଣ ହଉଛି ସେଇ ପିରିଅଡଟା ହଉଛି 21 ରୁ 35 ଦିନର ପିରିଅଡଟା ଯେତେବେଳେ କି ଆମର ସେ ମେନ୍ସୁରେସନ ପିରିଅଡ ରିଟର୍ନ ହବା ମାନେ ଫେରିବା ଅବସ୍ଥା ମାନେ ସେଇ ସମୟଟା ଫେରିବା ସମୟଟା, ଯାହାଦ୍ୱାରା କି ସେଇ ସମୟରେ କଣ ହୁଏ ଆମର ଯୋଉ ଶୁଖିଲା ଜାଗାରେ ଯେତେବେଳେ ପାଣି ପଡିଯାଏ ସେଇ ଜାଗାରେ କଣ ହୁଏ ସେଇ ଯୋଉ ତାର ପରସ୍ତ ଯୋଉ ଉପର ପରସ୍ତ ଥାଏ ସେଇ ପରସ୍ତଟା କଣ ହୁଏ ଯୋଉ ଆମର ମାଂସ ପେଶୀରୁ ସେ ଛାଡି ଛାଡି ଆସିଥାଏ, ଯାହାଦ୍ୱାରା କି କଣ ହୁଏ ସ୍ତ୍ରୀ ଲୋକମାନଙ୍କୁ ସେତେବେଳେ ମାନେ ଛୋଟ କିଶୋରୀ ମାନଙ୍କୁ କଣ ହୁଏ କଷ୍ଟ ହୁଏ ସେଇଟା ଯେତେବେଳେ ସେ ମାଂସଟା ଆମର ଗର୍ଭାଶୟରୁ ଛାଡି ଛାଡି ଆସେ ସେତେବେଳେ ଆମର କଣ ହୁଏ ପାଣି ହେଇକି ସେ ତଳିପଟା ଅତ୍ୟଧିକ ଦରଜ କରେ, ଯୋଉଟା କି ଆମର ସାଧାରଣ ପ୍ରକ୍ରିୟା ଯୋଉଟା କି ଝିଅମାନେ ସହି ପାରନ୍ତି ନାହିଁ ମନ ଇଚ୍ଛା ଦୋକାନରୁ କିଣି ଆଣିକିରି ମେଡିସିନ ଖାଇଦିଅନ୍ତି ଯୋଉଟା କି ଖାଇବା ଉଚିତ ନାହିଁ। ଏଇଟା ନର୍ମାଲ ହୁଏ ଆଉ ଏ ବଥାଟା କିଛି ସମୟ ପାଇଁ ହିଁ ରୁହେ, ଏଇଟା ଅତ୍ୟଧିକ ସମୟ ରହେ ନାହିଁ 5 ରୁ 10 ମିନିଟ କିମ୍ବା ଅଧିକ ହେଲେ 15 ମିନିଟ ମଧ୍ୟ ରୁହେ ଯୋଉମାନଙ୍କର କି ଅତ୍ୟଧିକ ବ୍ଲିଡିଂ ହୁଏ ସେମାନଙ୍କର ହିଁ ହୁଏ, ନହେଲେ ଏଇଟା ଗୋଟେ ନର୍ମାଲ ପ୍ରକ୍ରିୟା।
1: ସାଧାରଣତଃ କୁହନ୍ତି ଯେ ଗୋଟେ ଝିଅ ବା ନାରୀ ମା ହେବା ପରେ ସେ ସମସ୍ୟା ଏଇ ଯୋଉ ଆମର ତଳିପେଟ ପେନ୍ ହବାଟା କମି ଯାଇଥାଏ, କିନ୍ତୁ ଅନେକ କ୍ଷେତ୍ରରେ ପିଲା ହେଲା ପରେ ବି କାହିଁକି କାଟେ, ଯେମିତିକି ନର୍ମାଲ ଡେଲିଭରି ହେଇଥିବ ସବୁ କିଛି ଠିକ ଥିବ କିନ୍ତୁ ପେଟ କଟାଟା କାହିଁକି ରହିଯାଏ?
0: ମ୍ୟାଡାମ ଏଇଟା ହଉଛି ଆମର ଗୋଟିଏ ଦେଖିବେ ଗୋଟେ ଗୋଟେ କିଶୋରୀ ମାନଙ୍କୁ ତାଙ୍କର ଆମର କଣ କହିବେ ଯୋଉଟା କି ସର୍ଭିକ୍ସ ଆମର ଯୋଉ ଅଣ୍ଡକୋଷ ଥାଏ ଆମର ସେଇ ମାନେ ଆମର ଗର୍ଭାଶୟ ଥାଏ, ଗର୍ଭାଶୟରେ ଯେତେବେଳେ ଆମର କଣ ହଉଛି କୌଣସି ଜାଗାରେ ଯଦି ଟ୍ୟୁମର ଗୋଟେ ହେଇଯାଇଥାଏ କିମ୍ବା ଆମର ଫାଲୋପିଆନ ଟ୍ୟୁବ ଯୋଉଟା କି ଆମର ଯୋଉ ଗର୍ଭାଶୟରେ ଯୋଉ ଆମର ନଳୀଟା ଦୀପଟ ଥାଏ ଯୋଉଟା କି ଆମେ ଫାଲୋପିଆନ ଟ୍ୟୁବ ବୋଲି କହୁ, ସେଇ ନଳୀ ପାଖରେ ଆମର କଣ ଓଭାରୀ ଥାଏ ଯୋଉଟା କି ଆମର ଅଣ୍ଡକୋଷ ଝିଅମାନଙ୍କର ଗୋଟେ ଅଣ୍ଡକୋଷ ଯୋଉ ଅଣ୍ଡା କି ଆମର ଓଭୁଲେସନ ଟାଇମରେ ସେ ବାହାରକୁ ବାହାରି ସେ ଭବିଷ୍ୟତରେ ସେ ଗୋଟେ ନାରୀକୁ ଗୋଟେ ପୂର୍ଣ୍ଣ ନାରୀରେ ଗୋଟେ ମା ହେବାର ଯୋଗ୍ୟତା ପ୍ରଦାନ କରିଥାଏ। ସେଇ ସମୟରେ କଣ ହୁଏ ସେଇ ଜିନିଷ ଯାକରେ କଣ ହୁଏ ଟ୍ୟୁମର ଗୋଟେ ମାନେ ଗୋଟେ ମାଂସପେଶୀଟା ବଢିଯାଇଥାଏ କିମ୍ବା କୌଣସି ବାହାର ଅର୍ଗାନ ଯେମିତିକି ଆମର ଅନ୍ୟାନ୍ୟ ରକ୍ତ ଖରାପ ରକ୍ତ ଯାକ ଜମା ହେଇକିରି ଗୋଟେ ଜାଗାରେ ରକ୍ତ ପିଣ୍ଡୁଳା ଭଳି ହେଇକି ରହିଯାଇଥାଏ, ଏଇ ସବୁ କହିବେ ନା କି ଆମର ହିନ୍ଦୀରେ କହନ୍ତି ଗାଁଠ ପଡିଯାଇଛି ଯେମିତି କହିବେ ମାନେ ମାଂସପେଶୀ ବଢିଯାଇକିରି ସେଇ ଜାଗାଟାକୁ ବ୍ଲକ୍ କରିଦେଇଥାଏ ଚକ୍ କରିଦେଇ, ଯାହାଦ୍ୱାରା କି ସେଇ ଆମର ମେନ୍ସୁରେସନ ପିରିଅଡରେ ସେ ପୁରାପୁରି ଭାବରେ ସେଇ ବ୍ଲିଡିଂଟା ବାହାରକୁ ବାହାରି ପାରେ ନାହିଁ, ଯାହାଦ୍ୱାରା କି ସେ ପ୍ରେସର ଦେଇକିରି ମାନେ ଚାପ ଦେଇକିରି ବାହାରେ ସେତେବେଳେ ଆମକୁ କଣ ହୁଏ ଅତ୍ୟଧିକ ପେନ୍ ହେଇଥାଏ। ଏଇଟା କି ଯେତେବେଳେ ପର୍ଯ୍ୟନ୍ତ ଏହାର ପ୍ରକ୍ରିୟା ଆମେ ଅପରେସନ ଦ୍ଵାରା କିମ୍ବା ଡକ୍ଟରଙ୍କର ପରାମର୍ଶ ଦ୍ଵାରା ମେଡିସିନ ନ ଖାଇଛେ ଯେତେବେଳେ ଯାଇ ସେଇ ରୋଗଟା ଆମର ପୁରାପୁରି କ୍ଲିଅର ହେଇନାହିଁ, ସେଇ ଜିନିଷଟା ଗୋଟେ ଝିଅଟା ଯେତେବେଳେ ଗର୍ଭବତୀ ହେଇକିରି ଗୋଟେ ମା ହେଇଯାଏ ମା ହେଲା ପରେ ମଧ୍ୟ ସେଇ ପେନ୍ଟା ରହିଯାଇଥାଏ ଯେତେବେଳେ ପର୍ଯ୍ୟନ୍ତ ଆମେ ତାର ସମାଧାନ ନ କରିଥାଉ। ଯଦି ମନେକର ଯୋଉ କିଶୋରୀର କିମ୍ବା କୋଉ ମାର ଯଦି ଏମିତି ପ୍ରୋବ୍ଲେମଟା ଅଛି ତାହେଲେ ସେ ପ୍ରଥମେ ସ୍ତ୍ରୀ ବିଶେଷଜ୍ଞଙ୍କୁ ଦେଖେଇବା ଉଚିତ, ତାର ପ୍ରତିକ୍ରିୟା କରି ସାରିଲା ପରେ ସେ ଭବିଷ୍ୟତରେ ସେଇ ପେନ୍ର ସମ୍ମୁଖୀନ ହୋଇନପାରେ। ଆମ କହିବା କଥା ଯେତିକି।

0: କାହିଁକି ନା ଯଦି ମନେକର କୌଣସି ରୋଗ ଅଲରେଡି ତା ପେଟ ଭିତରେ ରହିଯାଇଛି, ଯାହାଦ୍ୱାରା କି ତାର କିଓର ନ ହେଇକି ସେ ଯେତେବେଳେ ମା ହେଇଯାଏ, ସେ ମା ତ ନର୍ମାଲ ପ୍ରକ୍ରିୟାରେ ସେ ହେଇଯାନ୍ତି, କିନ୍ତୁ ସେଇ ପେନ୍ଟା ଆମର ଅଲରେଡି ରହିଯାଇଥାଏ, ଯୋଉଟା କି ଆମର କେବେ ବି ଠିକ ହେବାର ସମ୍ଭାବନା ନଥାଏ।
1: ଋତୁସ୍ରାବ ଜନିତ ସମସ୍ୟାଟା ମାନେ ସମସ୍ତଙ୍କ କ୍ଷେତ୍ରରେ ଥାଏ, ଆଉ ଏଇଟା କେତେ ବର୍ଷ ପର୍ଯ୍ୟନ୍ତ ରହିଥାଏ?
0: ହଁ, ଏକ୍ଚୁଆଲି ଆମର ଶୁଣନ୍ତୁ, ଆମର ହଉଛି ପ୍ରଥମେ ଆମର କିଶୋରୀ ବୟସ ହଉଛି ଆମର 10 ରୁ 19 ବର୍ଷ। ହେଲେ ଏଇ 10 ରୁ 19 ବର୍ଷ ଭିତରେ ଗୋଟେ ଝିଅ ଆମର 13 ବର୍ଷରୁ ଷ୍ଟାର୍ଟ ହେଇଯାଉଛି, ତ କିଏ କିଏ 10 ବର୍ଷରୁ ମଧ୍ୟ ମେଚ୍ୟୁରିଟି ପାଇଯାଉଛନ୍ତି। କିନ୍ତୁ ଆମର କଣ ହଉଛି, ଆମର ଗୋଟେ କଣ କହିବେ ସେଟାକୁ, ଆମର ଇଲିଜିବୁଲ କପୁଲ ମାନେ ଗୋଟେ ଗର୍ଭ ଧାରଣର କ୍ଷମତା ଗୋଟେ ଝିଅ ପିଲାକୁ ଆମର କଣ ହଉଛି 15 ରୁ 49 ମାନେ 49 ବର୍ଷ ପର୍ଯ୍ୟନ୍ତ ଆମର ସେ ଗୋଟେ ଭବିଷ୍ୟତରେ ସେ ଗୋଟେ ମା ହେବାର ଯୋଗ୍ୟତା ତା ପାଖରେ ରହିଥାଏ। ସେତେଦିନ ପର୍ଯ୍ୟନ୍ତ ତାର ଏଇ ମେନ୍ସଟ୍ରୁଏଲ ସାଇକେଲ ଯୋଉଟା କି ଆମେ କହୁଛୁ ଋତୁସ୍ରାବ, ଏଇ ଋତୁସ୍ରାବ ଯା 15 ବର୍ଷରୁ ଆରମ୍ଭ ହେଇକରି ସେ ପୁରା 49 ବର୍ଷ ପର୍ଯ୍ୟନ୍ତ ଏଇ ସାଇକେଲଟା ଏଇ ପ୍ରକ୍ରିୟାଟା ଆମର ଚାଲିଥାଏ, ଯୋଉଟା କି ସେ ଯେତେବେଳେ ପର୍ଯ୍ୟନ୍ତ ସେ ତାର ମେନୋପଜ ଯୋଉଟା କି ଆମର ଋତୁସ୍ରାବ ବନ୍ଦ ନ ହୁଏ ସେଇ ଦିନ ପର୍ଯ୍ୟନ୍ତ ସେ ଏଇ ପ୍ରକ୍ରିୟାଟା ତାର କଣ୍ଟିନ୍ୟୁ ଚାଲିଥାଏ 15 ରୁ 49 ବର୍ଷ। ଏକ୍ଚୁଆଲି ନାଇକି ଆମର କଣ ହଉଛି ଇଲିଜିବୁଲ କପୁଲ ବୋଲି କହିଲେ ଆମର କଣ ହଉଛି, ଜନ୍ମ ଦମ୍ପତ କ୍ଷମତା ଯା ପାଖରେ ଥାଏ, ଜନ୍ମ କ୍ଷମତା ଯୋଉମାନେ ଯୋଉ ଦମ୍ପତି ମାନେ ଦେଉଥାନ୍ତି ସେମାନଙ୍କର 15 ରୁ 49 ବର୍ଷ ସେଇ ବୟସ ସୀମା ଭିତରେ ସେମାନଙ୍କର ଏଇ ସାଇକେଲଟା କଣ୍ଟିନ୍ୟୁ ଚାଲିଥାଏ। ଯୋଉଦିନ ସେମାନଙ୍କର ମେନୋପଜଟା ବନ୍ଦ ହେଇଯାଏ ମାନେ ଏଇ ସାଇକେଲଟା ବନ୍ଦ ହେଇଯାଏ, ଆମେ ସେଇଦିନ ସେମାନଙ୍କର ମେନୋପଜ ହେଇଗଲା ବୋଲି ଆମେ କହୁ, ଯାହାଦ୍ୱାରା କି ସେଇଦିନଠୁ ଆଉ ସେମାନଙ୍କର ମେନ୍ସଟ୍ରୁଆଲ ସାଇକେଲ ଆଉ ହୁଏ ନାହିଁ। ଆଉ ଏତିକି ମୁଁ କହିବା ପାଇଁ ଚାହୁଁଛି ଯେ ଆମର ଏଇଟା ହଉଛି ଭଗବାନଙ୍କର ଗୋଟେ ଅବଦାନ, ଯୋଉଟା କି ଆମର ଝିଅ ପିଲା କିଶୋରୀ ଏବଂ ଝିଅ ପିଲାମାନଙ୍କୁ ଏଇ ବରଦାନଟା ଆମକୁ ଅଲରେଡି ଜନ୍ମରୁ ହିଁ ଆମେ ଧରିକି ଆସିଛେ, ତେଣୁ ଏଇ ଜିନିଷକୁ ଆମେ ଭୟଭୀତ ନ ହୋଇ ଆମେ ତାକୁ କେମିତି ନିଜର ପରିବେଶ ସହିତ ଖାପ ଖୁଆଇ ଚାଲିବା ଆଉ ନିଜର ପରିଷ୍କାର ପରିଚ୍ଛନ୍ନ ହେଇକିରି ରହିବା। ଯେତେବେଳେ ଆମେ ମେନ୍ସଟ୍ରୁଆଲ ସାଇକେଲ, ଯେତେବେଳେ ଗୋଟେ ଝିଅ ପିଲାଟା ମେନ୍ସଟ୍ରୁଆଲ ସାଇକେଲ ଫାଷ୍ଟ ଯେତେବେଳେ ମେଚ୍ୟୁରିଟି ପାଉଛି ସେତେବେଳେ ସେ ଜାଣିବା ଦରକାର ଯେ ଏଇଟା ହଉଛି ମୋର ସାଧାରଣ ପ୍ରକ୍ରିୟା, ଯାହାଦ୍ୱାରା ମୁଁ ଏହାକୁ କିପରି ପରିଷ୍କାର ପରିଚ୍ଛନ୍ନ ରହିବି ଆଉ ମୁଁ କିପରି ତାର ପ୍ରତିକାର ପାଇଁ କୌଣସି ଡକ୍ଟର କିମ୍ବା ଆମର ଅନ୍ୟାନ୍ୟ ସାଧାରଣ ଗାଁ ଗହଳି ମାନଙ୍କରେ ଆଶା ଦିଦି ଅଛନ୍ତି କିମ୍ବା ଆମର ଅଛନ୍ତି ସ୍ୱାସ୍ଥ୍ୟକର୍ମୀ ଭଉଣୀମାନେ ଅଛନ୍ତି, ସେମାନଙ୍କର ପରାମର୍ଶ ନେଇକରି ହିଁ ସେମାନେ ଅନ୍ୟାନ୍ୟ କାମ କରିବା ଉଚିତ, ଯୋଉଟା କି କିଛି ଅଳ୍ପ ବହୁତ ପେନ୍ ହଉଛି ତା ପାଇଁ ଆମେ କଣ କରିବା ଉଚିତ, ତାର ପରାମର୍ଶ ଆମେ ନିଜର ଗାଁ ଗହଳିରେ ଥିବା ଦିଦିମାନଙ୍କୁ ପରାମର୍ଶ ନେବା, କିମ୍ବା ଅତ୍ୟଧିକ ପେନ୍ ହେଲେ ଆମେ ବାହାର ଡକ୍ଟର ଯେମିତି ଗାଇନିକ ସ୍ପେଶିଆଲିଷ୍ଟ ମାନଙ୍କୁ ମଧ୍ୟ ଆମେ କନସଲ୍ଟ କରିକି ନିଜେ ମେଡିସିନ ଖାଇପାରିବା।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ରହୁଛୁ, ନମସ୍କାର।
0: ନମସ୍କାର।

ବଜାରକୁଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଉପସ୍ଥାପନାରେ ଥିଲେ ଆରତୀ ସାହୁ ଏବଂ ଶୋଭାଗିନୀ ନନ୍ଦ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଦେଶରେ ବ୍ୟବହାର ହେଉଥିବା ଔଷଧର ଖରାପ ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟାର ନିରୀକ୍ଷଣ ବ୍ୟବସ୍ଥାରେ ଭାରତ ଆତ୍ମନିର୍ଭରତା ହାସଲ କରିଛି କହିଲେ କେନ୍ଦ୍ରମନ୍ତ୍ରୀ. ଅସାଧୁ ଉପାୟରେ ଜାରି ମୋବାଇଲ୍ ସିମ୍ କାର୍ଡ, ଟେଲିକମ୍ ଚିହ୍ନଟକାରୀ ଓ ଆଇଏମ୍ଇଆଇ ନମ୍ଘର ଜାଲିଆତିରୁ ସତର୍କ ରହିବା ଲାଗି ବ୍ୟବହାରକାରୀଙ୍କୁ ଦୂରସଞ୍ଚାର ବିଭାଗ ପକ୍ଷରୁ ପରାମର୍ଶ. ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ସମ୍ପର୍କିତ ନିର୍ଦ୍ଦେଶକୁ ବିରୋଧ କରି ଦାୟର ଆବେଦନର ଶୁଣାଣି ନିମନ୍ତେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟଙ୍କ ସମ୍ମତି. ସୁଦାନରେ ଖଣି ଭୁଶୁଡ଼ିବା ଯୋଗୁଁ 10 ଶ୍ରମିକ ମୃତ, 21 ଗୁରୁତର. ଏବଂ ଏସୀୟ କ୍ରୀଡ଼ାର 10 ମିଟର ପୁରୁଷ ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର 2 ପଦକ ହାସଲ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ କ୍ରୀଡ଼ାମନ୍ତ୍ରୀ. କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ବଜାରକୁ ଆସୁଥିବା ତଥା ବ୍ୟବହାର ହେଉଥିବା ଔଷଧର ଖରାପ ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ନିରୀକ୍ଷଣ ଓ ମୂଲ୍ୟାଙ୍କନ କରିବା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଉଦାହରଣ ପାଲଟିଛି. ନୂଆଦିଲ୍ଲୀରେ ଆଜି ନ୍ୟାସନାଲ୍ ଫାର୍ମୋଲୋରୀ ଅଫ୍ ଇଣ୍ଡିଆର 7ମ ସଂସ୍କରଣର ଶୁଭାରମ୍ଭ କରି ସୁଶ୍ରୀ ପଟେଲ କହିଛନ୍ତି ଦେଶରେ ଔଷଧର ଖରାପ ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟାର ନିରୀକ୍ଷଣ ନିମନ୍ତେ 1,100 ଅଧିକ କେନ୍ଦ୍ର କାର୍ଯ୍ୟ କରୁଛି. କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନେଉଛନ୍ତି. ସେ କହିଛନ୍ତି 2014 ଏହି କ୍ଷେତ୍ରରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚୀରେ 123ତମ ସ୍ଥାନରେ ଥିବାବେଳେ ବର୍ତ୍ତମାନ 8ମ ସ୍ଥାନରେ ରହିଛି. ସୁଶ୍ରୀ ପଟେଲ କହିଛନ୍ତି ବିଶ୍ୱର 25 ଦେଶ ଭାରତୀୟ ଔଷଧ ସଂହିତାକୁ ମାନ୍ୟତା ଏବଂ ସ୍ୱୀକୃତି ପ୍ରଦାନ କରିଛନ୍ତି. ଲୋକମାନଙ୍କୁ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି. ଦୂରସଞ୍ଚାର ବିଭାଗ ପକ୍ଷରୁ ଅସାଧୁ ଉପାୟରେ ଜାରି କରାଯାଇଥିବା ସିମ୍ କାର୍ଡ, ଟେଲିକମ୍ ଚିହ୍ନଟକାରୀଙ୍କ ଅପବ୍ୟବହାର ତଥା ଆଇଏମ୍ଇଆଇ ନମ୍ଘର ଜାଲିଆତି କରିବା କ୍ଷେତ୍ରରେ ସତର୍କ ରହିବା ଲାଗି କୁହାଯାଇଛି. ବିଭାଗ ପକ୍ଷରୁ ନାଗରିକମାନଙ୍କୁ ନିଜ ନାମରେ ଜାରି କରାଯାଇଥିବା ସିମ୍ କାର୍ଡକୁ ଅନ୍ୟକୁ ବ୍ୟବହାର କରିବା ଲାଗି ନ ଦେବାକୁ ପରାମର୍ଶ ଦେଇଛି। ଜାଲ ଦସ୍ତାବିଜ ଆଧାରରେ ସିମ୍ କାର୍ଡ କ୍ରୟକୁ ମଧ୍ୟ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ସଞ୍ଚାର ସାଥୀ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ଜରିଆରେ ନିଜର ମୋବାଇଲ୍ ସଂଯୋଗ ବିଷୟ ଯାଞ୍ଚ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହି ପ୍ଲାଟଫର୍ମ ଜରିଆରେ ନିଜ ନାମରେ ଜାରି ହୋଇଥିବା ମୋବାଇଲ୍ ନମ୍ଘର ଯାଞ୍ଚ କରିବା ସହ ଅଦରକାରୀ କିମ୍ବା ଅନ୍ୟ କାହାକୁ ଦିଆଯାଇଥିବା ସିମ୍ କାର୍ଡ ବ୍ଲକ୍ କରିବାର ସୁବିଧା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି।

0: ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କ ପାଇଁ ରାମମନ୍ଦିର ସଭ୍ୟତାଗତ ଚେତନାର ପୁନର୍ଜାଗରଣ ଶୀର୍ଷକରେ କିଭଳି ରାମମନ୍ଦିର ନିର୍ମାଣ ଦୂରଦୃଷ୍ଟି ବାସ୍ତବ ରୂପ ନେଇଛି ସେ ବିଷୟରେ ତଥ୍ୟ ଉପସ୍ଥାପନ କରୁଛୁ। 2014ରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ଏବଂ 2017ରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାର ରୂପାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ଦୀପୋହବ ଭଳି ବୃହତ୍ ପବିତ୍ର କାର୍ଯ୍ୟ ମାଧ୍ୟମରେ ଅଯୋଧ୍ୟାରେ ହଜିଯାଇଥିବା ସାଂସ୍କୃତିକ ଓ ଧାର୍ମିକ ଗୌରବ ପୁନଃସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟା ନଗରୀ ବିଶ୍ୱସ୍ତରରେ ଧାର୍ମିକ ପର୍ଯ୍ୟଟନ ସନାତନ ସଂସ୍କୃତି ଓ ବିକାଶର ଏକ ପ୍ରତୀକ ଭାବେ ଉଭା ହୋଇଛି। ଭଗବାନ ରାମଙ୍କ ଏହି ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ, ଯଦି ଭାରତକୁ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ ତେବେ ଆମମାନଙ୍କୁ ନିଜ ଭିତରେ ପ୍ରଭୁ ରାମଙ୍କ ମୂଲ୍ୟବୋଧକୁ ଜାଗ୍ରତ କରିବାକୁ ପଡ଼ିବ।
1: राम एक मूल्य है, एक मर्यादा है, एक दिशा है। अगर भारत को साल 2047 तक विकसित बनाना है, अगर समाज को सामर्थ्यवान बनाना है, तो हमें अपने भीतर राम को जगाना होगा।
0: ଅଯୋଧ୍ୟା ମହାନଗର ନିଗମର ମେୟର କିରିଶପତି ତ୍ରିପାଠୀ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ଅଯୋଧ୍ୟାରେ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି। ସେଠାରେ କେବଳ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ, ବରଂ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେଉଛି। ଆଜି ଅଯୋଧ୍ୟା କେବଳ ଏକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଧାର୍ମିକ ପର୍ଯ୍ୟଟନ, ସଂଯୋଗୀକରଣ ଏବଂ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଭାରତର ସଭ୍ୟତା, ସଂସ୍କୃତି ଓ ଐତିହ୍ୟର ବିଶ୍ୱସ୍ତରୀୟ ପ୍ରତୀକ ଭାବେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଉଭା ହୋଇଛନ୍ତି। ଦେଶରେ ବୁଲା ପଶୁମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ସମ୍ପର୍କିତ ନିର୍ଦ୍ଦେଶକୁ ବିରୋଧ କରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଦାୟର ଆବେଦନର ଶୁଣାଣି ନିମନ୍ତେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ପ୍ରାଧିକରଣ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଜଷ୍ଟିସ୍ ବିକ୍ରମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜପଥ ପ୍ରାଧିକରଣକୁ ଆଶ୍ରୟସ୍ଥଳ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଶ୍ରୟସ୍ଥଳ ନିର୍ମାଣ କରିବା କାର୍ଯ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଓ ପ୍ରଶାସନର ଦାୟିତ୍ୱ। ସଲିସିଟର ଜେନେରାଲ ଶ୍ରୀ ମେହେଟା ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ସଞ୍ଜୟ ମେହେଟା ଓ ଜଷ୍ଟିସ୍ ଏନ୍ବି ଅଞ୍ଜାରିଆଙ୍କୁ ନେଇ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି। ସୁଦାନର ଓନି ଖଣି ଅଞ୍ଚଳ ଭୁଶୁଡ଼ିବା ଫଳରେ 10 ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ 21 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଓନି ଖଣି ଅଞ୍ଚଳରେ 5ଟି ମାଇନିଂ ସାଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ଏଭଳି ଘଟଣା ଘଟିଛି। ସୁଦାନ ଖଣିଜ ସମ୍ବଳ କମ୍ପାନୀ ପକ୍ଷରୁ ଖଣି ଭୁଶୁଡ଼ି ପଡ଼ିବା ଘଟଣା ନେଇ ସୂଚନା ଦିଆଯାଇଛି। ପ୍ରଥମେ ଗୋଟିଏ ସାଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ଅନ୍ୟ 4ଟି ମଧ୍ୟ ଭୁଶୁଡ଼ି ପଡ଼ିଥିଲା, ଫଳରେ ସେଠାରେ କାମ କରୁଥିବା ଖଣି ଶ୍ରମିକମାନଙ୍କ ଉପରେ ପଥର ଓ ମାଟି ଜମା ହୋଇଯାଇଥିଲା। ଉତ୍ତରାଖଣ୍ଡର ହୋଲିରେ ଭାରତ ଆମେରିକା ମିଳିତ ସମରାଭ୍ୟାସ ଅନ୍ତର୍ଗତ ଯୁଦ୍ଧ ଅଭ୍ୟାସ 2026 ଜାରି ରହିଛି। ଭାରତୀୟ ସେନାର ସୂଚନା ଅନୁଯାୟୀ ଏହି ଅଭ୍ୟାସ କାର୍ଯ୍ୟରେ ପ୍ରଶିକ୍ଷଣ ସମେତ ଉଭୟ ଦେଶର ଯବାନମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ସହଭାଗିତା ଦୃଢ଼ ହେଉଛି। ଅଭ୍ୟାସ ସମୟରେ ଉଭୟ ଦେଶର ଯବାନମାନେ ଯୁଦ୍ଧକୌଶଳ ପ୍ରଦର୍ଶନ କରୁଛନ୍ତି। ଆମେରିକାର ଯବାନମାନେ ବଦ୍ରିନାଥରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ ଦେଖିଥିଲେ। ଜାପାନର ନୟାଗଡ଼ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର 10 ମିଟର ପୁରୁଷ ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତ 2ଟି ପଦକ ଅକ୍ତିଆର କରିଛି। 252.4 ସ୍କୋର କରି ହିମାଂଶୁ ଧିଲୋ ରୌପ୍ୟ ପଦକ ହାସଲ କରିଥିବାବେଳେ ରୁଦ୍ରାଂଶ ପାଟିଲ 230.9 ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି। ପୂର୍ବରୁ ପୁରୁଷ 10 ମିଟର ଏୟାର ରାଇଫଲ୍ସ ଦଳଗତ ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକ ଜିତିଥିଲା। ଏହି ପ୍ରତିଯୋଗିତାରେ ହିମାଂଶୁ ଧିଲନ, ପାର୍ଥ ମାନେ ଏବଂ ରୁଦ୍ରାଂଶ ପାଟିଲ 1890.1 ସ୍କୋର କରିଥିଲେ। ସେହିପରି ମିଳିତ ମାର୍ଶାଲ ଆର୍ଟସ୍ରେ ସୁଚିକା ତରିଆଲ ସିଙ୍ଗାପୁରର ହୁଇ ହୁଙ୍ଗ୍ ତୋଇଙ୍କଠାରୁ ମହିଳା 60 କିଲୋଗ୍ରାମ ସେମିଫାଇନାଲରେ 0-2 ପରାସ୍ତ ହୋଇ କାଂସ୍ୟ ପଦକ ହାସଲ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ାରେ ପୁରୁଷ 10 ମିଟର ରାଇଫଲ ଦଳଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ହିମାଂଶୁ, ରୁଦ୍ରାଂଶ ଏବଂ ପାର୍ଥଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ମାର୍ଶାଲ ଆର୍ଟସ୍ରେ କାଂସ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।

ଅନେକା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ କିଶୋର କୁମାର। ମଜରୁହ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

ମଜରୁହ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଲତା ମଙ୍ଗେସ୍କର ଗାଇଥିବା ଏହି ଗୀତଟି ଶୁଣିଲେ ଚଳଚ୍ଚିତ୍ର 10 ନମ୍ବରୀରୁ।

ପରମାତ୍ମା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମୁକେଶ ଏବଂ କଞ୍ଚନ। ଇନ୍ଦିବରଙ୍କ ଗୀତ ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

0: ଆତ୍ମା ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ଅଧିବେଶନ ସମୟରେ 6 ବିଧେୟକ ଉପରେ ଆଲୋଚନା ହେବା ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଏବଂ ମାନସିକ ସ୍କୃତିଶକ୍ତି ହ୍ରାସ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଲଜାଇମର୍ସ ଦିବସ। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅବ୍ୟବହିତ ପୂର୍ବରୁ ବିଧାନସଭାରେ ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାର ଆଗାମୀ ଅଧିବେଶନ ସୁଚାରୁରୂପେ ଆୟୋଜନ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍କତି ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବ। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ କିମ୍ବା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସୂଚନା ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍କତି ଭବାନୀ ଶଙ୍କର ଭୋଇ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲିଠାରୁ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 9 କାର୍ଯ୍ୟଦିବସ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ରାଜ୍ୟପାଳ

0: ହରିବାବୁ କମ୍ମପଟ୍ଟିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ସାଏ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ରହିଥିବା ସାଂସ୍କୃତିକ ଐତିହ୍ୟକୁ ନେଇ ଆଲୋଚନା କରିଥିଲେ। ଏଥିସହ ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରର ବିକାଶ ସହ ଜଡ଼ିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଲନ୍ ଅପରାହ୍ନରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 28,10,951 ଜଣ ମତଦାତା ତାଲିକାରେ ସ୍ଥାନ ପାଇଛନ୍ତି। ଜିଲ୍ଲାରେ 851 ନୂଆ ମତଦାନ କେନ୍ଦ୍ର ଯୋଡ଼ାଯାଇଛି, ଫଳରେ ଏହାର ସଂଖ୍ୟା ବୃଦ୍ଧି ପାଇ 3,975 ପହଞ୍ଚିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ 662 ବୁଥ୍ରେ 462,384 ଜଣ ମତଦାତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ବୌଦ୍ଧ ଜିଲ୍ଲାରେ 3,25,886 ଜଣ ମତଦାତା ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇଛନ୍ତି। 15,140 ଜଣଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ନୟାଗଡ଼ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 751,742 ଜଣ ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ରାୟଗଡ଼ ଜିଲ୍ଲାର ମୋଟ 6,71,378 ଜଣ ମତଦାତା, ନୂଆପଡ଼ା ଜିଲ୍ଲାର ମୋଟ 4,90,344 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 12,01,628 ଜଣ ମତଦାତା ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାଇପ୍ ଜଳ ଯୋଗାଣ ଯୋଜନା, ଅଟଳ ପେନ୍ସନ୍ ଯୋଜନା, ନୂତନ ରାସନକାର୍ଡ ଆଦି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରେ ଗଭୀର ଅବପାତର ରୂପ ନେଇ ଆସନ୍ତା ବୁଧବାର ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 8 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ଜରୁରୀକାଳୀନ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ର ଓ ନଦୀକୂଳ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବା ପଦକ୍ଷେପ ନିଆଯିବ। ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଓଡ୍ରାଫ୍ ଟିମ୍, ପୁଲିସ୍ ବିଭାଗ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ବିଭାଗକୁ ସଜାଗ ରଖାଯାଇଛି। କଳିଙ୍ଗ ଘାଟିରେ ଭୂସ୍କଳନ ହେବାର ଆଶଙ୍କା ରହିଥିବାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ବୁଧବାର ଓ ଗୁରୁବାର 2 ଦିନ କଳିଙ୍ଗାଘାଟି ଜନସାଧାରଣଙ୍କ ଯାତାୟତ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣିବା ନିମ୍ବ ଆବୃତ ୟୁରିଆ 2015 ସମ୍ପର୍କରେ।
1: କେନ୍ଦ୍ର ସରକାର 2015 ମସିହାରେ ୟୁରିଆର ଉପଯୁକ୍ତ ଓ ଦକ୍ଷ ବ୍ୟବହାରକୁ ପ୍ରୋହାହନ ଦେବା ସହ ନାଇଟ୍ରୋଜେନ୍ର ଅପଚୟ ହ୍ରାସ ଓ ରିହାତିଯୁକ୍ତ ୟୁରିଆର ଅଣକୃଷି କ୍ଷେତ୍ରକୁ ବେଆଇନ ବ୍ୟବହାର ରୋକିବା ଲକ୍ଷ୍ୟରେ ନିମ୍ବ ଆବୃତ ୟୁରିଆକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଗ୍ରହଣ କରିଥିଲେ। ଏଥିରେ ଦେଶର ସମସ୍ତ ସ୍ୱଦେଶୀ ୟୁରିଆ ଉତ୍ପାଦକଙ୍କୁ ରିହାତିଯୁକ୍ତ ୟୁରିଆର 75% ନିମ୍ବ ଆବୃତ କରିବା ବାଧ୍ୟତାମୂଳକ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ୱଦେଶୀ ୟୁରିଆ ଉତ୍ପାଦର 100%କୁ ନିମ୍ବ ଆବୃତ କରାଯାଇଥିଲା। ଭାରତ ଏକ କୃଷି ପ୍ରଧାନ ଦେଶ। ଓଡ଼ିଶାର ଅର୍ଥନୀତି ଓ ଗ୍ରାମୀଣ ଜୀବନରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଫସଲ ଉତ୍ପାଦନ ବୃଦ୍ଧିରେ ୟୁରିଆ ସାରର ବ୍ୟବହାର ଓ ନାଇଟ୍ରୋଜେନ୍ର ଅପଚୟ ରୋକିବା ଉପରେ ନିମ୍ବ ଆବୃତ ୟୁରିଆ ଉପଯୋଗୀ ପଦକ୍ଷେପ ବିବେଚିତ ହେଉଛି। ନିମ୍ବ ତେଲରେ ଆବରଣ ଥିବା ୟୁରିଆ ମାଟିରେ ଧୀରେ ଧୀରେ ମିଶିବା ସହ ନାଇଟ୍ରୋଜେନ୍ ନିର୍ଗତ କରିଥାଏ, ଫଳରେ ଫସଲକୁ ଅଧିକ ସମୟ ପର୍ଯ୍ୟନ୍ତ ନାଇଟ୍ରୋଜେନ୍ ଉପଲବ୍ଧ ହୋଇଥାଏ। ଏହା ସାରର ବ୍ୟବହାର ଦକ୍ଷତା ବଢ଼ାଇବା ସହ କୀଟ

0: କୀଟପତଙ୍ଗ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ବଲାଙ୍ଗୀର ଜିଲ୍ଲାରେ ଚାଷ କାର୍ଯ୍ୟରେ କୃଷକମାନେ ନିମ୍ବ ଆବୃତ ୟୁରିଆର ବ୍ୟବହାର କରୁଛନ୍ତି, ଯାହାଫଳରେ ସାରର ଦକ୍ଷ ବ୍ୟବହାର ସହ ଭୂତଳ ଜଳ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା କହିଛନ୍ତି,
1: ନିମ୍ କୋଟେଡ୍ ୟୁରିଆଟା ଗୋଟେ ଗ୍ରାନୁଲାର ଆଉ ତା ଉପରେ ଗୋଟେ ନିମ୍ ଅଏଲ୍ଟେ କୋଟିଂ ହେଇଥାଏ, କିନ୍ତୁ ତାର ଏଫିସିଏନ୍ସି ପରସେଣ୍ଟ ହେଲା 46% ର ନାଇଟ୍ରୋଜେନ୍ ଏଇଥିରେ ବି ଥାଏ, ଆଉ କନଭେନ୍ସନାଲ ୟୁରିଆ 46% ର ନାଇଟ୍ରୋଜେନ୍ ଥାଏ। ଏଇ ସେ ଛୋଟ ଦାନା ହଉ କି ବଡ଼ ଦାନା ହଉ, ଆମେ ସାଧାରଣତଃ ବ୍ରୋଡକାଷ୍ଟିଂ ମେଥଡ଼ରେ ଏଟାକୁ ଆପ୍ଲାଏ କରିଥାଉ। ଆଉ ନାଇଟ୍ରୋଜେନ୍ ରିଲିଜ୍କୁ ଦେଖିବା, କନଭେନ୍ସନାଲ ୟୁରିଆ ଛୋଟ ଦାନାଟା ବହୁତ ଶୀଘ୍ର ଫାଷ୍ଟ ଡିଜଲ୍ଭ ହେଇକିରି ମାଟିରେ ଆଭେଲେବୁଲ ହେଇଥାଏ, କିନ୍ତୁ ନିମ୍ କୋଟେଡ଼ଟା ସ୍ଲୋ ଆଉ କଣ୍ଟ୍ରୋଲ ଫର୍ମରେ ଏଫିସିଏନ୍ସିଟା ହେଲା 30-50% ତକ ଏଫିସିଏନ୍ସିଟା, କିନ୍ତୁ ନିମ୍ କୋଟେଡ଼ଟା ତାଠୁ ବେଶୀ 50-60% ପର୍ଯ୍ୟନ୍ତ ସେଟା ପ୍ଲାଣ୍ଟକୁ ମିଳିଥାଏ। କିନ୍ତୁ ନାଇଟ୍ରୋଜେନ୍ଟା ଲିଚିଂ ହେଇଯାଏ, ଗ୍ୟାସ୍ ହେଇଯାଏ, 3 କିସ୍ତିରେ ଦେଇଥାଉ।
0: ବଲାଙ୍ଗୀରରୁ ଆକାଶବାଣୀ ସମାଚାର କଟକ ପାଇଁ ସୁବୋଧ ମେହେରଙ୍କ ସହ ମୁଁ ସ୍ମୃତିରେଖା ତାରିଣୀ।
2: କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀଙ୍କ ପୀଠରେ ତୃତୀୟ ପର୍ଯ୍ୟାୟ ନୂଆଖାଇ ପର୍ବ ପାଳିତ ହେଉଛି। ଭବାନୀପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଥୁଆମୂଳ ରାମପୁର, କଲାପାଟ ଆଦି ଅଞ୍ଚଳରେ ସକାଳ 8:20-9:30 ମଧ୍ୟରେ ନବାନ୍ନ ଲାଗି ହୋଇଥିଲା। ପରେ ଘରେ ଘରେ ନୂଆଖାଇ ଭେଟ୍ଘାଟ ଆରମ୍ଭ ହୋଇଛି। ବାର୍ଦ୍ଧକ୍ୟରେ ଦେଖାଦେଉଥିବା ସ୍କୃତିକ୍ଷୟ ବା ଅଲଜାଇମର୍ସ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଅଲଜାଇମର୍ସ ଦିବସ ପାଳନ କରାଯାଉଛି। ଶୀଘ୍ର ଜାଣିଲେ ତ୍ୱରିତ ପଦକ୍ଷେପ ନେଇପାରିବେ, ଡିମେନ୍ସିଆର ଚିହ୍ନଟ ଅତ୍ୟନ୍ତ ଜରୁରୀ ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ଚିହ୍ନଟ ହୋଇଥିବା 88 ଲକ୍ଷରୁ ଅଧିକ ଡିମେନ୍ସିଆ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 70% ଅଲଜାଇମର୍ସ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ କଟକ ଏସ୍ସିବି ମେଡିକାଲ କଲେଜର ମାନସିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଶାରଦା ପ୍ରସାଦ ସ୍ୱାଇଁ କହିଛନ୍ତି,
3: ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗୀ, ମଧୁମେହ ରୋଗରେ ଆକ୍ରାନ୍ତ, ମୋଟାପା ରୋଗରେ ଆକ୍ରାନ୍ତ, ଅଧିକ ନିଶା ସେବନ କରନ୍ତି, ଏହି ରୋଗ ହେବାର ଅଧିକା ଚାନ୍ସ ଥାଏ। ଏହି ରୋଗ ଯେତେବେଳେ ହୁଏ ସେତେବେଳେ କଣ କଣ ଲକ୍ଷଣ ଦେଖାଯାଇଥାଏ? ଏହି ରୋଗ ହେଲେ ସାଧାରଣ ଭାବେ ବ୍ୟକ୍ତିଟି ଦୈନନ୍ଦିନ ଜୀବନରେ ଭୁଲ ଭଟକା କରେ, ଅର୍ଥାତ୍ ତାର କୌଣସି ଜିନିଷ ମନେ ରହେ ନାହିଁ, ସେ ସବୁ ଜିନିଷ ଭୁଲିଯାଏ।
2: ହିଂସା ଓ ଯୁଦ୍ଧକୁ ପରିହାର କରି ଆଲୋଚନା, ପର୍ଯ୍ୟାଲୋଚନା, ଅନ୍ତର୍ଜାତୀୟ ବୁଝାମଣା ଓ ସହମତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନର ରାସ୍ତା ବାହାର କରିବା ନେଇ ଆଜି ପୃଥିବୀରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଶାନ୍ତି ଦିବସର ବିଷୟବସ୍ତୁ ଶାନ୍ତିରେ ନିବେଶ କରନ୍ତୁ ସମସ୍ତଙ୍କ ପାଇଁ ସବୁଠାରେ ପ୍ରତିଦିନ। ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ଅଧିବେଶନ ସମୟରେ 6 ବିଧେୟକ ଉପରେ ଆଲୋଚନା ହେବା ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ। ଏବଂ ମାନସିକ ସ୍ମୃତିଶକ୍ତି ହ୍ରାସ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଲଜାଇମର୍ସ ଦିବସ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତ

0: ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:45। ଆସନ୍ତୁ ଜାଣିବା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ଶୁଣିବେ ମାତୃଭାଷାର ସୁରକ୍ଷା, କିଛି କଥା କିଛି ଗୀତରେ ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚଇତି ଜହ୍ନ ଶୁଣିବେ ଅପରାହ୍ନ 5:30। ଏଥିରେ ଭେଟ୍ଘାଟରେ ଶୁଣିବେ ଆଲଜାଇମର ରୋଗ ବୋଲେ କାଇଟା, ପରେ ଅନ୍ୟ ଏକ ସାକ୍ଷାତକାର, ବାପାର ସମ୍ପତ୍ତି ଲଗେ ଝିଅର ଅଧିକାର ଆଛେ କି ନାହିଁ। ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଧାରାବାହିକ ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଯୁବଶକ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। କୃଷି ଓ କୃଷକ ରାତି 7:30। ଓଡ଼ିଆରେ ଆଲୋଚନା ରହିଛି ରାତି 8:00। କେତୋଟି ପଲ୍ଲୀ ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ସୁଧା ମିଶ୍ର, ଧରଣୀଧର ମଲ୍ଲିକ ଏବଂ ଭାସ୍କର ଚନ୍ଦ୍ର ବେହେରା। ରାତି 9:30 ପ୍ରଚାର କରିବୁ ନାଟକ ନିର୍ଜନ କାରାବାସ, ମୂଳ ରଚନା ଜୟବର୍ଦ୍ଧନ, ଓଡ଼ିଆ ଅନୁବାଦ ବାସନ୍ତୀ ଶ୍ରୀ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ର ପ୍ରସାରଣ। ପୁଣି ଥରେ ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଆକାଶବାଣୀ ମୁମ୍ବାଇରୁ ପ୍ରସାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ଏହି ଅଧିବେଶନର ପରିସମାପ୍ତି ଘୋଷଣା କରୁଛୁ। ନମସ୍କାର।

0: ପୂଜା ପାର୍ବଣରେ ପୁରୀ ତମ ଦେଶ, ମିଠା ମୋ ଭାଷା, ମୋ ଓଡ଼ିଆ ବେଶ।
1: ରକ୍ତରେ ଭିଜି ଆତପରେ ସିଝି ରଖି ଆସୁଅଛ ଉତ୍କଳର ଟେକ, ଯୁବ ବିପ୍ଳବର ବାର୍ତ୍ତା ଜଣାଇ
0: ଓଡ଼ିଆ ମାଟିରେ ଜୀବନ ବିତାଇ। ତେବେ ସାଥୀ, ଏହି ସୁନ୍ଦର କବିତାର ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶ୍ରିୟା ପଟ୍ଟନାୟକ
1: ଆଉ ମୁଁ ପ୍ରତୀକ ଶର୍ମା।
0: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣିବା ଆଜିର ବିଚାର।
1: ଭାରି ଅଜବ ଏ ଦୁନିଆ, ଏଠି ବିଶ୍ୱାସ କେବଳ ମିଛ ଉପରେ ହିଁ ଥାଏ।
0: ହଁ ସାଥୀ, ସତ୍ୟକୁ ତ ସବୁବେଳେ ପ୍ରମାଣ କରିବାକୁ ପଡ଼ିଥାଏ। ଆଜି ହେଉଛି ୱାର୍ଲ୍ଡ ଆଲଜାଇମର ଡେ,
1: ଏବଂ ଆଜିର ଦିନକୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ପିସ୍ ଭାବରେ ମଧ୍ୟ ପାଳନ କରାଯାଏ।
0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ସମ୍ପାଦକୀୟ, ଯାହାର ବିଷୟ ରହିଛି ମାତୃଭାଷାର ସୁରକ୍ଷା।
1: ସାଥୀ, ମାତୃଭାଷା ହେଉଛି ମଣିଷ ଜୀବନର ପ୍ରଥମ ଭାଷା। ଗୋଟିଏ ଶିଶୁ ଜନ୍ମ ହେବା ପରେ ମା, ବାପା, ପରିବାର ଆଉ ସମାଜରୁ ଯେଉଁ ଭାଷା ଶିଖେ ତାହାକୁ ହିଁ ଆମେ ମାତୃଭାଷା ବୋଲି ଜାଣୁ। ଏହା କେବଳ ଆମ ଭାବର ପ୍ରକାଶ ନୁହେଁ, ଏହା ଆମର ଐତିହ୍ୟ, ସଂସ୍କୃତି, ପରମ୍ପରା ଏବଂ ଆମର ପରିଚୟ। ତେଣୁ ମାତୃଭାଷାର ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ଆଉ କର୍ତ୍ତବ୍ୟ।
0: ସାଥୀ, ଆଜିର ଆଧୁନିକ ଯୁଗରେ ଇଂରାଜୀ ଏବଂ ଅନ୍ୟାନ୍ୟ ଭାଷାର ବ୍ୟବହାର ବଢ଼ିବାରୁ ଅନେକ ଲୋକ ନିଜ ମାତୃଭାଷାକୁ ଅବହେଳା କରନ୍ତି, ବିଶେଷ କରି ଯୁବପିଢ଼ି। ଦୈନିକ ଜୀବନରେ ସେମାନେ ମାତୃଭାଷା ଅପେକ୍ଷାରେ ଅନ୍ୟ ଭାଷାର ବ୍ୟବହାର କରିବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଏହାଫଳରେ ମାତୃଭାଷାର ଶବ୍ଦ, ପରମ୍ପରା ଏବଂ ସାହିତ୍ୟ ଧୀରେ ଧୀରେ ଅବହେଳା ହେବାର ଆଶଙ୍କା ରହିଛି।
1: ତେବେ ସାଥୀ, ମାତୃଭାଷାର ସୁରକ୍ଷା କରିବାକୁ ହେଲେ ଶିକ୍ଷାନୁଷ୍ଠାନମାନଙ୍କରେ ମାତୃଭାଷାର ଶିକ୍ଷାକୁ ଗୁରୁତ୍ୱ ଦେବା ସହ ପିଲାମାନଙ୍କୁ ଓଡ଼ିଆ ପୁସ୍ତକ, ଗଳ୍ପ, କବିତା ଏବଂ ସାହିତ୍ୟ ଉପରେ ଜ୍ଞାନ ପ୍ରଦାନ କରିବା ଉଚିତ। ଏହା ସହିତ ଓଡ଼ିଆ ଭାଷାରେ ଗୀତ, ନାଟକ ଲେଖିବା ସହ ସାହିତ୍ୟ ଚର୍ଚ୍ଚାକୁ ଉତ୍ସାହିତ କରିବା ଆବଶ୍ୟକ।
0: ମାତୃଭାଷାର ସୁରକ୍ଷାର ଅର୍ଥ ହେଉଛି ନିଜ ମୂଳ ଏବଂ ସଂସ୍କୃତିର ସୁରକ୍ଷା କରିବା, ଅନ୍ୟ ଭାଷା ଶିଖିବା ସହିତ ନିଜ ଭାଷାକୁ ସମ୍ମାନ ଦେବା। ଆମେ ସମସ୍ତେ ନିଜ ମାତୃଭାଷାକୁ ବ୍ୟବହାର କରିବା, ଭଲ ପାଇବା ଏବଂ ପରବର୍ତ୍ତୀ ପିଢ଼ିକୁ ଶିଖାଇବା ଦ୍ୱାରା ମାତୃଭାଷାର ସୁରକ୍ଷା କରାଯାଇପାରିବ। ତେବେ ସାଥୀ, ବର୍ତ୍ତମାନ ରହିଛି ଗୀତିକଥା, ଯାହାର ବିଷୟ ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମ ଅତ୍ୟନ୍ତ ଗୌରବର ସହିତ ଉଚ୍ଚାରଣ କରାଯାଏ। ସେ ଓଡ଼ିଆ ରୀତିଯୁଗର ଜଣେ ଶ୍ରେଷ୍ଠ କବି ଭାବେ ପରିଚିତ। ତେବେ ସାଥୀ, ତାଙ୍କ ଜନ୍ମ 1670 ମସିହାରେ ଘୁମୁସୁରର କୁଲାଡ଼ଗଡ଼ ଅଞ୍ଚଳରେ ହୋଇଥିଲା। ସେ ରାଜକୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ସାଥୀ, ଛୋଟବେଳେଠାରୁ ହିଁ ସେ ସାହିତ୍ୟ ଏବଂ ଶିକ୍ଷା ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ। ଓଡ଼ିଆ ଏବଂ ସାହିତ୍ୟ ଭାଷାରେ ତାଙ୍କର ଗଭୀର ଜ୍ଞାନ ରହିଥିଲା।

0: ଉପେନ୍ଦ୍ର ଭଞ୍ଜ ତାଙ୍କର ଅସାଧାରଣ କବିତ୍ୱ ପ୍ରତିଭା ପାଇଁ କବି ସମ୍ରାଟ ଉପାଧି ପାଇଥିଲେ। ସେ ଓଡ଼ିଆ କାବ୍ୟ ସାହିତ୍ୟକୁ ଏକ ନୂତନ ରୂପ ଦେଇଥିଲେ। ତାଙ୍କ କବିତାରେ ଶବ୍ଦର ସୁନ୍ଦର ବ୍ୟବହାର, ଛନ୍ଦ, ଅଳଙ୍କାର, ଉପମା ଏବଂ ଚିତ୍ରକଳ୍ପନାର ଚମତ୍କାରିତା ଦେଖିବାକୁ ମିଳିଥାଏ। ସେଥିପାଇଁ ତାଙ୍କ କାବ୍ୟ ପଢ଼ିବାକୁ ମଧୁର ଏବଂ ଆକର୍ଷଣୀୟ ଲାଗେ।
1: ହଁ ସାଥୀ, ଓଡ଼ିଆ ସାହିତ୍ୟର ସମ୍ରାଟ କବି ଉପେନ୍ଦ୍ର ଭଞ୍ଜଙ୍କର ଅନେକ ଉଲ୍ଲେଖନୀୟ କୃତି ରହିଛି। ତାଙ୍କର ପ୍ରମୁଖ କାବ୍ୟଗୁଡ଼ିକ ହେଉଛି ବୈଦେହୀ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରସିକ ହାରାବଳି, ଏହିଭଳି ଅନେକ କବିତା ଲେଖିଥିଲେ। ଏହି କୃତିଗୁଡ଼ିକ ମଧ୍ୟରେ ବୈଦେହୀ ବିଳାସ ଏବଂ ଲାବଣ୍ୟବତୀ ବିଶେଷ ଭାବରେ ପ୍ରସିଦ୍ଧ। ତାଙ୍କ କବିତାରେ ପ୍ରେମ, ପ୍ରକୃତି, ନାରୀର ସୌନ୍ଦର୍ଯ୍ୟ, ମାନବୀୟ ଭାବନା ଏବଂ ଜୀବନର ବିଭିନ୍ନ ଦିଗର ସୁନ୍ଦର ବର୍ଣ୍ଣନା ରହିଛି।

ଉପେନ୍ଦ୍ର ଭଞ୍ଜଙ୍କର ଭାଷା ଅତ୍ୟନ୍ତ ଅଳଙ୍କାରପୂର୍ଣ୍ଣ। ସେ ଅଳଙ୍କାର ଏବଂ ଛନ୍ଦର ଉପଯୋଗ କରି ଓଡ଼ିଆ କବିତାକୁ ଆହୁରି ସୁନ୍ଦର କରିଥିଲେ। ତାଙ୍କର କଳ୍ପନା ଶକ୍ତି ଅତ୍ୟନ୍ତ ଉଚ୍ଚ ଥିଲା। ପ୍ରକୃତିର ସୌନ୍ଦର୍ଯ୍ୟକୁ ସେ ନିଜ କବିତାରେ ଅତ୍ୟନ୍ତ ସୁନ୍ଦର ଭାବରେ ଚିତ୍ରଣ କରିଥିଲେ। ତାଙ୍କର ଶବ୍ଦ ଚୟନ ଏବଂ କବିତାର ଶୈଳୀ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।

ସାହିତ୍ୟ ଯୁଗର ରୀତି ଯୁଗରେ ଅନ୍ୟାନ୍ୟ କବିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ସ୍ଥାନ ସ୍ୱତନ୍ତ୍ର। ତାଙ୍କର ସାହିତ୍ୟିକ ପ୍ରତିଭା ଓଡ଼ିଆ ଭାଷାକୁ ଏକ ନୂତନ ଗୌରବ ଦେଇଥିଲା। ତାଙ୍କ କୃତିଗୁଡ଼ିକ ଆଜି ମଧ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ଭାବେ ପରିଗଣିତ ହୁଏ।

ପରିଶେଷରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ଜଣେ ଅମର କବି। ତାଙ୍କର ଅସାଧାରଣ କବିତ୍ୱ ପ୍ରତିଭା ଆଉ ଅମୂଲ୍ୟ କୃତି ପାଇଁ ସେ ଓଡ଼ିଆ ଜାତିର ହୃଦୟରେ ଚିରଦିନ ପାଇଁ ବଞ୍ଚି ରହିବେ। ତାଙ୍କ ସାହିତ୍ୟ ଆମ ଭାଷା ସଂସ୍କୃତି ଏବଂ ସାହିତ୍ୟ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ତେବେ ଛାତ୍ରଛାତ୍ରୀମାନେ ତାଙ୍କ ଜୀବନୀ ଆଉ ସାହିତ୍ୟ ବିଷୟରେ ଯଦି ପଢ଼ନ୍ତି ତେବେ ଓଡ଼ିଆ ଭାଷା ପ୍ରତି ଉଚ୍ଚ କୋଟିର ଜ୍ଞାନ ପାଇପାରିବେ।

0: ତେବେ ସାଥୀ, ଆଜିର ସୃଜନୀ କାର୍ଯ୍ୟକ୍ରମର ଶେଷ ଅଧ୍ୟାୟରେ ଶୁଣିବା କିଛି ଜାଣିବା କଥା। ଆଉ ଆଜିର ଜାଣିବା କଥାର ପ୍ରଥମ ବିଷୟ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପିସ୍।
1: ଇଣ୍ଟରନ୍ୟାସନାଲ ଡେ ଅଫ୍ ପିସ୍ ଅର୍ଥାତ୍ ଆନ୍ତର୍ଜାତୀୟ ଶାନ୍ତି ଦିବସ। ଏହି ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର 21 ତାରିଖରେ ପାଳନ କରାଯାଏ। ତେବେ ସାଥୀ, ଶାନ୍ତି ହେଉଛି ମାନବ ଜୀବନର ଅମୂଲ୍ୟ ସମ୍ପଦ। ଯେଉଁଠାରେ ଶାନ୍ତି ରହେ ସେଠାରେ ମଣିଷ ସୁଖ ଏବଂ ସ୍ୱାଧୀନତାରେ ଜୀବନଯାପନ କରିଥାଏ। ସାରା ବିଶ୍ୱରେ ଶାନ୍ତି, ଭାଇଚାରା ଏବଂ ସହଯୋଗର ବାର୍ତ୍ତା ପ୍ରଚାର କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧ, ହିଂସା, ଘୃଣା ଏବଂ ବିବାଦ ପରିବର୍ତ୍ତେ ଶାନ୍ତି ଏବଂ ସହଯୋଗର ପରିବେଶ ସୃଷ୍ଟି କରିବା।
0: ହଁ ସାଥୀ, ଶାନ୍ତି କେବଳ ଯୁଦ୍ଧକୁ ବୁଝାଏ ନାହିଁ, ଏହା ପରସ୍ପର ପ୍ରତି ସମ୍ମାନ, ସହନଶୀଳତା, ସମାନତା, ନ୍ୟାୟ ଏବଂ ମାନବିକତାକୁ ବୁଝାଇଥାଏ। ଧର୍ମ, ଭାଷା, ଜାତି, ବର୍ଣ୍ଣ କିମ୍ବା ଦେଶର ଭିନ୍ନତାକୁ ଭୁଲି ମଣିଷ ମଣିଷକୁ ସମ୍ମାନ କରିବା ଦରକାର। ଆମକୁ ଆମ ଜୀବନରେ ଶାନ୍ତିର ମୂଲ୍ୟ ବୁଝିବା ନିହାତି ଆବଶ୍ୟକ। ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରିବା, ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା, ଘୃଣା ପରିବର୍ତ୍ତେ ପ୍ରେମକୁ ଗୁରୁତ୍ୱ ଦେବା ଆବଶ୍ୟକ। ଆଜିର ଶିଶୁ ସମାଜ ଆଗାମୀ ଦିନର ବିଶ୍ୱକୁ ଗଢ଼ିବେ, ତାଙ୍କୁ ଏଥିପ୍ରତି ସଚେତନତା କରିବା ଆଜିର ଯୁବପିଢ଼ିଙ୍କର ମୁଖ୍ୟ ଦାୟିତ୍ୱ।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ୱାର୍ଲ୍ଡ ଆଲଜାଇମର ଡେ ବିଷୟରେ।
0: ଆଲଜାଇମର ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ରୋଗରେ ମଣିଷ ନିଜର ସ୍ମରଣ ଶକ୍ତି ଧୀରେ ଧୀରେ ହରାଇଥାଏ। ସେ ଅନେକ କଥା ମଧ୍ୟ ଭୁଲିଯାଏ ଏବଂ ଦୈନନ୍ଦିନ କାମ କରିବାରେ ମଧ୍ୟ ଅସୁବିଧା ହୋଇଥାଏ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସର 21 ତାରିଖରେ ୱାର୍ଲ୍ଡ ଆଲଜାଇମର ଡେ ପାଳନ କରାଯାଇଥାଏ।
1: ହଁ ସାଥୀ, ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ରୋଗ ପ୍ରତି ସଚେତନ କରାଇବା। ଏହି ରୋଗ ହେଲେ ବ୍ୟକ୍ତି ନିଜ ନିକଟରେ ଘଟିଥିବା କଥା ଭୁଲିଯାଏ ଏବଂ ନିଜ ପରିଚିତ ଲୋକମାନଙ୍କୁ ଚିହ୍ନିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏହି ରୋଗରେ ପୀଡ଼ିତ ଲୋକମାନଙ୍କୁ ଅବହେଳା ନ କରି ସେମାନଙ୍କୁ ଧୈର୍ଯ୍ୟର ସହିତ ସାହାଯ୍ୟ କରି ଭଲ ବ୍ୟବହାର କରିବା ଉଚିତ। ଆଜିର ଦିନଟି ଆମକୁ ଏହି ରୋଗ ପ୍ରତି ସଚେତନ କରାଇବା ସହିତ ରୋଗୀମାନଙ୍କ ପ୍ରତି ସ୍ନେହ, ସମ୍ମାନ ଏବଂ ସଚେତନତା ଦେବା ମଧ୍ୟ ଶିଖାଇଥାଏ।
0: ତେବେ ସାଥୀ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀ କାଲିର ଆକର୍ଷଣ।
1: ସାଥୀ, ଆଗାମୀକାଲି ମଙ୍ଗଳବାର ଅର୍ଥାତ୍ ସନ୍ଧାନ ଅଗଣାରେ ଶୁଣିବେ ସମ୍ପାଦକୀୟରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ନିଶାଦ୍ରବ୍ୟର ପ୍ରଭାବରୁ ଯୁବପିଢ଼ିକୁ ଦୂରାଇ ରଖିବା କିପରି ଏବଂ କିଛି ଜାଣିବା କଥା। ତେବେ ସାଥୀ, ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

0: ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 24 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ।
1: ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର ମାସ 23 ତାରିଖ ଅର୍ଥାତ୍ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବରଟି ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଆମ ଫୋନ୍ ନମ୍ବରଟି ହେଲା 0685423069। ହଁ ସାଥୀ, ମାତୃଭାଷାର ସୁରକ୍ଷା ନିମନ୍ତେ ଯୁବପିଢ଼ି ସଜାଗ ହେବା ଆବଶ୍ୟକ। ଆଉ ଏହିଭଳି ସୃଜନୀ କାର୍ଯ୍ୟକ୍ରମରେ ମାତୃଭାଷାର ଲୋକପ୍ରିୟତା, ମାତୃଭାଷାର ଗୁରୁତ୍ୱକୁ ଉପସ୍ଥାପନା କରିବୁ। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ, ପୁଣି ଥରେ ମିଶିବା ଆଉ ଏକ ସୃଜନଶୀଳ ସାହିତ୍ୟିକ କାର୍ଯ୍ୟକ୍ରମରେ।
0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଜମା ଭୁଲିବେନି। ଆମକୁ SMS ଏବଂ ଭଏସ୍ SMS ଦ୍ୱାରା ଆପଣଙ୍କ ମତାମତ ଆମକୁ ଜଣାଇ ରଖିବେ। ଆମକୁ ସମ୍ପର୍କ କରିବାର ନମ୍ବରଟି ହେଲା 9438268568 ଏବଂ ଆମ ଇମେଲ ID ହେଉଛି airjaipur@gmail.com। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲେ ସାଥୀ ଆମେ ଦୁହେଁ। ଆଜିର କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଥିଲୁ ମୁଁ ଶ୍ରିୟା ପଟ୍ଟନାୟକ,
1: ଆଉ ମୁଁ ପ୍ରତୀକ ଶର୍ମା।
0: ନମସ୍କାର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚାନ୍। ଉପସ୍ଥାପନା କରୁଛନ୍ତି ସନ୍ତୋଷୀ ଆଚାରୀ ଏବଂ ସୂର୍ଯ୍ୟନାରାୟଣ ସାହୁ।

0: ଆଲେ ଜୁଆ ଲାଗ ବାଇ ମୁନି ମନ
1: ଆଲେ ମୁଇ ବଣ୍ଡକୁ ମିଶା ଜୁଆର କରିଦେଲି ନି ଆପା
0: ଜବର ଦିନ କେ ଆଖା ବଣ୍ଡକୁ
1: ଜବର ଦିନ କେ ବୋଲେ ଆରି ଖନାଇ ନି ଜବର ଦିନ ହେଲା ବା ବୈଠକ ଲଗେ ମିଶି ମୁଇ ଭାତେ ରେଲେ କି ତୁଇ ମକେ ପାସରେ ଯାଇ ରହିଛୁ ବୋଲି ଭାବୁଥିଲି
0: ପାସର ବା କେତେ ନ ହେ ମାତ୍ର ଗୋଟେ ଖାତା କହିବି ବଣ୍ଡକୁ
1: କହିଦେ
0: ଏବର ଯେମିତି ଦୁନିଆ ହେଲା ହେ

0: ನಿಮ್ಮನ್ ಗೀತ್ ಕೊಡು ಬಾಜೆದಲ್ಲು ಸ್ವಲ್ಪ
1: ಮಾತಾಡಿ ಸುನ್ಲೆ ಸರಿ ಸಮಾನ್ ಮನ್ ಸರ್ದಾ
0: ಸರ್ದಾ
1: ಹೇಳಿ ಮನ್ಕು ಜನ್ ಏ ರೋಗ ಬೋಲುಸ್ ಹಾಯ್ ರೋಗ ನಿಮಾನ್ ಹೈಸಿ ಕಿ ನಾಯಿ ಬಣ್ಕು
0: ಸೆ ರೋಗ ನಿಮಾನ್ ಹೈಸಿ ಕಿ ನಾಯಿ ସେ ରୋଗ ହେଲା ବୋଲେ କାଇ କାଇ ଅସୁବିଧା ମନ ହେଇସି ସେଟାକେ ଗୋଟେ ଡାକ୍ତର ବାବୁକେ ଗୋଟେ ପଚାରିଲି
1: ସବସେ ଜି କାଇ ହେଲା ଚୁସ୍କି
0: ସେ ଡାକ୍ତର ବାବୁ ସଙ୍ଗେ ଗୋଟେ ଭେଟଘାଟ ଆଣିଲି ଅଛି ଶୁଣାଇ ଦେଲିନି
2: ଆଲେ ବାବୁ ଜୁହାର ଲାଗ ବାବୁ
3: ଜୁହାର
2: ତମର ନାଁ ଗାଁ କାଇଟା ଆମର ଶ୍ରୋତା ଭାଇ ବହିନୀ ମାନଙ୍କେ ହେଲ ବୁଝାଇ ଦିଅ
3: ମୁଁ ଡକ୍ଟର ମାନସଞ୍ଜନ ମହାଳି କନସଲଟାଣ୍ଟ ନ୍ୟୁରୋ ସାଇକିଆଟ୍ରିଷ୍ଟ ଉତ୍କଳ ହସ୍ପିଟାଲ ଭୁବନେଶ୍ୱର
2: ଆଲେ ବଢିଆ କଥା ବାବୁ ଆଜିର ଦିନ ହେଲାନି ବାବୁ ଆଲଜେମାର ଡେ ଆମର ଶ୍ରୋତା ଭାଇ ବହିନୀ ମାନଙ୍କେ ହେଲ ବୁଝାଇ ଦିଅ ଏ ଆଲଜେମାର ରୋଗ ବୋଲେ କାଇଟା
3: ଆଲଜେମାର ରୋଗ ହେଉଛି ମସ୍ତିଷ୍କର ଏକ ପ୍ରଗତିଶୀଳ ନ୍ୟୁରୋ ଡିଜେନେରେଟିଭ ରୋଗ ଯେଉଁଥିରେ ସମୟ ସହିତ ସ୍ମୃତି ଶକ୍ତି ନିଷ୍ପତ୍ତି ନେବାର କ୍ଷମତା ଦୈନନ୍ଦିନ କାମ କରିବାର କ୍ଷମତା କମିଯାଏ ଏହା ଡିମେନ୍ସିଆର ସବୁଠାରୁ ସାଧାରଣ କାରଣ ଏହା କେବଳ ବୟସ ବଢ଼ିଲେ ଭୁଲିଯିବା ନୁହେଁ ରୋଗ ବଢିବା ସହିତ ବ୍ୟକ୍ତିର ଭାଷା ଦିଗ ଚିହ୍ନିବା ବ୍ୟବହାର ଓ ଦୈନନ୍ଦିନ ସ୍ୱାଧୀନତା ମଧ୍ୟ ପ୍ରଭାବିତ ହୋଇପାରେ
2: ଆଲେ ଆଲେ ବାବୁ ଏ ରୋଗ ଯାହାକେ ହେଲା ଅଛେ ବୋଲେ ତାକେ ପ୍ରଥମ ଲକ୍ଷଣ କାଇ କାଇଟା ମନେ ଦିଶୁଛି ବାବୁ
3: ସାଧାରଣତଃ ଆଲଜେମର ରୋଗ ହେଲେ ସାମ୍ପ୍ରତିକ କଥା ବାରମ୍ବାର ଭୁଲିଯିବା ସମାନ ପ୍ରଶ୍ନ ବାରମ୍ବାର ପଚାରିବା ଜିନିଷ କେଉଁଠି ରଖିଛନ୍ତି ମନେ ନ ରଖିପାରିବା ପରିଚିତର କାମ କରିବାର ପରିଚିତ କାମ କରିବାର ଅସୁବିଧା ହେବା ସମୟ ଓ ସ୍ଥାନ ସମ୍ପର୍କରେ ଦ୍ୱନ୍ଦ୍ୱ ଆସିବା ପରିଚିତ ଶବ୍ଦ ଖୋଜିବାରେ ଅସୁବିଧା ହେବା କୌଣସି ଯୋଜନା କରିବା ବା ନିଷ୍ପତ୍ତି ନେବାର ସମସ୍ୟା ଖୋଜିବା ମନୋଭାବ ଓ ବ୍ୟବହାର ପରିବର୍ତ୍ତନ ବିଶେଷ କରି ସାମାଜିକ କାର୍ଯ୍ୟକଳାପରୁ ଧୀରେ ଧୀରେ ଦୂରେଇ ଯିବ ଏହା ସାଧାରଣତଃ ଆଲଜିମସ୍ ଯୋଗର ପ୍ରଧାନ ଲକ୍ଷଣ ଥାଏ
2: ଆଲେ ବାବୁ ଏବେ ଗୋଟେ କଥା ବୁଝେଇ ଦିଅ ବାବୁ ଆମେ ଗୋଟେ କହିଲୁନି କି ପାଗଲ ବୋଲି କହିଲୁନି ଏ ଆଲଜେମାର ରୋଗ ଆରି ପାଗଲ ଯୋ କହିଲୁନି ଏଟା ଦୁଇଟା ଭିନ୍ନ ଜିନିଷ କି ଦୁଇଟା ଗୋଟେ ଜିନିଷ ବାବୁ
3: ନାଇଁ ନାଇଁ ନାଇଁ ଆଲଜିମର ଡିଜିଜ ଟା ଏକ ମାନେ ସ୍ମୃତି ଶକ୍ତି ବା ବୟସ ବଢିଲେ ମଣିଷର କିଛି କ୍ଷମତାର ହ୍ରାସ ବା କଗ୍ନିଟିଭ ଇମ୍ପାୟାରମେଣ୍ଟ ହୁଏ ଏହା ସହିତ ପାଗଲ ସହିତ ସମ୍ପର୍କ ନାହିଁ ଏହା ବୟସ ବଢିଲେ ମଣିଷର ସ୍ମୃତି ଶକ୍ତି ଭାଷା ଚିନ୍ତା ଓ ନିଷ୍ପତ୍ତି ଦିଗ ଚିହ୍ନିବା ଦୈନନ୍ଦିନ କାର୍ଯ୍ୟ ବ୍ୟବହାର କିଛି ପରିବର୍ତ୍ତନ ହୋଇଥାଏ ଏହା କେବଳ ଆଲଜିମର ରୋଗ ରହିଥାଏ କିନ୍ତୁ ଆଲଜିମର ଡିଜିଜ ଗୋଟେ ନଟେ ସାଇକେଟ୍ରିକ ମାନେ ନଟେ ପୁରା ପାଗଳ ଡିଜିଜ ଏଥିରେ ଆଲଜିମର ସାଧାରଣତଃ କଗ୍ନିଟିଭ ଓ ଫଙ୍କସନାଲ ଡିଜର୍ଡର ହୋଇଥାଏ ଏହା କେବଳ ମେମୋରି ଡିଜର୍ଡର ନୁହଁ ବୋଥ୍ କଗ୍ନିଟିଭ ଇମ୍ପାୟାରମେଣ୍ଟ ଫଙ୍କସନାଲ ଇମ୍ପାୟାରମେଣ୍ଟ ହୋଇଥାଏ
2: ଆଲେ ବାବୁ ଏବେ ବୁଝାଇ ଦିଅ ବାବୁ ଆମେ ତିନ ରକମର ଲୋକ ରହିଲୁନି ବାବୁ ଗୋଟେ ହେଲା ସାନ ସାନ ପିଲାମାନେ ରହିଲୁନି ଆରି ଗୋଟେ ହେଲାନି ଭେଣ୍ଡିଆ ପିଲାମାନେ ରହିଲୁନି ଆରି ଗୋଟେ ହେଲା ଆମର ଡକରା ଡକରି ମାନେ ରହିଲୁନି ବୁଢା ବୁଢ଼ୀ ଲୋକ ମାନେ କାହାକେ ଏ ରୋଗ ଜବର ହେଲାନି ବାବୁ
3: ଆଲଜେମର ସାଧାରଣତଃ ବୟସ ବଢିବା ସହିତ ବିଶେଷ କରି 60-65 ବର୍ଷ ଲୋକଙ୍କୁ ପ୍ରାୟ ହେଇଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ବୟସ ବଢିଲେ ସମସ୍ତଙ୍କୁ ଆଲଜେମର ହେବ କେତେକ ବିଶେଷ କ୍ଷେତ୍ରରେ 65 ବର୍ଷ ପୂର୍ବରୁ ମଧ୍ୟ ମାନେ ଆର୍ଲି ଅନସେଟ୍ ଆଲଜିମର ଡିଜିଜ ହୋଇପାରେ ବିଶେଷ କରି ଯୁବ ବୟସରେ ଲଗାତାର ବା ପ୍ରଗତିଶୀଳ ସ୍ମୃତି ବା କିଛି ସମସ୍ୟା ଥିଲେ ଏହାକୁ ଅବହେଳା କରିବା ଉଚିତ ଏହା ବି ଆର୍ଲି ଅନସେଟ୍ ଡିମେନ୍ସିଆ ବି ହୋଇପାରେ ଯଦି ଛୋଟ ପିଲାଙ୍କ ବା 30-40 ବର୍ଷ ପିଲାଙ୍କୁ ମଧ୍ୟ ନ୍ୟୁରୋ ଡିଜେନେରେଟିଭ ବା କଗ୍ନିଟିଭ ଇମ୍ପାୟାରମେଣ୍ଟ ହୋଇପାରେ ଏହା ମଧ୍ୟ ଛୋଟ ପିଲାଙ୍କୁ ଆକ୍ରାନ୍ତ କରିପାରେ ଆଲଜିମର
2: ଆଲେ ବାବୁ ଏ ରୋଗ କାକେ ଆରମ୍ଭ ହେଲାନି ବୋଲେ ବାବୁ ଏବେ ଯେନ୍ତାର ଆମକେ ଆଖି କାକେ ନ ଦିଶିଲାନି ବୋଲେ ଆମେ ଆଖି ଡାକ୍ତର ପାଖ ଗାଲୁନି ଏବେ କାକେ ଗୋଟେ କାଇ ରୋଗ ହେଲା ବୋଲେ ସେ ରୋଗ ବିଶେଷଜ୍ଞ ବୋଲାଟା ଅଛତ କି
0: ଯାହାକେ ଏ ଆଲଜେମର ରୋଗ ହେଲା ଅଛେ ବାବୁ ସିଏ କୋନ ଡାକ୍ତର କେ ଯାଇକରି ଏ ରୋଗ ଦେଖାଇବାକେ ପଡୁଛି
3: ଆଲଜେମର ବା ଭୁଲାପଣା ରୋଗଟା ସାଧାରଣତଃ ଆମର ମାନସିକ ରୋଗ ବିଶେଷଜ୍ଞ ମାନେ ଦେଖିଥାନ୍ତି ମାନସିକ ରୋଗ ବା ନ୍ୟୁରୋଲୋଜିଷ୍ଟ ମାନେ ଦେଖିଥାନ୍ତି ଆଲଜେମର ନିର୍ଣ୍ଣୟ ପାଇଁ କେବଳ ଗୋଟେ ବ୍ଲଡ ଟେଷ୍ଟ ଉପରେ ନିର୍ଭର କରାଯାଏନି ଡାକ୍ତର ରୋଗୀ ବା ପରିବାରର ହିଷ୍ଟ୍ରି ନେବାକୁ ପଡେ ତାର କଗ୍ନିଟିଭ ଆସେସମେଣ୍ଟ କରିବାକୁ ପଡେ ଆବଶ୍ୟକତା ହେଲେ ତାର ବ୍ଲଡ ଟେଷ୍ଟ ବା ବ୍ରେନ୍ ସ୍କାନ୍ କିଛି ଅନ୍ୟ ପରୀକ୍ଷା ଗୁଡ଼ିକୁ କରିବାକୁ ପଡିଥାଏ ଯେତେବେଳେ ମଣିଷ ଭୁଲିବା କ୍ରମେ ବଢୁଛି ବା ଦୈନନ୍ଦିନ କ୍ରମେ ପ୍ରଭାବିତ ହେଉଛି ବା ବ୍ୟକ୍ତିର ବ୍ୟବହାର ବା ବ୍ୟକ୍ତିତ୍ୱ ବଦଳୁଛି ବା ରାସ୍ତା ଭୁଲିବ ସେତେବେଳେ ସାଧାରଣତଃ ଡାକ୍ତର ଗୋଟେ ମାନସିକ ରୋଗ ବିଶେଷଜ୍ଞ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ପରାମର୍ଶ ନେବା ଉଚିତ
2: ହେଲେ ବାବୁ ଏବେ ଗୋଟେ କଥା କହିଦେଲିନି ବାବୁ ଆମେ ଯେନ୍ ରହିଲୁନି ଆମେ କୋରାପୁଟ ଜିଲ୍ଲା ଭିତରେ ରହିଲୁନି ବୋଲେ ଆମର ମାଲକାନଗିରି ଜିଲ୍ଲା ରହିଲା ନବରଙ୍ଗପୁର ଜିଲ୍ଲା ମିଶା ରହିଲା ଏବେ ଯେନ୍ ତମେ କହିଲା କି ମାନସିକ ରୋଗ ବିଶେଷଜ୍ଞ ବୋଲେ ଆମର ଜିଲ୍ଲା ଭିତରେ ଏ ଡକ୍ଟର

0: ଦେଖବାକେ ନ ମିଳିଲାନି ହେଲେ ଆମର ଏଟର ଲଗ ମନକେ ଆରମ୍ଭ ହେଲାନି ବୋଲେ ସେମାନେ କେନ୍ତା କରି ପେସେଣ୍ଟ ମନକେ ଜାଗ୍ରତ କରବାର ଅଛେ ଆରି କେତେ ଜଲ୍ଦି ନେବାର ଅଛେ ଏ ଡକ୍ଟର ପାଖେ।
1: ଆଲଜେମର ଧର ଲୋକଟାକୁ ହଉଛି ସେ ସାଧାରଣତଃ ତାଙ୍କ କଗ୍ନେଟିଭ ସିମ୍ପଟମ କୁ ଇମ୍ପାୟାରମେଣ୍ଟ ହେଇଯାଏ ମାନେ ଦୈନନ୍ଦିନ ତାଙ୍କ ଯୋଉ କାମ ଯୋଉ କରନ୍ତି ବା କ୍ୱାଲିଟି ଅଫ ଲାଇଫ ଟାକୁ ରକ୍ଷା କରିବାକୁ ତ ସମ୍ଭବପର ହେଇନଥାଏ। ସେଥିପାଇଁ ଏଇଥିରେ କେମିତି ତାଙ୍କର କିଛି ଭୁଲି ଯାଉଛନ୍ତି ବା କିଛି କୋଉ ଭାଷାର ପରିବର୍ତ୍ତନ ହେଉଛି ବା ବାରମ୍ବାର ତାଙ୍କର ବ୍ୟବହାର ପରିବର୍ତ୍ତନ ହେଉଛି ସାଙ୍ଗେ ସାଙ୍ଗେ ପାଖରେ ଯିଏ ଯୋଉମାନେ ଅଛନ୍ତି ମାନସିକ ରୋଗ ଡକ୍ଟର କି ମାନେ ସ୍ନାୟୁ ଓ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖେଇକି ତାଙ୍କଠୁ ପରାମର୍ଶ ନେବା ଉଚିତ।
0: ଆଲେ ଆଲେ ବାବୁ, ଏବେ ଖଣ୍ଡେ ବୁଝାଇ ଦେବ ଆମର ଜିଲ୍ଲା ଭିତରେ ତ କାହାକେ ମିଶା କାଇ ରୋଗ ହେଲାନି ବୋଲେ ଆମେ ପ୍ରଥମ ଏଇଟା କଲୁନି, ଆମେ କାଇ ହେଲେ ଗୋଟେ ଡିସାରି ଲଗେଇକି ଗୁନିଆ ଲଗେ ମିଶା ଯାଇ କରି ଦେଶୀ ଔଷଧ ମିଶା ଦେଲୁନି। ମାତ୍ର ଇଏ ଯେନ୍ ରୋଗ ଅଛେ ଏଟା ଦେଶୀ ଔଷଧ ଲଗେ ସେ ମନର ଲଗେ ନେଲେ ମିଶା ଭଲ ହେସି କି ରୋଗ?
1: ନାଇଁ ନାଇଁ ନାଇଁ ସାଧାରଣତଃ ଆଲଜାମାର ରୋଗ ହେଲେ ଏହା ସାଧାରଣତଃ ଆମର କଗ୍ନିଟିଭ ଇମ୍ପାୟାରମେଣ୍ଟ ଏହା କୌଣସି ଗୁଣିଆ ପାଥିଲ କି ବାପା ପାଖକୁ ନେଲେ ଏହା ଠିକ ହୋଇପାରିବ ନାହିଁ। ଏହା ପାଇଁ ନିଶ୍ଚିତ ସଚେତନତା ଦରକାର। ଏଇ ଯୋଉ ଡିମେନ୍ସିଆ ହଉଛି ମସ୍ତିଷ୍କର ଗୋଟେ ଗୋଟେ ନ୍ୟୁରୋ ଟ୍ରାନ୍ସମିଟର କମ ହେଇଯାଉଛି ସେଥିପାଇଁ ମଣିଷର ଏମିତି ବ୍ୟବହାରରେ ପରିବର୍ତ୍ତନ ଆସେ। ସେଥିପାଇଁ ସୁସ୍ଥ ଖାଦ୍ୟ ସହିତ ନିୟମିତ ଫିଜିକାଲ ଆକ୍ଟିଭିଟି ଧୂମପାନ ନ କରିବା ଡାଇବେଟିସ ରକ୍ତଚାପ ନିୟନ୍ତ୍ରଣ ରଖିବା ବିଶେଷ କରି ସାମାଜିକ ମାନସିକ ପାଇଁ ସମ୍ପୂର୍ଣ୍ଣ ମାନେ ଆକ୍ଟିଭ ରହିବା ହିଁ ଗୁରୁତ୍ୱପୂର୍ଣ୍ଣ। ଆଉ ଆଲଜାଇମର ମାନେ ଆମେ ତ କହିପାରିବାନି ପୁରା ଠିକ ହେବ କିନ୍ତୁ ଆମକୁ କଣ୍ଟ୍ରୋଲ କରିପାରିବା ନିହାତି ସଚେତନ ସୃଷ୍ଟି ହେଲେ ଆମକୁ ନିହାତି କଣ୍ଟ୍ରୋଲ କରାଯାଇପାରେ।
0: ହେଲେ ବାବୁ, ଏ ରୋଗ ଭିତରେ ଜନ ଅସ୍ପତର ମନ ଲାଗଛି ବାବୁ, ଆମର ସରକାରୀ ଆସ୍ପତ୍ରି ଲଗେ ଏ ଅସ୍ପତର ମିଳିଲାନି କି ବାବୁ?
1: ହଁ ହଁ ହଁ ଯେହେତୁ ଆଲଜାଇମର ଆମ ଭାରତ ସରକାରଙ୍କର ଡିମେନ୍ସିଆକୁ ଗୋଟେ ଡିଜାବିଲିଟି ସାର୍ଟିଫିକେଟ ଭାବରେ ଯୋଉ ଲୋକ ସାଧାରଣତଃ ଆଲଜାଇମରକୁ ପୁରା ଟୋଟାଲି କ୍ୟୁରେବୁଲ ନୁହଁ ସେଥିପାଇଁ ଯୋଉ ଲୋକ ଆଲଜାଇମର ପୁରା ଆକ୍ରାନ୍ତ ହେଇଯାଉଛନ୍ତି ତାଙ୍କୁ ଭାରତ ସରକାରଙ୍କ ତରଫରୁ ଗୋଟେ UDID ଡିଜାବିଲିଟି ସାର୍ଟିଫିକେଟ ମିଳୁଛି ଫଳରେ ତାକୁ କିଛି ଗୋଟେ ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ତାକୁ ଗଭର୍ଣ୍ଣମେଣ୍ଟ ତାକୁ ଦିଆଯାଉଛି ଏବଂ ଏକୁ ତାର ପ୍ରପର କେୟାର କରାଯାଏ ପ୍ରପର ଟ୍ରିଟମେଣ୍ଟ କରାଯାଏ ଏ କିଛି ମାତ୍ରାରେ ଇମ୍ପ୍ରୁଭମେଣ୍ଟ ହେଇପାରିବ ଟୋଟାଲି ଆଲଜିମର ଡିଜିଜଟା ପୁରା କ୍ୟୁରେବୁଲ ହେଇପାରିବ ନାହିଁ। ଆମ ଶ୍ରୋତମାନେ ଆମେ ଯେଉଁମାନେ ଶ୍ରୋତମାନେ ଶୁଣୁଛନ୍ତି ଆମେ ତାଙ୍କୁ ଗୋଟେ କଥା କହିବାକୁ କହିବୁ ଭୁଲିଯିବା ବୟସରେ ଏକ ସାଧାରଣ ଅଂଶ ପରେ ଆମେ ଭୁଲିଯାଉ କିନ୍ତୁ ଯେତେବେଳେ ଆମର ବ୍ୟବହାରିକ ପରିବର୍ତ୍ତନ ବା ସାମାଜିକ ଜୀବନ ପାରିବାରିକ ଜୀବନ ବ୍ୟତିବ୍ୟସ୍ତ ହେଉଛି ବା ଶୁକ୍ତି ଶକ୍ତି ହରାଇକି ଆମେ ଡେଲି ଲାଇଫ ଇମ୍ପାୟାରମେଣ୍ଟ ହଉଛି ସେତେବେଳେ ଆମେ ଡକ୍ଟରକୁ ନିହାତି ଦେଖେଇବାର ଉଚିତ। ସବୁ ଜିଲ୍ଲା ହସ୍ପିଟାଲରେ ଗଭର୍ଣ୍ଣମେଣ୍ଟ ତରଫରୁ ମାଗଣାରେ ଦିଆଯାଉଛି।
0: ଆଲେ ଆଲେ, ସରକାର ତ ନିମାନ ନିମାନ ଯୋଜନା ମାନ ବନାଇ ଦେଲା ଯେ ରୋଗର କାଜେ ମିଶା ଅସ୍ପତର ମିଶା ଦେଲାନି ବାବୁ। ଏବେ ଆରି ଗୋଟେ କଥା ବୁଝାଇ ଦେ ବାବୁ, ଇଏ ରୋଗ ଯାର ପରିବାର ଭିତରେ ଯାକେ ହେଲା ଅଛେ ବୋଲେ ଆମେ ମିଶା ସମାଜ ଭିତରେ ରହିଲୁନି, ସେ ରୋଗୀର ପ୍ରତି ଆମେ ତାକେ କେନ୍ତାର ବ୍ୟବହାର କରବାର? ଗୋଟେ ରୋଗୀକେ ଭଲ କରବାର କାଜେ ଆମର ସମାଜ ଭିତରେ ଆରି ପରିବାର ଲୋକ ମନକର କାଇ କାଇ ଦାୟିତ୍ୱ ଅଛେ ବାବୁ, ଖଣ୍ଡେ ବୁଝାଇ ଦିଅ।
1: ଏଇ ରୋଗ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗୀଙ୍କୁ ଭଲ ପାଇବା ବା ସମ୍ମାନ ଓ ଧୈର୍ଯ୍ୟ ଦେବା ଦରକାର। ରୋଗୀଙ୍କୁ ଅକ୍ଷମ ବୋଲି ଅଲଗା କରିଦେବା ପରିବର୍ତ୍ତେ ତାଙ୍କ କ୍ଷମତା ଅନୁସାରେ ଘରର ସାଧାରଣ କାର୍ଯ୍ୟ ଓ ସାମାଜିକ ସମ୍ପର୍କରେ ସାମିଲ କରିବା ଉଚିତ। ରୋଗୀଙ୍କ ରୋଗ ବଦଳିପାରେ କିନ୍ତୁ ତାଙ୍କର ମର୍ଯ୍ୟାଦା ଓ ମାନବିକତା ବଦଳେ ନାହିଁ ସେଥିପାଇଁ ପରିବାର ଲୋକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
0: ହେଲେ ବାବୁ, ସେପ୍ଟେମ୍ବର ମାସର 21 ତାରିଖ ଦିନକେ ଆମର ସରକାର ଆମର ଦେଶ ଭିତରେ ଏଟାକେ ଆଲଜାଇମର ଡେ ବୋଲି କରି ପାଳନ କଲେନି, ଏ ଦିନକେ କାଇ କାଜେ ପାଳନ କରଲେନି ବାବୁ? ଏ ଆଜିର ଦିନର କାଇ ବିଶେଷ ଗୋଟେ ଭୂମିକା ଅଛି ବାବୁ?
1: ସାଧାରଣତଃ ଆମେ ଆଲଜାଇମର ଯୋଉ ଡେ ପାଳନ କରୁଛେ ସେପ୍ଟେମ୍ବର 21 ତାରିଖକୁ ମାନେ ଆମେ ଲୋକମାନଙ୍କର ସଚେତନତା ସୃଷ୍ଟି କରିବା ପାଇଁ ଡକ୍ଟର ବା ରୋଗୀମାନଙ୍କୁ ନିକଟତର ହେବା ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ଗୁଡ଼ାଏ କାର୍ଯ୍ୟକ୍ରମ ହେଇଯାଉଛି ସେଥିପାଇଁ ଲୋକଙ୍କ ଭିତରେ ଗୋଟେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ସରକାରଙ୍କ ତରଫରୁ ବା ଆଉ ଡକ୍ଟର ମାନଙ୍କ ବୁଦ୍ଧିଜୀବୀଙ୍କ ପାଇଁ ଏଇ ଏଇ ସେପ୍ଟେମ୍ବର 21 ତାରିଖକୁ ମାନେ ବିଶ୍ୱ ଆଲଜାଇମର ଡେ ଭାବେ ପାଳନ କରାଯାଉଛି।
0: ଆଲେ ବାବୁ, ତମକେ ଜବର ଜବର ଧନ୍ୟବାଦ ବାବୁ, ଆମକେ ତମର ମୂଲ୍ୟବାନ ସମୟ ଦେଇକରି ଆମର ସାଙ୍ଗେ କଥା ହେଲାସ, ଆମର ଶ୍ରୋତା ଭାଇ ଭଉଣୀ ମନକେ କେତେ କେତେ କଥା ମନ ବୁଝାଇ ଦେଲାସ, ଆମର ଶ୍ରୋତା ଭାଇ ଭଉଣୀ ମନ ମିଶା ତମର ତାନୁ ଜବର ଜିନିଷ ବୁଝିରେ ଭାଇ, ତମକେ ଜବର ଜବର ଧନ୍ୟବାଦ। ଆରି ଗୋଟ ଦିନ ଆରି ଗୋଟ ବିଷୟ ଲଗେ ତମର ସାଙ୍ଗେ କଥା ହେଉତୁନ, ଏବର ଲାଗି ରହିଲୁନି ବାବୁ, ଜୁହାର ଲାଗ।
1: ଜୁହାର ଜୁହାର ଜୁହାର ଧନ୍ୟବାଦ।
2: ବଢିଆ ଖାତା ଆରି ଏମିତି ସେ ଉପଚାର ମନେ ଖୋଲେ ସରି ତାକେ ନିମାନ କରି ହେଇଛି ଆରି
0: ବେମାର ଖାଇ କରି ମିଶା ସେ ରୋଗ ହେଲେ ମିଶା ଗୋଟେ ଭଲ ଜୀବନ ବଞ୍ଚିଛି
2: ହେଲେ ହାଇ ମନକେ ଗୋଟେ ଗୀତ ଶୁଣାଇ ଦେଉ
0: ବାଜାଇ ଦେଲିନି ଶୁଣି ଦେ ସାର।

0: ନାଇଁ ଘରେ ମିଶା ବସିକିରି ମୋବାଇଲ ରେ ବାନ୍ଧିଲେ ହେଇଛି କମ୍ପ୍ୟୁଟର ରେ ବସିକିରି ମିଶା ନାଇଁ ବାଧ୍ୟ ସରକାର କେ ଟ୍ୟାକ୍ସ ଦେବାର ଅଛି କାଇଁ ଶିଶୁ ବାନ୍ଧିଲେ ତ ଆମର ହକ ପାଇଛି ଆଉ ସରକାର କେ ଡାବୁ ନା ବାନ୍ଧିଲେ କେନ୍ତା ହେଇଛି ପାଟା ହେଇଗଲା ବୋଲେ ଆମେ ଯାଇକିରି ବର୍ଷକ ବର୍ଷକ ଡାବୁ ବାନ୍ଧି ଦେବାର ଅଛି ଆଜିକାଲି ତ ସରକାର ପୁରା ନିୟମ ହାଲକା ନିୟମ କରିଦେଲା ଅଛି କାଇଁ ଘରେ ବସି ଆହୁରି କେତେ ଦିନ ଗଲେ ଘରେ ବସିକିରି ମିଶା ରେଜିଷ୍ଟ ହେଇଯାଇଛି ଏବେ ଯେଉଁଟା କରିଲା ଅଛି ଠିକ କରିଲା ଅଛି ଲୋକମାନେ ମିଶା ବେଶୀ ଧ୍ୟାନ ତ ପଡ଼ିବା କେ ନା ପଡ଼ିଛି ଅଛି ଘରେ ବସିକିରି କାମ ହେଇଯାଇଛି ଅଛି
1: ଆଲେ ବାବୁ ତମେ ୟୋକିଲ ପାଇଟି କରି କରି ତାର ଦାରି କାଇ କାମ କଲାସନି କି
0: ଆରେ କାଇଟା ନାଇଁ ନିନି ଏମିତି ଏକା
1: ଆଉ ଓକିଲ କାମ କା
0: ଓକିଲ କାମ ଏକା ଦାଦିଟା ଅଛେ ତ ଖଣ୍ଡେ ଦାଦିଟା କେ ଧରିକିରି ଟିକେ ଚାଷବାସ ଟିକେ କରିବି ଚିଆରି
1: ଚାଷବାସ ନିଜେ କଲାସନି କି ବହି ବୁରିଆ ଖାତା ହେଲେ ଚାଷ କଲାସନି ଯେ ଆଉ ଆପଣ ଖାଜେ କି ନାଇଁ ବିକବାର ଖାଜେ
0: ବିକବା ଖାଜେ ନି ଆରେ
1: ବିକବା ଖାଜେ ବୋଲେ ଖାଇ ଖାଇ ସବୁ ଚାଷ କଲାସନି
0: ଏବେ ମକା ଲଗେଇଲିଛି ଆରେ କଟକି ପୋଟଳ ଟିକେ ଲଗାଇଲିଛି ବାଙ୍ଗା ଟିକେ ଲଗାଇଲିଛି ଆରେ ବୈତାଳୁ ଟିକେ ଲଗେଇଲିଛି ଏମିତି ଟିକେ ଟିକେ ଲଗାଇଲି ଅଛି ଆରେ ଟମାଟୋ
1: କେତେ ଏକର ଜମିରେ ଖୋଲାସନି ବାବୁ ତମେ
0: ଏଟା ଗୋଟେ 15 ଏକର ତାନେ କରିବିଛି
1: ବଢିଆ କଥା ବଢିଆ କଥା ଏଇ ବାଟେ ଓକିଲ କାମ କରି କରି ଆଇ ବାଟେ ତାସ କାମ ମିଶା
0: ତାସ କାମ ଟିକେ ଆଛେ ତ କରଦବା ଆରେ ଟେନସନ ନାହିଁ
1: ବଢିଆ କଥା ବଢିଆ କଥା ଏମିତି ସେ କାମ କରତେ ରୁହା
0: ଆଲେ ଆଲେ
1: ତମର ସାଙ୍ଗରେ କଥା ଜବର ସାରଦା ଲାଗିଲା ବାବୁ
2: ଶୁଣିଲୁସ୍ କି
3: ଶୁଣିଲି
2: ଇଏ ଓକିଲ ବାବୁ ସାଙ୍ଗରେ କଥା ହେଲି ପାଟା କିନ୍ତି କରବାକ ହେଇଛି
3: ନିମାନ
2: କରି ବୁଝାଇ ଦେଲା ଅଛି କି ନାଇଁ ହେଲେ ଏବର ତୋର ବଣ୍ଡକୁ କାତା ତ କରଲୁ ଗୀତ ମିଶା ଶୁଣିଲୁ ହେଲେ ଏବର ଜୁ ଖାଇ
3: ଜୁ ତେବେ ବୋଲି ମୁଇଁ ମିଶା
2: ଆଲେ ଜୁହାର ଲାଗ ବାଇ ମନିମନ
3: ଜୁହାର ଜୁହାର
2: ଗାଲୁନି।

ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ୍। ଉପସ୍ଥାପନା କଲେ ସନ୍ତୋଷୀ ଆଚାରୀ ଏବଂ ସୂର୍ଯ୍ୟନାରାୟଣ ସାହୁ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କାର୍ଯ୍ୟକ୍ରମ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ

ଚାରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଉ କିଛି ସୂଚନା। ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁହାସିନୀ ମୁଲଗାଓଁକର, କ୍ଷିତିପ୍ରକାଶ ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଉପେନ୍ଦ୍ର କୁମାର ମିଶ୍ର, ରମାରାଣୀ ବାରିକ, ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ରାମଚନ୍ଦ୍ର ବେହେରା। ସକାଳ 6:25ରେ ପ୍ରଚାର କରିବୁ ଶ୍ରୀ ରାମଚରିତ ମାନସ। ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳ 6:35ରେ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଣି ଶୁଣିବେ ସକାଳ 6:45ରେ। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ରମାବତୀ ଏବଂ ସାଥୀ। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 7:25ରେ। ଏଥିରେ ଗାଁ କାହାଣୀରେ ଶୁଣିବେ, ପରେ ଶୁଣିବେ କିଛି ବିଶେଷ ପ୍ରସଙ୍ଗ। ସକାଳ 8:30ରେ ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ଅନୁରାଧା ପାଣିଗ୍ରାହୀ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଇରା ମହାନ୍ତି, ଉଦିତ ନାରାୟଣ, ଶୈଳଭାମ ଏବଂ ଶକ୍ତି ମିଶ୍ର। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00ରେ। ସକାଳ 9:30ରେ ପ୍ରଚାର କରିବୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବର୍ଣ୍ଣମଲ୍ଲିକା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ। ମଧ୍ୟାହ୍ନ 12:50ରେ ଏବଂ ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ ଏବଂ ରାତି 10:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30ରେ। ପୂର୍ବାହ୍ନ 11:00ରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30ରେ। ଦିନ 12:50ରେ ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ନିତିନ ମୁକେଶ, ଏମ୍ଏସ୍ ଶୁଭଲକ୍ଷ୍ମୀ ଏବଂ ଜନ୍ତର ଆୟର। ଦିନ 1:20ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ବର୍ଷା ପଟ୍ଟନାୟକ ଏବଂ ନରସିଂହ ନାୟକଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଚୈତିଚାନ୍ଦ ଶୁଣିବେ ଅପରାହ୍ନ 5:30ରେ। ଶ୍ରୀମଦ୍ ଭାଗବତ ଭେଟିଦେବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଉଦୟ ଭାରତ କାର୍ଯ୍ୟକ୍ରମ, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ରାତି 8:10ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଏଥିରେ ଶୁଣିବେ ହାଟ ବଜାରରେ ସ୍ୱଚ୍ଛତା ସମ୍ପର୍କରେ। ପରେ ଶୁଣିବେ ଘରୋଇ ଆବର୍ଜନାର ସଠିକ୍ ପରିଚାଳନା ବିଷୟରେ କିଛି ଟିପ୍ସ। ଛାୟାପଥ କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

ଶୁଣୁଥିଲେ କଣ୍ଠଶିଳ୍ପୀ ଅର୍ମାନ ମଲ୍ଲିକଙ୍କ କଣ୍ଠରେ ଦେ ଦେ ପ୍ୟାର ଦେ କଥାଚିତ୍ରରୁ ଏହି ଗୀତଟି। ଗୀତିକାର ଥିଲେ କୁନାଲ ବର୍ମା, ସଙ୍ଗୀତରେ ସଜେଇଥିଲେ ଅମଲ ମଲ୍ଲିକ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁମ ମିଣ୍ଟୁ କଥାଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତ ରଚନା କରିଛନ୍ତି ମନୋଜ ମୁଣ୍ଡାସିର, ସଙ୍ଗୀତରେ ସଜେଇଛନ୍ତି ଅଙ୍କିତ ତିୱାରୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 203ତମ ଭାଗ।

ନରସିଂହଙ୍କ ଭୟଙ୍କର ରୂପ ଦର୍ଶନ କରି ଦେବତାମାନେ ପ୍ରକମ୍ପିତ ହେଲେ ଏବଂ ଅସୁରମାନେ ଦଶ ଦିଗରେ ଲୁଚିଗଲେ। ହିରଣ୍ୟକଶିପୁ ବିକଟ ଶବ୍ଦ କରି ନୃସିଂହଙ୍କ ଉପରେ ଗଦା ପ୍ରହାର କଲା। ହସ୍ତ ପ୍ରସାରି ନୃସିଂହ ତାକୁ ଧରନ୍ତେ ସେ ଖସିଯାଇ ଶୂନ୍ୟରେ ଉଡ଼ି ପୁଣି ଭୂମିରେ ସଂଗ୍ରାମ କଲା। ନୃସିଂହ ଉରୁ ଉପରେ ତାକୁ ଧରି ତାର ହୃଦୟକୁ ନଖରେ ବିଦୀର୍ଣ୍ଣ କରି ଅନ୍ତକୁ ମାଳ କଲେ। ଅନ୍ୟ ଅସୁରଗଣ ନୃସିଂହଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ। ଅସୁରବଳ ସଂହାର କରି ନୃସିଂହ ସଭାରେ ଅସୁର ଆସନରେ ବିଜେ କଲେ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 203ତମ ଭାଗ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଯୁବଶକ୍ତି କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଯୁବଶକ୍ତି କାର୍ଯ୍ୟକ୍ରମ।
1: ବାଉରିବନ୍ଧୁ ସ୍ୱାଇଁ
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, ସ୍ୱଚ୍ଛତା ହିଁ ସେବା, ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଦେଶବ୍ୟାପୀ ଜନ ଆନ୍ଦୋଳନ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଶ୍ରମଦାନ ପାଇଁ ଉତ୍ସାହିତ କରିବା। ଏହି ସ୍ୱଚ୍ଛତା ହିଁ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଆଖପାଖର ପରିବେଶକୁ ସ୍ୱଚ୍ଛ ରଖିବା, ନିଜେ ନିରୋଗ ରହିବା ପାଇଁ ସ୍ୱଚ୍ଛତାକୁ ଆପଣେଇବା। ଏହି ସ୍ୱଚ୍ଛତା ହିଁ ସେବା କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରି ନିଜ ପରିବେଶକୁ ସଫା ରଖିବା ଏହାର ମୂଳ ଲକ୍ଷ୍ୟ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା, ସର୍ବସାଧାରଣ ସ୍ଥାନ ଯେପରିକି ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଡାକ୍ତରଖାନା, ନଦୀକୂଳକୁ ପରିଷ୍କାର କରିବା ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା, ବିଶେଷ କରି ସ୍ୱଚ୍ଛତା ବଜାୟ ରଖିବାରେ ଯୁବପିଢ଼ି ଆଗେଇ ଆସିବା ଉଚିତ, ଏହାକୁ ଏକ ଆଦର୍ଶ ଭାବେ କାର୍ଯ୍ୟ କରିବା ଉଚିତ। ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟ ନୁହେଁ, ଏହା ଏକ ଦୈନନ୍ଦିନ ଅଭ୍ୟାସ। ନିଜ ଘର, ଗଳି ଓ ପରିବେଶକୁ ପରିଷ୍କାର ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଭାରତ ଭୂଷଣ ରଥ।
3: ଆଜିର ସମାଜ ଯୁବକ ମାନଙ୍କର ସମାଜ।

ତାର ତତ୍ତ୍ୱକୁ ସେମାନେ ସମଗ୍ର ଭାରତ ବର୍ଷରେ ଆଜି ପ୍ରଚାର ଏବଂ ପ୍ରସାର କରାଉଛନ୍ତି। ତେଣୁକରି ଆମେ ସମସ୍ତେ ସେଇ ସ୍ୱଚ୍ଛତା ଏବଂ ସେବା ଏଇ ଉଭୟକୁ ଗୋଟିଏ ଧାରାରେ ଯଦି ଆମେ ନେବା ତେବେ ଆମେ ବିକଶିତ ଭାରତକୁ ଦୃଷ୍ଟିଗୋଚର ହୋଇପାରିବା। ବିକଶିତ ଭାରତର ଲକ୍ଷ୍ୟ ହେଉଛି ଏକ ମହତ୍ ଲକ୍ଷ୍ୟ। କ'ଣ ସେ ବିକଶିତ ଭାରତ? ବିକଶିତ ଭାରତ କେବଳ ନୁହେଁ ଆମେ ଧନ ଜନରେ ସମୃଦ୍ଧ ହେବା, ବିକଶିତ ଭାରତ କେବଳ ନୁହେଁ ଆମେ ବିଜ୍ଞାନରେ ସମୃଦ୍ଧି ପାଇବା, ବିକଶିତ ଭାରତ କେବଳ ଏହା ନୁହେଁ ଆମେ ଟେକ୍ନୋଲୋଜିରେ ସମୃଦ୍ଧି ହେବା, କିନ୍ତୁ ବିକଶିତ ଭାରତର ଅନ୍ୟ ଏକ ଲକ୍ଷ୍ୟ ହେଉଛି ଆମେ ସ୍ୱଚ୍ଛ ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ପରିବେଶପୂର୍ଣ୍ଣ ଭାରତ ବର୍ଷକୁ ତିଆରି କରିବା। ସେଇଥିପାଇଁ ଭାରତ ବର୍ଷର ପ୍ରତ୍ୟେକଟି ଜନସାଧାରଣ ତାଙ୍କର ସଂକଳ୍ପିତ ହେବା ଦରକାର, ପ୍ରତିଜ୍ଞା ନେବା ଦରକାର ଯେ ଆମେ ଗୋଟେ ସ୍ୱଚ୍ଛ ଭାରତ ସୃଷ୍ଟି କରିବା, ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କରିବା, ଘରେ ଘରେ ଯେମିତି ସ୍ୱଚ୍ଛତା ରହିବ, ଗାଁ ଯେମିତି ସ୍ୱଚ୍ଛ ହୋଇ ରହିବ, ଗାଁ ଏବଂ ସହର କଲୋନୀ ଯେତେ ସବୁ ସାହି ବସ୍ତି ପଡ଼ା ଏ ସମସ୍ତ କ୍ଷେତ୍ର ଯଦି ସ୍ୱଚ୍ଛ ଏବଂ ସୁନ୍ଦର ରହିବ, କୌଣସିଠାରେ ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ, ଜଳ ସୁରକ୍ଷା ହେବ, ଜଳକୁ ଆମେ ପାଣିକୁ କେବେ ନଷ୍ଟ କରିବା ନାହିଁ, ବାୟୁକୁ ନଷ୍ଟ କରିବା ନାହିଁ, ଅତ୍ୟଧିକ ଯାନବାହନ ଚଳାଚଳ କରି ଅତ୍ୟଧିକ କଳକାରଖାନା ଚଳାଚଳ ଚଳାଇବା ଦ୍ୱାରା ଯେଉଁ ବାୟୁ ପ୍ରଦୂଷଣ ହେଉଛି ସେ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ନିଜେ ସେଥିପାଇଁ ସଚେତନ ହେବା ଦରକାର ଏବଂ ଜଳ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ସଚେତନ ହେବା ଦରକାର। ଆଜିକାଲି ଖାଦ୍ୟରେ ଯେଉଁଭଳି ଭାବରେ ଅପମିଶ୍ରିତ ଖାଦ୍ୟ ରହୁଛି ଏବଂ ବିଶେଷ କରି କୃଷି କ୍ଷେତ୍ରରେ, କୃଷିରେ ମଧ୍ୟ ଅପମିଶ୍ରଣ କରାଯାଉଛି, ବିଭିନ୍ନ ପ୍ରକାରର ସାର ପିଡ଼ିଆ ଅତ୍ୟଧିକ ଭାବରେ ପ୍ରୟୋଗ କରି ଆମେ କୃଷିକୁ ମଧ୍ୟ ନଷ୍ଟ କରିଛେ, ଏସବୁ ହେଉଛି ଗୋଟିଏ ଗୋଟିଏ ସ୍ୱଚ୍ଛତାର ବ୍ୟାଘାତ ସୃଷ୍ଟି କରୁଥିବା ତତ୍ତ୍ୱ। ତେଣୁ ପ୍ରତ୍ୟେକଟି କ୍ଷେତ୍ରରେ ସେ କୃଷି ହେଉ, ସେ ଘର ହେଉ, ସେ ଅଫିସ କାର୍ଯ୍ୟାଳୟ ହେଉ, ଅଥବା ଖାଦ୍ୟ ପଦାର୍ଥ ହେଉ, ଅଥବା ଯାନବାହନ ହେଉ, ଏ ସବୁଗୁଡ଼ିକୁ ଆମେ ଯଦି ନିୟନ୍ତ୍ରଣର ସହିତ ରଖିବା ତେବେ ଆମର ପରିବେଶ ସୁନ୍ଦର ହେଇପାରିବ। ତାପରେ ଯାଇ ଆମେ ଗୋଟିଏ ବିକଶିତ ଭାରତର ଲକ୍ଷ୍ୟ ରଖିବା। ଆମେ ଦେଖୁଛେ ଆମରି ଆଖି ଆଗରେ ଅନେକ ପ୍ରଳୟ ସୃଷ୍ଟି ହେଇଯାଉଛି, ଆମରି ଆଖି ଆଗରେ ଅନେକ ସ୍ଥାନରେ ବ୍ୟକ୍ତିମାନେ ଏଇ ପରିବେଶ ପ୍ରଦୂଷଣ ବା ପରିବେଶର ସନ୍ତୁଳନ ହରେଇଥିବା ହେତୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି, ଅନେକ ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଯାଉଛି, ଏସବୁ ହେଉଛି ପରିବେଶର ଯେଉଁ ଅସନ୍ତୁଳିତ ପରିବେଶ ତାର କାରଣ। ତେଣୁ ଆମେ ସମସ୍ତେ ନିଜର ଭାଗ୍ୟ, ନିଜର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ସ୍ୱଚ୍ଛତାକୁ ବ୍ରତ ଭାବରେ ଆମେ ଯଦି ନେବା ତେବେ ହିଁ ବିଶେଷ ଭାବରେ ଆମ ଦେଶ ଆଗେଇ ପାରିବ ଏବଂ ଏ ଗୁରୁ ଦାୟିତ୍ୱ ଯୁବପିଢ଼ିଙ୍କ ହାତରେ ରହିଛି। ତେଣୁ ଯୁବପିଢ଼ିଙ୍କର ଆଦର୍ଶ ତାହା ହେଉ, ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିର ପ୍ରମୁଖ ଆଦର୍ଶ।

0: ଶୁଣୁଥିଲେ ଆଲୋଚନା ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଭାରତଭୂଷଣ ରଥ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 2,45,000ରୁ ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ବି ସିଟ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8ଟି ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ 9ଟି କାର୍ଯ୍ୟଦିବସ ରହିବ। 26 ଓ 27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍କତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଅଧିବେଶନରେ 6ଟି ବିଧେୟକ ଉପରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି

0: ଜାତୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ସୂଚନା ଦେଇଛନ୍ତି।
1: ଏଥିରେ ବିଶେଷ କରି ବିଧାନସଭାର ସୁପରିଚାଳନା କେମିତି ହେବ ଏବଂ 22-9 to 3-10 ପର୍ଯ୍ୟନ୍ତ କେମିତି ଏ ଯେଉଁ ବିଧାନସଭା ଚାଲିବ ତା ଉପରେ ବିଶେଷ ଭାବରେ ଆମର ଯେଉଁ ନର୍ମାଲ ଏଜେଣ୍ଡା ଥାଏ କି ଆମେ ଅଭିଚୋରି ତାପରେ କ୍ୱେଶ୍ଚିନ୍ ଆୱାର ତାପରେ ଜିରୋ ଆୱାର ତାପରେ ଆଡଜର୍ଣ୍ଣମେଣ୍ଟ ମୋସନ ଏବଂ ଲେଜିସ୍ଲେଟିଭ ବିଜନେସ ଏରା ହେଇଛି। ବାଚସ୍ପତିଙ୍କର ସେଇଟା ନିଜସ୍ୱ ତାଙ୍କର ପ୍ରାୟୋରିଟି ଭିତରେ ଅଛି, ତ ସେ ଯାହା ବିଚାର କରିବେ ସେ ଅନୁସାରେ ଆଲୋଚନା ହେବ। ଯାହା
0: ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମୋଟ ଭୋଟର ସଂଖ୍ୟା 3,16,32,754 ହୋଇଛି। ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା 1,61,30,319 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 1,54,99,661 ଓ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା 2,774 ହୋଇଛି। ଭୋଟର ତାଲିକାରେ 2,45,720 ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରେ ଏପର୍ଯ୍ୟନ୍ତ 44,777 ଜଣ ବାଦ୍ ପଡ଼ିଥିବା ସେ ସୂଚନା ଦେଇଛନ୍ତି। ଏହି ତାଲିକାର ନକଲ ସମସ୍ତ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ଅଭିଯୋଗଗୁଡ଼ିକର ଜିଲ୍ଲାପାଳ ପ୍ରଥମ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱିତୀୟ ଆପେଲେଟ୍ ଅଥରିଟି ଭାବେ ଶୁଣାଣି କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ଡାକ୍ତରୀ ବିଜ୍ଞାନ ପାଠ୍ୟକ୍ରମ ଜାତୀୟ ପରୀକ୍ଷଣ ପରିଷଦ ଏନ୍ବିଇଏମ୍ଏସ୍ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ମାନ୍ୟତା ପ୍ରଦାନ କରିଛି। 5 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗ ଡିପ୍ଲୋମା ପାଠ୍ୟକ୍ରମ ପାଇଁ 2 ଲେଖାଏଁ ଡିଏନ୍ବି ସିଟ୍ ଆବଶ୍ଚନ କରାଯାଇଛି। ସେଗୁଡ଼ିକ ହେଉଛି ଜଗତସିଂହପୁର, ଜୟପୁର, ଫୁଲବାଣୀ, ଢେଙ୍କାନାଳ ଓ ରାୟଗଡ଼ା। ସେହିପରି ପ୍ରସୂତି ଓ ସ୍ତ୍ରୀରୋଗ ବିଜ୍ଞାନ ଡିପ୍ଲୋମା ପାଠ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 2 ଏବଂ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 1 ଡିଏନ୍ବି ସିଟ୍ ବଣ୍ଟନ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆନେସ୍ଥେସିଓଲୋଜି ଓ ମେଡିସିନ୍ରେ ମୋଟ 4 ଡିଏନ୍ବି ସିଟ୍ ପରିଷଦ ଅନୁମୋଦନ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସରକାରୀ ଚିକିତ୍ସାଳୟଗୁଡ଼ିକୁ ଉଚ୍ଚମାନର ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପରିଷଦ ପକ୍ଷରୁ ଡିଏନ୍ବି ସିଟ୍ ପାଇଁ ମାନ୍ୟତା ପ୍ରଦାନ ଏକ ଉତ୍ସାହଜନକ ପଦକ୍ଷେପ ବୋଲି ଡକ୍ଟର ମହାଲିଙ୍ଗ ବର୍ଣ୍ଣନା କରିଛନ୍ତି। ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନାରେ ଘରଡିଅ ବଣ୍ଟନ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଅଟଳ ପେନ୍ସନ୍ ଯୋଜନା, ନୂତନ ରାସନକାର୍ଡ, ଧାନ ସଂଗ୍ରହ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ପ୍ରଗତି ନେଇ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବ। ଆସନ୍ତା ବୁଧବାର ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପୁରୀଠାରୁ ଆରମ୍ଭ କରି ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇବା ସହ ବୁଧବାର ଓ ଗୁରୁବାର ରାଜ୍ୟର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 25 ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ପ୍ରବଳ ବର୍ଷା ଦୃଷ୍ଟିରୁ ନଦୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଲୋକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟର 11 ଜିଲ୍ଲା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଅନୁମାନ କରାଯାଇଛି। ଉପକୂଳ ତଥା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇନ୍ଦ୍ରାବତୀ ଓ ତେଲିଙ୍ଗିରେ ଡ୍ୟାମ୍ରେ ଜଳସ୍ତର ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
2: ବାଲିମେଲା ଡ୍ୟାମ୍, କୋଲାବ ଡ୍ୟାମ୍ରେ ପାଣି ସ୍ତର ଏବେ ଏତେ ନାହିଁ, ତାହେଲେ ସେଠି ଆମର କିଛି ଚିନ୍ତା ନାହିଁ। କିନ୍ତୁ ଇନ୍ଦ୍ରାବତୀରେ 84% ଅଛି, ତ ତାଙ୍କୁ ଟିକେ କମ୍ କରିବା ପାଇଁ କୁହାଯାଇଛି। ସେହିଭଳି ଯୋଉ ଆମର ତେଲେଙ୍ଗିରି ଡ୍ୟାମ୍ ଅଛି, ସେଇଥିରେ ମଧ୍ୟ ଟିକେ କମ୍ କରିବା ପାଇଁ କୁହାଯାଇଛି। ଆଉ ସେମାନଙ୍କୁ କୁହାଯାଇଛି ତାଙ୍କ ଟେକ୍ନିକାଲ ଟିମ୍ ସାଙ୍ଗରେ ଆସେସମେଣ୍ଟ କରିବେ, ଆଉ ଯାହା ଯୋଉ ଜାଗାରେ ବି କମ୍ କରିବାକୁ ଅଛି ସେମାନେ କମ୍ କରିବେ, ଆଉ ବାକି ଜାଗାରେ ବି ପୁରା 100% ଆଲର୍ଟ ରହିବେ।

0: ଏହାର ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଆଠଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି। 110ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ 1000 ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ କରିଛନ୍ତି। ଗୋପାଳପୁର ସମୁଦ୍ରକୂଳ ପରିଦର୍ଶନ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ଆସନ୍ତାକାଲିଠାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଜି ବିଭିନ୍ନ ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାର ଖବର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 155ଟି ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଅନୁଷ୍ଠିତ ଶିବିରରେ 70ଟି ଅଭିଯୋଗର ଶୁଣାଣି ହେବା ସହ 15ଟିର ତତ୍କାଳ ସମାଧାନ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ 49ଟି ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲା ରିଆମଳ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 19ଟି ଅଭିଯୋଗର ଶୁଣାଣି ହେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ସମାଧାନ ସଂକ୍ରାନ୍ତ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଶୁଣାଣି ହୋଇଥିବା 87ଟି ଅଭିଯୋଗ ମଧ୍ୟରୁ 16ଟିର ତୁରନ୍ତ ସମାଧାନ ହୋଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା କୋକ୍ସରା ବ୍ଲକ କାର୍ଯ୍ୟାଳୟରେ ଏବଂ ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। 77ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୁଲିସ୍ ରେଞ୍ଜ ଓ ବାଟାଲିୟନ୍ର 360 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଉଦ୍ଘାଟନୀ ସମାରୋହରେ ପୁଲିସ୍ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଚୀନ୍ର ସାଂଘାଇଠାରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2026 ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। 27 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ 13 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସାଂଘାଇ ନ୍ୟାସନାଲ୍ ଏକ୍ଜିବିସନ୍ ଆଣ୍ଡ କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। 70ଟି ରାଷ୍ଟ୍ରର ପ୍ରାୟ 1400 ପ୍ରତିଯୋଗୀ 64ଟି ବର୍ଗରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 245,000 ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ବି ସିଟ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ନକ୍ସଲମୁକ୍ତ ଭାରତରେ ସରକାରଙ୍କ ଭୂମିକା। ଆଲେଖ୍ୟ ଚିରଞ୍ଜୀବୀଙ୍କର ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତରେ ନକ୍ସଲବାଦ ବିକାଶ ପାଇଁ ନୁହେଁ, ଏକ ବିଚାରଗତ ଲଢ଼େଇ ଥିଲା। ନକ୍ସଲବାଦ ଯୋଗୁଁ ମାଓ ଅଧ୍ୟୁଷିତ ଇଲାକାରେ ବର୍ଷ ବର୍ଷ ଧରି ବିକାଶ ମାଟି ମାଡ଼ି ପାରିନଥିଲା। ଆଦିବାସୀଙ୍କୁ ଅସ୍ତ୍ର କରି ବିକାଶ ଛଡ଼ାଇ ନେବା ଓ ପଛୁଆ ଅଞ୍ଚଳକୁ ଆହୁରି ପଛକୁ ଠେଲେଇ ଦେଇ ଗଢ଼ି ଉଠିଥିଲା ଲାଲଗଡ଼। 1967ରେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ନକ୍ସଲବାଡ଼ି ଗାଁରୁ ବଢ଼ିଥିବା ଆନ୍ଦୋଳନର ଭ୍ରୂଣ ପରବର୍ତ୍ତୀ ସମୟରେ ନକ୍ସଲ ରୂପ ନେଇଥିଲା। ସମୟକ୍ରମେ ପଶ୍ଚିମବଙ୍ଗ ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଯାଏଁ ବ୍ୟାପିଯାଇଥିଲା। ଏହି ବିଚାରଧାରାରେ ବଞ୍ଚୁଥିବା ବ୍ୟକ୍ତିମାନେ ଭଗବାନ ବିର୍ସା ମୁଣ୍ଡା, ଭଗତ ସିଂଙ୍କ ଭଳି ମହାପୁରୁଷଙ୍କ ଦ୍ୱାରା ଅନୁପ୍ରେରିତ ହେବା ବଦଳରେ ମାଓ ଚିନ୍ତାଧାରାକୁ ନିଜର ବିଚାର ଓ ବ୍ରତ ଭାବେ ଗ୍ରହଣ କରିନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସାମଗ୍ରିକ ଭାବେ ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ବଳ କରିଦେବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା। ଏହି ବିଚାରଧାରା ଦେଶର 70% ଭୂଭାଗକୁ କବଳିତ କରିନେଇଥିଲା। ଏଥିରେ 12 ରାଜ୍ୟ ପ୍ରଭାବିତ ହୋଇଥିଲେ। ଆଇନକୁ ନିଜ ହାତକୁ ନେଇ ମାଓବାଦୀମାନେ ରକ୍ତପାତ କରୁଥିଲେ। ମାଓ କାର୍ଯ୍ୟକଳାପ ଯୋଗୁଁ ପାଖାପାଖି 20,000 ପ୍ରାଣ ହରାଇଥିଲେ। କର୍ତ୍ତବ୍ୟରତ ଅବସ୍ଥାରେ 3500

0: ରୁ ଅଧିକ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ। 1970ରୁ 2004 ପର୍ଯ୍ୟନ୍ତ 4 ବର୍ଷକୁ ବାଦ ଦେଲେ ଅନ୍ୟ ସମୟରେ ଦେଶରେ ଶାସନଭାର କଂଗ୍ରେସ ହାତରେ ଥିଲା। ଏହି ସମୟ ମଧ୍ୟରେ ନକ୍ସଲବାଦ ଦେଶରେ କାୟା ବିସ୍ତାର କରିଥିଲା। 2004ରେ 2 ପ୍ରମୁଖ ସଶସ୍ତ୍ର ସଂଗଠନ ମିଶି ସିପିଆଇ ମାଓବାଦୀ ଗଠନ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସଶସ୍ତ୍ର ମାଓବାଦୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସ୍ୱୀକାର କରିଥିଲେ। ଏହି ସମୟରେ କଂଗ୍ରେସ ସରକାର ସମସ୍ୟାକୁ ସ୍ୱୀକାର କରିଥିଲେ ମଧ୍ୟ ମାଓ ବିଚାରଧାରାର ମୂଳ ଉପାଡ଼ି ଫିଙ୍ଗିବା କ୍ଷେତ୍ରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରିନଥିଲା। କିନ୍ତୁ 2014ରେ ଯେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ନକ୍ସଲବାଦ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ନିଅ ପଡ଼ିଥିଲା। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରାଗଲା। ଗୁଇନ୍ଦା ତଥ୍ୟକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେହି ଆଧାରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ। ସଶସ୍ତ ମାଓ କ୍ୟାଡରମାନଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ସହିତ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି, ଗୁଇନ୍ଦା ସଂସ୍ଥା ମଧ୍ୟରେ ମାଓବାଦୀଙ୍କୁ ପାଣ୍ଠି ଯୋଗାଣ, ସମସ୍ତ ବାହ୍ୟ ସହଯୋଗ ସମ୍ପର୍କିତ ନେଟ୍ୱର୍କ ଉପରେ ମଧ୍ୟ ଏକକାଳୀନ ଆକ୍ରମଣ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିଲା। 2024 ଅଗଷ୍ଟ 24ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ଏକ ଚୂଡ଼ାନ୍ତ ତାରିଖ ଦିଆଯାଇଥିଲା। 2026 ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ବଡ଼ ଘୋଷଣା କରାଯାଇଥିଲା। ମାଓ ଦମନ ଆରମ୍ଭ ପରେ ଦେଶର ଚିତ୍ର ବଦଳି ଯାଇଥିଲା। 2014ରେ ଦେଶରେ 126 ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲା, ଆଜି ଏହା 2 ସୀମିତ ରହିଛି। 2015ରେ 35 ଜିଲ୍ଲାକୁ ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା, ଆଜି ସେହି ସଂଖ୍ୟା 0 ପହଞ୍ଚିଛି। 350 ଥାନା ଅଞ୍ଚଳରେ ନକ୍ସଲ ସମ୍ପର୍କିତ ଘଟଣା ସାମ୍ନାକୁ ଆସୁଥିଲା, ଏବେ ତାହା ମାତ୍ର 7 ପହଞ୍ଚିଛି। 2014ରୁ 2026 ମାର୍ଚ୍ଚ ସୁଦ୍ଧା 706 ଜଣ ନକ୍ସଲ ନିହତ ହୋଇଛନ୍ତି, 2218 ଜଣଙ୍କୁ ଗିରଫ କରାଯାଇଛି, 4839 ଜଣ ଆତ୍ମସମର୍ପଣ କରିଛନ୍ତି। ଦଣ୍ଡକାରଣ୍ୟର 37 ଜଣିଆ ଷ୍ଟେଟ୍ କମିଟିକୁ ସମ୍ପୂର୍ଣ୍ଣ ଧୂଳିସାତ କରାଯାଇଛି। ନକ୍ସଲ ଦମନ କାର୍ଯ୍ୟକ୍ରମରେ ଡ୍ରୋନ୍ ବ୍ୟବହାର, ସାଟେଲାଇଟ୍ ଚିତ୍ର, ଉନ୍ନତ ଇମେଜିଂ ଟେକ୍ନୋଲୋଜି, କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଥିଲା। ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲଙ୍କ ପ୍ରକୃତ ବାସସ୍ଥାନ ଠାବ କରିବାରେ ଏହା ସଶସ୍ତ୍ର ବାହିନୀକୁ ସହଜ କରିଥିଲା। ଗୋଟିଏ ପଟେ ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ସମାନ୍ତରାଳ ଭାବେ ବିକାଶର ଧାରା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଥିଲା। 2014 ପରଠାରୁ ପ୍ରଭାବିତ ଅଞ୍ଚଳରେ 17,599 କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି, ଏଥିରୁ 12,000 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, 21,000 କୋଟି ଟଙ୍କା ସ୍ଥାପନ କରାଯାଇଛି, 6,000 କୋଟି ଟଙ୍କା ବ୍ୟୟରେ 5,000 ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି। ଶିକ୍ଷା କ୍ଷେତ୍ର କଥା ଯଦି ଦେଖାଯାଏ ତେବେ 269 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମଞ୍ଜୁର କରାଯାଇଛି, 47 ଆଇଟିଆଇ ଏବଂ 49 ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାଓ ଦମନ କ୍ଷେତ୍ରରେ ଭାରତ ସରକାରଙ୍କୁ ମିଳିଥିବା ଏ ପ୍ରକାର ବୃହତ୍ ସଫଳତା ପଛରେ କୋବ୍ରା ବାଟାଲିୟନ, ସିଆର୍ପିଏଫ୍, ଛତିଶଗଡ଼ ରାଜ୍ୟ ପୁଲିସ୍, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଯବାନ ଏବଂ ସ୍ଥାନୀୟ ଆଦିବାସୀଙ୍କ ବଡ଼ ଭାଗିଦାରୀ ରହିଛି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କିଛି ଖଟା କିଛି ମିଠା ଏହି କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ, ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।
2: ଧାଗିନି ଧାଗିନି ଧା ଧାଗିନି ଧା

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖାଙ୍କ କଣ୍ଠରେ ବଜରଙ୍ଗୀ କଥାଚିତ୍ରରୁ ଗୀତଟିଏ। ଗୀତିକାର ସୁବ୍ରତ ସ୍ୱାଇଁ ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ଚୁକ୍ତିନାମା ଦ୍ୱାରା ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର, କୃଷକ, ହସ୍ତଶିଳ୍ପ ଓ ବୟନଶିଳ୍ପ କାରିଗରମାନେ ଅଧିକ ଲାଭବାନ ହେବା ସହିତ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଅଧୀନରେ ନ୍ୟୁଜିଲାଣ୍ଡ ଏହି ମୁକ୍ତ ବାଣିଜ୍ୟ ରାଜିନାମା ଅନୁଯାୟୀ 2,00,000 କୋଟି ଟଙ୍କା ନିବେଶ କରିବ ବୋଲି ପ୍ରତିଶ୍ରତି ଦେଇଛି। ସେ କହିଛନ୍ତି ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଭାରତରୁ ରପ୍ତାନୀ ହେଉଥିବା ବସ୍ତ୍ର ଓ ବୟନଶିଳ୍ପ କ୍ଷେତ୍ର, ଚମଡ଼ା ଓ ଜୋତା, ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ଆଦି କ୍ଷେତ୍ରକୁ ନୂତନ

ଏହି ରାଜିନାମା ଦ୍ୱାରା ସେବା ପୁଞ୍ଜିନିବେଶ ଶିକ୍ଷାର୍ଥୀ ଓ ଯୁବବର୍ଗଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ବୃତ୍ତିଧାରୀ ଏବଂ ଛାତ୍ରଛାତ୍ରୀଙ୍କ ଲାଗି ନୂତନ ପଥ ଉନ୍ମୁକ୍ତ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଭାରତ କାନାଡ଼ା ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରିବା ଜନିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା ମାସ 5 ତାରିଖ ଦିନ ଏଥିଲାଗି ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଆସନ୍ତା 90 ଦିନ ଦ୍ୱିପକ୍ଷୀୟ ସମ୍ପର୍କ ଲାଗି ଏକ ନିର୍ଦ୍ଧାରକ ସମୟସୀମା ସାବ୍ୟସ୍ତ ହୋଇପାରେ। ଗତ ସପ୍ତାହରେ ଏଥିଲାଗି ସେ ତାଙ୍କର କାନାଡ଼ା ପ୍ରତିପକ୍ଷଙ୍କ ସହିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଏହି ଆଲୋଚନା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ନିଷ୍ପତ୍ତି ନେଇଥିବା ଶ୍ରୀ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଏହି ଦୃଷ୍ଟିକୋଣ କିଭଳି ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ କାର୍ଯ୍ୟରେ ପରିଣତ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ ରାଷ୍ଟ୍ରଗୁଡ଼ିକ ସୁଶାସନ କରିବା ସହିତ ଆର୍ଥିକ କାରବାର ସମ୍ପନ୍ନ କରିଥାନ୍ତି। ଏଥିସହିତ ଜନସାଧାରଣଙ୍କୁ ଉତ୍ତମ ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ। ଏହି ରୂପାନ୍ତରୀକରଣରେ ଭାରତ ଡିଜିଟାଲ ବ୍ୟବସ୍ଥାରେ ଏକ ବୃହତ୍ ବ୍ୟବହାରକାରୀ ଭାବେ ପରିଣତ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଭାରତ ତ୍ରିସ୍ତରୀୟ ଭାଗିଦାରୀ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି। ପ୍ରଥମଟି ଆଧାର, ଯାହାଦ୍ୱାରା ନାଗରିକଙ୍କର ପରିଚୟକୁ ଯାଞ୍ଚ କରାଯାଇପାରୁଛି। ସେହିଭଳି ୟୁପିଆଇ ମାଧ୍ୟମରେ ଯେକୌଣସି 2 ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଅବିଳମ୍ବେ ଅର୍ଥ ନେଣଦେଣ ହୋଇପାରୁଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଦେଶର ଡିଜିଟାଲ ସାଧାରଣ ଭିତ୍ତିଭୂମି ସଶକ୍ତ ହେବା ଦ୍ୱାରା ଯେକୌଣସି ନାଗରିକ ନିଜର ଆର୍ଥିକ କାରବାର ଜନିତ ଦସ୍ତାବିଜକୁ ଆବଶ୍ୟକ ଅନୁଯାୟୀ ଅନ୍ଲାଇନ୍ରେ ହସ୍ତାନ୍ତର କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇଠାରେ ଗତ 8 ତାରିଖ ଦିନ ଅନୁଷ୍ଠିତ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2026କୁ ଉଦ୍ଘାଟନ କରି ତାଙ୍କ ସରକାରଙ୍କ ଗତ 10 ବର୍ଷ ଶାସନ କାଳରେ ଏହି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏହାଦ୍ୱାରା ଭାରତର ଆର୍ଥିକ ବ୍ୟବସ୍ଥା ତଥା ଡିଜିଟାଲ ସାଧାରଣ ଭିତ୍ତିଭୂମିକୁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ପରିଣତ କରିବା ଦିଗରେ ସରକାର କେତେଦୂର ସଫଳ ହୋଇଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫେଣ୍ଟ ଆଜିଠାରୁ ଉତ୍ତରାଖଣ୍ଡର ପିଥୋରାଗଡ଼ଠାରେ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବାର୍ଷିକ ମିଳିତ ସାମରିକ ଅଭ୍ୟାସର ଏକ ଅଂଶ। ଏଥିରେ ଉଭୟ ଦେଶର ସେନା ପକ୍ଷରୁ 45 ଜଣ ଲେଖାଏଁ ସୈନିକ ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ବିଦ୍ରୋହୀ ବିପକ୍ଷ ଅପରେସନ୍ ସମେତ ଶତ୍ରୁକୁ ପ୍ରତିହତ କରିବା ଦିଗରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଦେଶ ନିଜ ମଧ୍ୟରେ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଥାନ୍ତି ବୋଲି ମନ୍ତ୍ରଣାଳୟ କହିଛି। ମହାନଦୀ ଜଳ ସମସ୍ୟା ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ସହିତ କେନ୍ଦ୍ରରେ ଏନ୍ଡିଏ ସରକାର ରହିଥିବା ଦୃଷ୍ଟିରୁ ଦୁଇ ରାଜ୍ୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଉ କୌଣସି ଦ୍ୱନ୍ଦ୍ୱ ଉପୁଜିବାର ଅବକାଶ ନାହିଁ ବୋଲି ଶ୍ରୀ ସାଏ କହିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୁପାରିଶ କ୍ରମେ ଏହି ପ୍ରସଙ୍ଗ 2018 ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। 2016 ଛତିଶଗଡ଼ ସରକାରଙ୍କ ଦ୍ୱାରା ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଅଭିଯୋଗ କରିଥିଲା। ଏହାଦ୍ୱାରା ଓଡ଼ିଶାକୁ ଜଳ ପ୍ରବାହ ହ୍ରାସ ପାଇବା ନେଇ ତତ୍କାଳୀନ ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଥିଲେ। ଇତିମଧ୍ୟରେ ଗତ ଜୁଲାଇ 30 ତାରିଖରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଲୋଚନା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିବା ଜଣାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ନୂଆଦିଲ୍ଲୀଠାରେ 9ମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି 5 ଦିନିଆ ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ ଓ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗ

0: ଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ ତିନି ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଆଠଟି ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ ନଅଟି କାର୍ଯ୍ୟଦିବସ ରହିବ। 26-27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ ଦୁଇ ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନରେ ଛଅଟି ବିଧେୟକ ଉପରେ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ଭ୍ରାତା ଶେଖ୍ ଅହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶେଖ୍ ଅହମ୍ମଦଙ୍କ ସମାଜ ପ୍ରତି ସେବା ମନୋଭାବ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ। ପ୍ରଧାନମନ୍ତ୍ରୀ ଏଥିଲାଗି ଦୁବାଇର ରାଜପରିବାର ଓ ଜନସାଧାରଣଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଭାରତ ତିନୋଟି ପଦକ ଆଜି ହାସଲ କରିଛି। ପୁରୁଷ 10 ମିଟର ଏୟାର ରାଇଫଲ୍ସ ବର୍ଗରେ ହିମାଂଶୁ ଧିଲନ୍ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଦ୍ରାଂଶ ପାଟିଲ୍ଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହି ବର୍ଗରେ ଭାରତ ଦଳଗତ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ଭାରତ ଏପର୍ଯ୍ୟନ୍ତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 4ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପଦକ ପାଇଥିବା ଖେଳାଳିମାନଙ୍କୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖରୁ ହେବ କାର୍ଯ୍ୟକାରୀ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡରେ ହେଲା ଆରମ୍ଭ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଆଜି 3ଟି ପଦକ ହାସଲ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବଲାଙ୍ଗୀରରେ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଛି। କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରିଥିବା ରାଲି ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ପୁଣି କଳାମଣ୍ଡଳ ପଡ଼ିଆରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ରାଲିର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ଶାରୀରିକ ଫିଟ୍ନେସ୍ ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା କହିଥିଲେ,
2: ବଲାଙ୍ଗୀରର ଯେତିକି ଯୁବ ପ୍ରତିଭା ଅଛନ୍ତି ତାଙ୍କୁ ନେଇକି ଗୋଟେ ସାଇକେଲ ରାଲିର ଆୟୋଜନ କରାହୋଇଥିଲା। ସାଇକେଲ ରାଲି ଏଥିପାଇଁ କରାଯାଇଥିଲା ଯେ ଆଗାମୀ ଯୁବପିଢ଼ିକୁ କେମିତି ସୁସ୍ଥ ସବଳ ଏବଂ ମାନସିକ ସ୍ତରରେ ବି ତାଙ୍କୁ କେମିତି ସୁସ୍ଥ ରଖିପାରିବା ତାହାରି ଉଦ୍ଦେଶ୍ୟରେ ଏଇ ଯୋଉ ଆୟୋଜନ ଗୋଟେ ସୁସ୍ଥ ଯୁବ ସମାଜ ଗଠନ ଉଦ୍ଦେଶ୍ୟରେ ବି ଏଇଟା ଗୋଟେ ଅଭିଯାନ। ତେଣୁ ଆଗାମୀ ଦିନରେ ଏଇ ଆମର ଭବିଷ୍ୟତ ଯୁବପିଢ଼ି ଆମ ଦେଶର ସୁରକ୍ଷା ତଥା ସବୁ କ୍ଷେତ୍ରରେ ଯେମିତି ଆଗଭର ହୋଇକି ସବୁ କ୍ଷେତ୍ରରେ ସେମାନେ ନିଜକୁ ନିୟୋଜିତ କରିପାରିବେ। ମୁଖ୍ୟତଃ ଯୋଉ ଖେଳ ମାଧ୍ୟମରେ ଯୋଉ ପ୍ରତିଭା ଗୁଡାକ ଆମର ଉଦୀୟମାନଙ୍କର ଆଗଭର ହୋଇଛନ୍ତି କିମ୍ବା ହେଉଛନ୍ତି ତାଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ ଚାକିରି ମାଧ୍ୟମରେ ତାଙ୍କୁ ନିୟୋଜିତ କରିପାରିବା।
1: ଏ ସମ୍ପର୍କରେ ଡିଏସ୍ଓ ପରାଶର ବାଗ କହିଥିଲେ,
3: ଆମର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ତ ସେ ଅବସରରେ ପ୍ରଥମ ଦିନରେ ଆମେ ଆମର ଖେଲୋ ଇଣ୍ଡିଆ ଯୋଉ ଆର୍ଏନ୍ ସିଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି ସେ ଦିନରେ ଜିଲ୍ଲା କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲୁ। ଦ୍ୱିତୀୟ ଦିନରେ ଆମେ ଟାଉନ୍ ହାଇସ୍କୁଲ ପଡ଼ିଆଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆୟୋଜନ କରିଥିଲୁ।
1: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସେପ୍ଟେମ୍ବର

0: ଅକ୍ଟୋବର 17 ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବାର ସୂଚନା ଦିଆଯାଇଛି। ବଲାଙ୍ଗୀର ସହରର ଶ୍ରୀ ଲୋକନାଥ ଶିବ ମନ୍ଦିରରେ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ବଲାଙ୍ଗୀରରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ନୂଆଖାଇ ପୂର୍ବରୁ ଇଷ୍ଟଦେବୀ, ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନୂଆ ଧାନ, ଫଳମୂଳ ଓ ଅନ୍ୟ ସାମଗ୍ରୀ ଅର୍ପଣ କରି ନିମନ୍ତ୍ରଣ କରାଯାଇଥିଲା। ଧାର୍ଯ୍ୟ ସମୟରେ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ଲୋକେ ନୂଆ ଖାଇଥିଲେ। ପରେ ଜୁହାର ଭେଟ ଓ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଲୋଇସିଙ୍ଗା ବ୍ଲକ ଉପରବାହାଲ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହାର ଉଦ୍ଘାଟନ କରିଥିଲେ। ବିଭିନ୍ନ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାର ସମେତ ବିଭିନ୍ନ ସହାୟକ ଉପକରଣ ଦିଆଯାଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଲ ଯୋଗ ଦେଇଥିଲେ। ଏହି ଅବସରରେ ତିନିଜଣ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କ୍ରୀଡ଼ା ଦିବସ ଅବସରରେ କଣ୍ଟାବାଞ୍ଜି ଭୋକେସନାଲ କଲେଜ ଓ କୁସଙ୍ଗ ଆଞ୍ଚଳିକ କଲେଜରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିଥିଲେ। କ୍ରୀଡ଼ା ଓ ଯୁବ ପ୍ରତିଭାକୁ ପ୍ରୋହାହନ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ଅନ୍ତର୍ଜାତୀୟ ରୋଇଂ ଚମ୍ପିୟନ ରିତୁ କୌଡ଼ି ଛାତ୍ରଛାତ୍ରୀଙ୍କୁ ନିଜ କ୍ରୀଡ଼ା ଜୀବନର ଅନୁଭୂତି ବାଣ୍ଟିଥିଲେ। ବଲାଙ୍ଗୀରରେ ବୟନ ଓ ହସ୍ତତନ୍ତ ଶିଳ୍ପର ବିକାଶ ସମ୍ପର୍କିତ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାରେ ବୁଣାକାରଙ୍କ ପାଇଁ ବିଭିନ୍ନ ଯୋଜନା ଓ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଥିଲା। ଅତିଥିମାନେ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ଅବସରରେ କିଛି ଅଂଶୀଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ଅନିତା ଦାସ ଏବଂ ସୁବ୍ରତ ସାମନ୍ତରାୟ।

0: ଆଉ ନାନୀ ଭଲ ତ?
1: ହଁ ଭଲ ଅଛି ଆଉ।
0: ବାଃ ବଡ଼ ଧୀରେ ଧୀରେ କା। ହଁ ଭଲ ଅଛି। ଆମର ଭାଇମାନଙ୍କୁ ଟିକେ ଜୋସ୍ କରେଇବାର ଅଛି। ଚାଷୀ ଭାଇ ଭଉଣୀ ମାନେ ସବୁ ଆସିକିନା ବସି ପଡ଼ିଲେଣି ବୈଠକ ଘରେ। ତମେ ଏମିତି ଭଲ ଅଛି ବେଲେ ହବ କି? ଟିକେ ଜୋସ୍ରେ କୁହ ଭଲ ଅଛି।
1: ହଁ ଭଲ ଅଛି।
0: ହଁ ଏବେ ହେଲା ନା, ଆଉ ଦେଖ ସଞ୍ଜ ହେଇଗଲା, ବୈଠକ ସମୟ ହେଇଗଲା। ହଁ ଆମର କାମ କ'ଣ? ଭାଇମାନଙ୍କୁ ଟିକେ ଜାଗ୍ରତ କରିବା, କେମିତି କିନା ଭଲ ଭଲ ଚାଷମାନେ କରିବେ, କେମିତି କିନା ଆଗକୁ ବଢିବେ, ସତ କି ନାହିଁ କୁହ ତ।
1: ହଇ ସତ କଥା। ମୋର ସ୍ୱର ତମକୁ ଧୀର ଲାଗୁଥିଲା, ଲାଗୁଥିଲା କି ନାହିଁ? କିସ ପାଇଁ ଲାଗୁଥିଲା ବୋଲେ, ଦିନଟା ସାରା କାମ କରିବେ ଟିକେ ହାଲିଆ ଲାଗିବ କି ନାହିଁ କୁହ ତ।
0: ହଁ ସେଟା ତ ଚାଲିଥିବ କା, ହାଲିଆ ଲାଗିଲେ ସେଟାକୁ ମିଶା ଔଷଧ ଅଛି।
1: ହଇ କି ଔଷଧ ଅଛି, ଦିଅ ଦିଅ ତ ମତେ।
0: ଆରେ ଆମର ଦେଶୀ ଜିନିଷ ମାନେ କା ଦେଖ, ବିଭିନ୍ନ ପ୍ରକାର ଆମର ଖାଦ୍ୟ ମାନେ ଅଛି। ହଁ ଖାଲି ଆଲୋପାତିକ ବୋଲେ ହବ କି? ଆମର ଦେଶୀ ଖାଦ୍ୟ ମିଶା ଭଲଟା ମାନେ ଅଛି ହେଲା, ଯେମିତିକି ଆମର ମାଣ୍ଡିଆ ଅଛି, ସୁଆଁ ଅଛି, ଏଇ ସବୁ ପ୍ରକାର ଜିନିଷ ନେଇକି ଆମେ ଯଦି ଠିକ୍ ଠାକ୍ ଯଦି ଖାଇବା ବେଲେ ସେଯାକ ସବୁ ଆମକୁ ଭଲ ଭଲ ବଳ ଯୋଗାଇବ, ଜାଣିଛ କି ନାହିଁ?
1: ହଇ ସତ କଥା ନେଇକି। ମୁଁ ଏତେ ଜିନିଷ ହାଲିଆ ଲାଗୁଛି, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ହାଲିଆ ଲାଗୁଥିବ କି ନାହିଁ କାମ କରି ଆସିକିନା?
0: ଏବେ ଦେଖ ଆଗକାଳର ଲୋକମାନେ କିସ କରୁଥିଲେ, ସବୁ କାମ ଧାମ କରୁଥିଲେ, ତାର ସହିତ ବେଲେ ବେଲେ ସମାନ ମାଣ୍ଡିଆ ଯାଉ କରିକିନା ପିଉଥିଲେ।
1: ଆମେ ତ ସକାଳୁ ପାଇଲେ ଟିଫିନ ଦୋକାନ ଆଗରେ 100 ଥର ଛାଣବା ତେଲକୁ ଖାଇ ଲାଗିଥିବୁ।
0: ଆଉ ନହେଲେ ସିଜାକ ଗୋଟେ ଦେହକୁ କିଷ୍ଟା।

0: ଯୋଉଠି କୁହ କିଛି ନାହିଁ
1: କିଛି ନାହିଁ, ରାତି ହେଲେ ନାଇଁ କି ମୋ ନିଦ ହଉ ନାହିଁ, ମୁଣ୍ଡ ବୁଲଉଛି, ପେଟ ମିଶା କାଟୁଛି।
0: ଆଉ ଆଜିକାଲିର ଲୋକମାନେ ଦେଖ ଯାହାକୁ ପଚାରିଲେ ଗ୍ୟାଷ୍ଟ୍ରିକ ଏକା ବୋଲୁଛନ୍ତି।
1: ମତେ ମିଶା ଭାଇ,
0: ଏ ବାପା ଦେଖ ସାନ ପିଲାଠୁ ଆରମ୍ଭ କରିକିନା 60 ବର୍ଷର ବୁଢା ବୁଢୀ ମାନଙ୍କୁ ମିଶା ଗ୍ୟାଷ୍ଟ୍ରିକ ଗ୍ୟାଷ୍ଟ୍ରିକ ବୋଲୁଛନ୍ତି। ସେଟା କାହିଁକି ହଉଛି? ଆଜିକାଲି ଆମର ନେଇକି ଶାରୀରିକ ପରିଶ୍ରମ କିଛି ନାହିଁ କହିଲେ ଚଳେ, ହେଲା। ତାହିଁରେ ଏଇ ଉଷକୋଷା ମରା ଖାଦ୍ୟ ଆମେ ଖାଇଦଉଛୁ, ହଁ, ସେ ସବୁ ହେବା ଦ୍ୱାରା କଣ ହଉଛି ନା ଆମର ଦେହରେ ବିଭିନ୍ନ ପ୍ରକାର ରୋଗ ମାନେ ହଉଛି। ମୁଖ୍ୟ ଜିନିଷ ହେଲା ଶାରୀରିକ ପରିଶ୍ରମ, ହେଲା। ଯେତିକି ଆମର ଦେହକୁ ଆମେ କଷ୍ଟ ଦବା, ଯେତିକି ଆମେ ଝାଳ ବୁହେବା, ସେତିକି ଆମର ଦେହ ପାଇଁ ଭଲ, ହେଲା।
1: ହଏ ସତ କଥା, ଦେଖ ଆମେ ନାଇଁ କି ଇଆଡେ ପରିଶ୍ରମ କରବା ନାଇଁ, ଘରେ ବସିକିନା କଣ ହେଲେ ଟିକେ ପରା କାମ କରିଦବ, ନହେଲେ ଏଠି ଯାଇକିନା ଟିକେ ପରା କାମ କରିଦବ, ଇଆଡେ ସନ୍ଧ୍ୟା ହେଲେ ସେ ଜିମ୍ ପଡ଼ାଟାକୁ ଯାଇକିନା ଡାବୁ ଦବ, ହଇ କି ନାଇଁ?
0: ହଁ, ସେଟା ଏକା ପାଙ୍ଗୁଆ ଧନ୍ଦା ମାନେ ବୋଲିଲା ବେଳେ ଚଳେ, ହେଲା।
1: ନିଜେ ଆରେ କଷ୍ଟ କରିବା, ନିଜେ ପୁଣି ଆରେ ପଇସା ଦବ,
0: ହଁ, ବୋଲେ ଲୋକକୁ ଝାଳ ବୁହା ଧନ ଦବ, ଆହୁରି ଝାଳ ବୁହେବ ଯାଇକିନା ସେଠି, ହେଲା। ସେ ସବୁ ଧନ୍ଦା ହେଲେ ସେମିତି ସବୁ ଧନ୍ଦା କରିବା ନାହିଁ। ଏଇସବୁ ଜିନିଷରୁ ବର୍ତ୍ତିକିନା ଆମର ଗୋଟେ ଚାଷୀ ଭାଇ କିସ କରିଛନ୍ତି ନା, ବିଭିନ୍ନ ପ୍ରକାର ଚାଷ କରିଦଉଛନ୍ତି,
1: ବିଭିନ୍ନ ପ୍ରକାର ଚାଷ ଗୋଟେ ଜାଗାରେ
0: ବେଲା ପ୍ରକାର କରୁଛନ୍ତି। ବେଲେ ଥାକ ଥାକ ମାରିକିନା ଗୋଟେ ଜାଗାରେ ଚାଷ କରୁନାହାନ୍ତି ପ୍ରଭୁ,
1: ଆହୁରି କେମିତି ଚାଷ କରିବେ ଗୋଟେ ଜାଗାରେ? ମୁଁ ଆଜି ଫାର୍ଷ୍ଟ ଟାଇମ୍ ଶୁଣିଲି ଏଇଟା।
0: ଏବେ ଦେଖ ତାଙ୍କର ଗୋଟେ 2-3 ଏକର ପୁରା ଜାଗା ଅଛି, ହେଲା। ତାଇ ଭିତରୁ ତାଙ୍କେ ଅଳ୍ପ ଜାଗାରେ କିସ କରୁଛନ୍ତି ନା, ବନ୍ଧ କରିଛନ୍ତି, ହେଲା। ସେଠି ତାଙ୍କେ ମାଛ ଚାଷ କରୁଛନ୍ତି, ତାର ସହିତ ଆର ପାଖକୁ ଏମିତି ବିଭିନ୍ନ ପ୍ରକାର ସବୁ ବିଦେଶୀ ଫଳ ମାନେ ବୋଲେ କିସ ବୋଲୁଛ, ଷ୍ଟ୍ରବେରୀ ଚାଷ, ହେଲା, ଆହୁରି ହାଇବ୍ରିଡ୍ ଲାଉ ବୋଇତାଳୁ ସିନ୍ଦ୍ରା ମାନେ ସବୁ କରୁଛନ୍ତି, କଦଳୀ କରୁଛନ୍ତି, ସେ ଆବାକାଡୋ ବୋଲିବେ ନେଇ କି ସିନ୍ଦ୍ରା ମାନେ ଲଗେଇଛନ୍ତି, ହେଲା, ଆହୁରି ସପୁରୀ ମାନେ ମିଶା ଲଗଉଛନ୍ତି, ଏମିତି ସବୁ ମିଶାମିଶି କରିକିନା କେତେ ରକମର ଚାଷ କରୁଛନ୍ତି ନା, ହିସାବ ନାହିଁ, ହେଲା।
1: ହଇ ଦେଖ ତ ଏମିତି ଚାଷ କଲେ ବଢିଆ କି ନାହିଁ? ମନେକର ଗୋଟେ ଚାଷରେ ଆମର ଲାଭ ହେଲା ନାହିଁ, କ୍ଷତି ହେଇଗଲା, ଆର ଗୋଟେ ଚାଷରେ ଯଦି ଲାଭ ହେଲା, ଟିକେ ଏମିତି ସେ କହିବେ ଇଟା ନହେଲେ ସେଟା ହବ ବୋଲି କହିବେ ନାଇଁ କି, ସିନ୍ଧ୍ୟା ହବ ତ ନାଇଁ କି?
0: ସେଟା ପାଇଁ ସେ ଲୋକ ସେ ପ୍ରକାର ଧନ୍ଦା ମାନେ ସବୁ କରୁଛି, ସେ ଭାଇ ସହିତ ମୁଁ କଥା ହେଇଛି, ହେଲା।
1: ହଇ କି ହଇ ରୁହ ତ, ତମେ ପରେ କହିବାର, ସେ ଭାଇ ଆମର କଣ କହିଛନ୍ତି ମୁଁ ଟିକେ ଶୁଣିବି।
0: ଚାଲ ଶୁଣେଇ ଦଉଛି ମୁଁ, ହଁ
1: ହଁ ହଁ, ଚାଲ ଚାଲ।
2: ଭାଇ ନମସ୍କାର।
3: ନମସ୍କାର ଭାଇ,
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ?
3: ମୋ ନାଁ ହଉଛି ସିଦ୍ଧାର ଶଙ୍କର ସାହୁ।
2: ଆଜ୍ଞା, କଣ କରନ୍ତି ଆପଣ
3: ଭାଇ? ମୁଁ ଚାଷବାସ କରେ,
2: ମାଛ
3: ଚାଷ, ପନିପରିବା ଚାଷ, ବିଭିନ୍ନ ଫଳମୂଳ ହରିକାଙ୍କୁ ଆରମ୍ଭ କରିଛି।
2: ହେଲେ କୋଉଠି କଣ କରୁଛନ୍ତି ଏସବୁ?
3: ମୁଁ ଏ ଚାଷଟା ମୋର ଚାଷ ନାଁ ହଉଛି କେବିଡ଼ି, ଗୋଟେ ଜାଗା ଅଛି ସେଠି ମୁଁ ଚାଷ ହରିକା କରେ।
2: ଆଚ୍ଛା ଆଚ୍ଛା, ହେଲେ ଯୋଉ ଆପଣ ପ୍ରଥମରୁ କହିଲେ ମାଛ ଚାଷ କରୁଛନ୍ତି, କେତେ କଣ ଏକରେ ଆପଣ ମାଛ ଚାଷ କରୁଛନ୍ତି?
3: ମୁଁ କୃତ୍ରିମ ପ୍ରଣାଳୀରେ ବାୟୋଫ୍ଲକ୍ ଗୋଟେ ସିଷ୍ଟମ ଥାଏ, ତାହିଁରେ ମୁଁ କିଛି କରୁଛି, ପ୍ଲସ ମୋର ବନ୍ଧ ହରିକା କିଛି ଅଛି, ସେଠି ମୁଁ ଚାଷ ହରିକା ଚାଷ ପାଖାପାଖି 6 ଏକର ଜମିରେ ମୁଁ କରୁଛି।
2: ହେଲେ ମାଛ ଯୋଉ ଆପଣ କରୁଛନ୍ତି କେତେ ବର୍ଷ ହେଲାଣି କଲେଣି?
3: ଦୀର୍ଘ 5-6 ବର୍ଷ ହେଲାଣି ମୁଁ ମାଛ ଚାଷ କରୁଛି।
2: କୋଉ କୋଉ ପ୍ରଜାତିର ସବୁ କରୁଛନ୍ତି?
3: ମାଗୁର, ତାପରେ ଆପଣଙ୍କର ପାଙ୍ଗାସ, ରୂପଚାନ୍ଦ, ଏଇ ଟାଇପ୍ ର ମାଛ ଯାକ।
2: ହେଲେ ଏସବୁ ତ ପ୍ରାୟ ଆମ ଏଇ ଲୋକାଲର ପ୍ରଜାତି ନାହିଁ କହିଲେ ଚଳେ, ଖାଲି ଯାହା ମାଗୁରଟା ଆମର ଏଇ ପାଖାପାଖି ଅଞ୍ଚଳରେ ମିଳିଯାଉଛି, କିନ୍ତୁ ଆପଣ ଯୋଉ କହିଲେ ଅନ୍ୟ ଜାତି ଗୁଡିକ, ସେଗୁଡିକ ତ ବାହାରୁ ହିଁ ଆପଣ ଆଣୁଛନ୍ତି ବୋଧେ ଜାଣିଲେ?
3: ଆଜ୍ଞା, ବାହାରୁ ଜାହାଳ ଆଣିକିନା ମଧ୍ୟ ଏଇଠି ବ୍ରିଡିଂ ବଗେରା ବି କିଛି କିଛି କରେଇ ହଉଛି। ସେ ମାଛ ମଧ୍ୟ ଆପଣ ବହୁତ ଭେରାଇଟିର ଭଲ, ତାର ବି ଡିମାଣ୍ଡ ରହୁଛି ବାହାର ଷ୍ଟେଟ ଯାକରେ। ଏବେ ଏଇ ଷ୍ଟେଟରେ ଆମର ସ୍ଥାନୀୟ ଅଞ୍ଚଳରେ ସେତେ ଡିମାଣ୍ଡ ନାହିଁ, ବଟ ଆପଣଙ୍କୁ ବାହାର ଅଞ୍ଚଳରେ ବହୁତ ଚାହିଦା ରହୁଛି।
2: ହେଲେ ଏଇସବୁ ମାଛକୁ ଆପଣ କଣ ସବୁ ଦାନା ଦଉଛନ୍ତି ଖାଇବା ପାଇଁ?
3: ଏସବୁକୁ ମୋର ଆମର ଯୋଉ ଫିଡ୍ ମିଲ୍ ବି ଗୋଟେ ଅଛି, ସେଇଟା ମଧ୍ୟ ଆମେ ମାଛ ଆମେ ଦାନା ଫାନା ସପ୍ଲାଏ କରୁଛୁ। କିଛି ଚାଷୀ ଭାଇ ମାନେ ବି ଆମ ସାଙ୍ଗେ ଜଡିତ ହେଇକି ନାଚନ୍ତି, ତାଙ୍କମାନେ ବି ଜାହାଣା ଦାନା ଏଯାକ ବି ଆମଠାରୁ ନିଅନ୍ତି, ବି ଆମେ ତାଙ୍କୁ ବି ଟେକ୍ନିକାଲି ଗାଇଡ ବି କରୁ।
2: ହେଲେ ଆପଣ ଯୋଉ

0: ବିଭିନ୍ନ ପ୍ରକାର ଫଳ ଆପଣ ଚାଷ କରୁଛନ୍ତି, କ'ଣ କ'ଣ ସବୁ ଆପଣ କରନ୍ତି?
1: ବର୍ତ୍ତମାନ ପାଇଁ ମୁଁ ଉଦାହରଣ ସ୍ୱରୂପ ଷ୍ଟ୍ରବେରି କରୁଛି, ପ୍ଲସ୍ କିଛି ପରିମାଣରେ ଗଭା କରେଇଛି, ପ୍ଲସ୍ ଏବେ କଦଳୀ ହେରିକା କିଛି ଲଗା ହଉଛି। କଦଳୀ ଏ ବର୍ଷ କିଛି ଲଗା ହେଲା।
0: ଷ୍ଟ୍ରବେରୀ ଆପଣ କେତେ ଏକର କରିଥିଲେ?
1: 1.5 ଏକର କରିଛି।
0: ସେଟା ଆପଣଙ୍କର ବିକ୍ରି ବଟା ହେଇଗଲାଣି?
1: ଆଜ୍ଞା ଆଜ୍ଞା।
0: ହେଲେ ବର୍ଷକୁ ଷ୍ଟ୍ରବେରୀ ଆମର କେତେ ଥର ଅମଳ ବାହାରିବ?
1: ବର୍ଷକୁ ଷ୍ଟ୍ରବେରି ପ୍ରାୟତଃ ଶୀତ ସମୟରେ ହିଁ ବାହାରିଥାଏ।
0: ଆଜ୍ଞା,
1: ଆପଣ ଶୀତ କମ୍ପ୍ଲିଟ ହେଲା ପର୍ଯ୍ୟନ୍ତ କଣ୍ଟିନ୍ୟୁ ଆପଣଙ୍କୁ ଫ୍ଲୋଟିଂ ଦେଇକିନା ଫଳ ଦିଏ। ଆଜ୍ଞା।
0: ହେଲେ ଆପଣଙ୍କର ଷ୍ଟ୍ରବେରୀଟା କେତେ ବର୍ଷ ହେଲାଣି କରୁଛନ୍ତି?
1: ମୁଁ ବର୍ଷେ ହେଇଛି କରିଛି।
0: ମାନେ 2 ଥର ଖଣ୍ଡେ ଆପଣଙ୍କର ଅମଳ ହେଇସାରିଲାଣି?
1: 2 ଥର ତ କହିବା ଏଇଟା ଠିକ ହବନି। ହଁ, ଗୋଟେ ଥର ହିଁ ପ୍ରପର୍ଲି ଇଏ କରିଛି। ବିଗତ ବର୍ଷ ହିଁ ମୁଁ କରିଥିଲି।
0: ଆଚ୍ଛା ଆଚ୍ଛା, ହେଲେ ଆପଣ ଯୋଉ କହିଲେ ପିଜୁଳି ଚାଷ ବି କରୁଛନ୍ତି, ସେଟା କେତେ ଏକର କଣ କରୁଛନ୍ତି?
1: ସେଟା ବି 1 ଏକରଟି ହିଁ କରେଇଛି। ଆଜ୍ଞା।
0: ହେଲେ
1: ହେଇନି
0: ଆପଣଙ୍କର
1: ଏ ବର୍ଷ ଲଗେଇଛି।
0: ଆପଣଙ୍କର ଏଇ ଯୋଉ ଷ୍ଟ୍ରବେରୀ କହିଲେ, ପିଜୁଳି କହିଲେ, ଏସବୁ ଜିନିଷ କଣ ଆମର ଲୋକାଲ ମାର୍କେଟରେ ବିକ୍ରି ହେଇଯାଉଛି ନା ବାହାରକୁ ଆପଣଙ୍କୁ ପଠାଇବା ପାଇଁ ପଡୁଛି ସବୁ?
1: ନାଇଁ, ଏଇଟା ଲୋକାଲ ମାର୍କେଟରେ ଏକା ସରିଯାଉଛି। ଅଳ୍ପ କ୍ୱାଣ୍ଟିଟିରେ ଆମେ କରୁଛୁ। ଅଧିକ କ୍ୱାଣ୍ଟିଟିରେ ଆମେ କରିଥିଲେ ବାହାରକୁ ବି ଯାଇପାରିଥାନ୍ତୁ, କିନ୍ତୁ ଆମେ ଅଳ୍ପ କ୍ୱାଣ୍ଟିଟିରେ ହିଁ କରୁଛୁ, ତ ସେଥିପାଇଁ ଲୋକାଲ ମାର୍କେଟରେ କନଜ୍ୟୁମ୍ ହେଇଯାଉଛି ପୁରା।
0: ହେଲେ ଭବିଷ୍ୟତକୁ ଆଉ କିଛି ନୂଆ ନୂଆ ପ୍ରକାରର ଆପଣ ଚାଷ କରିବା ପାଇଁ ଇଚ୍ଛା ରଖିଛନ୍ତି କି?
1: ହଁ, କାହିଁକି ନା ଏବେ ମୁଁ ଆଭାକାଡୋ, ବ୍ଲୁବେରି, ପ୍ଲସ୍ ତାପରେ ଆପଣଙ୍କର ସୁଇଟ୍ ଅରେଞ୍ଜ, ଏ ପ୍ରକାର କିଛି କିଛି ଜିନିଷ ଲଗେଇବା ପାଇଁ ପ୍ଲାନିଂ ରଖିଛୁ ମୁଁ।
0: ମାନେ ପ୍ରାୟତଃ ଆମ ଓଡ଼ିଶା ବାହାରର ଯେତିକି ପ୍ରକାର ସବୁ ଫଳ ଆସୁଛି ଓଡ଼ିଶାକୁ ବର୍ତ୍ତମାନ, ସେ ସବୁକୁ ଆପଣ ନିଜେ ଚାଷ କରିବା ପାଇଁ ଚେଷ୍ଟା କରୁଛନ୍ତି?
1: ଆଜ୍ଞା ଆଜ୍ଞା।
0: ବହୁତ ବଢିଆ, ହେଲେ ଆପଣ ତ ବହୁତ ଗୁଡ଼ାଏ ଲୋକଙ୍କୁ ରୋଜଗାର ମଧ୍ୟ ଦଉଥିବେ ନିଶ୍ଚୟ?
1: ହଁ, ଯୋଉମାନେ ଆମ ସାଙ୍ଗେ ଜଡିତ ହଉଛନ୍ତି ତାଙ୍କୁ ଟେକ୍ନିକାଲ ଆଡଭାଇସ ଠାରୁ ଆରମ୍ଭ କରିନେ ତାଙ୍କୁ କିପରି ଚାଷ ହେରିକା କରିବେ ସେଇ ହିସାବରେ ଆମେ ତାଙ୍କୁ ପ୍ଲାନିଂ ବି ଦଉଛୁ, ଆଉ ତାଙ୍କୁ ଯାହା ସହଯୋଗ କରିବାର ଅଛି ତାଙ୍କୁ ଆମେ ସହଯୋଗ ମଧ୍ୟ କରୁଛୁ।
0: ହେଲେ ଆପଣ ଯୋଉ ମାଛ ଚାଷ କରୁଛନ୍ତି କହିଥିଲେ, ସେମାନଙ୍କୁ ଆପଣ ମାନେ ଔଷଧ ହେରିକା କେମିତି କଣ ଦଉଛନ୍ତି ନା ସେମିତି କିଛି ଦରକାର ପଡ଼େନି?
1: ନାଇଁ, ସଂସ୍ଥାର ଯେକୌଣସି ଜୀବଜନ୍ତୁକୁ ହଉ ଗଛକୁ ମଧ୍ୟ ଆପଣଙ୍କୁ ନିହାତି ଦରକାର ଥାଏ। ଆଜ୍ଞା,
0: ଔଷଧ
1: ଆପଣ ନେଇକି ଯେମିତିକି ଗଛକୁ ମଧ୍ୟ ନେଇକି ଆପଣଙ୍କୁ କିଛି ଉଦାହରଣ ସ୍ୱରୂପ ଆପଣଙ୍କର କ୍ୟାଲସିୟମ ଦେବାକୁ ପଡିବ, ବୋରନ ଟିକେ ପକେଇବାକୁ ପଡିବ, ମାନେ ଗଛକୁ ମଧ୍ୟ ତାକୁ
0: ବଢିବା ପାଇଁ ସୁବିଧା ହବ,
1: ବଢିବା ପାଇଁ ଯେମିତି ଦରକାର ରହୁଛି। ଆମେ ମାଛକୁ ମଧ୍ୟ ସେମିତି ତାର ଗାଲିସ ପାଇଁ ଅସୁବିଧା ହୁଏ, ତାପରେ ଏମୋନିଆ କଣ୍ଟ୍ରୋଲ ବଢିଗଲେ ମାଛ ତାକୁ ମରି ମଧ୍ୟ ଯାଆନ୍ତି, ତାଙ୍କର ମଧ୍ୟ ଡିଜିଜେସ ହୁଏ। ଆଜ୍ଞା।
0: ଆଚ୍ଛା, ହେଲେ ଆପଣ ମତ୍ସ୍ୟବିତଙ୍କ ଠାରୁ ପରାମର୍ଶ କରିକି ନା ଔଷଧ ବ୍ୟବହାର କରୁଛନ୍ତି ନା କେମିତି?
1: ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଆଜ୍ଞା, ସେଇଟାକୁ ଆମେ ଏତିକି ବର୍ଷ ହେଲା କରିଲା ବାଦ କିଛି କିଛି ନଲେଜ ବି ରହିଯାଉଛି, ଆଉ କିଛି ଡାଉଟ ଅସୁବିଧା ହେଲେ ସ୍ଥାନୀୟ ଫିସରି ଅଫିସରଙ୍କ ସାଙ୍ଗରେ କଥା ହେଇକିନା ଆମେ ଇଏ କରୁଛୁ ମଧ୍ୟ।
0: ବହୁତ ବଢିଆ କଥା କହିଲେ ସାର୍। ହେଲେ ଆପଣ ଯୋଉ ମାଛ ବିକ୍ରି ପଟା କହିଲେ ବାହାରକୁ ପଠଉଛନ୍ତି, ତାକୁ କେମିତି କଣ ବରଫ ଦେଇକି ପଠଉଛନ୍ତି ନା କେମିତି?
1: ନାଇଁ, ଯାହା ଆମେ ପ୍ରଡକ୍ସନ କରୁଛୁ ଲୋକାଲ ମାର୍କେଟରେ ହିଁ ପ୍ରାୟ ସରିଯାଏ, ଆଉ ଯଦି କୌଣସି ଚାଷୀଙ୍କର ହ୍ୟୁଜ କ୍ୱାଣ୍ଟିଟିରେ ଥିବ ବୋଲେ ଆମେ ବାହାର ପାର୍ଟିଙ୍କ ସାଙ୍ଗରେ ଯୋଗାଯୋଗ ତାଙ୍କୁ କରେଇ ଦେଇଥିବୁ, କରେଇଦେଲେ ତାଙ୍କେ ପୁରା ପୁରାକୁ ପୁରା ଉଠେଇକିନା ନେଇଯାଆନ୍ତି ତାଙ୍କର।
0: ଆଚ୍ଛା ଆଚ୍ଛା, ସେସବୁ ବ୍ୟବସ୍ଥା ସେମାନେ ହିଁ ବାହାର ବ୍ୟବସାୟ ହିଁ କରନ୍ତି?
1: ଆଜ୍ଞା ଆଜ୍ଞା।
0: ହଁ ହଁ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଭାଇ। ଆଉ ପାଖାପାଖି ଆମର ଯୋଉ ଅଞ୍ଚଳର ଚାଷୀମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ ଅନୁରୋଧ କରିବୁ ଆପଣଙ୍କ ପାଖକୁ ଯାଇକି ବିଭିନ୍ନ ନୂତନ ଧରଣର ଚାଷ ଶିଖନ୍ତୁ, ଆଉ ବିଭିନ୍ନ ପ୍ରକାରର ସବୁ ଚାଷ ଶିଖନ୍ତୁ କରନ୍ତୁ, ଆପଣ ଯେମିତି ସବୁ ଶିଖୁଛନ୍ତି କରୁଛନ୍ତି। ତ ଆଜିର କାର୍ଯ୍ୟକ୍ରମରେ ଆପଣ ଏତେ ସମୟ ଦେଇଥିବାରୁ, ଏତେ ସୁନ୍ଦର କଥା ଆମକୁ କହିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: धन्यवाद धन्यवाद।
1: ଶ୍ରଦ୍ଧା ଲାଗିଲା ଶୁଣିକି ନା
2: କେମିତି ଶ୍ରଦ୍ଧା ଲାଗିବ ନାହିଁ ମତେ ଇଟା ପାଇଁ ଆଇଲା ବେଳକୁ ମୁଁ ଚିମରା ହେଇକି ଥିଲି ଗୋଟେ ଏକା ଚାଷ କରିବି ଗୁର୍ଥର କ୍ଷତି ହବ ଗୁର୍ଥର ଲାଭ ହବ କଣ ହବ ବୋଲି ଟେନସନ୍ ହେବି କେତେ ସୁନ୍ଦର ଭାଇ କହିଲେନି କି
1: ଆମେ ଗୋଟେ କରିବାର
2: ହଇ ହଇ ଗୋଟେ ସାଙ୍ଗରେ ଦୁଇ ତିନିଟା ଚାଷ କଲେ କେତେ ଭଲ ଲାଭ ହବ ତ କିଛି ନହେଲେ ଆମର ଘରକୁ ମିଶା ତ ପନିପରିବା ଟିକେ ପୁରା ମିଳିବ
1: ଆଉ ବିଭିନ୍ନ ପ୍ରକାର କରିବାର ଏବେ ଦେଖ ତାଙ୍କର ନେଇକି ଇ ଚାଷ ସି ଚାଷ ସି ଚାଷ ସବୁ ପ୍ରକାର ଚାଲିଛି ତାହିଁରେ କିଛି ହଉଛି ତାଙ୍କର ଯୋଉ ମୁଁ ଦେଖିଥିଲି ବୋଲୁଛ ସି ମାଛ ବନ୍ଧର ପାଣି ନେଇକି ଚାଷ ବିଲରେ ମିଶାଇ ତାଙ୍କେ ମଡେଇ ଦଉଛନ୍ତି ତାହିଁରେ କିଛି ହଉଛି ସେ ମାଛ ମାନଙ୍କର ଲେଣ୍ଡି ହେରିକା ପଡିଥିବ ହେଲା ତାପରେ ବଳକା ଖାଦ୍ୟ ମାନେ ପଡିଥିବ ସେଟା ମଧ୍ୟ ଗୋଟେ ପ୍ରକାର ଖତ ଭଳିଆ କାମ ଦଉଛି
2: କେତେ ବୁଦ୍ଧି ମାତ୍ର ନାହିଁ ଏଇଟା ବି ଆମେ ଶିଖିକି ନା ଭଲ ଚାଷ କରିବା ତାହେଲେ ଆମର ଚାଷ ମିଶା ଭଲ ହବ କ୍ଷତି ହବ ନାହିଁ
1: ହବ ନାହିଁ ହେଲେ ମୁଁ କିଛି କହୁଥିଲି କାର୍ଯ୍ୟକ୍ରମକୁ ତ ଆଗକୁ ବଢେଇ ବଢେଇ ବଢେଇ ବଢେଇ ଧରି ପଳେଇ ଆଇଲେଣି ଆଉ ଟିକେ ବଢେଇ ଦେବା ଗୀତ ଗୋଟେ ଶୁଣିଦେବା କି ବୋଲୁଛ
2: ହଇ ଖାଲି କଥା ହେଲେ ଚିମରା ଚିମରା ଲାଗୁଛି
1: ଚାଲ ଶୁଣିଦେବା ଗୀତ ଗୋଟେ ହଁ।

0: ଗୀତଟା ବାଜିଲା, ଶ୍ରଦ୍ଧା ଲାଗିଲା,
1: ଆଗକୁ
0: କଣ କରିବା ଟିକେ କୁହ ତ।
1: ତମେ ଏକା ଆଣିଛ ବୋଲି ଭାବୁଛ ନା କଣ? ମୁଁ ମିଶା ଆଣିଛି ଏକା।
0: କିସ୍ଟା
1: ତମେ ଯେମିତି ମତେ କେତେ ସୁନ୍ଦର କଥା କହିଲ, ଦେଖ ଆମର ମହିଳାମାନଙ୍କୁ ସବୁ କଣ ଭାବୁଛନ୍ତି, ଖାଲି ଚାକିରି କରିବେ, ଏଇଟା କରିବେ, ସେଟା କରିବେ, ନାଇଁ ଚାଷ କାମ ମିଶା କରିବେ।
0: ଇଏ ବୁଆ, ମୁଇଁ ଭାବିଲି ତମେ ଯୋଉ କହିଲନି କି ମୁଇଁ ମିଶା ଆଣିଛି, ମୁଇଁ ଭାବିଲି ସାପ ସୁପା କିସ୍ଟା ଉଠରେ ପଳାଇଲ ପୁରା।
1: ନାଇଁ ସାପଠୁ ମିଶା ଅଧିକ ଭୟଙ୍କର, ଆମେ ଜାଣିଛ ତ ସବୁ କରିପାରିବୁ।
0: ମାତ୍ର ସତ କଥା,
1: ସବୁ କରିପାରିବୁ। ଦେଖ ସେ ଆମର କେମିତି ଭଉଣୀ ଜଣେ କହିଛନ୍ତି, ସେ 18 ବର୍ଷରୁ ଚାଷ କଲେଣି, ତାଙ୍କର ଘରକୁ ଚଳେଇଛନ୍ତି କେମିତି। ସେ ତାଙ୍କର ଘରେ ଗୋଟେ ପୁରୁଷ ଲୋକ ନାହାନ୍ତି, ତାଙ୍କ ବାପା ଥିଲେ ଯେ ଚାଲିଗଲେ ଏବେ, କେମିତି କହିଛନ୍ତି ତମେ ଶୁଣ ତ।
0: ଚାଲ ଚାଲ
2: ଭଉଣୀ, ପ୍ରଥମେ ଆମ ଆକାଶବାଣୀକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
3: ନମସ୍କାର ଆଜ୍ଞା।
2: ଚାଲନ୍ତୁ ବର୍ତ୍ତମାନ ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଜାଣିବା।
3: ମୁଁ ବିକ୍ରମପୁରର ରାଜକୁମାରୀ ଦଳେଇ, ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଦେଉଳା ପାଖରେ ବିକ୍ରମପୁର।
2: ଆପଣ ଘରେ କିଏ କଣ ରୁହନ୍ତି?
3: ମୋ ମା ଅଛନ୍ତି, ମୋ ଝିଅ ଅଛି, ମୋର ଭଉଣୀ ଗୋଟେ ଅଛି।
2: ଆପଣ ଏଇ ଯୋଉ ପରିବାର ପୋଷିବା ପାଇଁ କଣ କଣ କରନ୍ତି?
3: ଧାନ ଚାଷ କରେ ମ୍ୟାଡମ।
2: ତାହେଲେ ଏଇ ଯୋଉ ଧାନ ଚାଷ ଆପଣ କେବେଠୁ କଣ ଆରମ୍ଭ କଲେଣି?
3: ମୋତେ 18 ବର୍ଷ ହେଇଥିଲା ମ୍ୟାଡମ ମୁଁ ଚାଷ କରୁଛି। ସେତେବେଳେ ତ ବାହାରୁ ନଥିଲା ଏମିତି ସରକାରୀ ଧାନ, କିଛି ଦେଶୀ ଧାନ ବାହାରୁଥିଲା, ସେତେବେଳେ ଦେଶୀ ଧାନ କରା ହଉଥିଲା। ଏମିତି ସାର ଫାର, ୟୁରିଆ, ପଟାସ, ଏମିତି ଡିଏପି କିଛି ବାହାରୁ ନଥିଲା ସେତେବେଳେ, ସେତେବେଳଠୁ ମୁଁ କରୁଛି।
2: ଆପଣ କାହିଁକି ଚିନ୍ତା କଲେ କି ଧାନ ଚାଷ କରିବା କଥା?
3: ଧାନ ଚାଷ ଜମି ଅଛି, ଜମି ଥିବା ଯୋଗୁଁ ଜମିଟାକୁ କାହାକୁ ଦବୁ, ଚାଷ ତ କରିବାକୁ ପଡିବ, ବାପାଙ୍କର ଜମି ଅଛି।
2: ଆପଣ ଯୋଉ ଧାନ ଚାଷ କରନ୍ତି, କେମିତି କଣ ପ୍ରଣାଳୀରେ ଧାନ ଚାଷ କରନ୍ତି?
3: ବିହନ କିଣିକିରି ଆଣୁ ମ୍ୟାଡମ, ବିହନ କିଣିକିରି ଆଣୁ ନବରଙ୍ଗପୁର ଯାଇକିରି ସିଲିଂ ଦୋକାନରୁ, ତଳି ପକେଇବୁ। ତଳି ପକେଇଲା ପରେ ତାକୁ ବର୍ଷା ଦେଖିକିରି ତାକୁ 20 ଦିନ କି 22 ଦିନ କି 21 ଦିନ ଯାହା ଥିବ ତାର ନିୟମ ହିସାବରେ ଡିଏପି ସାର ତଳେ ଦେଇ ତାକୁ ଆମେ ରୁଆ କରୁ।
2: ଆଚ୍ଛା, ତାହେଲେ ଦେଖନ୍ତୁ ଆପଣ ଯୋଉ ସେଇ ସମୟରେ 18 ବର୍ଷରୁ ଧାନ ଚାଷ କରୁଥିଲେ, ଏବେ ଧାନ ଚାଷ କରୁଛନ୍ତି, କଣ ଆପଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?
3: ସେତେବେଳେ ମ୍ୟାଡମ ଖାଲି ଗୋବର ସାର ପକଉଥିଲେ, ସେତେବେଳେ ଏମିତି ସବୁ ଡିଏପି, ୟୁରିଆ, ପଟାସ ଏମିତି ସବୁ କିଛି ନଥିଲା, ସେତେବେଳେ କମ ଚାଷ ଆସୁଥିଲା। ବର୍ତ୍ତମାନ ଅଧିକ ଚାଷ ଆସୁଛି, ଏବେ ସରକାରୀ ହିସାବରେ କରିବା ଯୋଗୁଁ ଅଧିକ ଚାଷ ଆସୁଛି। ଆଗ କଣ ହଉଥିଲା କି ଏକରାକୁ ହଉଥିଲା 1 କ୍ୱିଣ୍ଟାଲ ଧାନ ହେଲେ ବେଶୀ ହଉଥିଲା, ହେଇ ଯାଉଥିଲା ଏକରାକୁ। ବର୍ତ୍ତମାନ ଏବେ 20 କ୍ୱିଣ୍ଟାଲ 25 କ୍ୱିଣ୍ଟାଲ ବି ପାଇପାରୁଛନ୍ତି ଲୋକ।
2: ମାନେ ଆପଣଙ୍କୁ ଏବେ କେତେ କଣ ବୟସ ହେଲାଣି?
3: ଏବେ 55 ବର୍ଷ 57 ବର୍ଷ ହେଇଗଲାଣି।
2: 18 ବର୍ଷ ମାନେ କେତେ ଆଗର କଥା, ସେତେବେଳେ ଆପଣ କିଏ ଥଟ୍ଟା ପରିହାସ କରୁନଥିଲେ ଝିଅଟେ ହେଇକିନା? ଏବେ ଆଜିକାଲି ଝିଅଟେ ସବୁ ଆଗକୁ ବାହାରୁଛନ୍ତି, ଚାକିରି କରୁଛନ୍ତି, ସବୁକିଛି କରିପାରୁଛନ୍ତି, ସେତେବେଳେ ଆପଣ କିଏ ଥଟ୍ଟା ପରିହାସ କରୁନଥିଲେ ଝିଅଟେ ହେଇକିନା ତ ଧାନ ଚାଷ କରୁଛୁ, ବାହାରକୁ ଯାଉଛୁ, ଜମିକୁ ଯାଉଛୁ?
3: ମୁଁ ଯେତେବେଳେ ନବରଙ୍ଗପୁର ଯାଉଥିଲି ଅନେକ ଲୋକ ଅନେକ କଥା କୁହନ୍ତି କହୁଥିଲେ, ସେସବୁ ଶୁଣିକିରି ମା ଆଖିକି ଦେଖା ଯାଉ ନାହିଁ, ଆଉ ବାପା ବି ଆମର ପାରୁନଥିଲେ, ସେଇଥିପାଇଁ ମତେ ନିଜେ କରିବାକୁ ପଡିଲା। ନ କରିଲେ ଆମର ଜମିବାଡ଼, ଆମେ ଖାଇବୁ କଣ, ପିନ୍ଧିବୁ କଣ, ଖର୍ଚ୍ଚ କରିବୁ କଣ, ଏସବୁ ଆମକୁ ମତେ ଭାବନା ରହିଲା, ସେଇଥିପାଇଁ ମୁଁ ଜମି ଚାଷ କଲି, ନିଜେ ହିଁ କରୁଛି।
2: ତାହେଲେ ଆପଣଙ୍କୁ ଶୁଣୁଥିବା ସମସ୍ତ ମା ଭଉଣୀ ମାନଙ୍କୁ ଆପଣ କଣ କହିବେ?
3: ସେମାନେ ଯଦି ଚଲାକି ହେଇକିରି କରିପାରନ୍ତି ବୋଲେ କୁଲି କରିବ, କିଏ ତ କଣ କରିକିରି ଜୀବିକା କରୁଛନ୍ତି ଆଉ କଣ।
2: ହେଲେ ଆପଣ କଣ କହିପାରିବେ, ଗୋଟେ ଝିଅ ପିଲାଟେ ହେଇକି ମଧ୍ୟ ଆମେ ଚାଷ କରିବା କରିପାରିବା?
3: ହଁ କରିପାରିବା, ପ୍ରତ୍ୟେକ କାମ ଆମେ କରିପାରିବା, ଆଗେଇ ପାରିବା।
2: ନିଶ୍ଚିତ ଭାବରେ ବହୁତ ସୁନ୍ଦର କଥା ଆପଣ କହିଲେ, ଆପଣ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା, କହିଲେ ଅତ୍ୟୁକ୍ତି ହବ ନାହିଁ। ମା ଭଉଣୀ ମାନେ ମଧ୍ୟ ଆପଣଙ୍କୁ ଶୁଣୁଥିବେ ଏବଂ ଶୁଣିକି ମଧ୍ୟ ଉତ୍ସାହିତ ହଉଥିବେ। ତାହେଲେ ଆପଣଙ୍କର କେତେ କଣ ଏକର ଜମି ଅଛି?
3: ଆମ ବାପାର, ମୋର ତ ବର୍ତ୍ତମାନ ନାହିଁ କିନ୍ତୁ ବାପାର ନାଁ ତ ଯୋଉଟା ଅଛି, କେବଳ 8 ଏକର ଜମି ଅଛି ସବୁ।
2: ଆଚ୍ଛା, 8 ଏକର ଜମି ଆପଣ ନିଜେ ଚାଷ କରନ୍ତି?
3: ନିଜେ ଚାଷ କରେ, ନିଜେ ଚାଷ କରେ, ନିଜେ ଜମିକି ଯାଏ, ନିଜେ ଖତ ମାରେ, ମାନେ ସାର ପକାଏ ଜମିରେ, ଆଉ ହିଡ଼ି ବି ବାନ୍ଧେ, ପଲା ବି ପକେଇବି, ଲୋକମାନଙ୍କୁ କୁଲି ନେଇକିରି ପଲା ବି ପକେଇବି, ସବୁ କାମ ମୁଁ ନିଜେ କରିବି।
2: ସେତେବେଳେ ବହୁତ ସୁନ୍ଦର କଥା କହୁଛନ୍ତି। ଆପଣ ଯୋଉ କଷ୍ଟ କରୁଛନ୍ତି, ଆପଣଙ୍କୁ ତା ଫଳଟା ମିଳୁଛି ନା ନାହିଁ?
3: ଫଳକୁ ବର୍ଷ ଯଦି ବର୍ଷା ସମାନ ପାଳିଲେ ତ ଫଳଟା ମିଳେ, ଯଦି ବର୍ଷା ଯଦି କମ ହେଇଯାଏ ସେ ବର୍ଷ ଫଳ ମିଳେ ନାହିଁ।
2: ଯେତେ ଯୋଉ ବର୍ଷ ଆପଣଙ୍କୁ ଫଳ ମିଳିଲେ ତ ନିଶ୍ଚିତ ଭାବରେ ଯୋଉ ମାନେ ଆମକୁ ଲାଭ ହୁଏ, ଆମେ ଖୁସି ହେଇଯାଉ, ଯୋଉ ବର୍ଷ ଆପଣଙ୍କର କ୍ଷତି ହୁଏ, ଆପଣ କେମିତି କଣ ସବୁ ଜିନିଷ ମ୍ୟାନେଜ କରନ୍ତି?
3: ସେଇଟା ତ ପ୍ରଭୁଙ୍କର ହାତରେ କଥା, ସେମିତି ଭଗବାନ ଚଳେଇ ଦିଅନ୍ତି ଆମେ ଚଳିଯାଉ ଆଉ।
2: ତାହେଲେ
3: କାହାକୁ ବି ମାଗା ମାଗି କରି ଚଳେଇଯିବୁ, ଗୋଟେ ବର୍ଷ ଚଳିଯାଉ, ତାପରେ ଧାନ ଯଦି ଫସଲ ଆସିଯାଏ ତାର ଲୋନ୍ ତାକୁ କ୍ଲିୟର କରିଦେଉ।
2: ନିଶ୍ଚିତ ଭାବରେ ଆପଣଙ୍କର କଥାରୁ ହିଁ ଜଣାପଡୁଛି ଆପଣ କେତେ ମାନେ ପୁରା ଶକ୍ତିଶାଳୀ ମଣିଷଟେ, କେତେ ଆପଣଙ୍କ ଭିତରେ ସାହସ ରହିଛି, ସବୁ ଜିନିଷ ଆପଣ ନିଜେ ସବୁ ଜିନିଷ କିପରି ପରିଚାଳନା କରୁଛନ୍ତି।
3: ଭଗବାନ ମତେ ବହୁତ ସାହସ ଦେଇଛି, ବହୁତ ସବୁ କିଛି କରିପାରେ ମୁଁ।
2: ତାହେଲେ ଦେଖନ୍ତୁ, କେଉଁ ସମୟରେ ଆପଣ ଧାନ ବୁଣନ୍ତି, କେଉଁଠୁ ଆପଣ ବିହନ ଆଣନ୍ତି, କେମିତି କଣ ପ୍ରଣାଳୀରେ ଚାଷ କରନ୍ତି ଟିକେ କୁହନ୍ତୁ।
3: ଆଜ୍ଞା, କଣ ଗୋଟେ ଏକରାକୁ 20 କେଜି ଧାନ, ଆମର ଦେଶିଆ ହିସାବରେ 20 କେଜି ଧାନ ସେଇଠି ପଡିବ, ନାଇଁ ନଚେତ 10 କେଜି

0: ଧାନ ହିସାବରେ ସରକାରୀ ଧାନ ଯଦି କିଣିକିରି ଆଣୁ 10 କେଜି ହିସାବରେ ସେଟା ପକା ହବ ତଳିକି 6 ଇଞ୍ଚ ଇଏରେ ମୋଟା କଣ ବେଦି ଭଳିଆ କରିକିନା ତାକୁ ଶୁଣେଇକି ତାକୁ ପକେଇବୁ ପୋଲା ବୋଲେ ରୋଇବୁ ପୋଲା ପକେଇବୁ ତଳି ପକେଇବୁ ତଳି ପକେଇଲା ପରେ ତାକୁ ଯେତେବେଳେ 22-23 ଦିନ ହେଇଯିବ ତାକୁ ଆମେ କାଢିକିରି ପାଣି ଯେତେବେଳେ ସମାନ ଆମର ସମାନ ଜୁଲାଇ ମାସରେ ଦବ ସେ ପାଣି ହେଲା ସେ ତଳିକି ତାକୁ କାଢି ଆମେ ଲୋକ କୁଲି ଦେଖିକିରି ତାକୁ ଆମେ ରୂପା କରିବୁ।
1: ତାହେଲେ ଆପଣଙ୍କର ଯୋଉ ଫସଲଟା ଅମଳ ହୁଏ ତାହେଲେ କେଉଁଠି କଣ ବିକ୍ରୟ କରନ୍ତି?
0: ବିକ୍ରୟ ଏବେ ବର୍ତ୍ତମାନ ବିକ୍ରମପୁରରେ ଏକ ମଣ୍ଡି ଚାଲିଛି, ବିକ୍ରମପୁର ମଣ୍ଡିରେ ହିଁ ବିକ୍ରି କରୁ। ଆଗ ତ ଯେତେବେଳେ ଇଏ କରୁଥିଲୁ ନବରଙ୍ଗପୁରରେ ବିକ୍ରି କରୁଥିଲୁ, ମାର୍କେଟ କମିଟିରେ ବିକ୍ରି କରୁଥିଲୁ, ଏବେ ବିକ୍ରମପୁରରେ ହିଁ ବିକ୍ରି କରୁଛୁ।
1: ଆଚ୍ଛା, ଆପଣ ଯଦି ସମୁଦାୟ କହିବେ ଆପଣଙ୍କର ଲାଭ ହୁଏ ନା କ୍ଷତି ହୁଏ?
0: ଲାଭ ହୁଏ ମ୍ୟାଡମ, କିଛି ନହେଲେ ବି ଏକରାକୁ 6,000-5,000 ଏମିତି ମିଳିବ, ସବୁ ଖର୍ଚ୍ଚ ଯାଇକିନା ବି 5,000 ମିଳିବ। ଏମିତି ବି ଭଗବାନ କଷ୍ଟେ ମଷ୍ଟେ ବି ଆମେ ଭଗବାନ ଚଳି ଯାଉଛୁ ନା, ଭଗବାନ ଦଉଛି ଆମେ ଚଳୁଛୁ ଏକା।
1: ତାହେଲେ ଆପଣଙ୍କର ଏଇ ଧାନ ଛଡା ଆଉ କଣ ଆପଣଙ୍କର କରିବା ପାଇଁ ଇଚ୍ଛା ଅଛି? କେବେ ଭାବିଛନ୍ତି କି ମୁଁ ଆଉ କିଛି ବି କରିପାରିବି?
0: ମକା ବି କଲି ମ୍ୟାଡମ, ମକା ଚାଷ ବି କଲି, ମକା ଚାଷ ବି କଲି। ଏମିତି ଏମିତି ସମୟରେ ମକା ଚାଷ କଲି, ଖରା ମକା ଚାଷ କଲି ଯେ ଲସ୍ ହେଇଗଲା, ପାଣି ନଦୀରୁ ଶୁଖିଗଲା, ଲସ୍ ହେଇଗଲା। ଖାଲି ଧାନ ଚାଷ କରୁ ଆମର ଅଞ୍ଚଳ ପାଇଁ ଧାନ ବୋଲେ 1,001 ଧାନ ଏକା ବହୁତ ବଢିଆ। ଆଉ ଆଉ ଅନ୍ୟ ଏକ ଧାନ ଅନେକ ଅଛି, ଖାଲି ପୋକ ହବ ଏସବୁ ହବ ବୋଲିକିରି ଆଉ ମନା କରୁଛୁ। କ୍ରାନ୍ତି ଗୋଲ୍ଡ ବି ଭଲ ଅଛି, ଆଜିକାଲି ଭିତରେ କ୍ରାନ୍ତି ଗୋଲ୍ଡ ଭଲ ଅଛି, ବମ୍ଫର 777 ବି ଭଲ ଅଛି, ଏବେ ପୋକ ପୋକ ହଉନି ସେଟା ମାନେ ସେଟା ମାନେ ସବୁ ଭଲ ଅଛି। ଆଉ 1,001 ତ ବିଲକୁଲ ପୋକ ହବନି, ପ୍ଲାଷ୍ଟର ହବନି, ପୋକ ହବନି, କିଛି ହବନି 1,001।
1: ତାହେଲେ ଆପଣ ପନିପରିବା ଚାଷ କେବେ କରନ୍ତି କି?
0: ନାଇଁ, ପନିପରିବା ଚାଷ ବି କରିନି କେବେ, ଖାଲି ଧାନ ଚାଷ କରୁଛି। ସେତିକି ଧାନ ଆଗା ଚାଷ କରୁଛି, ଆଉ ମକା ଚାଷ କରୁଥିଲି, ମକା ଚାଷରେ ଲସ୍ ହେଲା ବୋଲି ମକା ଚାଷ କରୁନାହିଁ। ଆଖୁ ଚାଷ ବି କରୁଛି, ଆଖୁ ଚାଷରେ ବି ଲାଭ ଅଛି, ଆଖୁ ଚାଷରେ ଲାଭ ଅଛି। ଏବେ ଆମେ ତ ଲେଡିଜ ଲୋକ, ଆମେ ତ କିଛି ସେସବୁ କରିପାରିବୁ ନାହିଁ, ଆମର ପାଖରେ ସେସବୁ ଯନ୍ତ୍ରପାତି ନଥିବା ଯୋଗୁଁ ଆମେ ଅନ୍ୟକୁ ଦବୁ ବୋଇଲେ ଆମକୁ ତ ଲସ୍ ପଡିବ, ଅନ୍ୟକୁ ଯଦି ଦବୁ ବୋଲେ ସମାନ ହିସାବ ହେଇଯିବ। ଆମେ କରିବୁ ଏତେ ପଇସା ଖର୍ଚ୍ଚ କରିବୁ, ଅନ୍ୟକୁ ଦବୁ, ଅନ୍ୟକୁ ଦେଲେ ଆମକୁ ଲାଭ ହବ ନାହିଁ ବୋଲିକି ଆମେ ଆଖୁ ଚାଷ ବି ଛାଡ଼ିଦେଲୁ।
1: ତାହେଲେ ଦେଖନ୍ତୁ, ଆପଣ ଘରରେ ଆପଣ ଜଣେ ସ୍ତ୍ରୀ ଲୋକ ଯିଏକି ସବୁ ଜିନିଷ ମ୍ୟାନେଜ କରନ୍ତି, ତ ଅନ୍ୟ ଶୁଣୁଥିବା ଯୋଉ ମା ଭଉଣୀ ମାନଙ୍କୁ ଆପଣ କଣ ଟିପ୍ସ ଦବାକୁ ଚାହିଁବେ?
0: ମୁଇଁ ସବୁ ଏମିତି କର ବୋଲିବି, ସେମିତି କର, ଏମିତି କର, ସେଟା କର, ଏଇଟା କର, ଭଲ ଚଳିବ, ଭଲ ହବ, ଏସବୁ କୁହେ ମୁଇଁ।
1: ଭାବରେ ବହୁତ ସୁନ୍ଦର କଥା କହିଲେ, ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ହି ଭଲ ଲାଗିଲା, ଏବଂ ମୁଁ ଆଶା କରୁଛି ଆପଣଙ୍କ କଥାରୁ ମଧ୍ୟ ଅନେକ ମା ଭଉଣୀ ଅନୁପ୍ରାଣିତ ହୋଇ ସେମାନେ ମଧ୍ୟ ଚାଷ କାର୍ଯ୍ୟ କରିବା ପାଇଁ ଆଗେଇ ଯାଇଥିବେ। ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା, ସୁଯୋଗ ମିଳିଲେ ପୁଣି ଥରେ କଥା ହବୁ। ଆମ ଆକାଶବାଣୀ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।
0: ମ୍ୟାଡମ
1: ଧନ୍ୟବାଦ।

0: ଏମିତି ସବୁ ପ୍ରତିଭା ମାନଙ୍କୁ ତମକୁ କା ଧନ୍ୟ ମାତ୍ରକ, ଏମିତି ମାନେ ମହିଳାମାନେ ଆମର ସମାଜରେ ବି ଅଛନ୍ତି, ବଡ କଥା ଏକା ମାତ୍ରକ ଏଇଟା।
1: ସେଟା ସତ କଥା। ଦେଖ କୋଉ କାଳରୁ 18 ବର୍ଷ ତାଙ୍କୁ ବୋଲେ ଏବେ ଆସିକି ତାଙ୍କୁ 57 ବର୍ଷ ହେଲାଣି। ସେ କାଳରୁ ସେ କାହାର କଥା ନ ଶୁଣିକି ନା ନିଜର ଗୋଡରେ ନିଜେ ଛିଡ଼ା ହେଲେ ଆର୍ ନିଜର ପରିବାରକୁ ମିଶା ରଖିଲେ।
0: ସେଟା ସବୁଠୁ ବଡ କଥା ମାତ୍ର କ, ନିଜେ ଚଳିବ ଆହୁରି ନିଜର ପରିବାରକୁ ଚଳେଇବ, ସେଟା ହଉଛି ବହୁତ ମାନେ ବହୁତ ବଡ କଥା ଆଜିକାଲିକା ସମାଜରେ। ଏମିତିକାର ମହିଳାମାନେ ମିଳିବାଟା ମାନେ କି ବହୁତ କଷ୍ଟ। ତାପରେ ଏଇଟା ମାନେ ନେଇକି ଗୋଟେ ଗୋଟେ କଣ କି ଆମର ସମାଜ ପାଇଁ ଗୋଟେ ଗୋଟେ ଉଦାହରଣ ଆଙ୍କର ପୁରା ହେବା ଦରକାର। ଆଜିକାଲିକା ଟୁକି ମାନେ କିଛି କହୁଛନ୍ତି ମୁଇଁ ପାଠ ପଢିଛି ମୁଇଁ ମାଟିରେ ଚାଲିବି କା ନାଇଁ ବୋଲି ପୁରା ହେଇଯାଉଛନ୍ତି। ଇ ଭଉଣୀ ମାତ୍ର ଏକ ବଡ଼ ଲୋକ କା ମାତ୍ର ପ୍ରକୃତରେ ବଡ଼ ଲୋକ ହେଲେ ମୁଇଁ କିଛି କହୁଥିଲି। ଦେଖ ସବୁ ପ୍ରକାର କଥାବାର୍ତ୍ତା ଆମେ ହେଇଗଲୁ, ହଁ ଗୀତ ବାଜଣା ଶୁଣେଇଦେଲୁ, ଆମର ଏତେ ସୁନ୍ଦର ଚାଷବାସ କରୁଥିବା ଚାଷୀ ଭାଇର କଥା ଶୁଣେଇଦେଲୁ, ହଁ ତମେ ଆଣିଥିଲ ଭଉଣୀର କଥା ମିଶା ଶୁଣିଦେଲୁ, ହଁ ଏବେ କିଛି ବୋଲୁଥିଲି ବର୍ଷା ପାଗ ମିଶା ଯୋଉ ପ୍ରକାର ହଉଛି ନା, ଛଣକୁ ଖରା ଛଣକୁ ବର୍ଷା ବେଲା ପରା ଦେଖୁ ଦେଖୁ ମେଘମାନେ ଭର୍ତ୍ତି ହେଇଯିବ, ଅନ୍ଧାର ମିଶା ତ ହେଇଗଲାଣି ବୋଲ, ହଁ ଭାରିବା ବୋଲୁଥିଲି।
1: ହଇ ହଇ ଯିବା ଯିବା,
0: ହଁ
1: ମତେ ମିଶା ଲେଟ୍ ହେଲାଣି ପରା, ରାତି ହେଲାଣି, ଯିବା
0: ଯିବା। ରହୁଛୁ ହେଲେ ଭାଇ ଭଉଣୀ ମାନେ, ଆହୁରି ଗୋଟେ ଦିନ ଏମିତିକା ମିଶିବା କଥାବାର୍ତ୍ତା ହେବା, ହଁ ବୈଠକ ଘରକୁ ଏଠିକା ରଖୁଛୁ, ଜୁହାର ଲାଗୁ, ହଁ
1: ଜୁହାର ଜୁହାର।

0: ଶୁଣିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ସୁବ୍ରତ ସାମନ୍ତରାୟ ଏବଂ ଅନିତା ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗା ହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଓଡ଼ିଆରେ ଆଲୋଚନା। ଭାରତର ସ୍ୱାଧୀନତା ସଂଗ୍ରାମରେ କୋରାପୁଟ ଜିଲ୍ଲାର ଅବଦାନ, ଉପସ୍ଥାପକ ପ୍ରକାଶ ଚନ୍ଦ୍ର ଦାସ। ତେବେ ଶୁଣିବା ଓଡ଼ିଆରେ ଆଲୋଚନା।
1: ଭାରତର ସ୍ୱାଧୀନତା ସଂଗ୍ରାମରେ ତତ୍କାଳୀନ କୋରାପୁଟ ଜିଲ୍ଲାର ଅପ୍ରମିତ ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଏହି ସଂଗ୍ରାମର ନେତୃତ୍ୱ ନେଇଥିବା ପ୍ରମୁଖ ଦେଶପ୍ରେମୀମାନଙ୍କ ବଳିଦାନ ଏବଂ ତ୍ୟାଗ ଆମ ପାଇଁ ଚିରକାଳ ଜୀବନ୍ତ ରହିଥିବ। ବନବାସୀଙ୍କର ଏହି ପବିତ୍ର ଭୂମିର ପ୍ରତ୍ୟେକ ମଣିଷ ପାଇଁ ନବଜୀବନର କ୍ଷେତ ପ୍ରସ୍ତୁତ କରି ସର୍ବହରା ଲୋକଙ୍କ ପାଇଁ ସଂଗ୍ରାମୀଗଣ ନିଜେ ହୋଇଗଲେ ଧ୍ୱାନ୍ତ ପଥର ଯାତ୍ରୀ। ରାଜକର୍ମଚାରୀ, ବ୍ରିଟିଶ କର୍ମଚାରୀ ଏବଂ କେତେକ ତେଲୁଗୁ ଲୋକଙ୍କ ଅତ୍ୟାଚାରର ମେଘତଳେ ପେଶି ହୋଇଯାଇଥିବା କୋରାପୁଟିଆଙ୍କୁ ସ୍ୱରାଜ୍ୟ, ସତ୍ୟାଗ୍ରହ ଏବଂ ଭାରତ ଛାଡ଼ ଆନ୍ଦୋଳନର ମହାମନ୍ତ୍ରରେ ଦୀକ୍ଷିତ କରାଇ ସଂଗ୍ରାମୀମାନେ ନିଜ ଜୀବନର ମୋହକୁ ତ୍ୟାଗ କରିଦେଇଥିଲେ। ରାଧାକୃଷ୍ଣ ବିଶ୍ୱାସ ରାୟ ଏହି ଜିଲ୍ଲାରେ ପ୍ରଥମେ ସ୍ୱାଧୀନତା ଆନ୍ଦୋଳନର ବୀଜ ବପନ କରିଥିଲେ। ସଦାଶିବ ତ୍ରିପାଠୀ, ଲକ୍ଷ୍ମୀଚନ୍ଦ୍ର ଦାସ, ରାଧାମୋହନ ସାହୁ, ନୀଳକଣ୍ଠ ସାହୁ, ବିଶ୍ୱନାଥ ପଟ୍ଟନାୟକ, ବିଶ୍ୱନାଥ ପାତ୍ର, ବ୍ରଜବନ୍ଧୁ ନନ୍ଦ, ମହମ୍ମଦ ବାଜି, ଲକ୍ଷ୍ମଣ ନାୟକ, ହରିହର ମିଶ୍ର, ନରସିଂହ ସାହୁ, ଜୟକୃଷ୍ଣ ମିଶ୍ର, ଶିବରାମ ତ୍ରିପାଠୀ, ଲୋକନାଥ ରାୟ, କୃଷ୍ଣଚନ୍ଦ୍ର ସାନ୍ତରା ପାତ୍ର, ଦାମୋଦର ସାନ୍ତରାଙ୍କ ସହିତ ଅନେକ ସଂଗ୍ରାମୀ କୋରାପୁଟ ଜିଲ୍ଲାର ଲୋକଙ୍କୁ ଉଦ୍ବୁଦ୍ଧ କରାଇ ସଂଗ୍ରାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ। ସ୍ୱାଧୀନତା ପୂର୍ବରୁ ଏହି ଜିଲ୍ଲାରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଭରି ରହିଥିଲା। ଅନେକ ଅମାନୁଷିକ ପ୍ରଥା ପ୍ରଚଳନ ଯୋଗୁଁ ଲୋକେ ଗରିବ ଏବଂ ବ୍ରିଟିଶ ସରକାର ଓ ରାଜା ଧନୀ ହେଉଥିଲେ। ଯୋଗାଯୋଗ, ଗମନାଗମନ ବ୍ୟବସ୍ଥା ଥିଲା ଅତ୍ୟନ୍ତ ଦୟନୀୟ। ସେହି ସମୟରେ ତେଲୁଗୁଭାଷୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଅନଗ୍ରସର ଥିଲା ଏ ଅଞ୍ଚଳ। ଏହି ସମୟରେ ସଂଗ୍ରାମୀମାନଙ୍କର ଉଦୟ ହୋଇଥିଲା। ନାନା ସମସ୍ୟାରେ ସନ୍ତୁଳି ହୋଇ ଦୟନୀୟ ଅବସ୍ଥାରେ ରହିଥିବା ଲୋକଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ଜାଗ୍ରତ କରାଇଥିଲେ ସଂଗ୍ରାମୀମାନେ। ଦେଶପ୍ରେମ ଓ ତ୍ୟାଗର ପରମ ପ୍ରତୀକ ଥିଲେ ଏମାନେ। ଏ ଅଞ୍ଚଳରେ ରାଜନୈତିକ ଚେତନା ଜାଗ୍ରତ କରାଇବାରେ ଅଗ୍ରଗଣ୍ୟ ଥିଲେ ଶ୍ରୀ ବିଶ୍ୱାସ ରାୟ। ଖୋଦ ବିନୋବା ଭାବେ ସ୍ୱୀକାର କରିଥିଲେ ଯେ ଭାରତବର୍ଷରେ କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଅଞ୍ଚଳର ଭୂମିକା ସ୍ୱାଧୀନ

ସ୍ୱାଧୀନତା ସଂଗ୍ରାମରେ ଚିରଦିନ ମନେ ରହିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଓଡ଼ିଶାର ସବୁଠୁ ପଛୁଆ ଜିଲ୍ଲା ମଧ୍ୟରୁ କୋରାପୁଟ ଅଗଷ୍ଟ 1942ରେ ଖୋଲା ବିଦ୍ରୋହ କରିଥିଲା। ନିରୀହ ଏବଂ ନିରକ୍ଷର ଆଦିବାସୀମାନେ ସାହସର ସହିତ ପୁଲିସ ଗୁଳି ଏବଂ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ। 1942 ମସିହାର ଭାରତ ଛାଡ ଆନ୍ଦୋଳନ ସମୟରେ କୋରାପୁଟ ଜିଲ୍ଲାରେ ଘଟିଥିବା ଆଦିବାସୀ ବିଦ୍ରୋହର ପ୍ରଚଳିତ ଫିତୁରୀ ପରମ୍ପରା ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ବଳିଷ୍ଠ ଉଦାହରଣ, ଏକ ପ୍ରମୁଖ ଘଟଣା। ଏହି ସମୟରେ ଭାରତ ଛାଡ ଆନ୍ଦୋଳନ ଏକ ଭୟଙ୍କର ଗଣବିଦ୍ରୋହର ରୂପ ନେଇଥିଲା। ବିଦ୍ରୋହ ସମୟରେ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଏକତା ଦେଖିବାକୁ ମିଳିଥିଲା। 1942 ମସିହାରେ ରାଧାକୃଷ୍ଣ ବିଶ୍ୱାସ ରାୟ ଐତିହାସିକ ବମ୍ବେ ଅଧିବେଶନରେ ଯୋଗଦେଇ ସେଠାରେ ହୋଇଥିବା ଆଲୋଚନା ଆଧାରରେ ତାଙ୍କ ଜିଲ୍ଲାର କଂଗ୍ରେସ ସ୍ୱେଚ୍ଛାସେବକମାନଙ୍କୁ କିଛି ଗୁପ୍ତ ବାର୍ତ୍ତା ସହିତ ଅନେକ ଚିଠି ପଠାଇଥିଲେ। ସେହି ବାର୍ତ୍ତା ସମଗ୍ର ଜିଲ୍ଲାରେ ବ୍ୟାପିଗଲା ଏବଂ ଲୋକମାନେ ବିଶ୍ୱାସ କଲେ ଯେ ଗାନ୍ଧିଜୀ ଖୋଲା ବିଦ୍ରୋହର ଆହ୍ୱାନ ଦେଇଥିଲେ। ପ୍ରକୃତରେ ନିରୀହ ଆଦିବାସୀଙ୍କ ପାଇଁ ଭାରତ ଛାଡ ବାର୍ତ୍ତାର ଅର୍ଥ ଥିଲା ଯେ ବ୍ରିଟିଶ ସରକାର ଅସ୍ତିତ୍ୱହୀନ ଏବଂ ଦେଶ ସ୍ୱାଧୀନ ହୋଇଗଲା। ଧୀରେ ଧୀରେ ଜିଲ୍ଲାରେ ବଡ଼ ହିଂସା, ଦଙ୍ଗା ଏବଂ ଭଙ୍ଗାରୁଜା ଘଟଣା ବ୍ୟାପିଗଲା। ତାପରେ ଅନେକ ଆଦିବାସୀ ନେତା ଏବଂ ଲୋକଙ୍କୁ ଗିରଫ କରାଯାଇଥିଲା। ନେତାମାନଙ୍କୁ ଗିରଫ କରି ଆନ୍ଦୋଳନକୁ ଦମନ କରିବା ପରେ ଜୟପୁରରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। 13 ଅଗଷ୍ଟ 1942ରେ ବିପ୍ଳବର ବାର୍ତ୍ତା ପ୍ରଚାର କରିଥିଲେ ଶ୍ରୀ ବିଶ୍ୱାସ ରାୟ। 8 ଅଗଷ୍ଟ 1942ରେ ଭାରତ ଛାଡ ଆନ୍ଦୋଳନ କୋରାପୁଟ ଜିଲ୍ଲାରେ ଏକ ଭୟଙ୍କର ଜନବିଦ୍ରୋହର ରୂପ ନେଇଥିଲା। ଆଦିବାସୀମାନେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତେ କ୍ରୋଧିତ ହୋଇଗଲେ ଯେ ସେମାନେ ସମସ୍ତ ସରକାରୀ ପ୍ରତିଷ୍ଠାନକୁ ଭାଙ୍ଗିଦେବାକୁ ଧମକ ଦେଇଥିଲେ। ଏହାପରେ କର ନ ଦେବା ପାଇଁ ହରତାଳ ଏବଂ ଅଭିଯାନ ଆରମ୍ଭ ହୋଇଥିଲା। 16 ଅଗଷ୍ଟ 1942ରେ ସଂଗ୍ରାମୀମାନେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରାଟ ସମାବେଶର ଆୟୋଜନ କରିଥିଲେ। ପୁଲିସ ଲାଠିଚାର୍ଜ କରି ଭିଡ଼କୁ ଘଉଡ଼ାଇଥିଲା। 21 ଅଗଷ୍ଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ ସ୍ୱେଚ୍ଛାସେବକ ମାଥିଲିରେ ପୁଲିସ ଷ୍ଟେସନ ସମେତ ବିଭିନ୍ନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିଲେ। ସେମାନେ ପୁଲିସ ଚେତାବନୀକୁ କର୍ଣ୍ଣପାତ କରିନଥିଲେ। ମାଥିଲି ଅଞ୍ଚଳରେ ଟିକସମୁକ୍ତ ଅଭିଯାନ ଆୟୋଜନ କରିଥିବାରୁ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯାଇଥିଲା। 1940-41ରେ ତାଙ୍କୁ ଦୁଇଥର ଗିରଫ କରାଯାଇଥିଲା ଏବଂ 9 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। 31 ଜୁଲାଇ 1942ରେ ଜୟପୁରରେ କଂଗ୍ରେସ କର୍ମୀମାନଙ୍କ ବୈଠକରେ ଯୋଗ ଦେଇଥିଲେ ଲକ୍ଷ୍ମଣ ନାୟକ, ଯେଉଁଠି କର୍ମୀମାନଙ୍କୁ ଆଗାମୀ ଭାରତ ଛାଡ ଆନ୍ଦୋଳନ ବିଷୟରେ ନିର୍ଦ୍ଦେଶ ଦିଆଯାଇଥିଲା। ଲକ୍ଷ୍ମଣ ନାୟକ ଲାଠି ସହିତ ସଜ୍ଜିତ 200 ଲୋକଙ୍କ ଏକ ସେନା ସଂଗଠିତ କରିଥିଲେ। ତାଙ୍କ ଅନୁଗାମୀମାନେ ଘଞ୍ଚ ଜଙ୍ଗଲ ଦେଇ ଶୋଭାଯାତ୍ରା କଲେ, ରାସ୍ତାରେ ଥିବା ମଦ ଦୋକାନଗୁଡ଼ିକୁ ନଷ୍ଟ କଲେ ଏବଂ 21 ଅଗଷ୍ଟ 1942ରେ ମାଥିଲି ପୁଲିସ ଷ୍ଟେସନ ଉପରେ ଆକ୍ରମଣ କଲେ। ବିପ୍ଳବୀ ଜନତା ପୁଲିସର ଚେତାବନୀକୁ ଖାତିର କଲେ ନାହିଁ, ଓଲଟା ସେମାନଙ୍କୁ ଆକ୍ରମଣ କଲେ। ପୁଲିସ ଗୁଳିରେ 4 ଜଣ ବ୍ୟକ୍ତି ପ୍ରାଣ ହରାଇଲେ ଏବଂ ଲକ୍ଷ୍ମଣ ନାୟକଙ୍କ ସହ 4 ଜଣ ଆହତ ହେଲେ। ଭିଡ଼ର ନେତୃତ୍ୱ ନେବା ସମୟରେ ଲକ୍ଷ୍ମଣ ନାୟକ ଚିତ୍କାର କରି କହିଥିଲେ, ଆମେ ଯୋଦ୍ଧା, ବ୍ରିଟିଶ ସରକାର ଚାଲିଗଲା, ଜୟପୁରର ରାଜା ମରିଗଲେ, ବ୍ରିଟିଶ ରାଜା ମରିଗଲେ, ଦେଶ ଆମର, ଆମେ ସ୍ୱାଧୀନତା ପାଇଛୁ, ଉଠ ଭାଇମାନେ ଏହି ଯୁଦ୍ଧରେ ଅଂଶଗ୍ରହଣ କର। ଏହାପରେ ତାଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜେଲ୍ରେ ବନ୍ଦୀ ରଖାଯାଇଥିଲା। ପରବର୍ତ୍ତୀ ସମୟରେ କେବଳ ଲକ୍ଷ୍ମଣ ନାୟକଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ 38 ଜଣଙ୍କୁ ବିଭିନ୍ନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। 19 ଅଗଷ୍ଟ 1943ରେ ବ୍ରହ୍ମପୁର ଜେଲ୍ରେ ଫାଶି ଦିଆଯାଇଥିଲା ଲକ୍ଷ୍ମଣ ନାୟକଙ୍କୁ। ସିଏ ଓଡ଼ିଶାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯାହାଙ୍କୁ ଅଗଷ୍ଟ ବିପ୍ଳବରେ ଜେଲ୍ରେ ଫାଶି ଦିଆଯାଇଥିଲା। ଏକ ସଚ୍ଚା ଶହୀଦଙ୍କ ପରି ସେ ନିଜ ନିର୍ଦ୍ଦୋଷପଣ ଘୋଷଣା କରିଥିଲେ ଏବଂ ହସି ହସି ଫାଶୀଖୁଣ୍ଟରେ ଝୁଲିବାକୁ ପଛଘୁଞ୍ଚା ଦେଇନଥିଲେ। ମାଥିଲି ମାମଲାରେ 38 ଜଣଙ୍କ ମଧ୍ୟରୁ 3 ଜଣ ଜେଲ୍ରେ ପ୍ରାଣ ହରାଇଲେ ଏବଂ ଅନ୍ୟମାନଙ୍କୁ ସ୍ୱାଧୀନତା ପରେ ମୁକ୍ତ କରାଯାଇଥିଲା। 24 ଅଗଷ୍ଟ 1942ର ନବରଙ୍ଗପୁର ପାପଡ଼ାହାଣ୍ଡି ଗୁଳିକାଣ୍ଡ ଘଟଣାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ କେବେ ଭୁଲିପାରିବେ ନାହିଁ। ପ୍ରତ୍ୟେକଙ୍କ ହୃଦୟରେ ଏହି ଘଟଣା ଏକ ଅଲିଭା ସ୍ମୃତି ହୋଇ ରହିଥିବ। ଏହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ। କଂଗ୍ରେସ କମିଟି ବୈଠକରେ ଗଣ ଆନ୍ଦୋଳନର ପ୍ରଭାବକୁ ଦୀର୍ଘସ୍ଥାୟୀ ଏବଂ ସୁଦୂର ପ୍ରସାରୀ କରିବା ପାଇଁ ଗାନ୍ଧିଜୀ ଅଗଷ୍ଟ ପ୍ରସ୍ତାବରେ କର ବା ମର ଡାକରା ଦେଇଥିଲେ। ଏହାପରେ ତତ୍କାଳୀନ ବ୍ରିଟିଶ ସରକାର କଂଗ୍ରେସକୁ ନିଷିଦ୍ଧ ଘୋଷଣା କରି ଏହାର ନେତୃବର୍ଗଙ୍କୁ ଗିରଫ କରିବାରେ ଲାଗିଲା, ଫଳରେ ଆନ୍ଦୋଳନ ଆଉ ବଡ଼ ନେତାଙ୍କ ନିୟନ୍ତ୍ରଣରେ ରହିନଥିଲା। ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗ୍ରାମକୁ ବ୍ୟାପକ କରିବା ପାଇଁ ନିଜେ ନିଜ ବାଟରେ ଆନ୍ଦୋଳନ ପନ୍ଥା ସ୍ଥିର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ସଂଗ୍ରାମୀମାନଙ୍କୁ ଆହ୍ୱାନ ଦେଇଥିଲେ ବାପୁ। ଆବାଳ ବୃଦ୍ଧବନିତା ସଂଗ୍ରାମରେ ଝାସ ଦେବା ପାଇଁ ଆଗେଇ ଆସିଥିଲେ। ଧନୀ, ଚାଷୀ ମୂଲିଆ, ଆଦିବାସୀ ଏବଂ ସାଧାରଣ ଜନତା ଆନ୍ଦୋଳନକୁ ଆପଣାଇ ନେଇଥିଲେ। ସାରା ଦେଶରେ ବିଦ୍ରୋହର ବହ୍ନି

0: ଥିବାବେଳେ ଏଥିରୁ ବାଦ୍ ପଡ଼ିନଥିଲା ନବରଙ୍ଗପୁର ଅଞ୍ଚଳ। ଡାବୁଗାଁ ବ୍ଲକର ସରାଗୁଡ଼ା ଓ ଜଟାବାଲ ପୋଲକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଗଲା। ଏହାପରେ ଗୋରା ସରକାରର ସଶସ୍ତ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚ ପ୍ରାୟ 20 ଜଣ ସଂଗ୍ରାମୀଙ୍କୁ ଗିରଫ କରିନେଇଥିଲା। ଏହାର ଚାରିଦିନ ପରେ ଅର୍ଥାତ୍ 24 ଅଗଷ୍ଟ 1942 ପୂର୍ବ ନିଷ୍ପତ୍ତି ଅନୁସାରେ ଡାବୁଗାଁରେ ସଭା କରିବା ପାଇଁ ବାଘ ସିଉନିର ବାଘ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ଶହ ଶହ ସଂଗ୍ରାମୀ ବାହାରି ପଡ଼ିଥିଲେ ହାତରେ ଚରଖା ତିରଙ୍ଗା ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି। ଡାବୁଗାଁ ଆଡ଼କୁ ଛୁଟିଥିଲା ସଂଗ୍ରାମୀଙ୍କ ସୁଅ। ଡାବୁଗାଁ ରାସ୍ତାକୁ ସେତେବେଳେ ସେଣ୍ଟ୍ରାଲ ପ୍ରୋଭିନ୍ସ ରୋଡ୍ କୁହାଯାଉଥିଲା। ପାପଡ଼ାହାଣ୍ଡିର ଟୁରି ନଈ ପାରି ହେବା ଲାଗି ସମସ୍ତେ କାଠପୋଲ ଆଡ଼କୁ ଚାଲିଥିଲେ। ସଂଗ୍ରାମୀଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା ପୁଲିସ। ଏହାକୁ ଖାତିର ନ କରି ଆଗକୁ ମାଡ଼ି ଚାଲିଥିଲେ ସଂଗ୍ରାମୀମାନେ। ପୁଲିସର ଅତର୍କିତ ଆକ୍ରମଣରେ କ୍ଷତବିକ୍ଷତ ସଂଗ୍ରାମୀ କ'ଣ କରିବେ ସ୍ଥିର କରିପାରିନଥିଲେ। ତଥାପି ମୁହଁରେ ଥିଲା ଭାରତ ମାତାର ଜୟ ଜୟକାର ଧ୍ୱନି। ଶେଷରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲା ବ୍ରିଟିଶ ସରକାର। ଗୋଟିଏ ପଟେ ସଂଗ୍ରାମୀଙ୍କ ଆଗରେ ପଛରେ ଥିଲେ ପୁଲିସ ବାହିନୀ, ଅନ୍ୟପଟେ ବଢ଼ି ପାଣିରେ ଉଛୁଳୁଥିଲା ଟୁରି ନଦୀ। ପୁଲିସର ଗୁଳି ବର୍ଷଣରେ ଟଳି ପଡ଼ିଥିଲେ ଅନେକ ସଂଗ୍ରାମୀ। ଆଉ କେତେକ ସଂଗ୍ରାମୀ ପ୍ରାଣ ବିକଳରେ ଭରା ନଈକୁ ଲମ୍ଫ ମାରିଥିଲେ। କେତେ ଯେ ଭାସିଗଲେ ବଢ଼ି ସୁଅରେ ସେମାନଙ୍କ ହିସାବ ନାହିଁ। 11 ଜଣ ସଂଗ୍ରାମୀ ଘଟଣାସ୍ଥଳରେ ଶହୀଦ ହେଲେ ଏବଂ ଅନ୍ୟ 8 ଜଣ କ୍ଷତବିକ୍ଷତ ଅବସ୍ଥାରେ ନବରଙ୍ଗପୁର ଡାକ୍ତରଖାନାରେ ଆଖି ବୁଜିଥିଲେ। କୋରାପୁଟରେ ସ୍ୱାଧୀନତା ସଂଗ୍ରାମ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ସମ୍ପୃକ୍ତି ଥିଲା ବେଶ୍ ପ୍ରଶଂସନୀୟ। କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଥମେ 500 ସତ୍ୟାଗ୍ରହୀଙ୍କ ନାମ ତାଲିକା ଗାନ୍ଧିଜୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ସତ୍ୟାଗ୍ରହୀ ହେବା ଲାଗି କେତେକ ନିୟମ ନିର୍ଦ୍ଧାରିତ ହୋଇଥିଲା। ସେମାନେ ଖଦଡ଼ ପିନ୍ଧୁଥିବେ ଏବଂ କଂଗ୍ରେସର ସକ୍ରିୟ ସଭ୍ୟ ହୋଇଥିବେ ବୋଲି ବିଧି ରଖାଯାଇଥିଲା। କୋରାପୁଟ ଜିଲ୍ଲାର 110 ଜଣଙ୍କୁ ପ୍ରଥମ ଦଫାରେ ବ୍ୟକ୍ତିଗତ ସତ୍ୟାଗ୍ରହ ଲାଗି ଅନୁମତି ମିଳିଥିଲା। ଏଥିରେ ଜିଲ୍ଲାର ତତ୍କାଳୀନ 3 ଜଣ ବିଧାୟକ ରାଧାକୃଷ୍ଣ ବିଶ୍ୱାସ ରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀଙ୍କ ସମେତ କଂଗ୍ରେସର ମୁଖିଆମାନେ ସତ୍ୟାଗ୍ରହୀ ଭାବେ ମନୋନୀତ ହୋଇଥିଲେ। ସେମାନେ କେଉଁ ତାରିଖରେ ଏବଂ କେଉଁଠି ସତ୍ୟାଗ୍ରହ କରିବେ ତାହା ପୂର୍ବରୁ ସ୍ଥିର କରାଯାଇଥିଲା। ସତ୍ୟାଗ୍ରହ କରି ପ୍ରଥମେ ଗିରଫ ହୋଇଥିଲେ ରାଧାକୃଷ୍ଣ ବିଶ୍ୱାସ ରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀ। ବିଶ୍ୱାସ ରାୟ ଗିରଫ ହେବା ପରେ ଜିଲ୍ଲାର ବ୍ୟକ୍ତିଗତ ସତ୍ୟାଗ୍ରହୀଙ୍କ ତାଲିକା ପ୍ରସ୍ତୁତି ଓ ତାହାର ଅନୁମୋଦନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭ୍ୟ ଲକ୍ଷ୍ମୀଚନ୍ଦ୍ର ଦାସଙ୍କ ହାତରେ। ସେହି ସମୟରେ ପୁଲିସ ଓ ଗୁପ୍ତଚର ସଂସ୍ଥାର ତୀକ୍ଷ୍ଣ ନଜର ରହିଥିଲା ସତ୍ୟାଗ୍ରହୀମାନଙ୍କ ଉପରେ। ଲକ୍ଷ୍ମୀଚନ୍ଦ୍ର ଦାସ କଟକ ସ୍ୱରାଜ ଆଶ୍ରମରୁ ଅନୁମୋଦିତ ତାଲିକା ଧରି ରାୟଗଡ଼ା ପହଞ୍ଚିବା ବେଳକୁ ଗୁପ୍ତଚର ବିଭାଗର କର୍ମଚାରୀମାନେ ତାଙ୍କୁ ପିଛା କରିଥିଲେ। ଏହା ଜାଣିପାରି ଲକ୍ଷ୍ମୀଚନ୍ଦ୍ର ଉକ୍ତ ତାଲିକା ଓ କାଗଜପତ୍ରକୁ ତକିଆ ଖୋଳରେ ଲୁଚାଇ ଦେଇଥିଲେ। ତାଙ୍କ ସହିତ ବିଭିନ୍ନ ଯୁକ୍ତିତର୍କ ପରେ ବି ଗୁପ୍ତଚରମାନେ ସତ୍ୟାଗ୍ରହୀଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇପାରିନଥିଲେ। ଜୟପୁର ପର୍ଯ୍ୟନ୍ତ ତାଙ୍କ ସହିତ ଆସି ନିରାଶ ହୋଇପାରିଥିଲେ। ତେଣେ ମାସେ କାଳ ଶଯ୍ୟାଶାୟୀ ହୋଇପଡ଼ିଥିଲେ ଶ୍ରୀ ବିଶ୍ୱାସ ରାୟ। 1984 ଫେବୃଆରୀ 5 ତାରିଖରେ 80 ବର୍ଷ ବୟସରେ ପ୍ରାଣ ହରାଇଥିଲେ। ଜଣେ ନିରଳସ ଆଜୀବନ କର୍ମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଉତ୍ତମ ସଂଗଠକଙ୍କୁ ଦେଶ ସବୁଦିନ ପାଇଁ ହରାଇଥିଲା। ସେବା, ତ୍ୟାଗ ଏବଂ ଦେଶପ୍ରୀତିକୁ ନେଇ ରାଧାକୃଷ୍ଣ ବିଶ୍ୱାସ ରାୟ ପରିଚିତ ହୋଇଗଲେ କୋରାପୁଟର ଏଜେନ୍ସି ଗାନ୍ଧୀ ଭାବରେ। ତତ୍କାଳୀନ ଜୀବନ ଥିଲା ଅତ୍ୟନ୍ତ ଯନ୍ତ୍ରଣାମୟ। ଦେଶପ୍ରେମର ନାନ୍ଦିପାଠପୂର୍ବକ ରାଷ୍ଟ୍ରଧର୍ମ ପାଳନ କରି କୋରାପୁଟିଆ ସଂଗ୍ରାମୀଙ୍କ ସ୍ୱର ସେତେବେଳେ ସମଗ୍ର ଭାରତବର୍ଷରେ ସୃଷ୍ଟି କରିଥିଲା ତୀବ୍ର ତଥା ଶୁଣିତ ପ୍ରତିଧ୍ୱନି। ତୋହଲି ଯାଇଥିଲା ବ୍ରିଟିଶ ସରକାରଙ୍କ ମୂଳଦୁଆ। ଜନପଦ, ପଲ୍ଲୀ, ନଗର ବ୍ୟାପିଯାଇଥିଲା ଭାରତମାତା କି ଜୟ। ବାସ୍ତବରେ କୋରାପୁଟିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ ଶ୍ରେଷ୍ଠ ସନ୍ଥ ଏବଂ ପବିତ୍ର ପ୍ରାନ୍ତ।
1: ଶୁଣିଲେ ଓଡ଼ିଆରେ ଆଲୋଚନା, ଭାରତର ସ୍ୱାଧୀନତା ସଂଗ୍ରାମରେ କୋରାପୁଟ ଜିଲ୍ଲାର ଅବଦାନ। ଉପସ୍ଥାପକ ଥିଲେ ପ୍ରକାଶ ଚନ୍ଦ୍ର ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ପଲ୍ଲୀ ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି ସୁଧା ମିଶ୍ର, କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା।

ପଲ୍ଲୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଧରଣୀଧର ମଲ୍ଲିକଙ୍କ କଣ୍ଠରେ, ଗୀତିକାର ପ୍ରଦୀପ କୁମାର ଷଡ଼ଙ୍ଗୀ।

ପଲ୍ଲୀଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ କଣ୍ଠଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଳ, କଣ୍ଠରେ ବିଷ୍ଣୁଚରଣ ସାହୁଙ୍କ ରଚନା।

0: କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ କଣ୍ଠରେ ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା।
1: बापा कहिले बौ को

ଶୁଣିଲେ କେତୋଟି ପଲ୍ଲୀ ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ। ପରିବେଷଣ କରୁଛନ୍ତି ପଣ୍ଡିତ ଉଲ୍ଲାସ ବାପଟ। ରାଗ ରାଗିଶ୍ରୀ।

0: ଯେଉଁଥିରେ କୁଷ୍ଟିଆ ଲେଖାହୋଇଛି।
1: ସାର୍, କୁଷ୍ଟିଆଠାରେ ହିଁ ତ ସାହେବଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରମାଣ ପାଇଁ ଆମେ ସାଇକେଲକୁ ବି ସିଜ୍ କରିବା।
2: ହଁ ଶୁଣ, କାଳେ ସମସ୍ତେ ସାକି ପ୍ରସ୍ତୁତ ଅଛନ୍ତି ତ?
0: ଆଜ୍ଞା ହଁ। ଆଉ ଏ ବାକ୍ସରେ କିଛି ଚିଠି ମଧ୍ୟ ମିଳିଛି।
2: ଏଇସବୁ ମାଲ୍ୟାଙ୍କ ଚିଠି, ଆମର କିଛି ଖାମର ନୁହେଁ। ଟିକେ ରୁହ, ଟିକେ ରୁହ। ବନ୍ଧୁ ବର ବିନାଟ ଗୁପ୍ତା,
3: ଏଇଟା ତ ଅଲଗଧାରୀଙ୍କ ଚିଠି।
2: ଅନେକ ଦିନ ହେବ ତୁମର କିଛି ଖବର ନାହିଁ, ବ୍ୟସ୍ତତା ହେତୁ ମୁଁ ମଧ୍ୟ ତୁମକୁ ଚିଠି ଦେଇପାରିନି। ଅରବିନ୍ଦ ଘୋଷଙ୍କୁ ଏକ ଜରୁରୀ କାମ ପାଇଁ ମୁଁ ଅନୁରୋଧ କରିଥିଲି, ଖବର ନିଅନ୍ତୁ କଣ ହେଲା। ବହୁତ ଜରୁରୀ କାମ, ବହୁତ ଜରୁରୀ କାମ, ସେଇଟା ତ ହେଇଗଲା। ନେଇଯାଉ।
0: ଏଇ ନିଅ, ଏ ଟୋଷ୍ଟ ଖାଅ ଆଉ ଚା ପିଅ।
4: ନା ଥାଉ।
0: ହଁ, ଇଏ ହେଉଛନ୍ତି ମୌଲବୀ ଶମସୁଲ ଆଲମ, ତମକୁ ଭେଟିବାକୁ ଆସିଛନ୍ତି। ଜଲ୍ଦି ଜଲ୍ଦି ଖାଇନିଅ, ଆଉ ଟିକେ ପରେ ପୋଲିସ କମିଶନର ହଲିଡେ ସାହେବ ତୁମକୁ ଭେଟିବାକୁ ଆସିବେ।
4: ଭେଟିବାକୁ ନା ଜେରା କରିବାକୁ?
0: ଜେରା କରିବାକୁ।
4: ସକାଳୁ ଏ ଯାଏଁ ଚାରି ଚାରି ଜଣ ଜେରା କରିସାରିଲେଣି, ଆଉ ଜଣେ ଆସିବେ। ହଉ, ତିନି ଦିନ ହେଲା ସକାଳେ ଡାଲି ଭାତ ଆଉ ସଞ୍ଜରେ ମୁଢ଼ି ଖାଇବାକୁ ମିଳୁଛି। ଯା ହଉ, ଆଜି ଟିକେ ଚା ମିଳିଲା।
5: ଶୁଣୁଛି ଆପଣଙ୍କୁ ନିର୍ଜନ କାରାବାସର ଦଣ୍ଡ ମିଳିବ।
4: ବହୁତ ଭିତ୍ରୀ ଖବର ରଖିପାରୁଛନ୍ତି ତ?
5: ନା ନା, ଆପଣ ମୋତେ ଭୁଲ ବୁଝନ୍ତୁ ନାହିଁ। ଆପଣ ହିନ୍ଦୁ ଏବଂ ମୁଁ ମୁସଲମାନ ହୋଇପାରୁ, ହେଲେ ଆମେ ଯେ ଭାରତୀୟ, ହିନ୍ଦୁ ଆଉ ମୁସଲମାନ ଧର୍ମର ମୂଳମନ୍ତ୍ର ଏକ। ଓମ୍ରେ ଅ ଉ ମ ରହିଛି ତ, କୁରାନର ବୀଜ ଅ ଲ ମ, ଉଭୟଙ୍କ ମନ୍ତ୍ର ଏକ।
4: ମନ୍ତ୍ର ଏକ ହେଇପାରେ, ହେଲେ ମତି ତ ଭିନ୍ନ ଭିନ୍ନ।
5: ହିନ୍ଦୁଙ୍କର ଏହି ସତ୍ୟବାଦିତା ମୋତେ ଖୁବ୍ ଭଲ ଲାଗେ। ସତ କହିବା ନିଜ ଧର୍ମ ବୋଲି ମନେ କରନ୍ତି ପ୍ରତ୍ୟେକ ହିନ୍ଦୁ। ଗୋରା ସରକାର କହୁଛି ଆପଣ ସନ୍ତ୍ରାସବାଦୀ, ହତ୍ୟାକାରୀ ଦଳର ନେତା। ଏହା ସତରେ କେତେ ଦୁଃଖର କଥା, କେତେ ଲଜ୍ଜାର କଥା।
4: ନା, ଆପଣ ଲଜ୍ଜା କଲା ଭଳି କୌଣସି କାମ ତ ମୁଁ କରିନି। ଆମ ହିନ୍ଦୁଙ୍କ ଭିତରେ ଜୀବ ହତ୍ୟାକୁ ପାପ ବୋଲି ଗଣାଯାଏ। ଜୀବ କଥା ତେଣେ ଥାଉ, ଆମେ ତ କୀଟ ପତଙ୍ଗ ତରୁଲତା ପାଣି ପବନରେ ବି ପରମାତ୍ମାଙ୍କୁ ଦେଖୁ, ପଥର ଭିତରେ ବି ପରମେଶ୍ୱରଙ୍କୁ ଭେଟୁ।
5: ମୁଁ ଜାଣେ ଆପଣ ବେଶ ଧାର୍ମିକ ଲୋକ, ଅଚାନକ କିଛି ଭୁଲ ହୋଇଯାଇଛି।
4: ଭୁଲ କି ଭୁଲ?
5: ଛୋଟ ଭାଇ ବାରିନ୍ଦ୍ରକୁ ବଗିଚାରେ ବୋମା ତିଆରି କରିବାକୁ ଜାଗା ଦେଇ ଆପଣ ବଡ଼ ଭୁଲ କରିଛନ୍ତି।
4: ମହାଶୟ, ସେ ବଗିଚା ଯେମିତି ମୋର, ଠିକ୍ ସେମିତି ମୋ ଛୋଟ ଭାଇର ବି। ମୁଁ କିଏ ତାକୁ ବଗିଚା ଦବା କି ନ ଦବା ବୋଲା? ହଉ ହେଲା, ବଗିଚା ତାକୁ ଦେଲି, ହେଲେ ସେଇଠି ସେ ବୋମା ବନେଇଲା। ତେବେ ଏ ଶୁଭ ଖବରଟି ଆପଣଙ୍କୁ ଦେଲା କିଏ?
5: ନା, ମୁଁ କେବଳ ଏମିତିରେ କହୁଥିଲି।
4: ମହାଶୟ, ଏମିତିରେ କିଛି ହୁଏନି, ଆପଣ ଆପଣଙ୍କ ଦାୟିତ୍ୱ ନିଭାଉଛନ୍ତି। ହଁ, କିଛିଦିନ ପୂର୍ବେ ଜଣେ ଅପରିଚିତ ମୋତେ ସୂଚନା ଦେଇଥିଲେ, କୋନ୍ ନଗରେ ଯାଆନ୍ତୁ ନାହିଁ କିମ୍ବା କାହା ସହ ମିଶନ୍ତୁ ନାହିଁ, ଆପଣ ବିପଦରେ ପଡ଼ିପାରନ୍ତି, କିଛି ଲୋକ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି।
5: ମୁଁ ତାହେଲେ ଆସୁଛି। ଘର ଲୋକଙ୍କ ପାଇଁ ଆପଣଙ୍କର ବାର୍ତ୍ତା କିଛି ଅଛି ଯଦି କୁହନ୍ତୁ।
4: ହଁ, କହିଦେବେ, ମୁଁ ଆନନ୍ଦରେ ଅଛି, କୌଣସି ଅସୁବିଧା ନାହିଁ, ଶେଷରେ ସତ୍ୟର ହିଁ ଜୟ ହେବ।
0: କମିଶନର ହାଲିଡେ ସାହେବ ଆସୁଛନ୍ତି।
6: କୋନ୍ ନଗରରେ ଆପଣଙ୍କର କେହି ପରିଚିତ ଅଛନ୍ତି?
4: ହଁ, ଅନେକ ଅଛନ୍ତି।
6: କେବେ ସେଠାକୁ ଯାଇଛନ୍ତି?
4: ଥରେ।
6: ସେଠାରେ ଆପଣଙ୍କର ଘର ଅଛି?
4: ନା।
6: ଏଭଳି ଅମାନୁଷିକ କାମ ଆପଣ କାହିଁକି କଲେ?
4: କି କାମ?
6: ନିରୀହ ଲୋକଙ୍କୁ ହତ୍ୟା କରିବା।
4: ନିରୀହ ଲୋକଙ୍କୁ ମୁଁ ହତ୍ୟା କରିଛି ବୋଲି ଆପଣ ଭାବୁଛନ୍ତି?
6: ଆମ ନିକଟରେ ପ୍ରମାଣ ଅଛି।
4: ତେବେ ପ୍ରମାଣ କରନ୍ତୁ।
6: ଆମର ସାକ୍ଷୀ ଅଛନ୍ତି।
4: କେତେ ସତ କିଏ ଜାଣେ?
6: ଆଉ ଆପଣଙ୍କ ଉପରେ ହତ୍ୟାକାଣ୍ଡର ଯେଉଁ

0: ଆରୋପ ହେଇଛି
1: ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଆରୋପକୁ ମୁଁ ଗ୍ରହଣ କରେନି।
0: ସିପାହୀ
2: ଆଜ୍ଞା ହଜୁର।
0: ଏ ଲୋକକୁ ପୁରା ଏକୁଟିଆ କରି ରଖ, ଆ ପାଖକୁ କାହାକୁ କଥା ହେବାକୁ ଛାଡ଼ିବ ନାହିଁ। ଅନ୍ୟ କୌଣସି କଏଦୀ ଯେମିତି ଆ ପାଖକୁ ନ ଆସନ୍ତି ସେଥିପ୍ରତି ନଜର ରଖିବ। ମୁଁ ଏ ଲୋକକୁ ମୁଁ ନିର୍ଜନ କାରାବାସରେ ଦଣ୍ଡିତ କରୁଛି।
2: ଆଜ୍ଞା ହଜୁର।
3: ବାବୁ ଠିକ ତ? ଆଜି ତ ବହୁତ ଗରମ ଲାଗୁଛି, ପତ୍ରଟିଏ ବି ହଲୁ ନାହିଁ।
4: ଏବେ ତ ଜୁନ ଆରମ୍ଭ, କିଏ ଜାଣେ ଆଗକୁ କେମିତି ହବ।
3: ଆମେ ତ ବାହାରେ ଖୋଲାରେ ଅଛୁ, ତାଙ୍କ କଥା ଟିକେ ଭାବି ଦେଖ। ଅରବିନ୍ଦ ବାବୁଙ୍କ କୋଠରୀରେ ତ ଝରକା ବି ନାହିଁ, କୋଠରୀରେ ଥିଲେ ଦିନ କି ରାତି କିଛି ଜଣାପଡ଼େନି।
4: ଯେବେ ବେଶୀ ଗରମ ହେଉଛି ଅରବିନ୍ଦ ବାବୁ ନିଜର କୁର୍ତ୍ତା ଖୋଲି ଭୂଇଁରେ ଗଡି ପଡ଼ନ୍ତି।
3: ପାଠ ପଢ଼ୁଆ ଭଲ ମଣିଷଟିଏ, କାଲି ମୋତେ ବହି କାଗଜ କଲମ ସବୁ ମାଗିଲେ। ମୁଁ ସାହେବଙ୍କୁ କହିଲି,
4: ଭାଇ ଏ ଜେଲ ଦଣ୍ଡ ନରକ ଭୋଗଠୁ କିଛି କମ୍ ନୁହେଁ। 9x6 କୋଠରୀରେ 24 ଘଣ୍ଟା ପଡ଼ି ରହିବା, ଖିଆ ପିଆ ଝାଡ଼ା ପରିସା ସବୁ ସେଇ ବଖରାରେ।
3: କାଲି ବାବୁଙ୍କ କୋଠରୀ ପାଖ ଦେଇ ଯିବାବେଳେ ପଚାରିଲି ଠିକ ଅଛନ୍ତି ତ ବୋଲି। ବାବୁ ବିରକ୍ତ ହେଲେ, କହିଲେ ଆଖିକି ଟିକେ ନିଦ ଲାଗି ଆସିଲା ବେଳକୁ ଏମିତି ଚିଲେଇ କହୁଛ, ଆଉ ଠିକ କେମିତି ରହିବି।
4: କହିଲୁନି ଏଇଟା ମୋ କାମ।
3: ମୁଁ କହିଲି ବହୁତ ସମୟ ହେଲାଣି, ମୁଁ ଟିକେ ଦେଖି ଆସେ କେମିତି ଅଛନ୍ତି।
5: ପ୍ରହରୀ ପ୍ରହରୀ, ଏ କୋଠରୀ ଭିତରକୁ ପାଣି ପଶି ଆସିଲା।
6: ମୁଁ କଣ କରିପାରିବି, କମ୍ବଳକୁ ଉଠେଇ ହାତରେ ଧରି ରଖନ୍ତୁ, ଆଜି ରାତି ଏମିତି ଠିଆ ଠିଆ କଟାଇବାକୁ।
7: ତୁ ଠିକ ଅଛୁ ତ ସରୋଜିନୀ?
8: ମୁଁ ଠିକ ଅଛି ଭାଇ, ଏଇ ନିଅ ତମ କୁର୍ତ୍ତା ଆଉ ଧୋତି।
7: ଆରେ ମତେ ଲୁଗା ପିନ୍ଧିବା ପାଇଁ ଅନୁମତି ମିଳିଗଲା, ଆଗରୁ ଆବେଦନ କରିଥିଲେ। ହଁ ଘରେ ସମସ୍ତେ ଠିକ ଅଛନ୍ତି ତ?
8: ବାରିନ୍ଦା ଆଉ ତୁମ କଥା ନାହିଁ, ସମସ୍ତେ ଚିନ୍ତିତ।
7: କାଲି କଏଦୀଙ୍କ ପରେଡ୍ରେ ବାରିନ୍ଙ୍କୁ ଦେଖିଥିଲେ,
8: କିଛି କଥା ହେଇପାରିଲୁ କି?
7: ନା ନା ରେ, କିଛି କଥା ହେଇପାରିଲିନି, କଥା ହେବା ପାଇଁ ଆଦେଶ ନାହିଁ। ଏବେ ବି ମୋର ବିଶ୍ୱାସ ହେଉନି ବାରିନ୍ କେବେ ଏଭଳି ଦୋଷ କରିଥିବ, ତା ସହ କଥା ହେବାକୁ ଚାହିଁଲେ ବି ସୁଯୋଗ ନାହିଁ। ମୋ ପଛରେ ସବୁବେଳେ ନରେନ୍ଦ୍ର ଗୋସ୍ୱାମୀଙ୍କୁ ଠିଆ କରୁଛନ୍ତି, ଗୋସ୍ୱାମୀଙ୍କ ବାପା ବଡ଼ ଓକିଲ, ମୋତେ କହୁଛି ମୁଁ ଦୋଷ ମାନିନେଲେ ତା ବାପା କାଳେ ମୋତେ ମୁକୁଳେଇ ଦେବ, ଅଦାଲତକୁ କହିବେ ଯେ ବଳପୂର୍ବକ ମୋ ନିକଟରୁ ବୟାନ ଆଦାୟ କରାଗଲା। ମୋତେ ତ ଲାଗୁଛି ସେ ଗୋଟେ ବାକ୍ୟବୀର।
8: ଆମ ପାଖରେ ଏତେ ଟଙ୍କା ବି ନାହିଁ ଯେ ଆମେ ଭଲ ଓକିଲ ଦେଇ ଅଦାଲତରେ ଲଢ଼ି ପାରିବା।
7: ଆରେ ଓକିଲଙ୍କର କି ଦରକାର, ଆମେ ନିର୍ଦ୍ଦୋଷ, ଆମର କିଛି ହବନି।
8: କିନ୍ତୁ ଗୋରା ସରକାର ଏକଥା ମାନିଲେ ତ? ସେ ଆପଣଙ୍କୁ ଶତ୍ରୁ ବୋଲି ମନେ କରୁଛି, ଆଉ ଏ ସରକାର ତାର ସମସ୍ତ ଶତ୍ରୁକୁ ଫାଶୀ ଖୁଣ୍ଟରେ ଝୁଲେଇବାକୁ ଚାହୁଁଛି।
7: ଏ ଗୋରା ଲୋକ ନିଜକୁ ଭଦ୍ରଲୋକ ବୋଲି କହି ହୁଅନ୍ତି, ଆରେ କେମିତି ଭଦ୍ର ହେଲେ ଏମାନେ? ନିଜର ଧୂର୍ତ୍ତ ବୁଦ୍ଧି ଯୋଗୁଁ ଏମାନେ ଅନ୍ୟର ମାଟିମାକୁ ଜବତ କରି ନିଜକୁ ରାଜା ବୋଲି ବୁଝିଛନ୍ତି। ଏ ମାଟିର ଲୋକ ନିଜ କଥା କହିବାକୁ ଚାହିଁଲେ ସେମାନଙ୍କୁ ରାଜଦ୍ରୋହୀ କହୁଛନ୍ତି।
8: ଭାଇ ଧୀରେ କୁହନ୍ତୁ, ଏ ପ୍ରହରୀ ଶୁଣୁଛି।
7: ମୁଁ ତ କିଛି ଭୁଲ କହୁନି, ମୁଁ ଚାହୁଁଛି ମୋ କଥା ସବୁ ଭାରତୀୟ ଶୁଣନ୍ତୁ। ମୋ ଦେଶର ଲୋକେ ଏ ଗୋରାଙ୍କର ଚାମଚାଗିରି ଛାଡ଼ି ନିଜ ମୁକ୍ତି କଥା ଚିନ୍ତା କରନ୍ତୁ।
8: ଭାଇ ଏ ନିର୍ଜନ କାରାବାସରେ ଆପଣଙ୍କ ସମୟ ବିତୁଛି କେମିତି?
7: ଖୁବ୍ ଭଲରେ ବିତୁଛି, ଖୁବ୍ ଭଲରେ ବିତୁଛି ସରୋଜିନୀ, ଖୁବ୍ ଭଲରେ ବିତୁଛି। ପିମ୍ପୁଡ଼ିଙ୍କ ସହ କଥା ହେଉଛି, ଲାଲ ପିମ୍ପୁଡ଼ି ଆଉ କଳା ପିମ୍ପୁଡ଼ିଙ୍କ ଝଗଡ଼ା ହେଲେ ତାର ସମାଧାନ କରୁଛି। ପଢ଼ିବାକୁ କିଛି ବହି ମିଳିଯାଉଛି, ଲେଖିବାକୁ ଟିକେ କାଗଜ କଲମ ଆଉ କାଳି ମଧ୍ୟ ମିଳିଛି, ଆଉ ସକାଳେ ସଞ୍ଜରେ ଧ୍ୟାନ ବି କରୁଛି।
8: ଆଚ୍ଛା ଏତେ ସବୁ କରିପାରୁଛୁ ଭାଇ?
7: ଆରେ ଚଞ୍ଚଳ ମନ ପ୍ରଥମେ ପ୍ରଥମେ କିଛି ମାନୁନଥିଲା, ହେଲେ ଏବେ ଧୀରେ ଧୀରେ ମୋ ଅକ୍ତିଆରକୁ ଆସିଗଲାଣି। ମୁଁ ବରୋଦାରେ ଥିବା ସମୟରେ ମୁଁ ଧ୍ୟାନ କରିବାର ଅଭ୍ୟାସ କରିଥିଲି। ହଁ ସରୋଜିନୀ, କଥାରେ କୁହନ୍ତିନି କି ଯିଏ ନିର୍ଜନତାକୁ ସହିପାରେ ସେ ହୁଏତ ଦେବତା ଅବା ପଶୁ ହେଇପାରେ। ଆରେ ଏବେ ବୁଝୁଛି,

0: ସାଧକମାନଙ୍କ ପାଇଁ ବି ଯୋଗାଭ୍ୟାସ ଏତେ ସହଜ ନୁହଁ। ଶ୍ରଦ୍ଧା ଏବଂ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ହିଁ ସାଧନାର ଏକମାତ୍ର ପଥ। ଆଉ ଏ ନିର୍ଜନ କାରାବାସ ମଣିଷ ମଣିଷ ପ୍ରତି ନିଷ୍ଠୁରତା ତାଡ଼ନା ଏସବୁ କେବଳ ଭଗବାନ କରିଥିବା ସଂଯୋଗ। ଏହି ସଂଯୋଗରୁ ମୋତେ ଶକ୍ତି ମିଳୁଛି ସରୋଜିନୀ। ଏ କାରାବାସର କୌଣସି କୁପ୍ରଭାବ ମୋ ଉପରେ ନାହିଁ। ସମୟ ବିତାଇବା ପାଇଁ ଏବେ ତ ମୋର ବହି ବି ଦରକାର ପଡ଼ୁନି।
1: ବାବୁ, ଏକା ଧ୍ୟାନରେ ସେ ପାଖେ କ'ଣ ଦେଖୁଛନ୍ତି?
0: ସେଇ ସୁନ୍ଦର ଶାଗୁଆ ଗଛ, ଆଉ ସେଇ ଗଛରେ କିଚିରିମିଚିରି ହେଉଥିବା ପକ୍ଷୀମାନଙ୍କୁ ଦେଖୁଛି। ସେମାନଙ୍କର ମଧୁର ଆଳାପକୁ ବୁଝିବାକୁ ଚେଷ୍ଟା କରୁଛି। ସକାଳ ଘଟେ ନାରାୟଣ, ଏଇ କାରାଗାରର କାନ୍ଥ, ଲୁହା କବାଟ ଆଉ ସେ ଗଛ ସବୁଥିରେ ଚେତନା ରହିଛି। କୌଣସିଟି ଜିନିଷ ଅଚେତନ ନୁହଁ, ସବୁଥିରେ ଚୈତନ୍ୟ ଭରି ରହିଛି। ମୋତେ ଏମିତି ଲାଗୁଛି ଯେମିତି ଏ ସମସ୍ତ ଉପାଦାନ ମୋତେ କୋଳେଇ ନେଉଛନ୍ତି, ମୋତେ ଖୁବ୍ ଭଲ ପାଉଛନ୍ତି। ଥରେ ଥରେ ଖୋଦ୍ ଭଗବାନ ସେଇ ଗଛ ଛାଇରେ ଠିଆ ହେଇ ବଂଶୀ ବଜାଉଛନ୍ତି।
1: ଆପଣ ଠିକ୍ ହୋଇଯିବେ, ମୋତେ ବ୍ୟସ୍ତ ହୁଅନ୍ତୁ ନାହିଁ। ନିର୍ଜନ କାରାବାସ ଭୋଗୁଥିବା ଅନେକ କଏଦୀ ଏମିତି ପାଗଳ ହେବା ମୁଁ ଦେଖିଛି। ଆପଣଙ୍କୁ ଏବେ ତ ଜେଲ୍ କୋଠରୀ ନିକଟରେ ଖୋଲାରେ ସଞ୍ଜ ସକାଳେ ବୁଲିବାର ଅନୁମତି ମିଳିଛି। ଖୋଲା ପବନରେ ଏମିତି ସଞ୍ଜ ସକାଳେ ବୁଲିଲେ ଅତି ଶୀଘ୍ର ଆପଣ ଭଲ ହୋଇଯିବେ। ଆଉ ଆପଣଙ୍କୁ ଏ ସୁବିଧା ଡକ୍ଟର ଡେଲିଙ୍କ ସୁପାରିଶ ଯୋଗୁଁ ମିଳିଛି। ଖୁବ୍ ଭଲ ମଣିଷ ସେ।
0: ଏଇଠି ସମସ୍ତେ ଭଲ ମଣିଷ, ତମେ ବି ଖୁବ୍ ଭଲ। ମୋତେ ତ ସବୁ କଏଦୀ, ଓକିଲ, ସାକ୍ଷୀ ସଭିଏଁ ଭଲ ଲାଗୁଛନ୍ତି।
1: ଠିକ୍, କାରଣ ଆପଣ ନିଜେ ଖୁବ୍ ଭଲ ମଣିଷ। ବାବୁ, କଥାଟିଏ ପଚାରିବି?
0: ହଁ, ପଚାର।
1: ଆଜିକାଲି ଆପଣ ନା କିଛି ପଢ଼ୁଛନ୍ତି ନା କିଛି ନୂଆ ବହି ମଗାଉଛନ୍ତି?
0: ଆରମ୍ଭ ସମୟରେ ମୁଁ ସମୟ କଟୁନଥିଲା, ଏବେ କିନ୍ତୁ ଧ୍ୟାନରେ ମୋର ସମୟ ବହୁତ ଭଲରେ କଟୁଛି। ଏବେ ଆଉ କିଛି ଦରକାର ହେଉନି।
2: ପ୍ରଣାମ ରବିନ୍ଦ।
0: ନମସ୍ତେ। ନମସ୍ତେ ଡକ୍ଟର ଡେଲି।
2: ବନ୍ଦ କୋଠରୀରୁ ବାହାରିବା ପରେ କେମିତି ଲାଗୁଛି?
0: ପଶୁପକ୍ଷୀଙ୍କୁ ବି ବନ୍ଧନ ଭଲ ଲାଗେନି, ସମସ୍ତେ ମୁକ୍ତ ଭାବରେ ବୁଲିବାକୁ ଚାହାନ୍ତି। ମୁଁ ତ ମଣିଷ।
2: ହଁ, ଆଉ ସେଇଥିପାଇଁ ଆପଣଙ୍କୁ ଏ ସୁବିଧା ଦିଆଯାଉ ବୋଲି ମୁଁ ସୁପାରିଶ କରିଛି।
0: ଧନ୍ୟବାଦ ଆପଣଙ୍କୁ।
2: ଧନ୍ୟବାଦର ଆବଶ୍ୟକ ନାହିଁ। ଦୟାନାଥ ବାବୁ ମୋତେ ଆପଣଙ୍କ ବିଷୟରେ ଅନେକ କଥା କହିଛନ୍ତି। 1890 ଆପଣ ସିଭିଲ୍ ସର୍ଭିସ୍ ପାସ୍ କରିଛନ୍ତି।
0: ହଁ, ଘୋଡ଼ା ଚଢ଼ା ପାରିଲିନି ବୋଲି ମୋତେ ଅଯୋଗ୍ୟ ଘୋଷଣା କଲେ।
2: ମୁଁ ଆପଣଙ୍କ ଲେଖା ବି ପଢ଼ିଛି। ମୁଁ ଶୁଣିଛି ଆପଣ ଫରାସୀ, ଜର୍ମାନୀ, ଇଟାଲିଆନ୍ ଭଳି ଅନେକ ଭାଷା ଜାଣନ୍ତି। ଗ୍ରୀକ୍ ଆଉ ଲାଟିନ୍ରେ ଆପଣଙ୍କର ଲେଖା ପାଇଁ ଆପଣ ପୁରସ୍କୃତ ମଧ୍ୟ ହୋଇଛନ୍ତି।
0: ଏସବୁ ସତ ହେଲେ ଆପଣ ମୋର କୁଣ୍ଡଳୀ ବନାଉଛନ୍ତି କି?
2: ହଁ, ଶୁଣିଛି କୁଣ୍ଡଳୀ ବନାଇଲେ ଟଙ୍କା ମିଳେ, ତେଣୁ ଭାବିଛି ଡାକ୍ତରୀ ସାଙ୍ଗରେ ଏ କୁଣ୍ଡଳୀ ବନାଇବା ବ୍ୟବସାୟ ବି କରିବି। ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ତେବେ ନିଜ ବାବଦରେ କିଛି କୁହନ୍ତୁ।
0: ମୋ ବିଷୟରେ ଜାଣି କ'ଣ ବା କରିବେ ଡକ୍ଟର ଡେଲି?
2: କୁଣ୍ଡଳୀ ଲେଖିବି ଯେ,
0: କେବଳ ଏତିକି ଯଥେଷ୍ଟ ନୁହେଁ କି ମୁଁ ନିର୍ଜନ କାରାବାସ ଭୋଗୁଥିବା ଜଣେ କଏଦୀ, ଯାହାକୁ ବୋମାକାଣ୍ଡ ଭଳି ଏକ ଅପରାଧ ପାଇଁ ଏ ଦଣ୍ଡ ଦିଆହୋଇଛି।
2: ଆପଣଙ୍କ ଉପରେ ଏଇଟା କେବଳ ଗୋଟିଏ ଅଭିଯୋଗ, ମୁଁ କଏଦୀ ଅରବିନ୍ଦଙ୍କ ବିଷୟରେ ନୁହେଁ, ବିଦ୍ୱାନ ଅରବିନ୍ଦଙ୍କ ବିଷୟରେ କିଛି ଜାଣିବାକୁ ଇଚ୍ଛା କରୁଛି।
0: ମୋର ଜନ୍ମ 1872 ଅଗଷ୍ଟ 15 ଦିନ କଲିକତାରେ ହୁଏ। ବାପା ଡକ୍ଟର କୃଷ୍ଣଘନ ଘୋଷ, କଲିକତାର ପ୍ରସିଦ୍ଧ ସିଭିଲ ସର୍ଜନ। ମାଙ୍କ ନାଁ ସ୍ୱର୍ଣ୍ଣଲତା ଦେବୀ। ମୁଁ ମୋ ବାପା ମାଙ୍କର ତୃତୀୟ ସନ୍ତାନ। ପରିବାରରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ରହିଥିଲା, କାରଣ ବାପାଙ୍କର ଶିକ୍ଷାଦୀକ୍ଷା ବିଲାତରେ ହୋଇଥିଲା। ମୋର ପ୍ରାଥମିକ ଶିକ୍ଷା ମଧ୍ୟ ଦାର୍ଜିଲିଂର ଏକ କନଭେଣ୍ଟରେ ଆରମ୍ଭ ହୋଇଥିଲା। ମୋତେ 7 ବେଳକୁ ବିଲାତ ପଠାଇ ଦିଆଯାଇଥିଲା ପଢ଼ିବା ପାଇଁ। 1885 ରୁ 1898 ମୁଁ ଲଣ୍ଡନର ସେଣ୍ଟ ପଲ୍ସ ସ୍କୁଲରେ ପାଠ ପଢ଼ିଲି।

0: ତାପରେ କେମ୍ବ୍ରିଜ୍ର କିଙ୍ଗସ୍ କଲେଜରେ ପାଠ ସାରି 14 ବର୍ଷ ପରେ ଭାରତ ଫେରିଲି। 1893-1907 ଯାଏଁ ବଡ଼ୌଦା ରାଜ୍ୟର ଶାସନ ବ୍ୟବସ୍ଥାରେ ଅନେକ ପଦପଦବୀରେ କାମ କଲି। ବଙ୍ଗ ବିଭାଜନ ପରେ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ହେଲି।
1: ଆଉ ରାଜନୀତି ଆଡ଼କୁ ମନ କେବେ ଆଉ କେମିତି ପଡ଼ିଲା?
0: ହଁ, ବିଲାତରେ ମୁଁ ଥିବା ସମୟରେ ବାପା ଦି ବେଙ୍ଗାଲ ପତ୍ରିକା ମୋ ନିକଟକୁ ପଠାଉଥିଲେ। ତାଙ୍କ ପତ୍ର ସବୁରେ ଭାରତରେ ବ୍ରିଟିଶ ସରକାରଙ୍କର ଦମନଲୀଳା ବିଷୟରେ ବି ଲେଖୁଥିଲେ। ସେହି ସମୟରୁ ହିଁ ଏ ଦେଶ ପାଇଁ କିଛି କରିବାର ଭାବନା ମୋ ମନରେ ବସା ବାନ୍ଧିଥିଲା। କେମ୍ବ୍ରିଜ୍ରେ ପଢ଼ୁଥିବା ସମୟରେ ଇଣ୍ଡିଆନ୍ ମଜଲିସ୍ ନାମକ ଏକ ସଂଗଠନର ସଂସ୍ପର୍ଶରେ ଆସିଥିଲି। ଏ ସଂଗଠନ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ କାମ କରୁଥିଲା। ମୁଁ ଭାବୁଛି ଡକ୍ଟର ଡେଲି ମୋ ବିରୁଦ୍ଧରେ ଖୁଫିଆ ତଥ୍ୟ ପାଇଁ ଏତକ ଯଥେଷ୍ଟ।
1: ଭଲ ହେବ, ଆପଣଙ୍କ ସପକ୍ଷରେ ଲଢ଼ିବା ପାଇଁ ଆପଣ ଗୋଟିଏ ଭଲ ଓକିଲ ରଖନ୍ତୁ।
0: ଭଲ ଓକିଲ ପାଇଁ ଭଲ ଫିସ୍ ବି ଦରକାର, ସେଇଟା ମୁଁ ଆଣିବି କୋଉଠୁ? ତା ଛଡ଼ା ମୋ ସାନ ଭାଇ ବାରିନ୍ ବି ଜେଲ୍ରେ, ଘରର ଆର୍ଥିକ ଅବସ୍ଥା ଠିକ୍ ନାହିଁ।
1: ଓହୋ,
2: କମିଶନର ହାଲିଡେ ସାହେବ ଏ ପାଖକୁ ଆସୁଛନ୍ତି, ବହୁତ ରାଗିକି ଅଛନ୍ତି।
3: କାହିଁକି, କଣ ହେଇଛି ବୋଲି
2: ମୁଁ ଜାଣିନି।
4: ଏକି ପ୍ରକାର ଅବହେଳା, ଜଣେ କଏଦୀକୁ କେବଳ 2 ଜଣ ସର୍ଜେଣ୍ଟ ଅଦାଲତକୁ ନେଇ ଆସିଛନ୍ତି। ଆଗରୁ ଏଭଳି କଏଦୀକୁ 25-30 ଜଣ ସର୍ଜେଣ୍ଟ ନେଇକି ଆସୁଥିଲେ। ଏହି ବୋମା ବିସ୍ଫୋରଣ କରିଥିବା ଧୂର୍ତ୍ତ ଲୋକଙ୍କୁ ଶାନ୍ତିର ପୂଜାରୀ ବୋଲି ଭାବନ୍ତୁ ନାହିଁ। ଏମାନଙ୍କୁ କୋର୍ଟ ଚାଲାଣ କଲାବେଳେ ସଶସ୍ତ୍ର ପୋଲିସ ଘେରି ରହିବା ଦରକାର, ଆଉ ପଛରେ ଆଉ ଏକ ଦଳ ପୋଲିସ ସତର୍କ ରହିବା ଲୋଡ଼ା। କେବଳ ସେତିକି ନୁହେଁ, ୟୁରୋପୀୟ ସର୍ଜେଣ୍ଟ ମାନଙ୍କର ଗୋଟିଏ ପ୍ଲାଟୁନ ହାତରେ ଗୋଳା ଭର୍ତ୍ତି ବନ୍ଧୁକ ସହ ଏମାନଙ୍କର ପାଖରେ ରହିବେ। ଏଇଟା ମୋ ଅର୍ଡର, ଅଣ୍ଡରଷ୍ଟାଣ୍ଡ?
5: ୟେସ୍ ସାର୍।
4: ଆଉ ମାଜିଷ୍ଟ୍ରେଟ ବର୍ଲି ସାହେବଙ୍କ ଆସିବା ସମୟ ହେଲାଣି, ଯାଅ ସଭିଙ୍କୁ ନେଇ ଆସ। ୱେଟ୍ ଲିସନ୍, ସବୁ କଏଦୀଙ୍କର ପାଦରୁ ଜୋତା ଉଟାରିବାକୁ କହିବ। ହଁ, ଏମାନଙ୍କର ଦୁଷ୍ଟ ବୁଦ୍ଧିର କିଛି ଠିକଣା ନାହିଁ, କେତେବେଳେ କ'ଣ କରିବେ। ଓକେ?
5: ୟେସ୍ ସାର୍।
4: ଯାଅ।
6: ସରକାରୀ ଓକିଲ ନର୍ଟନ ଆଉ ଭୁବନ ଚାଟ୍ଟର୍ଜୀ ଆସିଲେଣି,
7: ସାକ୍ଷୀମାନେ ମଧ୍ୟ ଆସିଗଲେଣି।
6: ଅରବିନ୍ଦ ଘୋଷ, ବାରିନ୍ଦ୍ର ଘୋଷ, ହେମଚନ୍ଦ୍ର ଦାସ, ଉଲ୍ଲାସ କର, କାନାଇଲାଲ ଦତ୍ତ, ସତ୍ୟେନ ବୋଷ, ନରେନ୍ଦ୍ରନାଥ ଗୋସ୍ୱାମୀ ଏବଂ ଅନ୍ୟ କଏଦୀମାନଙ୍କୁ କାଠଘରରେ ଠିଆ କରିସାରିଲେଣି। ହେଲେ ହାଲିଡେ ସାହେବ ଅଚାନକ ବାହାରକୁ ଚାଲିଗଲେ କାହିଁକି?
7: ହୁଏତ କିଛି ଭୁଲିଗଲେ।
2: ମାଜିଷ୍ଟ୍ରେଟ ବର୍ଲି ସାହେବ ଆସିଗଲେ।
8: ସରକାରୀ ଓକିଲ ମିଷ୍ଟର ନର୍ଟନ।
5: ୟେସ୍ ସାର୍।
8: ଅଦାଲତର କାର୍ଯ୍ୟ ଆରମ୍ଭ କରାଯାଉ।
5: ମହାଶୟ, ଆଜି ଏହି ଅଦାଲତରେ ଯେଉଁ ଅଭିଯୁକ୍ତଙ୍କୁ ପେଶ କରାଯାଉଛି ସେମାନଙ୍କ ଉପରେ ସଙ୍ଗୀନ ଆରୋପ ରହିଛି। ଏଭଳି ଲୋକଙ୍କ ନିକଟରୁ ସରକାର ଆଣ୍ଡ ସମାଜ ପ୍ରତି ଘୋର ବିପଦ ରହିଛି। ଏମାନେ ଶାସନକୁ ପ୍ରତିରୋଧ କରିଛନ୍ତି। ଅରବିନ୍ଦ ଘୋଷ ଆଣ୍ଡ ତାଙ୍କ ଭାଇ ବରିନ୍ଦ୍ର ଘୋଷ ବୋମା ତିଆରି କରି ବିସ୍ଫୋରଣ ଘଟାଇଛନ୍ତି, ଯେଉଁ ବିସ୍ଫୋରଣ ଫଳରେ ଅନେକ ନିରୀହ ଲୋକଙ୍କ ଜୀବନହାନି ଘଟିଛି। ଏମାନଙ୍କ ଉପରେ ରାଜଦ୍ରୋହ ଆଣ୍ଡ ଗଣହତ୍ୟା ଦଫା ଲଗାଯାଇ ବିଚାର କରିବା ଆବଶ୍ୟକ।
9: ଅବଜେକ୍ସନ ମିଲର୍ଡ, ଏ ପର୍ଯ୍ୟନ୍ତ ଏମାନଙ୍କ ଉପରେ ଲଗାଯାଇଥିବା କୌଣସି ଆରୋପ ପ୍ରମାଣିତ ହୋଇନାହିଁ।
8: ମିଷ୍ଟର ଚଟ୍ଟର୍ଜୀ, ଆପଣ ନ ଆସିବା ଯାଏ ସବୁ ସୁରୁଖୁରୁରେ ଚାଲିଥିଲା, ହେଲେ ଆପଣ ଆସିବା ଦିନରୁ ସବୁ ମକଦ୍ଦମାରେ କିଛି ନା କିଛି କିଏ ବାହାର କରୁଛନ୍ତି। ଏଭଳି କଲେ ଅଦାଲତ ତା କାମ କରିବ କେମିତି କହିଲେ?
9: ମହାଶୟ, ମୁଁ ଚାହେଁ ଯେ ଆମ ବିଚାର ତରବର ହୋଇ କରିବା କାରଣରୁ କେହି ନିର୍ଦ୍ଦୋଷ ଭୁଲରେ ଦଣ୍ଡିତ ନ ହୁଅନ୍ତୁ। ହେଲେ ନର୍ଟନ ସାହେବ କିନ୍ତୁ ସଭିଙ୍କୁ ଫାଶୀରେ ଝୁଲାଇ ଦେବାକୁ ଅନେଇ ବସିଛନ୍ତି।
5: ମୋର ଚାହିଁବା ନ ଚାହିଁବାରେ

0: ଅଛି, ଏମାନଙ୍କୁ ଉପରେ ହେଇଥିବା ଅଭିଯୋଗ ସବୁ ମୁଁ ପ୍ରମାଣିତ କରିବି। ଅରବିନ୍ଦ ଘୋଷ ଆଣ୍ଡ ବରିନ୍ଦ୍ର ଘୋଷଙ୍କ ବିରୁଦ୍ଧରେ ହେଇଥିବା ଅଭିଯୋଗର ପ୍ରମାଣ ପାଇଁ ମୁଁ ପ୍ରଥମ ସାକ୍ଷ୍ୟ ଭାବରେ ଯାହାଙ୍କୁ ଡାକିବି ସେ ହେଲେ ମୌଲାନା ଶମସୁଲ ଆଲାମ। ମୌଲାନା ଶମସୁଲ ଆଲାମ, ତୁମେ ଅରବିନ୍ଦ ଘୋଷ ଆଣ୍ଡ ବରିନ୍ଦ୍ର ଘୋଷଙ୍କୁ ଜାଣ?
1: ହଁ ଆଜ୍ଞା ଜାଣେ।
0: କେମିତି ଜାଣ?
1: କୋନ୍ ନଗରରେ ଥିବା ତାଙ୍କ ବଗିଚାକୁ ଥରେ ଦୁଇଥର ସେମାନେ ଆସିବା ମୁଁ ଦେଖିଛି।
0: ଥରେ ନା ଦୁଇଥର?
1: ଅରବିନ୍ଦ ବାବୁଙ୍କୁ ଥରେ ଦେଖିଛି, ହେଲେ ବରିନ୍ଦ୍ର ବାବୁଙ୍କୁ ଅନେକ ଥର ଦେଖିଛି, ଆଉ ତାଙ୍କ ସହ ଆହୁରି ଅନେକ ଲୋକ ଆସିଥାନ୍ତି।
0: ତମେ ଏଥର ଯାଇପାର ମହାଶୟ। କୋନ୍ ନଗର ବଗିଚା ହେଉଛି ସେଇ ଜାଗା ଯେଉଁଠି ବୋମା ବିସ୍ଫୋରଣ ଘଟିଛି। ମୋର ଦ୍ୱିତୀୟ ସାକ୍ଷୀ ଯତୀନ। ଯତୀନ, ତୁମେ ଏମାନଙ୍କ ଭିତରୁ କାହାକୁ ଜାଣିଛ?
2: ନା।
0: କାହା ବିଷୟରେ କିଛି ଜାଣିଛ?
2: ନା।
0: ହେଲେ ଏଠି କାହିଁକି ଆସିଛ?
2: ମୁଁ ଆସିନି ମହାଶୟ, ମୁଁ ଜାଣିନି ମତେ ପୋଲିସ କାହିଁକି ଏଠାକୁ ଭିଡ଼ି ଆଣିଲେ।
0: ଏଠୁ ବାହାରି ଯାଅ, ଅଯଥା ଅଦାଲତର ସମୟ ନଷ୍ଟ କରୁଛ। ମହାଶୟ, ମୋର ପରବର୍ତ୍ତୀ ସାକ୍ଷୀ, ହଁ ଦେବଦାସ, ଅଦାଲତକୁ ତୁମେ କ'ଣ କହିବାକୁ ଚାହୁଁଛ?
2: ଆଜ୍ଞା, ମେଦିନପୁର ସମ୍ମିଳନୀରେ ଯେତେବେଳେ ସୁରେନ୍ଦ୍ର ବାବୁ ନିଜ ଛାତ୍ରମାନଙ୍କୁ ଗୁରୁଭକ୍ତି କଥା ପଚାରିଥିଲେ, ସେତେବେଳେ ଅରବିନ୍ଦ କହି ଉଠିଲେ, ଦ୍ରୋଣ ଦ୍ରୋଣ ଏ କ'ଣ କଲେ?
0: ଦ୍ରୋଣ କ'ଣ କଲେ?
2: ଦ୍ରୋଣ ଅନେକ ଚମତ୍କାର କଲେ।
3: ଅଭିଯୁକ୍ତମାନଙ୍କ ବିଷୟରେ ତୁମେ କ'ଣ କହିବ?
0: କି ଚମତ୍କାର କଲେ ଦ୍ରୋଣ? ଏ ବୋମା ବିସ୍ଫୋରଣ ଘଟଣା ସହ ତାର କି ସମ୍ପର୍କ?
4: ନର୍ଟନ ମହାଶୟ, ଦ୍ରୋଣ କୌଣସି ବୋମାର ନାମ ନୁହେଁ, ଏ ହେଉଛନ୍ତି ମହାଭାରତର ଏକ ଚରିତ୍ର।
0: ହୋ, ତୁମେ ଯାଇପାର। ଏ ଅଡାଲତକୁ ମହାଭାରତ ଶୁଣେଇବା କି ଦରକାର ଯେ? ମହାଶୟ, ମୋର ଆଉ ଜଣେ ସାକ୍ଷୀ ନରେନ୍ଦ୍ରନାଥ ଗୋସ୍ୱାମୀ। ନରେନ୍ଦ୍ରନାଥ ଗୋସ୍ୱାମୀ, ତୁମେ ଅଡାଲତକୁ କ'ଣ କହିବାକୁ ଚାହୁଁଛ?
5: ମହାଶୟ, ସୁରେନ୍ଦ୍ରନାଥ ବନାର୍ଜୀ ଆମ ନେତା, ମୁଁ ତାଙ୍କୁ ଥରେ ବୋମା ଦେଖେଇଛି।
4: ତୁମେ ମିଛ କହୁଛ।
5: ନା ନା, ମୁଁ ସତ କହୁଛି।
3: ସତ ଆଉ ମିଛର ବିଚାର ପରେ ହବ, ହେଲେ ମୁଁ ଦେଖିଲି ଯେ ଅଦାଲତଙ୍କ କାର୍ଯ୍ୟ ଚାଲିଥିବା ସମୟରେ ସମସ୍ତେ ଗୀତା ରାମାୟଣ ସବୁ ପଢ଼ୁଥିଲେ। ଏମିତି ମନେ ହେଲା ଯେ ଏମାନେ ନିଜ କୃତ କର୍ମ ପାଇଁ ଅନୁଶୋଚନା କରୁନାହାନ୍ତି, ମୃତ୍ୟୁକୁ ବି ଭୟ କରୁନାହାନ୍ତି। ମୋର ଆଦେଶ ହେଲା, ଆଗାମୀ ଦିନରେ ଏହି ଅଦାଲତ ଭିତରକୁ କେହି କୌଣସି ପୁସ୍ତକ ନେଇ ଆସିବେ ନାହିଁ। ଶୃଙ୍ଖଳା ମାନିବା ଜରୁରୀ।
6: ଏ ନରେନ୍ ଗୋସ୍ୱାମୀ ତ ବିଶ୍ୱାସଘାତୀ ହେଲା, ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ସରକାରୀ ସାକ୍ଷୀ ହେଇଗଲା।
7: ଗୋସ୍ୱାମୀର ସାକ୍ଷ୍ୟ ବାରିନ୍ ଆଉ ଅରବିନ୍ଦଙ୍କ ପାଇଁ ବିପଦ ଆଣିବ।
6: ଏ ଗୋସ୍ୱାମୀର କିଛି ବ୍ୟବସ୍ଥା କରିବାକୁ ହବ।
8: ପରେଡ୍ ସମୟରେ ସବୁବେଳେ ଅରବିନ୍ଦ ଦା ପାଖେ ପାଖେ ରହେ, ଆଉ କହୁଥାଏ ଦୋଷ ମାନି ନବା।
9: କହୁଥିଲା ମୋ ବାପା ନାମଜାଦା ଓକିଲ, ଆମକୁ ବଞ୍ଚେଇ ଦେବେ।
10: ଆରମ୍ଭରୁ ହିଁ ଏ ଗୋସ୍ୱାମୀ ସନ୍ଦେହଜନକ ଚରିତ୍ରର ଲୋକ।
6: ଏ ଗୋସ୍ୱାମୀର କିଛି ବ୍ୟବସ୍ଥା କରିବାକୁ ହବ, ନଚେତ ନିର୍ଦ୍ଦୋଷ ଲୋକଙ୍କୁ ଇଏ ଫାଶୀ ଖୁଣ୍ଟରେ ଝୁଲେଇ ଦେବାରେ ସାହାଯ୍ୟ କରିବ।
10: କ'ଣ କରିବ
6: ଜାଣିନି, ହେଲେ ହେଲେ ମୁଁ ଟିକେ ହସ୍ପିଟାଲ ଯାଉଛି, ଶ୍ୱାସ ବିମାରୀଟା ମୋତେ କଷ୍ଟ ଦେଲାଣି।
7: ତୁମ ସାଙ୍ଗରେ ମୁଁ ବି ଯିବି, ଏଇ କିଛି ଦିନ ହେଲା ମୋର ବି ପେଟ ଠିକ ରହୁନି। ଚାଲ ଚାଲ ଯିବା, ଚାଲ।
6: ତୁମେ ସମସ୍ତେ ଗୋସ୍ୱାମୀ ସହ ଆଗ ଭଳି ହିଁ ବ୍ୟବହାର କର, ତା ମନରେ ସନ୍ଦେହ ଯେମିତି ନ ହୁଏ।
10: ହଁ ସେମିତି କରିବା।
9: ଆମ ପାଇଁ ଏବେ ଏକମାତ୍ର ବାଟ ଖୋଲା ଅଛି।
8: କ'ଣ ସେ ବାଟ?
9: ଜେଲରୁ ଖସି ବାହାରିଯିବା।
10: କେମିତି କହିପାରୁଛ ଏ କଥା? ଆଲିପୁର ଜେଲ ଏଇଟା, ଏଠି ଖୁବ କଡ଼ା ପହରା,

0: ସେ ଚାଲିଯିବା ମୋଟେ ସମ୍ଭବ ନୁହଁ।
1: ମୁଁ ତାର ବ୍ୟବସ୍ଥା କରିସାରିଛି। ଇସାରା ମିଳିବା ମାତ୍ରେ ଆମ ଲୋକ ରସି ଆଉ ସିଡ଼ି ନେଇ ହାଜର ହୋଇଯିବେ। ବାହାରେ ଆମ ପାଇଁ ନଦୀରେ ଡଙ୍ଗା ଅପେକ୍ଷା କରିଥିବ। ନଦୀ ପାର କରି ଆମେ ସୁନ୍ଦରବନ ଭିତରକୁ ଚାଲିଯିବା। ସେଠାରେ ପୁଲିସ ଆମକୁ ଖୋଜିବା ସହଜ ନୁହେଁ।
2: ଯୋଜନା ତ ଠିକ ଲାଗୁଛି
1: ଦାଦା। ଆସନ୍ତୁ ଆସନ୍ତୁ ଦାଦା।
3: ସମୟ କେମିତି କଟିଗଲା ଆଦୌ ଜଣା ପଡ଼ିଲାନି।
4: ଆଖି ବନ୍ଦ କରି ଘଣ୍ଟା ଘଣ୍ଟା କେମିତି ବସିପାରୁଛୁ ଅରବିନ୍ଦ ଦାଦା? ମୁଁ ତ ଗୋଟେ ମିନିଟ୍ ମଧ୍ୟ ବସିପାରେନି।
3: ଯିଏ ଧ୍ୟାନ କରିପାରେ ତାର ଆନନ୍ଦର ସୀମା ତୁମେ ବୁଝିପାରିବନି ହେମ। ସେ ଦୁନିଆରେ ଥରେ ପ୍ରବେଶ କଲେ ଏ ଦୁନିଆକୁ ଆଉ ଫେରିବାକୁ ଇଚ୍ଛା ହିଁ ହୁଏନି। ମନ ଏକଥା ହିଁ କୁହେ ସେଇ ପରମ ଆନନ୍ଦ ଭିତରେ ବୁଡ଼ି ରହି ସେଇ ଦୁନିଆରେ ହଜିଯିବ।
4: ଆନନ୍ଦ ପରମ ଆନନ୍ଦ ମୁଁ ତ କିଛି ଜାଣିନି। ହଁ ଏତିକି ବୁଝେ ଯେ ଦୁଇ ମିନିଟ ଆଖି ବୁଝିଲେ ସେଇ ଜାଗାରେ ହିଁ ନିଦରେ ଗଡ଼ି ପଡ଼ିବି।
3: ନା ଧ୍ୟାନକୁ ଉପଭୋଗ କରିପାରିଲେ ନିଦ ବି କୁଆଡ଼େ ଉଭେଇଯିବ, ବିପଦ ସବୁ ଦୂରେଇଯିବ। କେବଳ ଏହି ସାତ୍ୱିକ ଭାବ ହିଁ ଆମକୁ ଶକ୍ତି ଦେବ। ଦେଶକୁ ଆଗେଇ ନେବାର ଏକମାତ୍ର ରାସ୍ତା ହେଲା ଏହି ଆଧ୍ୟାତ୍ମିକ ମାର୍ଗ। ଭାଇଚାରା, ଆତ୍ମଜ୍ଞାନ ଆଉ ଭଗବତ ପ୍ରେମ ଆମ ଭାରତୀୟଙ୍କୁ ଯେଉଁ ଭାବରେ ଏକତ୍ରିତ କରିପାରେ ହୁଏତ ଅନ୍ୟ କୌଣସି ଦେଶରେ ଏହା ସମ୍ଭବ ନୁହେଁ। ରାମକୃଷ୍ଣ ପରମହଂସ ଥରେ କହିଥିଲେ, ତମେ ସବୁ ଏବେ ଯାହା ଦେଖୁଛ ସେ କିଛି ନୁହଁ, ଦେଶରେ ଏମିତି ଏକ ସ୍ରୋତ ଆସୁଛି ଯାହାଫଳରେ ଅଳ୍ପ ବୟସର ବାଳକ ବାଳିକା ମଧ୍ୟ ମାତ୍ର 3-4 ଦିନର ସାଧନା ପରେ ସିଦ୍ଧିଲାଭ କରି ଦେଶ ପାଇଁ ଅନେକ କିଛି କରିପାରିବେ।
2: ତୁମର ଗୁଢ଼ ତତ୍ତ୍ୱପୂର୍ଣ୍ଣ କଥା ଏ ମୂଢ଼ ମନରେ ପଶିପାରୁନି।
4: ଏବେ ତ ସେ ଗୋସ୍ୱାମୀର ବିଶ୍ୱାସଘାତକୁ ନେଇ ଆମେ ଚିନ୍ତିତ। ମନଗଡ଼ା କାହାଣୀ କହି ସେ ଆମ ସଭିଙ୍କୁ ଫାଶୀକୁଣ୍ଟରେ ଚଢ଼େଇ ଦେବାକୁ ପଛେଇବ ନାହିଁ। ଏଣୁ ଆମେ ଗୋଟିଏ ଯୋଜନା କରୁଛୁ।
3: ଯୋଜନା କି ଯୋଜନା?
1: ଜେଲ୍ରୁ ଖସି ଚାଲିଯିବା।
3: ଏକଥା କ'ଣ ସମ୍ଭବ?
1: ସବୁ ଯୋଜନା ସରିଛି ଦାଦା,
3: କିନ୍ତୁ ଏ କାମ କଲେ ତମ ସଭିଙ୍କ ଅପରାଧ ଦୁଇଗୁଣ ହୋଇଯିବ, ଧରା ପଡ଼ିଲେ ଜେଲ୍ ରହଣି ବି ଦୁଇଗୁଣ ହୋଇଯିବ।
2: ଫାଶୀକୁଣ୍ଟରେ ଥରେ ଝୁଲାଇବା ଯାହା, ବାର ବାର ଝୁଲାଇବା ବି ତାହା।
4: ଜେଲ୍ରୁ ବାହାରିଗଲେ ଆମେ ଦେଶ ପାଇଁ ବହୁତ କିଛି କରିପାରିବା ଦାଦା। ଏହି କାରାଗାରରେ ସଢ଼ିବା ଠାରୁ ଆତ୍ମହତ୍ୟା କରିନେବା ଉଚିତ ହେବ।
3: ଦେଖ ତମେ ସବୁ ଯାହା କରିବ କର, ମୁଁ କିନ୍ତୁ ସେ ଯୋଜନାର ସପକ୍ଷରେ ନାହିଁ। ଅଦାଲତକୁ ସାମ୍ନା କରିବାରେ ମୋର କିଛି ଆପତ୍ତି ନାହିଁ। ହେଲେ ଯୋଜନା ଆରମ୍ଭ କଲା କିଏ?
1: ଦାଦା ମୁଁ ହିଁ କରିଛି।
3: ତମେ? ସେ ପାଖେ ଭଉଣୀ ସରୋଜିନୀ ଦେଶବାସୀଙ୍କୁ ନିବେଦନ କରୁଛି, ମୋ ଭାଇମାନେ ନିର୍ଦ୍ଦୋଷ ଆଉ ସେମାନଙ୍କ ଉପରେ ସରକାର ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଅଧିକାଂଶ ଦେଶବାସୀ ଏକଥା ବିଶ୍ୱାସ କଲେଣି। ସରୋଜିନୀ ଦୁଆର ଦୁଆର ବୁଲି ଆମ ପାଇଁ ସହଯୋଗ ଭିକ୍ଷା କରୁଛି। କେହି ଜଣେ ଭଲ ଓକିଲ ଯୋଗାଡ଼ ହେଲେ ଆମ ପାଇଁ ଲଢ଼ିବ ବୋଲି ଚିନ୍ତା କରୁଛି। ସଭିଙ୍କ ନିକଟରୁ ସେ ସହାନୁଭୂତିରେ ଆଶା ରଖି ଏଭଳି ନିବେଦନ କରୁଛି। ଦେଶବାସୀ କଣ ମୋ ଲେଖା ମାଧ୍ୟମରେ ମୋ ଦେଶଭକ୍ତି କଥା ଜାଣିନାହାନ୍ତି? ସେ ପାଖେ ଜଣେ ଭଉଣୀ ସମଗ୍ର ଦେଶର ଭାଇ ଭଉଣୀଙ୍କ ହାତ ଯୋଡ଼ି ଆମ ଦୁଇ ଭାଇଙ୍କ ମୁକ୍ତି ପାଇଁ ବିନତି ଜଣାଉଛି। ଆଉ ତମେ ତମେ ସେଭଳି ଏକ ପବିତ୍ର ପ୍ରୟାସକୁ କଳଙ୍କିତ କରିବାର ଯୋଜନା କରୁଛ। ଠିକ୍ ଅଛି, ଦେଶ ପାଇଁ ସବୁ କର, ଦେଶ ଆମର ମା। ହେଲେ ଏକଥା ବି ମନେ ରଖ, ସରୋଜିନୀ ଆମ ଭଉଣୀ।
2: ଦାଦା କି ବହି ପଢୁଛନ୍ତି?
3: ବିବେକାନନ୍ଦ ଗ୍ରନ୍ଥାବଳୀ।
2: ଠିକ୍ ଅଛି, ଆପଣ ପଢି ସାରନ୍ତୁ, ମୋତେ ଦେବେ, ମୁଁ ବି ପଢିବି।
3: ନିଶ୍ଚୟ, ତମେ ବି ପଢ।
2: ଦାଦା ଆପଣଙ୍କ ପଢା ଅଭ୍ୟାସ ଯୋଗୁଁ ଏବେ କାରାଗାରରେ ଗୁଡ଼ାଏ ବହି, ଏମିତିକି ଗୀତା, ଉପନିଷେଦ, ପୁରାଣ, ରାମକୃଷ୍ଣ କଥାମୃତ, ବଙ୍କିମ ଗ୍ରନ୍ଥାବଳୀ, ୟୁରୋପୀୟ ଦର୍ଶନ, ବ୍ରହ୍ମା ସଙ୍ଗୀତ, ଏମିତିକି କିଛି ଇତିହାସ, ସାହିତ୍ୟ, ଏମିତି କେତେ କ'ଣ। ଏ କାରାଗାରରେ ଏକ ରକମ ଭଲ ପାଠାଗାରଟିଏ ଗଢ଼ି ଉଠିଲା ଦାଦା।
3: ହଁ, ସମୟର ସଦୁପଯୋଗ କର ଆଉ ଏସବୁ ବହି ପଢ଼।
4: ଆରମ୍ଭରୁ ହିଁ ଗୋସ୍ୱାମୀ ମୋତେ ସନ୍ଦେହଜନକ ଚରିତ୍ର ମନେ ହେଉଥିଲା।
2: ଦାଦା ଦାଦା କଥାଟିଏ କହିବି ବୋଲି ଭାବୁଛି।
3: କ'ଣ କହିବ କହୁନ।
2: ଜେଲ୍ ଭିତରକୁ ଦୁଇଟା ଆସିବ।

0: ହେଲାଣି।
1: ଆରେ ଜେଲ ଭିତରକୁ ରିଭଲଭର ଆସିଲା କେମିତି?
0: ଜଣେ ଘରୁ ଖାଦ୍ୟ ମଗେଇଥିଲା ଆଉ ଜଣେ ମାଛ ତରକାରୀ, ତା ଭିତରେ ଏସବୁ ଆସି ପହଞ୍ଚିଗଲା।
1: କଣ କରିବାକୁ ଭାବିଛ ତମେ ସବୁ? ତମେ ସବୁ ଏସବୁ କଲେ ମକଦ୍ଦମା ତ ଆହୁରି ଲମ୍ବା ହେଇଯିବ। ତେବେ ଏଥିରେ ବି କଣ ବାରିନ୍ଦ୍ର ସାମିଲ ଅଛି?
0: ନା, ବାରିନ୍ କିଛି ଜାଣିନି। ଆପଣ ବିଷୟରେ କାହାକୁ କିଛି ପଚାରିବେ ନାହିଁ।
1: ଆରେ ବାରିନ୍
2: ଦାଦା,
1: ଓକିଲ କଥା କିଛି ଜଣାପଡ଼ିଲା?
2: ନା।
1: କୋଉ ଅଦାଲତରେ ଚାଲିବ ଆମ କେସ୍? କିଏ ହବ ଜଜ୍?
2: କେହି ଜଣେ ବିଚ୍କ୍ରାଫ୍ଟ।
1: ଓ ଓ, ଚାର୍ଲସ ପୋର୍ଟନ ବିଚ୍କ୍ରାଫ୍ଟ କି ସେ?
2: ହଁ ଦାଦା, ସିଂହ ସିଂହ। ତମେ ତାଙ୍କୁ ଜାଣିଛ କି ଦାଦା?
1: ହଁ, କେମ୍ବ୍ରିଜରେ ଆମେ ଏକାଠି ଥିଲୁ, ଆଇସିଏସ୍ ପରୀକ୍ଷା ପାଇଁ ମଧ୍ୟ ଆମେ ଏକାଠି ଯାଇଥିଲୁ। ମୁଁ ଭାରତକୁ ଫେରିବାର 3 ମାସ ଭିତରେ ହିଁ ସେ ଏଇଠି ପୋଷ୍ଟିଂ ପାଇ ଆସିଲେ। ଅନେକ ବର୍ଷ ପୂର୍ବେ ମୋର ତାଙ୍କ ସହ ଭେଟ ବି ହୋଇଥିଲା। ଏବେ ଆମ ଦୁହିଁଙ୍କର ମୁହାଁମୁହିଁ ହେବ, ଜଣେ ଜଜ୍ ଆସନରେ ଆଉ ଜଣେ କଏଦୀ ଭାବରେ କାଠଘରରେ।
2: ଦାଦା, ଏତେ ବେଶୀ କାହିଁକି ଭାବୁଛ କହିଲ? ଯାହା ହେବାକୁ ଥିବ ହବ।
0: ଦାଦା, ଅନେକ ଦିନ ହେଲା ଆମର ଗୀତ ନାଚ ହେଇନି, ଚାଲ ଗୀତ ନାଚ କରିବା।
2: ହଁ ଦାଦା, ତମେ ବି ଗାଇବ, ଆସ ଆସ ଦାଦା।
1: ହଉ ଠିକ ଅଛି, ଚାଲ।
3: ନରେନ୍ ଗୋସ୍ୱାମୀ ଶୀତଳ ହୋଇଗଲା।
4: ନରେନ୍ଦ୍ର ଗୋସ୍ୱାମୀକୁ କିଏ ହତ୍ୟା କଲା? କିଏ କରିଛି ଷଡ଼ଯନ୍ତ୍ର? କିଏ? ମୁଁ ପୁଣି ଥରେ ପଚାରୁଛି, ସତ କୁହ, ନହେଲେ ସମସ୍ତେ ଦଣ୍ଡ ଭୋଗିବେ। କୁହ, କିଏ ହତ୍ୟା କରିଛି ଗୋସ୍ୱାମୀକୁ?
5: ମୁଁ ହତ୍ୟା କରିଛି ଗୋସ୍ୱାମୀକୁ।
6: କେବଳ ସେ ଜଣେ ନୁହଁ, ମୁଁ ବି ସାଙ୍ଗରେ ଥିଲି।
4: କୁହ, ସତ୍ୟେନ ଘୋଷ କେମିତି ହତ୍ୟା କଲା ଗୋସ୍ୱାମୀକୁ?
5: ମୋତେ ଭେଟିବାକୁ ମୁଁ ତାକୁ ହସ୍ପିଟାଲକୁ ଡାକିଥିଲି। ସେ ସାଙ୍ଗରେ ଅଙ୍ଗରକ୍ଷକୁ ନେଇ ମୋତେ ଭେଟିବାକୁ ଆସିଲା। କଥାବାର୍ତ୍ତା ଭିତରେ ମୁଁ ରିଭଲଭର ଚଳାଇଦେଲି, ହେଲେ ସେ ଦୌଡ଼ି ଯିବାକୁ ଚେଷ୍ଟା କଲା, ମୁଁ ତା ପଛରେ ଦୌଡ଼ିଲି। ଏତିକି ବେଳେ କନାଏଲାଲ ବି ପହଞ୍ଚିଗଲା। ମୁଁ ତ ଶ୍ୱାସ ରୋଗୀ, ଦୌଡ଼ି ପାରିନି, ହେଲେ ମୁଁ ଜାଣିପାରିଲି ଏତେ ଶକ୍ତି ମୋତେ ମିଳିଲା କେମିତି। ଆମେ ଦୁହେଁ ତା ପଛରେ ଗୁଳି ଚଳାଇ ଦୌଡ଼ି ଚାଲିଲୁ। ଅଚାନକ ଗୋଟିଏ ଖୋଳି ତା ମେରୁଦଣ୍ଡରେ ବାଜିଲା ଏବଂ ସେ ସେଇଠି ତଳି ପଡ଼ିଲା।
4: ଜାଣିଛ ଏଥିପାଇଁ ତୁମକୁ କେହି ଦଣ୍ଡ ମିଳିବ? ଜାଣିଛ
5: ମୃତ୍ୟୁ ଦଣ୍ଡଠୁ ବଳି କିଛି ଦଣ୍ଡ ଥାଇପାରେ କି?
4: ତମକୁ ମୃତ୍ୟୁ ଦଣ୍ଡ ହିଁ ମିଳିବ।
5: ଦଣ୍ଡରୁ ରିହାତି ପାଇବା ପାଇଁ ମୁଁ ବିଲକୁଲ ଅପିଲ ମଧ୍ୟ କରିବି ନାହିଁ।
4: କାହିଁକି? ତମକୁ ପାସି ଦଣ୍ଡରେ ବି ବୟ ନାହିଁ?
5: କ୍ରେଗେନ୍ ସାହେବ, ଫାଶି ଆପଣ ମୋ ଶରୀରକୁ ଦେବେ, ଯାହା ଏମିତିରେ ବି ନଶ୍ୱର, ହେଲେ ମୋର ଆତ୍ମା ଶାଶ୍ୱତ, ଅଜର, ଅମର।
4: ଏନେ ଅନ୍ୟକୁ ହତ୍ୟା କରି ତୁମେ ପାଇଲ କଣ
5: ସନ୍ତୋଷ? ଏମିତିରେ ମୁଁ ଶ୍ୱାସ ବିମାରୀରେ ପୀଡ଼ିତ, ପ୍ରତି ମୁହୂର୍ତ୍ତ ମରଣ ଭୟରେ ବଞ୍ଚୁଛି। ମୋ ଆତ୍ମା ମୋତେ ବାର ବାର ଚେତେଇ ଦଉଛି, ଦେଶ ପାଇଁ କିଛି କର, ତୁମ ସାଥୀଙ୍କ ପାଇଁ କିଛି କର, ଆଉ ଏ କାମଠୁ ବଳି ଭଲ କାମ କଣ ବା କରିପାରନ୍ତି? ମୁଁ ଏବେ ଶାନ୍ତିରେ ମରିପାରିବି।
4: ସତ କୁହ, ଏ ଜେଲ ଭିତରକୁ ରିଭଲଭର ଆସିଲା କେମିତି?

0: କିଏ ମଗାଇଲା? ହଁ, କେମିତି ମଗାଇଲା
1: ମୁଁ ଜାଣିନି, କିଏ ଆଉ କେମିତି ମଗେଇଲେ?
0: ତାହେଲେ ତମ ହାତକୁ ସେ ରିଭଲଭର ଆସିଲା କୁଆଡୁ?
1: ଖୁଦିରାମ ବୋଷ ମତେ ରିଭଲଭର ଦେଲେ, ଦିନେ ରାତିରେ ସେ ମତେ ଏଇଠିକି ଭେଟିବାକୁ ଆସିଥିଲେ।
0: ଏସବୁ ବେକାର କଥା, ଜଣେ ମୃତ୍ୟୁ ବ୍ୟକ୍ତି ରିଭଲଭର ନେଇ ଆସିବ ଏଇଟାକୁ, ଏଇଟା ଗୋଟେ ବିଶ୍ୱାସଯୋଗ୍ୟ କଥା?
1: ସାହେବ, ଖୁଦିରାମ ଆପଣଙ୍କ ନଜରରେ ମରିଯାଇଛନ୍ତି, ହେଲେ ଆମ ଭିତରେ ସେ ଅଛନ୍ତି, ଆମ ପାଇଁ ସେ ଅମର ରହିବେ।
0: ହଉ, ଠିକ କଥା, ତାହେଲେ ସେ ରିଭଲଭର ତୁମକୁ କାହିଁକି ଦେଲେ? ଶୁଣେ,
1: କହିଲେ ଦୁଷ୍ଟ ନରେନ୍ଦ୍ରନାଥ ଗୋସ୍ୱାମୀଙ୍କୁ ଗୁଳି କର, ନହେଲେ ସମସ୍ତେ ମରିବ।
2: ହେଲେ ଗୋସ୍ୱାମୀଙ୍କୁ ମାରିବାକୁ କହିଲେ କାହିଁକି?
1: କାରଣ ସେ ଦେଶଦ୍ରୋହୀ।
0: ତମେ ମାନେ ଖୁଦିରାମ ଯାହାକୁ ମାରିବାକୁ କହିଲେ ତାକୁ ତୁମେ ମାରିଦେବ? ମାରିଦେବ?
1: ହଁ ସାହେବ, ମାରିବାକୁ ହେବ, ନଚେତ ସେ ମୋତେ ଯେଉଁ ପ୍ରଶ୍ନ ପଚାରିବେ ତାର ଜବାବ ମୁଁ କେମିତି ଦେଇପାରିବି? ଯାଏ
0: ପ୍ରହରୀ, ଏଇ ସାବିଙ୍କୁ ଅଲଗା ଅଲଗା କାଟରୀରେ ବାନ୍ଦ କରିଦିଅ, ଏମାନଙ୍କ ମଧ୍ୟରୁ କେହି ମଧ୍ୟ ସୁସ୍ଥ ମସ୍ତିଷ୍କର ନୁହନ୍ତି, ସମସ୍ତେ ଫାଗ ହେଇଗଲେଣି, ପକ ଜକ ସମାନ। ଏଇ ଛୋଟ ଲୋକମାନେ ଇଂରେଜ ସରକାରଙ୍କୁ ଆହ୍ୱାନ ଦେବାକୁ ଚିନ୍ତା କଲେଣି। ହାରେ
3: ସବୁକିଛି ପୂର୍ବ ନିର୍ଦ୍ଧାରିତ, କଣ ହବ ଆଉ କଣ ନ ହବ ଏସବୁ ବିଧିର ବିଧାନ। ବେଳେବେଳେ କଣ ଘଟିବାକୁ ଯାଉଛି ଖୋଲା ଆଖିକୁ ଜଳ ଜଳ ଦିଶୁଥାଏ, ବିବେକ ବି ସେହି କଥା କହୁଥାଏ, ଘଟେ ଆଉ କିଛି ଯାହା ବିଷୟରେ ଆମେ କଳ୍ପନା ବି କରିନଥାଉ। ଏସବୁ ପଛରେ ଗୋଟାଏ ଶକ୍ତି କାମ କରୁଥାଏ, ସେହି ଶକ୍ତି ହିଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳିତ କରୁଥାଏ। ପତ୍ରଟି ପବନରେ ଚହଲିବା ଠାରୁ ଆରମ୍ଭ କରି ପ୍ରକୃତିର ତାଣ୍ଡବ ଯାଏଁ ସବୁ ସବୁ ସେହି ଶକ୍ତିର ଇଶାରାରେ ଘଟେ। ମୁଁ ନିଜ ପାଇଁ ଚିନ୍ତିତ ନୁହେଁ, ବାରିନ କଥା ହିଁ ମୋତେ ଟିକେ ଚିନ୍ତିତ କରୁଛି, ହେଲେ ଏ କଥା ବି ବୁଝେ ସିଏ, ଏସବୁ ଚିନ୍ତା କେବଳ ବ୍ୟର୍ଥ ଚିନ୍ତା, ମଣିଷ ମନ ମାତ୍ରକେ ଚଞ୍ଚଳ। ନିଜ ମନଗଢ଼ା କାହାଣୀ କହି ଅଦାଲତକୁ ଭୁଲେଇଦେବା ସେ ନରେନ୍ଦ୍ରନାଥ ଗୋସ୍ୱାମୀ ସିଏ ଆଉ ଏବେ ନାହିଁ, ହେଲେ ଆମ କଥାକୁ ତର୍କସଙ୍ଗତ ଭାବରେ ଅଦାଲତ ସମ୍ମୁଖରେ ରଖିବା ପାଇଁ ଓକିଲଟିଏ ବି ଆମ ପାଇଁ ମିଳିନାହିଁ।
4: ଦାଦା, ଏଇ ଅଳ୍ପ ସମୟ ପୂର୍ବରୁ ତମେ ଯେଉଁ ଅଦୃଶ୍ୟ ଶକ୍ତିର କଥା କହୁଥିଲ, ସେହି ଶକ୍ତି ହିଁ ସବୁକିଛିକୁ ପରିଚାଳିତ କରୁଥାଏ, ସେ କଥା ତୁମେ ଏକଦମ ସତ କହୁଥିଲ ଦାଦା। ସାଧାରଣ ଲୋକଙ୍କ ପାଖରେ ନିବେଦନ କରିବା କଥା ମୁଁ କଳ୍ପନା ବି କରିନଥିଲି। ଅଚାନକ ମୋତେ ଏକ ସୂଚନା ମିଳିଲା, ଅଦାଲତରେ ଅରବିନ୍ଦଙ୍କ କେସ୍ ଲଢ଼ିବା ପାଇଁ ମୁଁ ଉପସ୍ଥିତ ରହିବି।
3: କଣ କହୁଛୁ, କିଏ ସେ ମହାଶୟ?
4: ଆପଣଙ୍କ ମିତ୍ର।
3: ମୋ ମିତ୍ର? କିଏ ସିଏ, ନା କଣ?
4: ଚିତ୍ତରଞ୍ଜନ ଦାସ।
3: କଣ କହୁଛୁ ସରୋଜିନୀ, ଚିତ୍ତରଞ୍ଜନ ଦାସ ଆଜି ମୋ ପାଇଁ ଏଠିକି ଆସୁଛନ୍ତି?
5: ଆପଣମାନେ ଶାନ୍ତ ରୁହନ୍ତୁ, ଜୋର ସାହେବ ଆସୁଛନ୍ତି।
6: ମିଷ୍ଟର ଚିତ୍ତରଞ୍ଜନ ଦାସ ଆପଣ?
7: ହଁ ମିଷ୍ଟର ନଟନ, ମୁଁ।
8: ମିଷ୍ଟର ନଟନ, ଅଦାଲତର କାର୍ଯ୍ୟ ଆରମ୍ଭ କରାଯାଉ।
6: ୟେସ୍ ସାର୍। ମହାଶୟ, ବରିନ୍ଦ୍ର କୁମାର ଘୋଷ, ଉଲ୍ଲାସକର ଦତ୍ତ ଏଣ୍ଡ ଅନ୍ୟ ଛଅ ଜଣ କଏଡ଼ିଙ୍କ ଅଭିଯୋଗକୁ ନେଇ ଉଭୟ ପକ୍ଷରୁ ବାଡ଼ ପ୍ରତିବାଡ଼ ସରିଛି। ଆଜି କେବଳ ଅରବିନ୍ଦଙ୍କ କଥାକୁ ନେଇ ଉଭୟ ପକ୍ଷ ବୟାନ ରଖିବେ, ସାକ୍ଷ୍ୟ ପ୍ରମାଣ ମଧ୍ୟ ଆଗରୁ ସରିଛି। ମହାଶୟ, ଅରବିନ୍ଦଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ ଆସିଛି ଯେ ସେ ଏଭଳି ଏକ ଅମାନୁଷିକ କାର୍ଯ୍ୟ କରିଛନ୍ତି ଯାହାର ଫଳସ୍ୱରୂପ ଅନେକ ନିରୀହ ମଣିଷ ଜୀବନ ହାରିଛନ୍ତି। ଏଭଳି ଏକ କାଣ୍ଡ ହେତୁ କେତେ ଯେ ସ୍ତ୍ରୀ ବିଧବା ହୋଇଗଲେ,

0: ଗୋଟିଏ ଶିଶୁ ପିତୃହରା ହେଲେ ଏଣ୍ଡ ଆହୁରି ଅନେକ ପରିବାର ଉଜୁଡ଼ି ଗଲେ। ଏହି ଅମାନୁଷିକ ବୋମା କାଣ୍ଡରେ ଅରବିନ୍ଦଙ୍କ ସାନ ଭାଇ ବରିନ୍ଦ୍ର କୁମାର ଘୋଷଙ୍କ ହାଟ ରହିଥିବା କଥା ପ୍ରମାଣିତ ହୋଇସାରିଛି। ଏ ଦୁଇ ଭାଇ ମିଶି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଛନ୍ତି। ଅରବିନ୍ଦ ଘୋଷଙ୍କ ବଗିଚା ମାଣିକତଲାରୁ ଅନେକ ଦସ୍ତାବେଜ ମଧ୍ୟ ଆମର ହସ୍ତଗତ ହୋଇଛି, ଯେଉଁଥିରେ ବଡ଼କଟା ଆଉ ଛୋଟକଟା ବୋଲି ଲେଖା ହୋଇଛି। ସାକ୍ଷୀ ନରେନ୍ଦ୍ରନାଥ ଗୋସ୍ୱାମୀ କହିଥିଲେ, ବଡ଼କଟାର ଅର୍ଥ ବଡ଼ ଭାଇ ଅରବିନ୍ଦ ଘୋଷ, ଆଉ ଛୋଟକଟାର ଅର୍ଥ ଛୋଟ ଭାଇ ବରିନ୍ଦ୍ର କୁମାର ଘୋଷ। ଏହା ଛଡ଼ା ଏକ ଚିଠିରେ ସାଙ୍କେତିକ ଭାବରେ ବୋମା ପାଇଁ ମିଠେଇ ଶବ୍ଦ ବ୍ୟବହାର କରି ଲେଖାଯାଇଛି। ବନ୍ଦେ ମାତରମ୍ ପତ୍ରିକାରେ ଅରବିନ୍ଦଙ୍କ ଲେଖା ପଢ଼ିଲେ ମନେ ହେଉଛି, ସାଧାରଣ ଲୋକଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ମଟେଇବା ପାଇଁ ସେଭଳି ଲେଖାର ମୂଳ ଉଦ୍ଦେଶ୍ୟ। ମହାଶୟ, ଅରବିନ୍ଦ ଘୋଷ ବିରୁଦ୍ଧରେ ମିଳିଥିବା ସମସ୍ତ ସାକ୍ଷ୍ୟ ପ୍ରମାଣ ଏକଥାକୁ ପ୍ରମାଣିତ କରୁଛି ଯେ ସେ ରାଜଦ୍ରୋହ ଅପରାଧରେ ଜଡ଼ିତ, ଏବଂ ଜଣେ ରାଜଦ୍ରୋହୀକୁ ଏଭଳି ଦୃଷ୍ଟାନ୍ତମୂଳକ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ମୁଁ ଅଦାଲତଙ୍କୁ ଅନୁରୋଧ କରୁଛି, ଯେମିତି ଭବିଷ୍ୟତରେ ଏ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ କେହି ବି ସାହସ କରିବାକୁ ଆଗଭର ହେବ ନାହିଁ। ଦାସ ମାଇ ଲର୍ଡ,
1: ମିଷ୍ଟର ଚିତ୍ତରଞ୍ଜନ ଦାସ ନିଜର ବୟାନ ପ୍ରସ୍ତୁତ କରନ୍ତୁ।
2: ମହାଶୟ, ଅରବିନ୍ଦ ଘୋଷଙ୍କ ମକଦ୍ଦମାର ମୁଁ ଗଭୀର ଅଧ୍ୟୟନ କରିଛି। ଅରବିନ୍ଦଙ୍କ ସହ ଯେଉଁମାନେ ସଜା ଭୋଗୁଛନ୍ତି ସେ ସମସ୍ତଙ୍କୁ ଏକା ଅଭିଯୋଗରେ ଜେଲ୍ ଭିତରେ ରଖାଯାଇଛି। କେତେକଙ୍କୁ ଜେଲ୍ରୁ ମୁକ୍ତି ମଧ୍ୟ ମିଳିସାରିଛି। ଅରବିନ୍ଦଙ୍କ ମକଦ୍ଦମା ଏକ ସନ୍ଦେହ ଉପରେ ଆଧାରିତ ହୋଇ ରହିଛି, କୌଣସି ବଳିଷ୍ଠ ପ୍ରମାଣ ନାହିଁ। କେବଳ କଏଦୀଙ୍କ ସାକ୍ଷ୍ୟକୁ ସତ ମନେ କରି ଅଭିଯୁକ୍ତକୁ ଦଣ୍ଡିତ କରିବା ତର୍କସଙ୍ଗତ କି? ଏ କଥା ସର୍ବବିଦିତ ଯେ ସଂଗ୍ରାମୀଙ୍କ ବିରୁଦ୍ଧରେ ସାକ୍ଷୀ ଯୋଗାଡ଼ କରି ମକଦ୍ଦମା ପ୍ରସ୍ତୁତ ହେଉଛି। ଏହି ଅଦାଲତକୁ ଆଗରୁ ଜଣେ ସାକ୍ଷୀ ଏ କଥା ମଧ୍ୟ କହିସାରିଛନ୍ତି ଯେ ତାଙ୍କୁ ଏହି ମକଦ୍ଦମା ବିଷୟରେ କିଛି ଜଣାନାହିଁ। ପୋଲିସ ତାଙ୍କୁ ଜବରଦସ୍ତ ଉଠାଇ ଆଣିଛନ୍ତି। ଏହି ମକଦ୍ଦମାର ଏକମାତ୍ର ସାକ୍ଷୀ ନରେନ୍ଦ୍ରନାଥ ଗୋସ୍ୱାମୀ ବର୍ତ୍ତମାନ ଏ ଦୁନିଆରେ ନାହିଁ। ମୃତ ବ୍ୟକ୍ତିଙ୍କର ସେହି ବୟାନକୁ ଖାରଜ କରାଯାଉ ବୋଲି ମୁଁ ଅଦାଲତକୁ ଅନୁରୋଧ କରୁଛି। ମହାଶୟ, ଯେତେବେଳେ ଆମ ମନ ସନ୍ଦେହ ଘରେ ରହେ ଆମ ବିଚାର ସ୍ପଷ୍ଟ ହୋଇପାରେ ନାହିଁ। ପୂର୍ବରୁ ହିଁ ଆମେ ମନକୁ ଏକ ଉଦ୍ଦେଶ୍ୟମୂଳକ କଥା ମାନିବାକୁ ପ୍ରସ୍ତୁତ କରିସାରିଥାଉ। ଏଣୁ ସାଧାରଣ କଥାର ମଧ୍ୟ ଗୂଢ଼ ଅର୍ଥ ରହିଛି ଭଳି ଆମର ମନେ ହୁଏ। ଏଭଳି ସମୟରେ କିଛି ବ୍ୟକ୍ତିଗତ ଚିଠି ଯେଉଁଥିରେ ବଡ଼କର୍ତ୍ତା ଛୋଟକର୍ତ୍ତା ମିଠେଇ ଭଳି ଶବ୍ଦ ଲେଖାଯାଇଛି ତାକୁ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ବିଚାର କରାଯାଉଛି। ମିଠେଇ ଏକ ମଧୁର ସମ୍ପର୍କର ସୂଚକ, ଏହିଭଳି ଏକ ଶବ୍ଦ ବୋମା ସହିତ କିଭଳି ଯୋଡ଼ି ଦିଆଯାଉଛି? କ'ଣ ବା ଯୁକ୍ତି ରହିଛି ଏଭଳି ଭାବିବା ପାଇଁ ଥରେ ବିଚାର କରାଯାଉ। ଭାଷା ଜ୍ଞାନର ଅଭାବ ହିଁ ଏଭଳି ଏକ କୁଚ୍ଛିତ ବିଚାରକୁ ପ୍ରଶ୍ରୟ ଦେଇପାରେ। ବନ୍ଦେ ମାତରମରେ ଅରବିନ୍ଦଙ୍କ ଲେଖା ବିଷୟରେ ମୋର କେବଳ ଏତିକି ସୂଚାଇ ଦେବା ଯଥେଷ୍ଟ ହେବ ଯେ ଏ ସମସ୍ତ ଲେଖା ଅନେକ ବର୍ଷ ଆଗରୁ ଲେଖାଯାଇଛି। ଏସବୁ ଲେଖା କେବଳ ସାହିତ୍ୟ ପାଇଁ ଲେଖାଯାଇଛି। ଏସବୁ ଲେଖାରେ ଜଣେ କବିଙ୍କ ଅନ୍ତରର ପବିତ୍ର ଭାବନା ଭାଷା ହୋଇ ନଜରକୁ ଆସେ। ଦେଶପ୍ରେମର ଭାବନାକୁ ଆମେ କେଉଁ ଯୁକ୍ତିରେ ଦେଶଦ୍ରୋହ ବୋଲି ପ୍ରମାଣିତ କରିବା? ନା, ଏହା କଦାପି ଦେଶଦ୍ରୋହ ନୁହେଁ। ଅରବିନ୍ଦ ଘୋଷଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ଜାଣେ। ସେ ଜଣେ ଧର୍ମପରାୟଣ ବ୍ୟକ୍ତି, ପ୍ରକୃତିକୁ ପ୍ରେମ କରୁଥିବା ଲୋକ, ସମଗ୍ର ବିଶ୍ୱକୁ ନିଜ ପରିବାର ମନେ କରୁଥିବା ଜଣେ ଭଲ ମଣିଷ, ଅତିମାତ୍ରାରେ ସମ୍ବେଦନଶୀଳ, ଏପରିକି ଏକ ପିମ୍ପୁଡ଼ିର ମୃତ୍ୟୁ ବି ତାଙ୍କୁ ବିଚଳିତ କରିପକାଏ। ସେଭଳି ଏକ ବ୍ୟକ୍ତି ବୋମା ବିସ୍ଫୋରଣ ଘଟାଇ ଅନେକ ଲୋକଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ଅପରାଧ କରିବା ଅସମ୍ଭବ। ମହାଶୟ, ନ୍ୟାୟ ବ୍ୟବସ୍ଥା ଦେଶ ଏବଂ ଦେଶବାସୀଙ୍କ ହିତ ପାଇଁ ପ୍ରସ୍ତୁତ ହୋଇଛି। ଦେଶବାସୀଙ୍କୁ ଜେଲ୍ ଭିତରେ ନର୍କ ଯାତନା ଦେଇ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ହିଁ ଏ ବ୍ୟବସ୍ଥାର ଉଦ୍ଦେଶ୍ୟ ନୁହେଁ। କାହାକୁ ଫାଶୀରେ ଝୁଲାଇ ଦେବା ପରେ ଆମେ ଯଦି ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ପାଇଲେ ତେବେ କ'ଣ ଆମେ ତାକୁ ଫେରାଇ ଆଣିପାରିବା? ନିର୍ଜନ କାରାବାସ ଭଳି ଦଣ୍ଡ ଭୋଗିଥିବା ମୁହୂର୍ତ୍ତ ସବୁକୁ କ'ଣ କେବେ ଫେରାଇ ଦେଇପାରିବ ଏ ବ୍ୟବସ୍ଥା?

0: କଦାପି ନୁହେଁ ମହାଶୟ। ଆମେ ଯେତେବେଳେ ଜୀବନ ଦେଇ ନପାରୁ ସେଭଳି କ୍ଷେତ୍ରରେ ଜୀବନ ନେଇଯିବାର ଅଧିକାର ବାସ୍ତବରେ ଆମକୁ ଦେଇଛି କିଏ? ଶେଷରେ ମୁଁ କେବଳ ଏତିକି କହିବି, ମୋର ମୋହକିଲ ଅରବିନ୍ଦ ଘୋଷ ନିର୍ଦ୍ଦୋଷ ନିର୍ଦ୍ଦୋଷ ଅନିର୍ଦ୍ଦୋଷ। ଧନ୍ୟବାଦ।
1: ମିଷ୍ଟର ଚିତ୍ତରଞ୍ଜନ ଦାସଙ୍କ ବକ୍ତବ୍ୟ ସ୍ପଷ୍ଟ ଏବଂ ମକଦ୍ଦମାର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି। ଜଣେ ଲେଖକ

ସିଦ୍ଧାନ୍ତ ନ ରଖି ଆମେ ଏଭଳି ପତ୍ର ପାଠ କଲେ ସେଥିରେ ସନ୍ଦେହ କଲାଭଳି କିଛି ଆମକୁ ମିଳିବ ନାହିଁ। ବର୍ତ୍ତମାନ ଆଜିର ନିଷ୍ପତ୍ତି, ବୋମାକାଣ୍ଡରେ ଲିପ୍ତ 6 ଜଣ କଏଦୀଙ୍କୁ 4 ବର୍ଷ ପାଇଁ କଳାପାଡ଼ି ଦଣ୍ଡ ବିଧାନ କରାଯାଉଛି। ଅଭିଯୁକ୍ତମାନଙ୍କର ନାମ ତାଲିକାରେ ଦର୍ଶାଯାଇଛି। ବରିନ୍ଦ୍ର କୁମାର ଘୋଷ ଆଉ ଉଲ୍ଲାସକର ଦତ୍ତଙ୍କୁ ମୁଁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରୁଛି। ଅରବିନ୍ଦ ଘୋଷଙ୍କ ବିରୁଦ୍ଧରେ ପ୍ରସ୍ତୁତ ତଥ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଅସମର୍ଥ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅରବିନ୍ଦ ଘୋଷଙ୍କୁ ସସମ୍ମାନେ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଉଛି। The court is adjourned।

0: ସରୋଜିନୀ, ଏତେ ମନ ଧ୍ୟାନର ସହ କଣ ପଢୁଛୁ?
1: ଭାଉଜ, ଭାଇଙ୍କର କୃତଜ୍ଞତା ବାର୍ତ୍ତା ପଢୁଛି। ଜେଲରୁ ମୁକୁଳି ଆସି ଭାଇ ଏହା ଲେଖିଛନ୍ତି।
0: ତାହେଲେ ମୋତେ ବି ଟିକେ ପଢ଼ି ଶୁଣାଇ ଦିଅ ସରୋଜିନୀ।
1: ମୁଁ ସେ ସମସ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି ଯେଉଁମାନେ ମୋକଦ୍ଦମା ସମୟରେ ମୋତେ ସାହାଯ୍ୟ କରିଛନ୍ତି। ସେହି ଅଗଣିତ ପରିଚିତ ତଥା ଅପରିଚିତ ବ୍ୟକ୍ତିବିଶେଷଙ୍କ ନାମ ଜାଣିବା ମୋ ପକ୍ଷେ ଅସମ୍ଭବ। ସେମାନେ ନିଜ ନିଜ ସାଧ୍ୟ ମତେ ମୋତେ ସହଯୋଗ କରିଛନ୍ତି, ମୋକଦ୍ଦମା ପାଇଁ ପାଣ୍ଠି ଯୋଗାଡ଼ କରିଛନ୍ତି।
2: ମୁଁ ସେ ସଭିଙ୍କୁ ବ୍ୟକ୍ତିଗତ ଭାବରେ ମୋ କୃତଜ୍ଞତା ଜଣାଇବା ମୋର ସାମର୍ଥ୍ୟ ବାହାରେ। ସେମାନଙ୍କୁ ମୋର ବିନୀତ ଅନୁରୋଧ, ମୋର ଏହି ସାର୍ବଜନୀନ କୃତଜ୍ଞତାକୁ ଦୟାପୂର୍ବକ ସ୍ୱୀକାର କରନ୍ତୁ। ଜେଲରୁ ମୁକ୍ତି ପାଇବା ପରେ ମୋ ନିକଟକୁ ଅନେକ ଚିଠି ଆଉ ଟେଲିଗ୍ରାମ ବି ଆସିଛି। ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ଭାବରେ କୃତଜ୍ଞତା ଜଣାଇବା ମୋ ପାଇଁ ଅସାଧ୍ୟ କାମ। ଏତେ ସଂଖ୍ୟାରେ ଲୋକେ ମୋ ମୁକ୍ତି ପାଇଁ ଅପେକ୍ଷା କରୁଥିଲେ, ପ୍ରାର୍ଥନା କରୁଥିଲେ, ସେମାନଙ୍କୁ ମୋର ଅଶେଷ ଅଶେଷ ଅଶେଷ କୃତଜ୍ଞତା। ଦେଶ ପାଇଁ ଲଢ଼ିବା ମୋ ପାଇଁ ବିପଦ ସଂକୁଳ ଥିଲା, ହେଲେ ଦେଶବାସୀ ମୋତେ ସେହି ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ସେମାନଙ୍କ ପାଖରେ ଚିର ଋଣୀ।
0: ତଥାପି ବିପଦ ଦୂର ହେଲାଣି କି? ସଞ୍ଜ ସକାଳେ ଘର ଚାରିପାଖେ ପୋଲିସ ପଇଁତରା ମାରୁଛି, ବୁଝିପାରୁନି ଏ ସରକାର କଣ ଚାହୁଁଛି।
1: ଭାଉଜ, ଜେଲରୁ ଭାଇଙ୍କ ମୁକ୍ତିକୁ ସରକାର ତାର ପରାଜୟ ବୋଲି ବିଚାର କରୁଛି, ଏଣୁ ଆମ ବିରୁଦ୍ଧରେ କିଛି କରିବା ପାଇଁ ଅନେଇ ବସିଛି। ଜଜ୍ ବିଚକ୍ରାଫ୍ଟଙ୍କ ଉପରେ ବି ସରକାର ଖପା ଅଛି, ମକଦ୍ଦମାକୁ ଉଚିତ ଗୁରୁତ୍ୱର ସହ ବିଚାର କଲେ ନାହିଁ ବୋଲି ଏବେ ବି ଅସନ୍ତୋଷ ରହିଛି, ତଦନ୍ତ ଏବେ ବି ସରିନି।
0: ପୋଲିସ ଯେଉଁଭଳି ନଜର ରଖିଛି ମୋତେ ତ ଭୟ ହେଉଛି, ସେମାନେ ଅନ୍ୟ କିଛି ମିଛ ଅଭିଯୋଗରେ ପୁଣି କେତେବେଳେ ଭାଇଙ୍କୁ ଜେଲ୍ ନେବା ଯୋଜନାରେ ଅଛନ୍ତି।
1: ଭାଉଜ, ଭାଇଙ୍କୁ ଏଥର ବାହାରକୁ ଯିବାକୁ ମନା କରିବାକୁ ହେବ।
0: ମୁଁ ତ କେବେ ତାଙ୍କୁ ରୋକିପାରିନି, କେବଳ ବିଧିର ବିଧାନ କହି ଚୁପ୍ ରହିବା ଛଡ଼ା ମୁଁ ବା ଆଉ କ'ଣ କରିପାରେ।
1: ହେ, କେହି ଜଣେ କବାଟ ବାଡ଼େଇଲେଣି, ଭାଇ ହେଇଥିବେ, ମୁଁ ଦେଖେ।
0: ହଁ ହଁ, ଆଗ ଟିକେ ଝରକା ଦେଇ ଅନା।
2: ନା, ଉଠିବା ଲୋଡ଼ା ନେ, ବସ ବସ, ମୁଁ ତମକୁ କିଛି କହିବି।
0: କ'ଣ ହେଲା? କ'ଣ ପାଇଁ ଆପଣ ଏତେ ବିବ୍ରତ ଜଣାପଡ଼ୁଛନ୍ତି?
2: ଶୁଣ, ଏଣିକି ଏ ବିବ୍ରତ ଅବସ୍ଥା ମୋ ସହ ପ୍ରତିକ୍ଷଣ ରହିବ। ମୃଣାଳିନୀ, ମୁଁ ଏମିତି ଏକ ପ୍ରାଣୀ ଯାହା ଭିତରେ ତିନି ପ୍ରକାର ପାଗଳପଣ ଖୁନ୍ଦି ହୋଇ ରହିଛି। ବିବାହ ପରେ ପରେ ହିଁ ମୁଁ ତମକୁ କହିଦେଇଥିଲି। ପ୍ରଥମଟି ହେଲା, ମୋତେ ଈଶ୍ୱର ଯାହା ଦେଇଛନ୍ତି ସେଥିରୁ ମୋ ଚଳିବା ନିମନ୍ତେ ଆବଶ୍ୟକ ନ୍ୟୁନତମ ସମ୍ପତ୍ତି ରଖି ବାକି ତକ ଦାନରେ ଦେଇଦେବା। ଦ୍ୱିତୀୟ ପାଗଳପଣ ହେଲା, ମୁଁ ଈଶ୍ୱରଙ୍କୁ ଭେଟିବାକୁ ଚାହେଁ। ତୃତୀୟ ପାଗଳପଣଟି ହେଲା, ଏ ଭାରତକୁ ମୁଁ ମା ବୋଲି ବିଚାର କରେ, ଏ ମା ମୋତେ ଯାହା ଦେଇଛି ସବୁ ତକ ତାର।
0: ମୁଁ ଜାଣେ ମୋ ତରଫରୁ କିଛି ଅଭିଯୋଗ ହିଁ ନାହିଁ,
2: ଆଉ ଯଦି ବି ଥାଏ ମୁଁ ସେ ଦିଗରେ କିଛି କରିପାରିବିନି।

0: ମୁଁ କେବଳ ଏତିକି କହିବି ମୃଣାଳିନୀ, ତମେ ତମ ମନକୁ ଅବିଚଳିତ ରଖିବା ପାଇଁ ଧ୍ୟାନ ଧର୍ମରେ ହିଁ ରୁହ। ସରକାର ମୋ ରଚନା ସବୁରେ ଦେଶଦ୍ରୋହର ଛିଦ୍ର ଖୋଜିବାରେ ବ୍ୟସ୍ତ, ଯେକୌଣସି ମୁହୂର୍ତ୍ତରେ ମୋତେ ଜେଲ୍ ଭିତରେ ନେଇ ରଖିପାରନ୍ତି। ଖୋଦ୍ ଭାଇସରାୟ ଲେଖିଛନ୍ତି, ଯଦି ଦେଶର ସମସ୍ତ କ୍ରାନ୍ତିକାରୀଙ୍କୁ କାରାଗାରରେ ବନ୍ଦୀ କରାଯାଇ କେବଳ ମୋତେ ବାହାରେ ବୁଲିବାର ଅଧିକାର ମିଳେ, ତେବେ ମୁଁ ଏକୁଟିଆ ମୋ ଲେଖାବଳରେ ଆଉ ଗୋଟିଏ ସେନା ପ୍ରସ୍ତୁତ କରିଦେଇପାରେ। ମୋତେ ନିରନ୍ତର ଧମକପୂର୍ଣ୍ଣ ଚିଠି ମିଳିବାରେ ଲାଗିଛି। ମୁଁ ବାରମ୍ବାର ସ୍ପଷ୍ଟୀକରଣ ଦେବା ପରେ ହଁ କିଛି କମ୍ ହୋଇଛି ସତ, ହେଲେ ମୋ ବିରୁଦ୍ଧରେ ସରକାର ଖୁବ୍ ସଜାଗ ଅଛନ୍ତି। ଦେଶର ସମସ୍ତ କ୍ରାନ୍ତିକାରୀକୁ ଦୂରଦୂରାନ୍ତର କେଉଁ ଏକ କଏଦୀଖାନାକୁ ପଠାଇ ସରକାର ନିଶ୍ଚିନ୍ତ ରହିବା କଥା ଚିନ୍ତା କରୁଛି। ମୁଁ ଶୁଣୁଛି ପ୍ରାୟ 50-55 ଜଣ କ୍ରାନ୍ତିକାରୀଙ୍କୁ ଜେଲ୍ ଭରିବାର ଏକ ଯୋଜନା କରୁଛି ସରକାର। ସେହି ତାଲିକାରେ ମୋ ନାଁ ବି ରହିଛି। ସରକାର ମନେ କରୁଛି ମୁଁ ହିଁ ଏହି କ୍ରାନ୍ତିକାରୀମାନଙ୍କର କର୍ଣ୍ଣଧାର। ଆମକୁ ସ୍ୱାଧୀନତା ଭିକରେ ନୁହଁ, ବରଂ ହକ୍ ଭାବରେ ମିଳିବା ଦରକାର ବୋଲି ମୋର ବକ୍ତବ୍ୟକୁ ମୁଁ ଆଜୀବନ କହୁଥିବି, ଏବଂ ମୋତେ ସରକାର କୋପ ଦୃଷ୍ଟିରେ ହିଁ ଦେଖୁଥିବ।
1: ମୋର ତ ଭୟ ହେଉଛି ଆପଣଙ୍କ କଥା ଶୁଣି।
0: ଭୟ କ'ଣ ପାଇଁ? ମୃତ୍ୟୁ ଜୀବନର ଅନ୍ତିମ ସତ୍ୟ। ହଁ, ଏବେ ତୁମକୁ ଯାହା କହିବାକୁ ଚାହୁଁଛି ମନ ଦେଇ ଶୁଣ। ନିର୍ଜନ କାରାବାସ ସମୟରେ ମୁଁ ଧ୍ୟାନରେ ରହୁଥିଲି, ଯେଉଁଥିରେ ମୋତେ ଅସୀମ ଆନନ୍ଦ ମିଳୁଥିଲା। ସ୍ୱରାଜ ପାଇଁ ଲଢ଼ୁ ଲଢ଼ୁ କେତେବେଳେ ଯେ ମୋ ଲଢ଼େଇ ଆଧ୍ୟାତ୍ମ ପାଇଁ ମୁହଁଲାଣି ମୁଁ ବି ଜାଣିନି। ଏବେ ମୁଁ ଏକ ଆଧ୍ୟାତ୍ମିକ କ୍ରାନ୍ତି ବି ଚାହିଁବାରେ ଲାଗିଛି। ଧ୍ୟାନରେ ଥିବା ସମୟରେ ମୋତେ ଏଠାରୁ ଦୂରକୁ ଯିବାର ନିର୍ଦ୍ଦେଶ ମଧ୍ୟ ମିଳିଛି।
1: କୁଆଡେ ଚାଲିଯିବେ?
0: ଇଂରେଜ ରାଜ୍ୟରୁ କେଉଁ ଦୂରକୁ?
1: ମୋତେ ଏଇଠି ଏମିତି ଏକୁଟିଆ କରି ଚାଲିଯିବେ?
0: ନିୟତିର ନିର୍ଦ୍ଦେଶ କିଭଳି ସେ କଥା ମୁଁ କହିପାରେ କି? ତେବେ ଅବଶ୍ୟ ତମ ସହ ଦେଖା ହେବ।
1: ଅନ୍ତତଃ ଏତିକି ତ କୁହନ୍ତୁ, ଆପଣ କେଉଁ ସ୍ଥାନକୁ ଯିବାକୁ ସ୍ଥିର କରିଛନ୍ତି?
0: ହଉ, ତମକୁ ମୁଁ କହୁଛି, ହେଲେ ତୁରନ୍ତ ଏହି କଥାକୁ ତମ ମନରୁ ପୋଛି ପକାଅ। ଅନ୍ଧାର ରାତିରେ ମୁଁ ଏଇ ନିକଟରେ ନଦୀକୂଳକୁ ଯିବି, ସେଇଠି ମୋ ପାଇଁ ନୌକାଟିଏ ଥିବ। ସେଥିରେ ଚନ୍ଦନନଗର ଯିବେ, ସେଠି ଫରାସୀ ଶାସନ ଚାଲିଛି, ଏଣୁ ଏ ବ୍ରିଟିଶ ମୋର କିଛି କ୍ଷତି କରିପାରିବନି।
1: ହଁ, କେବେ ଯିବାକୁ ଠିକ କରିଛନ୍ତି?
0: କେବେ ଆଉ କ'ଣ, ଏଇ ମୁହୂର୍ତ୍ତରେ
1: ଅଚାନକ ଏଭଳି ନିଷ୍ଠୁର ନିଷ୍ପତ୍ତି?
0: କଥା ହିଁ ଏମିତି, ନହେଲେ ନିଜ ଦେଶ ନିଜ ମା ମାଟି ଛାଡ଼ି କେହି କ'ଣ ଯାଏ? ହଁ, ମୋ ବିରୁଦ୍ଧରେ ଖୁବ୍ ଷଡ଼ଯନ୍ତ୍ର ଚାଲିଛି, ମୋତେ ଯେକୌଣସି ମୁହୂର୍ତ୍ତରେ ବନ୍ଦୀ କରି ନେଇଯାଇପାରନ୍ତି। ଅନ୍ତତଃ ସେଭଳି କିଛି ଘଟିବା ଆଗରୁ ମୁଁ ଯିବାକୁ ଚାହୁଁଛି।
1: ଏବେ?
0: ହଁ, ଏଇ ମୁହୂର୍ତ୍ତରେ। ତମେ କେବଳ ଏତି କାମ କର, ତଳକୁ ଯାଇ ଭଲ ଭାବରେ ଦେଖିଆସ, କେହି ଯେମିତି ମୋ ପିଛା କରିବାକୁ କୋଉଠି ଛକି ବସି ନାହାନ୍ତି ତ?
1: ନା, କେହି କେଉଁଠି ନାହାନ୍ତି।
0: ମୁଁ ଚାଲିଲି, ହେଲେ ମୋ ଉପରେ ବିଶ୍ୱାସ ରଖ, ଏଇଠି କେବଳ ରାତିକର ଅନ୍ଧାର, ଭଲ ସକାଳଟିଏ ଆସିବ ନିଶ୍ଚୟ, ସକାଳର ଫର୍ଚ୍ଚା ଆଲୁଅ ଆସିବ ନିଶ୍ଚୟ।

ଶୁଣିଲେ ନାଟକ ନିର୍ଜନ କାରାବାସ। ମୂଳ ରଚନା କରିଥିଲେ ଜୟବର୍ଦ୍ଧନ, ଓଡ଼ିଆରେ ଅନୁବାଦ କରିଥିଲେ ବାସନ୍ତୀ ଶ୍ରୀ। ଏହି ନାଟକକୁ ପ୍ରଯୋଜନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚାନ୍ଦିନୀ କଥାଚିତ୍ରରୁ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଶିବ ଭାରି, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ଅମିତ କୁମାରଙ୍କ କଣ୍ଠରେ। ଏହି ଗୀତକୁ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଆର୍ଟି ପରମାନ। କଥାଚିତ୍ର ଆଗ୍ ସେ ଖେଲେଙ୍ଗେ।

ବର୍ତ୍ତମାନ ଶୁଣିବା ଲମ୍ହେ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଏ ହରିହରନ୍। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ସିଫ୍ ହରି।

ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ରାମଲୋକନ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ଅନୁରାଧା, ମହମ୍ମଦ ଅଜିଜ୍ ଏବଂ ନୀତିନ ମୁକେଶ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପେରେଲାର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଏଠି ଶେଷ କରିବା ପୂର୍ବରୁ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆସନ୍ତାକାଲି ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁହାସିନୀ ମୁଲଗାଓଁକର, କ୍ଷିତିପ୍ରକାଶ ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଉପେନ୍ଦ୍ର କୁମାର ମିଶ୍ର, ରମାରାଣୀ ବାରିକ, ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ରାମଚନ୍ଦ୍ର ବେହେରା। ସକାଳ 6:25ରେ ପ୍ରଚାର କରିବୁ ଶ୍ରୀରାମଚରିତ ମାନସ। ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳ 6:35ରେ। ସକାଳ 6:45ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ରମାବତୀ ଏବଂ ସାଥୀ। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ମଲ୍ଲାହାର କାର୍ଯ୍ୟକ୍ରମ ସକାଳ 7:25ରେ। ସକାଳ 8:30ରେ ପ୍ରଚାର କରିବୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ଅନୁରାଧା ପାଣିଗ୍ରାହୀ। ସକାଳ 9:30ରେ ପ୍ରଚାର କରିବୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବର୍ଣ୍ଣମଲ୍ଲିକା। ପୂର୍ବାହ୍ନ 11:00ରେ ଶୁଣିବେ ସୂଚନା ଏବଂ ମୂର୍ଚ୍ଛନାର ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଦିନ 12:30ରେ। ଦିନ 1:20ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ବର୍ଷା ପଟ୍ଟନାୟକ ଏବଂ ନରସିଂହ ନାୟକଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ହ୍ୟାଲୋ ଚୈତିଚାନ୍ଦ ଶୁଣିବେ ଅପରାହ୍ନ 5:30ରେ। ରାତି 8:30ରେ ଶୁଣିବେ ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଛାୟାପଥ ଶୁଣିବେ ରାତି 9:30ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ।